ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 33 ସେକେଣ୍ଡ ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 30 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 21 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ ଏଫ୍ଏମ୍ 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭରେ ଗୀତା ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି ସନ୍ଥକବି ଭୀମ ଭୋଇଙ୍କ ରଚନାରୁ।

ଶୁଣିଲି କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପିନୀ ଥିଲେ ଗୀତା ପଟ୍ଟନାୟକ, ସୁଚରିତା ପ୍ରତିହାରି, ଦିବାକର ମହାନ୍ତି, ଅନିତା ପତି ଏବଂ ନୀଳାଚଳ ପୁଟିଲ। ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ।
1: ଆଜିକାଲି ଚଳଣିରେ ସମାଜରେ କୌଣସି ବ୍ୟକ୍ତିଙ୍କ ପାଖରେ ସମୟ ନାହିଁ। ଆମେ ଏ କଥାକୁ ବିଶ୍ଳେଷଣ କଲେ ଜାଣିପାରିବା ଯେ ମୋର ସମୟ ନାହିଁ ବୋଲି କହିଲେ ମୁଁ କ'ଣ ବୁଝୁଛି। ପ୍ରକୃତରେ ମୁଁ ଯାହା ବୁଝୁଛି ତାହେଲେ ତାଠାରୁ ଅଧିକ କରିବା ପାଇଁ ମୋ ପାଖରେ ଅଧିକ ମାନସିକ ସ୍ଥାନ ନାହିଁ। ଅତଏବ ସମାଧାନ ମାନସିକ ସ୍ଥାନ ସୃଷ୍ଟି କରିବାରେ ନିହିତ ଅଛି, ସମୟକୁ ଦୋଷ ଦେବାରେ ନୁହେଁ। ଗୋଟିଏ ଉଦାହରଣ ନିଆଯାଇପାରେ। ଯଦି ମୁଁ ଗୋଟିଏ ସୁଟକେସ୍ରେ 20ଟି ସାର୍ଟ ଏବଂ 10ଟି ଶାଢ଼ୀ ଭର୍ତ୍ତି କରିବାକୁ ଚାହୁଁଥିବି, ସେଗୁଡ଼ିକୁ ଜାକିଜୁକି କରି ରଖିଦେଲେ 7ଟି ସାର୍ଟ ଏବଂ 4ଟି ଶାଢ଼ୀରୁ ଅଧିକ ରଖିପାରିବି ନାହିଁ। ସେଗୁଡ଼ିକୁ ଭଲ ଭାବରେ ଭାଙ୍ଗିଦେଲେ ମୁଁ ସବୁଗୁଡ଼ିକୁ ରଖିବା ପାଇଁ ଯଥେଷ୍ଟ ଅଧିକ ସ୍ଥାନ ପାଇପାରିବି। ମନ ଓ ଚିନ୍ତା କଥା ମଧ୍ୟ ସେହିପରି, ଅଧିକ ରଖିବା ପାଇଁ ସେଗୁଡ଼ିକୁ ଭଲ ଭାବରେ ସଜାଇ ରଖିବାକୁ ହେବ, ତାହେଲେ ଶ୍ୱାସ ମଧ୍ୟ ନିୟନ୍ତ୍ରିତ ହୋଇପାରିବ। ଆମେ ଯଦି ଚିନ୍ତାର ସୁପରିଚାଳନା ଅଭ୍ୟାସ କରୁଥିବା ଏବଂ ଉତ୍ତମ ଆଚରଣବିଧି ଅନୁସରଣ କରୁଥିବା, ତେବେ ସ୍ୱାଭାବିକ ଭାବରେ ଅଧିକ କାମ କରିବା ପାଇଁ ମାନସିକ ସ୍ଥାନ ସୃଷ୍ଟି ହେବ। ଏହାଦ୍ୱାରା କେବଳ କାମ କରିବା ବଢ଼ିବ ତା ନୁହେଁ, କାମର ଗୁଣ ମଧ୍ୟ ବଢ଼ିବ, କାରଣ ଆମର ଏକ ନୂତନ ଦୃଷ୍ଟି ବର୍ତ୍ତମାନ ଉପଲବ୍ଧ ହେବ। ଆମେ ଅଧିକ ମାନସିକ ସ୍ଥାନ ପାଇବାକୁ ହେଲେ ଆମର କାମନାଗୁଡ଼ିକର ସୀମାଙ୍କନ କରିବାକୁ ହେବ। ଆମର ଅସୀମ କାମନା ରହିଲେ ଆମର ମାନସିକ ଶାନ୍ତି ରହିବ ନାହିଁ। ସୀମିତ କାମନା କହିଲେ କ'ଣ ବୁଝାଏ? କାମନା ମୂଳତଃ 4 ପ୍ରକାର। ଏହି 4ଟି ଦିଗ ଉପରେ ସୀମାଙ୍କନ କଲେ ଅନ୍ୟ କାମନାଗୁଡ଼ିକ ଆପେ ଆପେ ଠିକ୍ ହୋଇଯିବ। କାମନାର ସୀମାଙ୍କନ। ପୃଥିବୀରେ ଅଧିକ ଲୋକ ଅନାହାର ଅପେକ୍ଷା ଅତି ଆହାର ଯୋଗୁଁ ମରିଥାନ୍ତି। ଆମର ଯଦି ନିଜର ଆହାର ଉପରେ ନିୟନ୍ତ୍ରଣ ରହେ, ଆମର ମନ ଯଦି ନିୟନ୍ତ୍ରିତ ହୁଏ, ଆମର ଆହାର ମଧ୍ୟ ସୀମିତ ହେବ। ଆମର ଶ୍ୱାସ ଛନ୍ଦବଦ୍ଧ ହେଲେ ଆମେ ପରିବେଶରୁ ଆମର କ୍ୟାଲୋରି ଶକ୍ତି ପାଇବା। ଏହାର ଅର୍ଥ ନୁହେଁ ଯେ ଆମେ ଖାଇବା ବନ୍ଦ କରିଦେବା, କିନ୍ତୁ ଆମେ ଠିକ୍ ପରିମାଣରେ ଖାଦ୍ୟ ଖାଇବା ଉଚିତ, ଅତି ଭୋଜନ କରିବା ନାହିଁ। ତଦ୍ୱାରା ଆମ ଦେହ ଓ ମନର ସକ୍ରିୟ ଉପଯୋଗ ପାଇଁ ଆବଶ୍ୟକ ଉପଯୁକ୍ତ ପରିମାଣରେ ଶକ୍ତି ପାଇପାରିବା। ଅର୍ଥ ହେଉଛି ବ୍ରହ୍ମ। ଏହା ଆମକୁ ନ୍ୟାସ ଭାବରେ ଦିଆଯାଇଛି। ଆମେ ଅର୍ଥର ସଦୁପଯୋଗ କରିବା, ସତ୍ ଉପାୟରେ ଧନ ଅର୍ଜନ କରିବା, ଉପାର୍ଜନର କିଛି ଅଂଶ ସତ୍ ସ୍ଥାନରେ ଖର୍ଚ୍ଚ କରିବା, ସମସ୍ତ ସମୟରେ ସନ୍ତୋଷ ଏବଂ ଶାନ୍ତି ବଜାୟ ରଖିବା। ଆମେ ଶକ୍ତିର ଦୁରୁପଯୋଗ କରିବା ନାହିଁ। ନିଜର ଅହମ୍ଭାବ ପାଇଁ ଶକ୍ତିର ଉପଯୋଗ ନ କରି ଶାସ୍ତ୍ର ଅନୁମୋଦିତ କର୍ମ କରିବା ପାଇଁ ଶକ୍ତିର ଉପଯୋଗ କରିବା। ଜ୍ଞାନର ସୀମାଙ୍କନର ଅର୍ଥ ହେଲା ଜ୍ଞାନର ଦୁରୁପଯୋଗ ନ କରିବା। ଯଦି ଜଣେ ଡାକ୍ତର ତାଙ୍କ ସେବାରେ ଦକ୍ଷ ହୋଇଥାନ୍ତି, କିନ୍ତୁ ରୋଗୀ 10,000 ଟଙ୍କା ଦେଲେ ହିଁ ଅସ୍ତ୍ରୋପଚାର କରିବେ ବୋଲି କୁହନ୍ତି, ତାହେଲେ ଏହା ତାଙ୍କର ଜ୍ଞାନର ଦୁରୁପଯୋଗ ଅଟେ। ଯଦି ଜଣେ ବୈଜ୍ଞାନିକ ତାଙ୍କର ଜ୍ଞାନକୌଶଳକୁ ବୋମା ତିଆରି କରିବାରେ ବିନିଯୋଗ କରନ୍ତି, ତାହେଲେ ତାହା ଜ୍ଞାନର ଦୁରୁପଯୋଗ ଅଟେ। ପ୍ରକୃତିରୁ ଆମକୁ ଯେଉଁ ଦକ୍ଷତା ମିଳିଛି, ତାହା ସମଗ୍ର ମାନବ ଜାତି ପାଇଁ ବ୍ୟବହୃତ ହେବା ଉଚିତ। ଆମେ ଏହି 4ଟି ଦିଗକୁ ସଂଯତ କଲେ ତାର ପରିଣତି ହେବ ସମୟର ସୁପରିଚାଳନା।
0: ଶୁଣିଲେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 448ତମ ଭାଗ।

ଶିବଭକ୍ତ ଗଣ ଧନୀ ଏବଂ ଭୋଗଭାଗ୍ୟ ସମ୍ପନ୍ନ, ଅନ୍ୟପକ୍ଷରେ ବିଷ୍ଣୁ ଭକ୍ତଗଣ ନିର୍ଦ୍ଧନ, ବନ୍ଧୁବାନ୍ଧବ ପରିତ୍ୟକ୍ତ, ଭୋଗଭାଗ୍ୟହୀନ। ପରୀକ୍ଷିତ ଶ୍ରୀ ଶୁକଦେବଙ୍କୁ ଏ ବିଷୟରେ ପ୍ରଶ୍ନ କରିଛନ୍ତି। ଶ୍ରୀ ଶୁକଦେବ ପରୀକ୍ଷିତଙ୍କୁ ବୁଝାଇଛନ୍ତି, ବିଷ୍ଣୁ ଭକ୍ତର ସମସ୍ତ ଧନ ହରଣ କରିନିଅନ୍ତି, ତା ପରିବର୍ତ୍ତେ ଅହେତୁକୀ କୃପା ବର୍ଷଣ କରିଥାନ୍ତି, ତଦ୍ୱାରା ପରମବ୍ରହ୍ମ ପ୍ରାପ୍ତି ଘଟେ। ବିଷ୍ଣୁ ଆରାଧନା ତେଣୁ କଠିନ। ଶିବ କିନ୍ତୁ ଆଶୁ ପ୍ରସନ୍ନ ହୋଇ ଭକ୍ତକୁ ସାଙ୍ଗେ ସାଙ୍ଗେ ସାମ୍ରାଜ୍ୟ ଲକ୍ଷ୍ମୀ ଦେଇଦିଅନ୍ତି। ଭକ୍ତ ପରବର୍ତ୍ତୀ କାଳରେ ପ୍ରମତ୍ତ ହୋଇ ବରଦାତାଙ୍କୁ ବି ଭୁଲିଯାଏ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 448ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିର ଆଜି ସକାଳ ଧୂପ ନୀତି ସର୍ବାର ଉତ୍ତରୁ ମହାପ୍ରଭୁମାନଙ୍କ ତିନି ରଥକେ ଦକ୍ଷିଣ ମୋଡ଼ କରବା ଲାଗି ଆଜ୍ଞାମାଳ ବିଜେ କରାଯିବା। ପୂଜାପଣ୍ଡା ସେବକମାନେ ରଥ ଆଜ୍ଞାମାଳ ନେଇକରି ବିଜେ କରବାର ଉତ୍ତରୁ ପହେଲା ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ଦକ୍ଷିଣ ମୋଡ଼ କରାଯାଇକରି ନାକଚଣ ଦ୍ୱାର ଆଗାଡ଼େ ରଖାଯିବା। ତାର ଉତ୍ତରୁ ତାଳଧ୍ୱଜ ନନ୍ଦୀଘୋଷ ରଥକେ ଦକ୍ଷିଣ ମୋଡ଼ କରାଯିବା। ସେଆଡ଼େ ଗଲାକାଲି ଡେରି ରାତିଥି ହେରା ପଞ୍ଚମୀ ନୀତି କରାଯାଇଥିଲା। ଜଗତ ଜନନୀ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରରୁ ବାହାରିଥିଲେ। ମା ଲକ୍ଷ୍ମୀ ନନ୍ଦୀଘୋଷ ରଥ ପାଶେ ପହଞ୍ଚବାର ଉତ୍ତରୁ ସେଠାରେ ବନ୍ଦାପନା

0: କରାଯାଇଥିଲା। ତା ଋତୁରୁ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ନ ପହଞ୍ଚିଲା ବେଳକେ ସନ୍ଧ୍ୟା ଧୂପ ନୀତି ଚାଲୁଥିବାରୁ ଡେରା ପଡ଼ିଥିଲା। ମହାପ୍ରଭୁମାନଙ୍କର ଦର୍ଶନ ନାଇଁ ପାଇକରି ମହାଲକ୍ଷ୍ମୀ ଆଜ୍ଞାମାଳ ଧରିକରି ନାକଚଣା ବାଟ ଦେଇକରି ବାହାରି ଆସିଥିଲେ। ତା ଋତୁରୁ ହେରା ଗହୁ ଦିଶାହି ଦେଇକରି ଶ୍ରୀମନ୍ଦିରକେ ଫେରିଥିଲେ। ଫେରିଲା ବାଟେ ମହାଲକ୍ଷ୍ମୀ ରାଗେ ନନ୍ଦିଘୋଷ ରଥର କିଛି ଅଂଶକେ ଭାଙ୍ଗି ଦେଇଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲାଗି ଖାସ୍ କରି ଅନୁନ୍ନତ ଜନଜାତି ଗୋଷ୍ଠୀ ପିଭିଟିଜିଙ୍କର ଅନ୍ତର୍ଭୁକ୍ତିମୂଳକ ବିକାଶ ବହୁତ ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକଭବନଠାରେ ପିଭିଟିଜିସ୍ ଅଫ୍ ଓଡ଼ିଶା ୱେ ଏହେଡ୍ ଶୀର୍ଷକ ଦିନିକିଆ ସମ୍ମିଳନୀଠି ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ପିଭିଟିଜିଙ୍କର ସଶକ୍ତିକରଣ ଖାଲି ସାମାଜିକ ଦାୟିତ୍ୱ ନୁହେଁ, ଇଟା ଗୋଟିଏ ଜାତୀୟ ଆବଶ୍ୟକତା ଆଏ। ଓଡ଼ିଶାର ଦେଶର ସର୍ବାଧିକ 13 ପିଭିଟିଜି ଗୋଷ୍ଠୀ ରହିଛନ୍। ଶିକ୍ଷା ସ୍ୱାସ୍ଥ୍ୟ ସହିତ ସେମାନଙ୍କର ସଂସ୍କୃତି ଓ ପାରମ୍ପରିକ ଜୀବନଶୈଳୀ ସଂରକ୍ଷଣ ଉପରେ ସମାଜ ଜୋର୍ ଦେବାରକେ ସେ ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 24 ତାରିଖ ତକ ଲୋକେ ନିଜର ମତାମତ ଦେଇପାରିବେ। 2025-26 କେନ୍ଦ୍ରୀୟ ବଜେଟ୍ଠି ଘୋଷଣା ଅନୁସାରେ ଦେଶେ ବୃତ୍ତିଗତ ତାଲିମ ସାମଗ୍ରୀର ଗୁଣବତ୍ତା ପ୍ରାସଙ୍ଗିକତା ଦେବା ଲାଗି ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଆଉ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରାଯିବା, ଦେଶେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଆଉ କୃତ୍ରିମ ବୁଦ୍ଧିମତାକେ ଦେଶ ଲାଗି ଉପଯୋଗ କରବାର ଲକ୍ଷ୍ୟ ନେଇକରି କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନା ଲାଗି 500 କୋଟି ଟଙ୍କା ବ୍ୟବହାର କରିଛନ୍। ନୂଆ ଶିକ୍ଷାନୀତି 2020 ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ସମନ୍ୱିତ କରବାର ଲାଗି କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରଟି ଲାଗୁ କରିବା ଲାଗି ଇଟା ତିଆରି କରାଯାଇଛି ବୋଲି ଗଲାକେ ଲୋକସଭାର ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍। ରାଜ୍ୟ ସାର ସଙ୍କଟକେ ଦୂର କରିବା ଲାଗି ସରକାର ପଦକ୍ଷେପ ନେଉଛନ୍। ଏ ବାବଦେ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍। ଚିଠିଠି ଡିଏପି ଆର୍ ୟୁରିଆର ବିକଳ୍ପକେ ତହକାବା ଲାଗି କୁହାଯାଇଛି। ବିକଳ୍ପ ହିସାବରେ କମ୍ପ୍ଲେକ୍ସ ଫର୍ଟିଲାଇଜର ଆର୍ ଆମୋନିୟମ୍ ସଲ୍ଫେଟ୍କେ ପ୍ରୋହାହନ ଦେବାରକେ କୁହାଯାଇଛି। ଆମୋନିୟମ୍ ସଲ୍ଫେଟ୍ ମାଇଟ୍ଥି ସଲ୍ଫର ଅଭାବ ଦୂର କରବାର୍ଥି ସାହାଯ୍ୟ କରବା, ସେନ୍ତା ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରବାରକେ ଚିଠିଟି କୁହାଯାଇଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନ୍ମାନଙ୍କ ଲାଗି ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଆର୍ଆଇଇଠାରେ ଗୋଟିଏ 5-ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଆର୍ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ମିଳିତ ସହଯୋଗଥି ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇଛି। କର୍ମଶାଳାଥି ରାଜ୍ୟର 5 ଜିଲ୍ଲାନୁ 57 ଅୟତ୍କା ୱାର୍ଡେନ୍, ଡାଏଟ୍ ଶିକ୍ଷକ, ପ୍ରଶିକ୍ଷକ ଆଉ ଜିଲ୍ଲା ଜେଣ୍ଡର କୋଡିନେଟରମାନେ ଯୋଗ ଦେଇଥିଲେ। ଗଲା ଜୁଲାଇ 16 ତାରିଖ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀନ ଦେହ ଖରାପ ଲାଗି ଚିକିତ୍ସାଧୀନ ଅବସ୍ଥାଥି କଟକ ଆଉ ମୁମ୍ବାଇର ଦୁଇଜଣଙ୍କର ପରଲୋକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବିୟୋଗଥି ଶୋକ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିନୁ ତାଙ୍କର ପରିବାର ଲୋକଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖା ସାହାଯ୍ୟ ଘୋଷଣା କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ବିନ୍କା ବ୍ଲକର ସିଂଘି ଯୁବା ପଞ୍ଚାୟତ କାର୍ଯ୍ୟାଳୟର ଆର୍ଥିକ ସାକ୍ଷରତା ଆଉ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କର ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ମିତ୍ର ଓ ପଞ୍ଚାୟତର ଲୋକମାନେ ଯୋଗ ଦେଇଥିଲେ। ଓଡ଼ିଶାର ଉତ୍ତର ଭାଗ ଆଉ ଇତାର ପାଖର ଇଲାକାନ ଇ ହପ୍ତା ଫେର୍ ଗୋଟେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ଭୁବନେଶ୍ୱରାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାର ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଏ ବାବଦେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍,
1: ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ, ତା ସହିତ କାମ୍ଭା ସ୍ଥାନରେ କିମ୍ବା ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। 21 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ, ତା ସହିତ ପ୍ରବଳ ବର୍ଷା ଗୋଟିଏ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି। ଏମିତି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ, ପବନର ବେଗ ରହିବ 40-50 କିଲୋମିଟର ପର ଆୱାର।
0: ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା' ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା' ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତି ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜ୍ଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ

0: ମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ ସାଂସ୍କୃତିକ ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା ଉପଖଣ୍ଡ ତହସିଲ ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ ପତ୍ରାଳାପ ୱେବ୍ସାଇଟ୍ ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ୍ଭାଇଜରି ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 6.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ବେକ ବ୍ୟଥାର କାରଣ ଓ ଉପଚାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତି ରେଖା ହୋତା।
2: ଆଜିକାଲି ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ବଢ଼ିବା ସହିତ ବେକ ବ୍ୟଥା ଏକ ଘରୋଇ ସମସ୍ୟା ପାଲଟି ଯାଇଛି। ଯୁବକ ପ୍ରୌଢ଼ ଏପରିକି ସ୍କୁଲ ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି। ବେକ ବ୍ୟଥାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ଅଛି ଦୀର୍ଘ ସମୟ ଧରି ମୁଣ୍ଡ ତଳକୁ କରି ମୋବାଇଲ ଦେଖିବା, ଯାହାକୁ ଆମେ ଟେକ୍ସଟ ନେକ୍ କହୁ, ଭୁଲ ଭଙ୍ଗିମାରେ ବସିବା, କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା କାମ କରିବା ଏବଂ ମାଂସପେଶୀରେ ଟାଣ ହେବା କିମ୍ବା ଡିସ୍କ ସମସ୍ୟା ଯେମିତିକି ସ୍ପଣ୍ଡିଲୋସିସ୍ ଏବଂ କେତେକ କ୍ଷେତ୍ରରେ ମାନସିକ ଚାପ ମଧ୍ୟ। ମାନସିକ ଚାପ ହେଲେ ବେକ ଓ କାନ୍ଧର ମାଂସପେଶୀ ଆକୁଞ୍ଚିତ ହୋଇ ବ୍ୟଥା ବଢ଼ାଇଥାଏ। ଏହାର ଲକ୍ଷଣ ମଧ୍ୟରେ ବେକରେ ଟାଣ ଅନୁଭବ କରିବା, ବେକ ଠିକ୍ସେ ବୁଲେଇବାରେ କଷ୍ଟ ହେବା, କାନ୍ଧ ଏବଂ ହାତକୁ ବ୍ୟଥା ଯିବା, ବେଳେବେଳେ ହାତରେ ଝିମ୍ଝିମ୍ ଆସିବା, ମୁଣ୍ଡବିନ୍ଧା ଏପରିକି ହାତରେ ଝିମ୍ଝିମ୍ ମଧ୍ୟ ଅନୁଭବ ହୋଇପାରେ। ଯଦି ହାତକୁ ବ୍ୟଥା ଯାଉଛି ବା ହାତରେ ଦୁର୍ବଳତା ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖେଇବା ଉଚିତ, କାରଣ ଏହା ସ୍ନାୟୁ ଚାପର ଲକ୍ଷଣ ହୋଇପାରେ। ଏବେ ଆସନ୍ତୁ ଉପଚାର ବିଷୟରେ କହିବା। ପ୍ରଥମେ ସାଧାରଣ ବେକ ବ୍ୟଥାରେ ବିଶ୍ରାମ ସହିତ ହାଲୁକା ଗରମ ସେକ ବହୁତ ଉପକାରୀ ହୋଇଥାଏ। ଦ୍ୱିତୀୟତଃ ଆମେ ନିଜର ପୋଶ୍ଚର ଠିକ୍ କରିବା, ଠିକ୍ ପୋଶ୍ଚରରେ ବସିବା ଏବଂ ସବୁଠୁ ଜରୁରୀ ହେଲା କମ୍ପ୍ୟୁଟର ସ୍କ୍ରିନ୍କୁ ସବୁବେଳେ ନିଜର ଆଖି ସମାନ ଉଚ୍ଚତାରେ ରଖନ୍ତୁ, ଯାହାଦ୍ୱାରା କି ଆମକୁ ମୁଣ୍ଡ ତଳକୁ କରିବାକୁ ପଡ଼ିବ ନାହିଁ। ମୋବାଇଲ ମୁହଁ ଆଡ଼କୁ ଉଠାଇ ଦେଖନ୍ତୁ ଏବଂ ମୁଣ୍ଡ ତଳକୁ ନ ଝୁଙ୍କାଇ ଦେଖନ୍ତୁ। ତୃତୀୟତଃ ପ୍ରତି ଘଣ୍ଟାରେ ଅତି କମ୍ରେ 5 ମିନିଟ୍ ବିରତି ନେଇ ବେକକୁ ହାଲୁକା ଭାବରେ ଏପାଖ ସେପାଖ ବୁଲାନ୍ତୁ ଏବଂ ନିୟମିତ ବେକ ଓ କାନ୍ଧର ହାଲୁକା ବ୍ୟାୟାମ ଯେମିତିକା ଧୀରେ ଧୀରେ ବେକକୁ ବୁଲେଇବା, କାନ୍ଧ ଉପରକୁ ତଳକୁ କରିବା ଏହା ମାଂସପେଶୀକୁ ଷ୍ଟ୍ରଙ୍ଗ ରଖେ। ଯଦି ବ୍ୟଥା ତୀବ୍ର ହୁଏ ବା ଦୀର୍ଘ ଦିନ ଧରି ରହେ ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେଇ ଅଲ୍ଟ୍ରାସାଉଣ୍ଡ ବା MRI ମାଧ୍ୟମରେ ପ୍ରକୃତ କାରଣ ଜାଣିବା ଉଚିତ। ଆଜିକାଲି ଅତ୍ୟାଧୁନିକ ପେନ୍ ମ୍ୟାନେଜମେଣ୍ଟ ଚିକିତ୍ସାରେ ମଧ୍ୟ ଅଳ୍ପ ମାତ୍ରାରେ ସୁଞ୍ଚି ମାଧ୍ୟମରେ ଅଲ୍ଟ୍ରାସାଉଣ୍ଡ ମାର୍ଗଦର୍ଶିତ ପ୍ରକ୍ରିୟାରେ ମଧ୍ୟ ବ୍ୟଥାର ମୂଳରୁ ଉପଚାର ସମ୍ଭବ ହେବ, ଯାହାକି ବିନା ଅସ୍ତ୍ରୋପଚାରରେ ମଧ୍ୟ ଆରାମ ଦେଇଥାଏ। ଶେଷରେ ମୋର ଏକ ଛୋଟ ପରାମର୍ଶ, ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ସୀମିତ କରନ୍ତୁ। ଯେତେବେଳେ ଅତ୍ୟନ୍ତ ଜରୁରୀ ନ ରହୁଛି ସେ ପର୍ଯ୍ୟନ୍ତ ୟୁଜ୍ କରନ୍ତୁନି। ନିଜକୁ ଠିକ୍ ଭଙ୍ଗିମାରେ ବସନ୍ତୁ, ପୋଶ୍ଚର ଠିକ୍ କରନ୍ତୁ, ବେକକୁ ବିଶ୍ରାମ ଦେବାକୁ ମନେ ରଖନ୍ତୁ। ଏକ ସୁସ୍ଥ ବେକ ଏକ ସୁସ୍ଥ ଜୀବନର ପ୍ରଥମ ପାହାଚ ହୋଇଥାଏ ଏବଂ ନିଜକୁ ସବୁବେଳେ ସୁସ୍ଥ ଖାଦ୍ୟ ମଧ୍ୟ ଖାଆନ୍ତୁ। ଏବଂ ଯେତେବେଳେ ଆପଣଙ୍କୁ ଲାଗୁଛି ଦୀର୍ଘ ସମୟ ଧରି ପୀଡ଼ା ରହୁଛି ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିଜେ ନିଜେ କୌଣସି ମେଡିସିନ କିମ୍ବା ମେଡିସିନ ଷ୍ଟୋରରେ ପଚାରିକି ଔଷଧ ଖାଇବାକୁ ଆଭଏଡ୍ କରନ୍ତୁ। ଏହାଦ୍ୱାରା ଆମର ବହୁତ ସମୟରେ ଭୁଲ ମେଡିକେସନ ହୋଇଥାଏ ଏବଂ ଠିକ୍ ସେ ମଧ୍ୟ ଏହା ଛାଡ଼ି ନଥାଏ ଏବଂ ବହୁତ ଲମ୍ବା ସମୟ ଯାଏ ଚାଲିଥାଏ। ବର୍ତ୍ତମାନ ଆମେ ତାର ପ୍ରତିକାର ଜାଣିଲେ ବର୍ତ୍ତମାନ ଆମେ ଚିକିତ୍ସା ଉପରେ କିଛିଟା ଜିନିଷ ଧ୍ୟାନ ଦେବା। ଯେତେବେଳେ ପୀଡ଼ା ଆପଣଙ୍କର 3 ମାସରୁ ଅଧିକ ସମୟ ରହୁଛି ତେବେ ଆପଣ କ'ଣ କରିବେ, ଏହା ନିଶ୍ଚିତ ଭାବରେ ଜଣେ ପେନ୍ ସ୍ପେଶାଲିଷ୍ଟ ଡକ୍ଟରଙ୍କୁ ପ୍ରଥମେ ପରାମର୍ଶ କରନ୍ତୁ। ଏବଂ ଜାଣି ରଖନ୍ତୁ କିଛି କିଛିଟା ଜିନିଷରେ ଆପଣ ଏମର୍ଜେନ୍ସିରେ ଆଡମିଟ୍ ହୁଅନ୍ତୁ, ଯେମିତିକି ଆପଣଙ୍କୁ ସାଙ୍ଗେ ସାଙ୍ଗେ ବହୁତ ସଡନ୍ଲି ମୁଣ୍ଡ ବ୍ୟଥା ହେଲା, ବେକ ବ୍ୟଥା ସହିତ କିମ୍ବା ବାନ୍ତି ହେଲା, ତାହେଲେ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ କରନ୍ତୁ। ଏବଂ ଯଦି ଦୀର୍ଘ ସମୟ ଧରିକି ପେନ୍ ରହୁଛି ତାହେଲେ ମେଡିସିନ୍ ବି ଖାଆନ୍ତୁ ଏବଂ ଠିକ୍ ମେଡିସିନ୍ ଡକ୍ଟରଙ୍କ ପରାମର୍ଶରେ ହିଁ ଖାଆନ୍ତୁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ବେକ ବ୍ୟଥାର କାରଣ ଉପଚାର, ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମୃତିରେଖା ହୋତା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ।
3: ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତରୁ ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍ପତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସେ ଡେଲଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ଭାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ୍ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40ରୁ ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ରହିଛନ୍ତି। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍କଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିସ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତମାସ 23 ତାରିଖରେ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି ଇରାନର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି, ଫଳରେ ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନର ଇସ୍ଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 ପର୍ଯ୍ୟାୟ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ୱଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
4: ଚାଷୀ ଭାଇ ଭଉଣୀମାନେ, ଫି ଦିନିଆ ତୁନ୍ ଶାଗ ଭିତରେ କୋବିଟା ହଉଛେ ଗୋଟେ ନୀତିଦିନିଆ ପରିବା। କୋବି ଦୁଇ ପ୍ରକାର ଚାଷ କରସୁଁ, ଗୋଟେ ହେଲା ଫୁଲକୋବି ଆଉ ଗୋଟେ ହେଲା ବନ୍ଧାକୋବି। ବନ୍ଧାକୋବି କଥା ଯେତେବେଳେ ଆସୁଛେ, ଏଟା ଜହ କରି ଶୀତ ମାସେ ଚାଷ କରାହେସି। ଆମର ରାଜ୍ୟ ପ୍ରାୟ ସବୁ ଜିଲ୍ଲାନ ବନ୍ଧାକୋବି ଚାଷ କରାହେସି। ଚାଷୀ ଭାଇ ଭଉଣୀମାନେ ଯେନ୍ମାନେ ବନ୍ଧାକୋବି ଚାଷ କରବାର୍ ଲାଗି ମନ କରିଛନ୍, ସେମାନେ ବନ୍ଧାକୋବିର ବିହନ କିସମ ମାନେ ବି ଜାଣି ରଖୁନ୍। ବନ୍ଧାକୋବି ଲାଗି ଦୁଇଟା କିସମ ଅଛେ। ପହିଲା କିସମ ହେଲା ସରଲ କିସମ। ସରଲ କିସମ ଭିତରେ ଆସୁଥିବାର ବନ୍ଧାକୋବିର ନାଁ ହେଲା ପ୍ରାଇଡ୍ ଅଫ୍ ଇଣ୍ଡିଆ, ଗୋଲ୍ଡେନ୍ ଏକର, ଆର୍ଲିଡମ୍, ହେଡ଼କୋପେନ୍, ହାଗେନ୍ ମାର୍କେଟ ଆର୍ ସିଲେକ୍ସନ୍। ବନ୍ଧାକୋବିର ବିଲମ କିସମ ଭିତରେ ଆସୁଥିବାର କୋବି ମାନଙ୍କ ନାଁ ହେଲା ଲେଡ୍ରମ ଗାର୍ଡ, ଗ୍ଲୋରିଅପ୍, ଏନ୍କୁଇବେନ୍, ଡାନିସବଲ୍। କୋବି ଚାଷ ଲାଗି ଉର୍ବର ଦୋର୍ସା ମାଟି କେତିନି ଭଲ ହେ। ଜହ କରି ନଦଖଣିଆ ମାଟି ଚାଷ କଲେ ବନ୍ଧାକୋବି ଥି ଜହ ଆଦା ମିଲ୍ସି। ଚାରା କେନ୍ଥେ ପ୍ରସ୍ତୁତ କର୍ମା? ବନ୍ଧାକୋବି ଚାରା ପକାବାର୍ ଲାଗି ଏକର ପିଛା ପ୍ରାୟ 200 ଗ୍ରାମ ମଞ୍ଜିର ଦରକାର ହେସି। 200 ଗ୍ରାମ ମଞ୍ଜି ଦରକାର ହେସି। ଜମିନ ପ୍ରସ୍ତୁତି, ପହଲା କରି ଜମିନକେ 4-5 ବୁଲିଆ ଜୁତି କରି ମାଟକେ ଗୁଣ କରି ପକନ୍। ସେଜ ବୁଲିଆ ଜୁତା ସମିଆତି ଏକର ପିଛା ସଢ଼ା ଗୋବର ଖତ 10 ଗାଡ଼ି ହିସାବରେ ପ୍ରୟୋଗ କରି ମାଟି ମିଶେଇ ଦେଲା ଉତାରୁ ମାଟକେ ସମାନ କରି ପକନ୍। ଇତାରୁ ତାରୁ ଛୋଟ ଛୋଟ କରି ପଟି ବନେଇ ପକନ୍। ତେହେରୁ 1.5 ଫୁଟ ଦୂରିଆ ହିସାବରେ ଧାଡ଼ି ଆର 1 ଫୁଟ ଦୂରିଆ ହିସାବରେ ଗଛ ଲଗେଇ ପକନ୍। ଏକରକ କ୍ୟାଲସିୟମ 100 କେଜି, ଆମୋନିୟମ ନାଇଟ୍ରେଟ 100 କେଜି, ପଟାସ ସାର 40 କେଜି ପ୍ରୟୋଗ କରିକରି ବନ୍ଧାକୋବି ଚାରା ଲଗେଇ ପକନ୍। କୁଡ଼ାକୁଶା ସମିଆତି CAN ସାର 100 କେଜି ପ୍ରୟୋଗ କରୁନ୍। ଚାରା ଲଗାଲା ସମିଆତି ସଡ଼ା ଗୋବର ଖତ ପିରୁଆ ଦେଇକରି ଚାରା ଲଗାଲେ ଗଜ ମାନେ ଜଲ୍ଦି ଜଲ୍ଦି ରୋଡମୋଡ ହୋଇ ବଢ଼ସନ୍। ପହିଲା କୁଡ଼ାକୁଶା କରି 2 ହପ୍ତାହ ତାରୁ ଫେର ଥରେ କୁଡ଼ାକୁଶା କରି ପକନ୍ ଆର୍ ହୁଡ଼ା ଟେକି ପକନ୍। ପ୍ୟାନ୍ କ୍ୟାନ୍ ଚାରା ଲଗାବାର 21 ଦିନ ତାରୁ 3 ହପ୍ତାହ ଅନ୍ତର ଥି ଜମିନକେ 2-3 ଥର କୁଡ଼ାକୁଶା କରୁନ୍। କୁଡ଼ାକୁଶା ସମିଆତି ଅବଡ ଜବଡ ଘାସ ମାନେ ଯଦି ଅଛି ସେଟାକେ ବାଛି ପକନ୍। ତେହେରୁ ଦରକାର ହିସାବରେ ସାର ଦେଇକରି ଭରା ଟେକି ଦନ୍। ତେହେରୁ ଜମିନ ବତର ଅନୁସାରେ ପ୍ୟାନ୍ ବଲାବାର ସୁବିଧା କରୁନ୍। ତାରୁ ତାରୁ ସାର ପ୍ରୟୋଗ କରବାରକେ ନାଇଁ ଭୁଲିବେ। ରୋଗ ପୋକ ବନ୍ଧାକୋବିକେ ରୋଗ ପୋକ ମାନଙ୍କନୁ ବଞ୍ଚାବାର ଲାଗି ସେଭିନ୍ ନେହତ ଆୟୋଡ଼ାନା ମାଲାଥିଅନ୍ ଦରକାର ଜାନି ପାଣି ମିଶାଇ କରି ଝିଟି ପକାଉନ୍। ଉନ୍ନତ କିସମରେ ବିଶୋଧିତ ମଞ୍ଜି ଚାରା ଗଜ ଲଗାଲେ କ୍ଷେତେ ରୋଗ ପୋକ ହେତେ ବୋଲି ନାଇଁ ହୁଅନ୍। ଯଦି କ୍ଷେତେ ଅନୁସାରର ଅଭାବ ଲାଗି ରୋଗ ଦେଖା ଦଉଛେ ବୋଇଲେ ପାଖେ ଥିବାର କୃଷି ଅଧିକାରୀଙ୍କର ପରାମର୍ଶ ନେଇକରି ସେ ହିସାବରେ କାମ କରୁନ୍। ଏହି ହିସାବରେ ବନ୍ଧାକୋବି ଚାଷ କଲେ ଏକରକ 85 କ୍ୱିଣ୍ଟାଲ ଯାଏ ଅମଲ କରିପାରିବେ। ଫୁଲକୋବି ଯେନ୍ ଚାଷୀ ଭାଇ ଭଉଣୀମାନେ ଫୁଲକୋବି ଚାଷ କରବାର ଲାଗି ମନ କରିଛନ୍, ହେମାନେ ତ ଚାରା ବିହନ ଲଗାଇ ସାରବେନ ଆର୍ କୋବି ଚାରା ବି ଲଗାବାର ବତର ହୋଇଯିବାନ। ଫୁଲକୋବି ଜହ କରି ଦୋର୍ସା ଆର୍ ନିଗିଡ଼ା ମାଟି ଭଲ ହେସି। ଯେନ୍ ଚାଷୀମାନେ ଅନୁର୍ବର ଜମିନ୍ତି ଫୁଲକୋବି ଚାଷ କରବାର ଲାଗି ଯାଉଛନ୍, ସେ ଜମିନ୍ତି କେତିନି କେତେ ଖତ ପକନ୍ ଆର୍ ଫୁଲକୋବି ଲଗେଇ ପକନ୍। ଫୁଲକୋବି ଚାଷ ଲାଗି ଜମିନ୍କେ ପହିଲା 4-5 ଥର ଜୁତି ନେଇକରି ମାଟକେ ଗୁଣ କରି ଜମିନ୍କେ ସମାନ କରି ପକନ୍। ଜୁତି ସାରିଲା ଉତାରୁ ମାଟି ଛୋଟ ଛୋଟ ଫିଟକିରି ପକେଇ ଦଉନ୍। ଫୁଲକୋବି ଚାରା ଲଗାଲା ସମିଆତି 2 ଫୁଟ ହିସାବରେ ପଟି ଆର୍ 2.5 ଫୁଟ ହିସାବରେ ଦୂରିଆତି ଗଜ ଲଗୁନ୍। ଯଦି ସହଲ କିସମର ଚାରାମୁଞ୍ଜି ପକେଇଛନ୍ ବୋଇଲେ 2.5-6 ଇଞ୍ଚ ଦୂରିଆ ରଖବାର୍କେ ପଡ଼୍ବା। ଜମିନ ଚାଷ କଲାବେଲ୍କେ ଏକରକ ସଢ଼ା ଗୋବର ଖତ 10 ଗାଡ଼ି ପ୍ରୟୋଗ କରି ପକନ୍। ଫୁଲକୋବି ଚାରା ଲଗାଲା ସମିଆତି 100 କେଜି କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ୍, 100 କେଜି ସୁପରଫସ୍ଫେଟ୍, 100 କେଜି ପଟାସ ସାର ଧାଡ଼ିଥି ପ୍ରୟୋଗ କରୁନ୍। ସାର ଯେନ୍ତା ମାଟି ଭଲ ମିଶ୍ବା ହେତିର୍ ପ୍ରତି ଧ୍ୟାନ ଦେବେ। ଜଳସେଚନ ଆର୍ ଯତ୍ନ ପାତନ୍ ଚାରା ଲଗାବାର ଜହ ସେ ଜହ 25 ଦିନ ତାରୁ ଜମିନ୍କେ କୁଡ଼ାକୁଶା କରି ପକନ୍। କୁଡ଼ାକୁଶା ସମିଆତି ଏକରକ 100 କେଜି କ୍ୟାଲସିୟମ ଆମୋନିୟମ ପ୍ରୟୋଗ କରବାର୍କେ ନାଇଁ ଭୁଲିବେ। ଇତାରୁ ତାରୁ ଭରା ଟେକୁନ୍। ତେହେରୁ ଇତାର 2 ହପ୍ତାହ ଉତାରୁ ଫେର ଘାଏ କୁଡ଼ାକୁଶା କରି ସାରିଲା ପରେ ଗଜ୍କେ ଓହେନ୍ କରି ଭରା ଟେକି ଦନ୍। ଯଦି ଅବଡ ଜବଡ ଘାସ ଅଛେ ବୋଲେ ପରୀକ୍ଷା କରି ପକନ୍। ଯେତ୍କି ବୋଲ କୁଡ଼ାକୁଶା କରିବେ ହେତ୍କି ବୋଲ ପାନ୍ ଦେବାର୍କେ ପଡ଼୍ବା। ଇତାରୁ ତାରୁ ଜମିନ୍ଥି ବତର ଜାନି ପାନ୍ ଦଉନ୍। ଫୁଲକୋବି ଚାଷ୍ତି ଜହ କରି ପୋକ ଲାଗ୍ସନ୍, ଏନ୍ତା ହେଲେ ପ୍ରତିଷେଧକ ହିସାବେ ଗଛେ ଥାୟାଡ଼ାନ୍ ଝେଟବାର୍ ଲାଗି ନାଇଁ ଭୁଲନ୍। ରୋଗ ପୋକନୁ ବଞ୍ଚାବାର୍କେ ପହେଲା ଉପାୟ ହେଲା ବିଶୋଧିତ ମଞ୍ଜି। ଆମର୍ ଆସ ଚାଷୀମାନେ ବିଶୋଧିତ ମଞ୍ଜି ଲଗେଇଥିବେ, ଫେର୍ ବି ଫୁଲକୋବି ଚାଷେ ଘାଏ ଘାଏ ବୋରନ୍ ଆର୍ ମଲିବ୍ଡେନମର୍ ଅଭାବ ଦେଖାଦେସି। ଏନ୍ତା ହେଲେ ପାଖେ ଥିବାର କୃଷି ଅଧିକାରୀଙ୍କର ସାଙ୍ଗେ ଯୋଗାଯୋଗ କରି ତାଙ୍କର ହିସାବେ କାମ କରୁନ୍। ଇ ହିସାବେ ଫୁଲକୋବି ଚାଷ କଲେ ଏକରକ 84 କ୍ୱିଣ୍ଟାଲ ଯାଏ ଫୁଲକୋବି ଆୟଦା କରିପାରିବେ।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170527 ଏବଂ IFSC SBIN 0000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ପ୍ରସାର ଭାରତୀର ଆକାଉଣ୍ଟ ନମ୍ଘରଟି ଆଉଥରେ କହି ରଖୁଛୁ, ଆକାଉଣ୍ଟ ନମ୍ଘରଟି ହେଲା 10861705257 ଏବଂ IFSC କୋଡ଼ ହେଲା SBIN

0: ନମସ୍କାର ଶ୍ରୋତା ବନ୍ଧୁ, ଆଷାଢ଼ର ଆକାଶରେ ମେଘର ମୃଦୁ ଆଳାପ, ପୃଥିବୀର ବୁକୁରେ ସବୁଜିମାର ନୂଆ ଅଧ୍ୟାୟ, ଆଉ ଏହି ସମୟରେ ଓଡ଼ିଆଙ୍କ ପ୍ରାଣରେ ଜାଗି ଉଠିଛି ମହାଭାବ ରଥଯାତ୍ରା। ଏ କେବଳ ତିନିଟି ରଥର ଗତି ନୁହେଁ, ଏହା ହେଉଛି ମଣିଷ ଓ ମହାପ୍ରଭୁଙ୍କ ମଧ୍ୟରେ ସ୍ନେହ, ସମତା ଓ ସମର୍ପଣର ଏକ ଅନନ୍ତ ଯାତ୍ରା, ଯେଉଁଠାରେ ଦେବତା ନିଜେ ମନ୍ଦିରର ସୀମା ଛାଡ଼ି ଭକ୍ତଙ୍କ ଦୁଆରକୁ ଆସନ୍ତି। ସେଠାରେ ଭକ୍ତିର ଅର୍ଥ ହୋଇଯାଏ ଅଧିକ ବିସ୍ତୃତ, ଅଧିକ ମାନବିକ। ଆସନ୍ତୁ, ଭକ୍ତି, ପରମ୍ପରା ଓ ଜୀବନ ଦର୍ଶନର ଏହି ପବିତ୍ର ମହୋତ୍ସବରେ ଜଗତର ନାଥ ଜଗନ୍ନାଥଙ୍କଠାରେ ସର୍ବମଙ୍ଗଳ କାମନା କରି ଆରମ୍ଭ କରିବା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ମୁଁ ବିନୋଦ କୁମାର ବେହେରା। ବର୍ଷିଆନ ସାହିତ୍ୟିକ ଦୁର୍ଗାପ୍ରସାଦ ନାଥଙ୍କ ସାମଗ୍ରିକ ରଚନାବଳୀର ଏକତ୍ର ଗ୍ରନ୍ଥ ଦୁର୍ଗାପ୍ରସାଦ ନାଥ ରଚନାବଳୀ ଲୋକାର୍ପିତ ହୋଇଛି। ଏଥିରେ ଜଗନ୍ନାଥ ସଂସ୍କୃତି ଓ କ୍ଷେତ୍ର ପରିକ୍ରମା, ବିବିଧ ପ୍ରବନ୍ଧ, କବିତା ସମାହାର, ଆଇ ବୁଢ଼ୀର କଥାନି, ସର୍ବଦେବାଦେବୀ ସ୍ମୃତି, ଫୁଲ ଚାଙ୍ଗୁଡ଼ି, ଅସ୍ତରଙ୍ଗ ଭଳି ମୋଟ 10ଟି ପୁସ୍ତକକୁ ସ୍ଥାନିତ କରାଯାଇଛି। ଜୁଲାଇ 14 ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡକ୍ଟର ନାରାୟଣୀ ପଣ୍ଡା ରିସର୍ଚ୍ଚ ସେଣ୍ଟରରେ ଲୋକାର୍ପଣ ସମାରୋହ ଆୟୋଜନ କରାଯାଇଥିଲା। ସମ୍ବଲପୁର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବରହମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ସାହିତ୍ୟ ବିଭାଗର ପ୍ରଫେସର ସବିତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ। ବିଶିଷ୍ଟ ଐତିହାସିକ ଓ ସାହିତ୍ୟିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ଗୋପୀନାଥ ବାଗ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସଂସ୍କୃତି ଗବେଷକ ଡକ୍ଟର ସପନ ମିଶ୍ର, ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର, ବିଶିଷ୍ଟ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଓ ଅନ୍ୟମାନେ ପୁସ୍ତକର ସମୀକ୍ଷା କରିଥିଲେ। ପୁସ୍ତକର ସମୀକ୍ଷା କରି ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ କହିଥିଲେ,
1: ପ୍ରବନ୍ଧ ଅଛି, ଧର୍ମ ଅଛି, ସଂସ୍କୃତି ସମ୍ପର୍କରେ ସେ କହିଛନ୍ତି, ଆଇମାନଙ୍କ କଥାନୀ ଶୈଳୀରେ ଗଳ୍ପ ମଧ୍ୟ ରଚନା କରିଛନ୍ତି, ସ୍ତମ୍ଭକାର ଭାବରେ ତାଙ୍କର ପରିଚିତି ମଧ୍ୟ ରହିଛି। ଏକ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ହୋଇଛନ୍ତି ଦୁର୍ଗାପ୍ରସାଦ। ତାଙ୍କୁ ଯେତେବେଳେ ଆମେ ଆପଣ କରିବା ପାଇଁ ଚେଷ୍ଟା କରୁଛୁ, ତାଙ୍କର ଲେଖକ ଲେଖକୀୟ ବ୍ୟକ୍ତିତ୍ୱ ଯେତେବେଳେ ଆମେ ମୂଲ୍ୟାୟନ କରିବାକୁ ଚେଷ୍ଟା କରୁଛୁ, ସେ ସମୟରେ କୌଣସି ଜଣେ ଆଲୋଚକଙ୍କର କିମ୍ବା ସମୀକ୍ଷକଙ୍କର ବକ୍ତବ୍ୟ ଧାରଣ କରିବାଟା ନିର୍ଣ୍ଣାୟକ ବୋଲି କେତେବେଳେ କୁହାଯାଇପାରିବ ନାହିଁ। ମୁଁ ଯେଉଁ କଥା କହୁଛି ସେଟା କରଣୀୟ, ଧାରଣୀୟ ଏବଂ ଦୁର୍ଗାପ୍ରସାଦ ନାଥଙ୍କୁ ମୋ ମାଧ୍ୟମରେ ଅବଲୋକନୀୟ, ଏଟା ଆପଣମାନେ କେତେ ମଧ୍ୟ ମନେ କରିବେ ନାହିଁ। ସେଥିପାଇଁ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ସମାଲୋଚନା ସାହିତ୍ୟରେ ଗୋଟେ ଚମତ୍କାର ଡେଭଲପମେଣ୍ଟ ହେଇଛି, ଗୋଟେ ଥିଓରିର, ସେଟାକୁ କୁହାଯାଉଛି ରିଡର ରେସ୍ପନ୍ସ ଥିଓରି। ଦୁର୍ଗାପ୍ରସାଦ ନାଥ ଯାହା ଲେଖିଛନ୍ତି ସେଟାକୁ ମୁଁ ମୋ ଦୃଷ୍ଟିରୁ ବିଚାର କରୁଛି ଏବଂ ମୋ ଦୃଷ୍ଟିରୁ ପ୍ରକାଶ କରୁଛି। ଆପଣମାନେ ମଧ୍ୟ ତାକୁ ଅଧ୍ୟୟନ କରନ୍ତୁ, ମନନ କରନ୍ତୁ ଏବଂ ଆପଣଙ୍କର ବିଚାରକୁ ନେଇକି ତାଙ୍କର ବ୍ୟକ୍ତିତ୍ୱକୁ ଆକଳନ କରନ୍ତୁ।
0: ବିଶିଷ୍ଟ ସଂସ୍କୃତି ଗବେଷକ ସପନ ମିଶ୍ର କହିଥିଲେ,
2: ତାଙ୍କର 10ଟା ବହି ଭିତରେ ସାର କଥାଟା ହଉଛି ଯେ ସେ ଯେତିକି ଗମଲେ, ଯେନେ ଜିଲେ, ଯେତିକି ଗଲେ ପାଉଣ୍ଡାଟେ ଗଲେ ଝିଅ ଦେଇଛନ୍, ସେନେ ଦେଖିଲେ ବନଦୁର୍ଗା ଜନବିନ୍ଦୁ ବୌଦ୍ଧରେ ରେଡ଼ାକଟା ପଢିଛନ୍। ଆପଣ ଦେଖିବେ ସେଇ ସେଇ ବିଷୟବସ୍ତୁ ହୀରାକୁଦର ବିସ୍ଥାପନ ଉପରେ, ଦ୍ୱିତୀୟ ପ୍ରତିବନ୍ଧର ଆବଶ୍ୟକତା ନାଇଁ ଥିବାର ଉପରେ, ତାଙ୍କର ଯାହା ଯାହା ଅନୁଭୂତି ସମ୍ପନ୍ନ ଲେଖା ଏଇଟା, ଏଇଟା କଳ୍ପନାର ସାହିତ୍ୟ ନୁହେଁ ସେ।
0: ଜୁଲାଇ 14 ତାରିଖ ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଜିଲ୍ଲାର ପ୍ରମୁଖ ବିକାଶମୂଳକ ଯୋଜନା, ପ୍ରଶାସନିକ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ବୈଠକରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଶିଳ୍ପ ସଂସ୍ଥାର ଉଚ୍ଚପଦସ୍ଥ ଅଧିକାରୀ, ସମସ୍ତ ବିଡ଼ିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ ଜିଲ୍ଲାର ପାରଦର୍ଶିତା ଉପରେ ଖୁସି ପ୍ରକଟ କରି କହିଥିଲେ,
3: ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ଅଗ୍ରଗତି, ସେଥିରେ କଲମ ଟୁ କରେକ୍ସନରେ ସମ୍ବଲପୁର ଜିଲ୍ଲା ବହୁତ ଚମତ୍କାର କାମ କରିଛି ଏବଂ 90% ପାଖାପାଖି ଲୋକଙ୍କର ଜମିର କଳଙ୍କୁ କରେକ୍ସନ୍ ସରିଗଲାଣି। ବସୁନ୍ଧରା ଯୋଜନାରେ ମଧ୍ୟ ଆମେ ଏଜୁକେସନ୍ ମୋଡ଼୍କୁ ପଳେଇ ଆସିଛୁ। ସ୍କୁଲ କଲେଜକୁ ପଟ୍ଟା ଦେବାରେ ମଧ୍ୟ ବହୁତ ଆଗକୁ ଅଗ୍ରଗତି ହେଇଛି ଏବଂ ଡିସେମ୍ବର ଶେଷ ସୁଦ୍ଧା ଆମେ ନିଷ୍ପତ୍ତି କରିଛୁ ଯେ କୌଣସି ଶିକ୍ଷାନୁଷ୍ଠାନ ରହିବ ନାହିଁ ସମ୍ବଲପୁର ଜିଲ୍ଲାରେ। ଯେଉଁ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ପଟ୍ଟା ସେ କ୍ରମରେ ଗଙ୍ଗାଧର ମେହେର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ବିଶୁ ଏବଂ ହିଂସା ଇଏ ଚାରିଟା ଅନୁଷ୍ଠାନକୁ ଆବଶ୍ୟକ ଜମି ଦେବାର ପ୍ରକ୍ରିୟା ଆରମ୍ଭ ହେଇଛି। କିଛି ଜମି ଆମେ ଦେଇସାରିଲୁଣି, ଆହୁରି ଯାହା ଜମି ଆବଶ୍ୟକ ଅଛି ସେଇଟା ମଧ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆହେଇଛି। 5,000 କୋଟି ଟଙ୍କାର ରେଲୱେ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି, ରେଲୱେ ନିଜେ କରୁଛି। ଆଉ ଯେଉଁ ରାଜସ୍ୱ ଜମି ଦେବାର ଆବଶ୍ୟକତା ଅଛି ତାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ଯେ ସେମାନଙ୍କୁ ଆଡ଼ଭାନ୍ସ ପୋଜିସନ ଦେବି। NHIରେ ମଧ୍ୟ 4 ବଡ଼ ବଡ଼ କାମ ତ ରିଙ୍ଗ ରୋଡ଼ ହେଉଛି ଯେଉଁଟା ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ଟ୍ରାଫିକ୍ ଦୃଷ୍ଟିରୁ ବହୁତ ସହାୟକ ହେବ। ତାର ବାହାରେ ଆପଣଙ୍କର ସମ୍ବଲପୁରରୁ ଝାରସୁଗୁଡ଼ା ଏକ ସ୍ୱତନ୍ତ୍ର ଜାତୀୟ ରାଜପଥ, ଏବେ ଯେଉଁ ରାଜ୍ୟ ରାଜପଥ ଅଛି ତାକୁ ତାର ବାହାରେ ଆଉ ଗୋଟେ ଜାତୀୟ ରାଜପଥ ମଧ୍ୟ ହେଉଛି ଯେଉଁଥିରେ ରାସ୍ତାଟା ପୁରୀ ଇଣ୍ଡଷ୍ଟ୍ରି ଥିବା କାରଣରୁ ଯେଉଁ ଅସୁବିଧାର ସମ୍ମୁଖୀନ ଲୋକ ହେଉଛନ୍ତି ଏବେ ସିଧା ଜାତୀୟ ରାଜପଥ ମାଧ୍ୟମରେ ଝାରସୁଗୁଡ଼ାରେ ପହଞ୍ଚି ଯାଇପାରିବ। ଏହା ସାଙ୍ଗରେ ସାଙ୍ଗରେ ବରଗଡ଼ ରାସ୍ତା, ସମ୍ବଲପୁର ବରଗଡ଼ ରାସ୍ତା, ସମ୍ବଲପୁର ରେଳାଖୋଲ ରାସ୍ତା, ସମ୍ବଲପୁର ଦେବଗଡ଼ ପିଲେଇ ଭଳି ରାସ୍ତା, ଇଏ ପାଇଁ ମଧ୍ୟ ଜାତୀୟ ରାଜପଥର ଗୁଡ଼ିଏ କାମ ତା ଜମି ଅଧିଗ୍ରହଣ ଏ ବାବଦରେ ମଧ୍ୟ ସମୀକ୍ଷା ହେଇଛି।
0: ଘଣ୍ଟ ଶଙ୍ଖ ସହ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ହଁ ଶ୍ରୋତା ବନ୍ଧୁ, ଜୁଲାଇ 16 ପବିତ୍ର ରଥଯାତ୍ରାରେ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା ଏଭଳି ଭକ୍ତିମୟ ପରିବେଶ। ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟ୍ଲିର ଶ୍ରୀ ଶ୍ରୀ ଦଧିଭାବନ ମହାପ୍ରଭୁଙ୍କ ରଥଯାତ୍ରା ଚଳିତ ବର୍ଷ ମଧ୍ୟ ଏଠାରେ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନା ସହ 3 ଠାକୁରଙ୍କ ଶ୍ରୀଗୁଣ୍ଡିଚା ଜାତ ହୋଇଥିଲା।
4: ନୟନ ପଥଗାମୀ ଭବ ତୁମେ।

0: ଭକ୍ତି ଜଗତ ଜନ ଏକଦି ଭାବନ ଭକ୍ତ ଚାହୁଁଛି ଭକ୍ତ ଚାହୁଁଛି ଆପଣଙ୍କ ପାଖକୁ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ଆପଣ ଯେପରି ସୁନ୍ଦର ଆପଣଙ୍କର ମୁକୁଟ ସେପରି ସୁନ୍ଦର ଆପଣଙ୍କର ଚକା ନୟନ ସେପରି ସୁନ୍ଦର ଆପଣଙ୍କର ତୁଳସୀର ଜଟ ସେପରି ସୁନ୍ଦର ଭକ୍ତଙ୍କର ପାଇଁ ଆପଣ ବ୍ୟାକୁଳ ସ୍ୱଚ୍ଛ ଭାବରେ ରଖିଥିବା ସତୀହାରୀକୁ ଆପଣ ତାର ଜ୍ୱଳନ୍ତ ନିଦର୍ଶନ ସତୀହାରୀ ଭକ୍ତ ସହିତ ଭଗବାନ ପୂଜା ପାଉଥିବା ଅନ୍ୟ ଏକ ପ୍ରମାଣ ରହିଛି ଯାହାକି କମଳା ହେଇଛି ସତୀହାରୀ ଯାହାକୁ ଦକ୍ଷ ଭାବରେ ରଖି ଆପଣ ପାଉଛନ୍ତି ପୂଜା ଆଜି ଆପଣଙ୍କ ଘୋଷଯାତ୍ରାରେ କୋଟି କୋଟି ଭକ୍ତ ଲକ୍ଷ ଲକ୍ଷ ଭକ୍ତ ଅନାଇଛନ୍ତି ଆପଣ ରଥ ସିଂହାସନରୁ ଉଠି ଆସିବେ ଏବଂ ଭକ୍ତଙ୍କୁ ଦର୍ଶନ ଦେବେ କାରଣ ରଥାରୂଢ଼ ଭଗବାନ ପତିତମାନଙ୍କ ତାରଣ ପାଇଁ ଦୁଃଖ ବିନାଶ ପାଇଁ ରଥାରୂଢ଼ ଭଗବାନଙ୍କୁ ଯେତେବେଳେ ଦର୍ଶନ ଦିଏ ସମସ୍ତଙ୍କର ପତିତ ତାରଣ ହୋଇଯାଏ ସମସ୍ତଙ୍କର ଦୁଃଖ ମୋଚନ ହୋଇଯାଏ ଆଜି ଦଧିବାବନ ସ୍ୱାମୀ ଦର୍ଶନ ଦେବେ ସମସ୍ତ ଭକ୍ତଙ୍କୁ ସେଇ ଭକ୍ତମାନଙ୍କ ଘରରେ ଭକ୍ତ କହୁଛି ହେ ଦଧିବାବନ ହେ ନାରାୟଣ ଭଟେଲି ଧାମର ଭୌରମଣି ଆପଣଙ୍କୁ ମୁଁ କିଛି ମାଗୁ ନାହିଁ ଧନ ମାଗୁ ନାହିଁ ଜନ ମାଗୁ ନାହିଁ କେବଳ ସୁଖ ଓ ଶାନ୍ତି ମାଗୁଛି ପ୍ରଭୁ ସେଇ କହୁଛି ଭକ୍ତ କହୁଛି ସେ ତ ଭକତ ଭାବରେ ବନ୍ଧାରେ ଭକତ ଜୀବନ ଧନ ଧନ୍ୟରେ ଦଧିବାବନ ଧନ୍ୟରେ ସତୀ କମଳା ଧନ୍ୟରେ ପରମାନନ୍ଦ ଆଜି ଧନ୍ୟ ହେଉଛି ଭଟେଲି ଧାମ ଧନ୍ୟ ହେଉଛି ଚକ୍ରଧାମ
1: ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରଥ ପରମ୍ପରା ଏବଂ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପୂଜକ କୁହନ୍ତି,
2: ଗୌରଚନ୍ଦ୍ର ରଥ ଦଧିଭାବନ ମନ୍ଦିର ମୁଖ୍ୟ ପୂଜକ, ଆମର ଆଜି ଦଧିଭାବନଙ୍କ ନନ୍ଦିଘୋଷ ଯାତ୍ରା ଆଜି ପ୍ରାତଃ 4 ଘଣ୍ଟାରୁ ଦଧିଭାବନଙ୍କର ପହଡ଼ଭଙ୍ଗ ଦ୍ୱାର ଫିଟା ନୀତି କଲା ପରେ ଦଧିଭାବନଙ୍କର ଅବକାଶ ନୀତି ଅଖଣ୍ଡ ଦୀପ ପ୍ରଜ୍ୱଳନ, ଏହାପରେ ଆମର ମହିଲମ ଦ୍ୱାରପାଲ ପୂଜା, ଦ୍ୱାରପାଲ ପୂଜା ପରେ ସୂର୍ଯ୍ୟ ପୂଜା, ସୂର୍ଯ୍ୟ ପୂଜା କଲା ପରେ ତାଙ୍କର ଆମର ପଞ୍ଚପଚାର ପୂଜା ପୂର୍ବକ ତାଙ୍କୁ ଗୋପାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଏଇ ଗୋପାଳ ବଲ୍ଲଭ ଭୋଗ ଲାଗି ହେବା ପରେ ଭଗବାନଙ୍କର ସାହାଣ ମେଳା ଚାଲିଲା, ଭକ୍ତମାନେ ଦର୍ଶନ କଲେ, ଭୋଗ ଆଦି ଦେଲେ, ସାହାଣ ମେଳା ଚାଲୁଥିଲା। ତାପରେ ସକାଳ ଧୂପ ନୀତି, ସକାଳ ଧୂପ ନୀତି ଶେଷ ହେବା ପରେ ଭଗବାନଙ୍କର ପହଣ୍ଡିବେଶ କଲା ପରେ ତାଙ୍କର ପହଣ୍ଡି ପୂଜା ପରେ ମଙ୍ଗଳାର୍ପଣ କରି ଭଗବାନ ଛେରା ପହରା ଆରମ୍ଭ କରି ଭଗବାନ ବଡ଼ଦାଣ୍ଡକୁ ବାହାରିଥିଲେ। 12 ମାସ ବ୍ରାହ୍ମଣମାନେ ମନ୍ଦିରରେ ପୂଜା କରୁଥିବା ବେଳେ ଆଜି ଗୋଟିଏ ଦିନ ପାଇଁ ସମସ୍ତଙ୍କୁ ଭଗବାନ ସେ ସୁଯୋଗ ଦେଇଥାନ୍ତି। ଆଜି ସମସ୍ତେ ବାଟରେ ତାଙ୍କୁ ପୂଜା ଆରାଧନା ମାନେ କରିଛନ୍। ଆଉ ଏହାପରେ ଭଗବାନ ମନ୍ଦିର ରଥକୁ ଆସି ରଥ ପରିକ୍ରମା କଲା ପରେ ରଥାରୂଢ଼ ହୋଇଥିଲେ। ଭଗବାନ ରଥାରୂଢ଼ ହେଲା ପରେ ତାଙ୍କୁ ରଥ ଉପରେ ମହାଶୃଙ୍ଗାର ବେଶ କରାଗଲା। ମହାଶୃଙ୍ଗାର ବେଶ ପରେ ତାଙ୍କୁ ପଞ୍ଚପଚାର ପୂଜା ପୂର୍ବକ ବିଶେଷ ଭୋଗ ଗଜାମୁଗ ପଇଡ଼ ତାଙ୍କୁ ଲାଗି କରାଗଲା। ଏହାପରେ ଭଗବାନଙ୍କର ସାର୍ଥୀମାନଙ୍କୁ ଡାକି ଆଜ୍ଞାମାଳ ଦେଲା ପରେ ସାର୍ଥୀମାନେ ଗୀତ ଗାନ କରିଥିଲେ ଆଉ ରଥ ଆଗକୁ ଯାଇଥିଲେ।
1: ଏ ପରିପ୍ରେକ୍ଷୀରେ ଆମେ କିଛି ଶ୍ରଦ୍ଧାଳୁଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥିଲୁ, ଆସନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି। ସେହିପରି ଏଥର ପ୍ରଥମ ଥର ପାଇଁ ବରଗଡ଼ରେ ସମ୍ମିଳିତ ରଥଯାତ୍ରା ଆୟୋଜନ କରାଯାଇଥିଲା। ବାନ୍ଦୁ ଟିକ୍ରା ଛକରୁ ଗାନ୍ଧୀ ଛକ ଯାଏ ବଡ଼ଦାଣ୍ଡର ବ୍ୟବସ୍ଥା କରାଯାଇ ସହରରେ ଆୟୋଜିତ ସବୁ ରଥ ଗୋଟିଏ ସ୍ଥାନକୁ ଅଣାଯାଇଥିଲା। ଏପରିକି ପ୍ରଥମ ଥର ପାଇଁ ପୁରୀରୁ ଏକ 16 ଚକିଆ ବିଶିଷ୍ଟ ରଥ ଅଣାଯାଇ ପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଶ୍ରଦ୍ଧାଳୁଙ୍କ ମୁହଁରୁ। ସମ୍ବଲପୁରରେ ରଥଯାତ୍ରାର ପରମ୍ପରା ବହୁ ପୁରୁଣା। ସହରର ଝାଡ଼ୁଆପଡ଼ା, ମୁଦିପଡ଼ା, ଗୋବିନ୍ଦତୋଲା, ଭୂତାପଡ଼ା, ବୁଢ଼ାରଜା, ସାକ୍ଷୀପଡ଼ା ଓ ଐଣ୍ଠାପାଲି ଆଦି ସମେତ 25 ସ୍ଥାନରେ ରଥଯାତ୍ରା ପାଳିତ ହେଉଛି। 16 ତାରିଖରେ 3 ଠାକୁରଙ୍କୁ ପହଣ୍ଡି ପରେ ରଥାରୂଢ଼ କରାଯାଇ ଶ୍ରୀମନ୍ଦିରକୁ ନିଆଯାଇଥିଲା। ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରଥ ଆୟୋଜନକୁ ନେଇ ଐଣ୍ଠାପାଲି ଶୁଭଶ୍ରୀ ବିହାରବାସୀ କହନ୍ତି,
3: ମୋର ନାଁ ଜ୍ୟୋତିରାଦିତ୍ୟ ମହାନ୍ତି, ଆମେ ଶୁଭଶ୍ରୀ ବିହାରରେ 6 ବର୍ଷ ହେଲା ରଥଯାତ୍ରା କରିଆସୁଛୁ। ଅବିକଳ ପୁରୀ ବାଗି ତ ହେଇ ନାଇପାରେ, ଫିର୍ ବି ଆମର ପୁରା ଚେଷ୍ଟା ରହେସି କି ଆମେ ପୁରୀର ହି ରୀତିନୀତି ଯେନ୍ତା ହେସି ସେନ୍ତା ଆମେ

0: ଜିଲ୍ଲା ସମ୍ବଲପୁରରେ କରିପାରମୁ ବୋଲି ଏଇ ରଥଯାତ୍ରାରେ ଆମର ଯେତିକି ପରିବାର ଆମର କଲୋନୀରେ ଯେତିକି ଲୋକ ଅଛନ୍ ଆମେ ସମସ୍ତଙ୍କେ ମିଶେଇକରି କରିବାର ଚେଷ୍ଟା କରୁଛୁ ଜଗନ୍ନାଥ ସଂସ୍କୃତି କେନ୍ତା ବେଶୀରୁ ବେଶୀ ଲୋକମାନଙ୍କେ ପହଞ୍ଚି ପାରବା ସେମାନେ ଠିକ ଜିନିଷଟା ଜାଣିପାରିବେ ତାର ଚେଷ୍ଟା କରୁଥିସୁ ଆଉ ଇନ ରହିକରି ସମ୍ବଲପୁରରେ ରହିକରି ସେମାନେ ଶ୍ରୀକ୍ଷେତ୍ରର ଅନୁଭବଟା ଯେନ୍ତା ପାଇପାରିବେ ଆମେ ସେ ଚେଷ୍ଟା କରିଥିସୁ ସବୁବେଳେ ଆଉ ତିନିଟା ରଥ ବିକଳ ପୁରୀରେ ଯେନ୍ତା ହେସି 14 ଚକ ବିଶିଷ୍ଟ ତାଳଧ୍ୱଜ 12 ଚକ ବିଶିଷ୍ଟ ଦର୍ପଦଳନ ଆଉ 16 ଚକ ବିଶିଷ୍ଟ ନନ୍ଦୀଘୋଷ ରଥ ଆଉ ତା ସାଙ୍ଗେ 4-4 ଘୋଡ଼ା ଯେନ୍ତା ପୁରୀରେ ଅବିକଳ ହେସି ସେନ୍ତା ଢାଞ୍ଚାରେ ପୁରୀ ବାଗିର ହିଁ ଇନୁ ଆମେ ଆୟୋଜନ କରିଥିସୁ ରଥ ଆପଣ ମାନେ ଇନୁ ଆସିକରି ବାହୁଡା ଯାତ୍ରା ଦର୍ଶନ କରିବେ ଯେନ୍ତା ପୁରୀରେ ହେସି ସନ୍ଧ୍ୟା ଦର୍ଶନରେ ଏଥର ମହାପ୍ରଭୁଙ୍କର ରଘୁନାଥ ବେଶ ହେବା ଯେନ୍ତାକି ପୁରୀରେ 100 ବର୍ଷ ଆଗରୁ ହେଇଥିଲା ଏବେ ନାଇଁ ହେଇପାରବାର ପୁରୀରେ ବଟ୍ ଆମେ ଏଇଟା ଚେଷ୍ଟା କରୁଛୁ ଏଥର ଇନୁ ରଘୁନାଥ ବେଶ ନବମୀ ଦିନ ସନ୍ଧ୍ୟା ଦର୍ଶନ ଦିନ ହେବା ଆଣ୍ଡ ତାପରେ ପରେ ସୁନା ବେଶ ଏକାଦଶୀ ଦିନ ହେବା ସେଦିନ ବି ବହୁତ ସୁନ୍ଦର ଆୟୋଜନ ରଖାଯାଇଛି ପରେ ପରେ ଅଧରପଣା ଆଉ ତାପରେ ନୀଳାଦ୍ରି ବିଜୟ
1: 17 ତାରିଖରେ ପ୍ରଭୁ ମାଉସୀ ମନ୍ଦିରରେ ପ୍ରବେଶ କରିଥିଲେ ଗତକାଲି 20 ତାରିଖ ହେରା ପଞ୍ଚମୀ ଥିଲା ଆସନ୍ତା 24 ତାରିଖରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା 25 ତାରିଖରେ ସୁନାବେଶ ଏବଂ 26 ତାରିଖରେ ନୀଳାଦ୍ରି ବିଜେ ହେବ ତେବେ ରଥଯାତ୍ରାର ନିଆରା ପରମ୍ପରା ରଥ ଛୁଆଁ ଅନନ୍ୟ ଶିଶୁଙ୍କୁ ଜଗନ୍ନାଥଠାରେ ସ୍ପର୍ଶ କରାଇଲେ ପବିତ୍ର ହେବାର ବିଶ୍ୱାସକ୍ରମେ ଛୋଟ ଛୋଟ ଶିଶୁମାନଙ୍କୁ ପରିବାର ଲୋକେ ଆଣି ପ୍ରଭୁଙ୍କୁ ଛୁଆଁଇଥାନ୍ତି ଆସନ୍ତୁ ମୁଦିପଡ଼ା ଜଗନ୍ନାଥ ମନ୍ଦିର ପୂଜକ ବ୍ୟୋମକେଶ ପଣ୍ଡାଙ୍କଠାରୁ ଶୁଣିବା ରଥ ଛୁଆଁ ପରମ୍ପରା ସମ୍ପର୍କରେ
2: ବ୍ୟୋମକେଶ ପଣ୍ଡା ମୁଦିପଡ଼ା ଆମର ଜଗନ୍ନାଥ ମନ୍ଦିର ପୂଜକ ଆମର ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିଟା ପ୍ରାୟ 1200 ବର୍ଷ ପୁରୁଣା ହେ ଆଉ ପୂର୍ବ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶା ଭିତରେ ଗୋଟେ ସାମାନ୍ୟ ପାର୍ଥକ୍ୟ ଦେଖାଦେସି ଆମର ପଶ୍ଚିମ ଓଡ଼ିଶାରେ ଆମର ଗୋଟେ ନିଆରା ଗୋଟେ ପରମ୍ପରା ଅଛି ନବଜାତକ ମାନଙ୍କର ରଥ ଛୁଆଁ ପରମ୍ପରା ରଥ ଛୁଆଁ ପରମ୍ପରା ବେଲେ ଯେତେବେଳେ ଶିଶୁଟେ ଆମର ଜନ୍ମ ହଉଛି ଯେ ପୁଅ ହଉ ଅଥବା ଝିଅ ହଉ ତାକେ ଯେତେବେଳେ 6-7 ମାସ ହେସି ତାର ଅନ୍ନପ୍ରାସନ୍ନ କରାହେସି ଅନ୍ନପ୍ରାସନ୍ନ ପରେ ପରେ ଯେତେବେଳେ ପ୍ରଥମ ରଥ ପଡ଼ସି ରଥ ପଡ଼ୁ କିମ୍ବା ବାହୁଡ଼ା ଯାତ୍ରାରେ ପ୍ରାୟତଃ ଦୁଇଟା ଆମର ଦିଗ ରହିଛି କିଛି ଜଣ ରଥ ବେଳେ ଛୁଆଁଛନ୍ ପ୍ରାୟତଃ ଯଦି ସେଟା ଦେଖମା ବେଲେ ବ୍ରାହ୍ମଣ ମାନେ ରଥ ବେଳେ ସେଟା ଛୁଆକେ ଛୁଆଁ ହେସନ୍ ଆଉ ଅନ୍ୟମାନେ ବି ଛୁଆଁସନ୍ ଏନ୍ତା କିନ୍ତୁ ଯେତେବେଳେ ପରୁଆ ପୁଅ କିମ୍ବା ବଡ଼ ପୁଅ ହେଇଥିସି ତାକେ ବାହୁଡ଼ା ବେଳେ ରଥ ଛୁଆଁ ହେସି ଏଇ ପରମ୍ପରାଟା ଆଜିର ନୁହେଁ ପ୍ରାୟ ଦୀର୍ଘ ଶତାବ୍ଦୀ ଧରିକରି ଚାଲିଆସିଛି ଆଉ ଜନଶ୍ରୁତି ଅଛି ଏଥିରେ ଲୋକମାନଙ୍କ ମନରେ ଗୋଟେ ବିଶ୍ୱାସ ଅଛି ଯେ ଯେତେବେଳେ ପ୍ରଥମ ନବଜାତକ ଆମର ଯେତେବେଳେ ଅନ୍ନ ଛୁଇଁଛି ଅନ୍ନ ଛୁଇଁଲା ପରେ ଜଗନ୍ନାଥଙ୍କୁ ଛୁଇଁଲେ ତାଙ୍କର ଛୁଆମାନଙ୍କର ମଙ୍ଗଳ କାମନା ମଙ୍ଗଳ ହେସି ଏଇ ଦୃଷ୍ଟିରୁ ଏଇଟା ଆଜି ନାହିଁ ଛୁଆମାନଙ୍କର ମଙ୍ଗଳ ମନାସିକରି ଦୀର୍ଘ କାହିଁ କେତେ ଶତାବ୍ଦୀ ଧରିକରି ସବୁ ପରମ୍ପରା ଚାଲିଆସିଛି ପଶ୍ଚିମ ଓଡ଼ିଶାର ଯେନ୍ଟା ମୁଖ୍ୟ ଆମର କୁହାଯାଉଛି ଭଟଲିର ଦଧିଭାବନ ମନ୍ଦିର ହଉ କିମ୍ବା ସମ୍ବଲପୁରର ମୁଖ୍ୟ ବ୍ରହ୍ମପୁରା ମନ୍ଦିର ହଉ କିମ୍ବା ଯେତେ ବି ଜଗନ୍ନାଥ ମନ୍ଦିର ଅଛି ଆମର ପଶ୍ଚିମ ଓଡ଼ିଶାରେ ଯେତେବେଳେ ରଥଯାତ୍ରା ହେସି ଏ ରଥ ଛୁଆଁ ପରମ୍ପରାଟା ଏଇଟା ପ୍ରାୟ ରଥ ବାହୁଡ଼ା ବେଳେ କରାହେସି ଏଇଟା ଗୋଟେ ଆମର ପୂର୍ବ ଓଡ଼ିଶାର ଗୋଟେ ଭିନ୍ନ ପରମ୍ପରା ହେ ଆଉ ବର୍ତ୍ତମାନ ତ ଅନ୍ୟ ଅଞ୍ଚଳ ପରିବ୍ୟାପ୍ତ ହେଲାନ
1: ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଓ ବରଗଡ଼ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ମିଳିତ ଆନୁକୂଲ୍ୟରେ ବରଗଡ଼ର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ହୋଇଥିଲା ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ 19 ତାରିଖ ରବିବାର ଏହା ଉଦ୍ଯାପିତ ହୋଇଥିଲା ଟୁର୍ଣ୍ଣାମେଣ୍ଟର ମିକ୍ସଡ୍ ଡବଲ୍ ବର୍ଗରେ ସୌମ୍ୟଜିତ ସାହୁ ଐଶ୍ୱିକା ମିଶ୍ର ଚାମ୍ପିଅନ୍ ହୋଇଥିବାବେଳେ ଦିବ୍ୟାମ କେଜରିୱାଲ ଓ ସ୍ୱିଟି ପ୍ରିୟା ପ୍ରଧାନ ଉପବିଜେତା ବାଳିକା ଡବଲ୍ସ ବର୍ଗରେ ନିମିଷା ଓଝା ଓ ସ୍ୱାତି ନାୟକ ବିଜେତା ଐଶ୍ୱିକା ମିଶ୍ର ଓ ସ୍ୱିଟି ପ୍ରିୟା ପ୍ରଧାନ ଉପବିଜେତା ବାଳକ ଡବଲ୍ସ ବର୍ଗରେ ଦିବ୍ୟାମ କେଜରିୱାଲ ଓ ଶୁଭକେତନ ମଲ୍ଲିକ ବିଜେତା ଓ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ଉପବିଜେତା ବାଳିକା ସିଙ୍ଗଲ୍ସ ବର୍ଗରେ ଖୋର୍ଦ୍ଧାର ନିମିଷା ଓଝା ବିଜେତା ଓ କଟକର ସ୍ୱାତି ନାୟକ ଉପବିଜେତା ତଥା ବାଳିକା ବିଭାଗର ବଲାଙ୍ଗୀରର ଦିବ୍ୟାମ କେଜରିୱାଲ ବିଜେତା ଓ ଖୋର୍ଦ୍ଧାର ସୌମ୍ୟଜିତ ସାହୁ ଉପବିଜେତା ହୋଇଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଇ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିଥିଲେ ଶ୍ରୋତାବନ୍ଧୁ ଏଇଠି ଶେଷ ହେଲା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନାରେ ଥିଲି ମୁଁ ବିନୋଦ କୁମାର ବେହେରା ନମସ୍କାର।

ଶୁଣୁଥିଲେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ରୋଶନ ଖାନଙ୍କ କଣ୍ଠରେ ଗୋଟିଏ ଜଣାଣ ଶୁଣନ୍ତୁ, ଶରତ ଚନ୍ଦ୍ର ମହାପାତ୍ରଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ରୋଶନ ଖାନଙ୍କ କଣ୍ଠରେ ଗୋଟିଏ ଜଣାଣ ଶୁଣିଲେ। ଗୀତ ରଚନା କରିଥିଲେ ଶରତ ଚନ୍ଦ୍ର ମହାପାତ୍ର।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହିସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିର ନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣୀ ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମ ତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ।

ଦିନ ଠାରୁ ଏପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇ ଆସୁଛି। ତା ପୂର୍ବରୁ ହବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣି ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ। ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏ ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ତ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ, ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଧାଞ୍ଜପିଟା ମଠ ତରଫରୁ ମଧ୍ୟ ଏ ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି, ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ ଧାରାରେ ସଂକୀର୍ତ୍ତନ ହେଉଛି, କିନ୍ତୁ ସଫା ସୁତୁରା କାର୍ଯ୍ୟ ପୂର୍ବବତ ହିଁ ନିର୍ବାହ ହେଉଛି।

ଚିତ୍ରାମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୁହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ର ବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମ ଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା। ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ରଚିତ୍ତରେ ଏହି ଦିନଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2 ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3 ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି, ଅଭିରାମ ପରମହଂସଙ୍କ ରଚନାରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ସବିତା ହୋତାଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ହୃଷିକେଶ ତ୍ରିପାଠୀ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: କାର୍ଯ୍ୟକ୍ରମ ଶେଷରେ ଶରତ ଚନ୍ଦ୍ର ପାଢ଼ୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ପ୍ରଭାକର ପାଣିଗ୍ରାହୀ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଜଣାଣ ଶୁଣିଲେ। କଣ୍ଠଶିଳ୍ପୀ ନେଇଥିଲେ ପ୍ରଦୀପ କୁମାର ପଣ୍ଡା, ସବିତା ହୋତା ଓ ଶରତ ଚନ୍ଦ୍ର ପାଢ଼ୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ରାଜର ଏହି ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ କଥାଚିତ୍ର ଧଡ଼କନର ଏହି ଗୀତ। କଣ୍ଠଧାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଓ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ସୋଲଜର କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତିକାର ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ଏଥର କଥାଚିତ୍ର ହମରାଜର ଏ ଗୀତ ଶୁଣନ୍ତୁ। କଣ୍ଠଧାନ କରିଛନ୍ତି ଉଦିତ ନାରାୟଣ, ଗୀତିକାର ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ।

ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର ମିଶନ କାଶ୍ମୀରର ଏହି ଗୀତ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଓ ସାଥୀ, ଗୀତିକାର ସମୀର, ସଙ୍ଗୀତ ଶଙ୍କର ଏହସାନ ଲୟ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଏଥର ଶୁଣନ୍ତୁ କଥାଚିତ୍ର ମହବତର ଏ ଗୀତ। କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ସଂଘର୍ଷ। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତ ରଚନା ସମୀର, ସଙ୍ଗୀତ ଯତୀନ ଲଲିତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ମୋହରା। ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ଶାହା।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ବୋର୍ଡରରେ ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଓ ଅଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛେ ମିଡ଼ିୟମ ୱେଭ୍ 317.5 meter ତଥା 945 kHz ଆଉ FM 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏଫ୍ ଥିବେଲ୍ ଶୁଣିପାରୁଛନ୍। ଇହାଦେ ମୂଲ କରୁଛୁଁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ପହିଲା ଶୁନମା ସିନେମା କ୍ରିମିନାଲ୍ର ଏ ଗୀତ ଗାଇଛନ୍ କୁମାର ବାପି ଆଉ ପାମେଲା ଜେନ। ଗୀତ ଲେଖିଛନ୍ ନିଜାମ, ସଙ୍ଗୀତ ସଜେଇଛନ୍ ଦୀପକ କୁମାର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଇହାଦେ ସୁନମା ସିନେମା ରୁମ୍କୁ ଝୁମାନାର ଇ ଗୀତ ଗାଇଛନ୍ ରତିକାନ୍ତ ଶତପଥୀ, ଗୀତ ଲେଖିଛନ୍ ଅରୁଣ ମନ୍ତ୍ରୀ, ସଙ୍ଗୀତ ସଜେଇଛନ୍ ବୈଦ୍ୟନାଥ ଦାସ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଶୁନମା ସିନେମା ଅଗସ୍ତିଆର ଏ ଗୀତ ଗାଇଛନ୍ ଅନନ୍ୟା ଶ୍ରୀତମ ନନ୍ଦ, ଗୀତିକାର ସୁବ୍ରତ ସ୍ୱାଇଁ, ସଙ୍ଗୀତ ସଜେଇଛନ୍ ପ୍ରେମ ଆନନ୍ଦ।

ଆକାଶବାଣୀ ସମ୍ବଲପୁର ଏହାଦେ ମୂଲ କରୁଛୁ ଆମର ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଗୋଟେ ହିନ୍ଦୀ ସିନେମା କ୍ରମଥି ଶ୍ରୋତାମାନେ ଆଜି ଶୁଣିପାରବେ ଚଲତେ ଚଲତେ ସିନେମାର ଗୀତମାନଙ୍କୁ। କାର୍ଯ୍ୟକ୍ରମର ପହିଲା ଗୀତକେ ଶୁଣୁନ୍ ଅଭିଜିତ ଆର୍ ଅଲକା ୟାଗ୍ନିକର କଣ୍ଠନୁ। ଗୀତକେ ଲେଖିଛନ୍ ଜାଭେଦ ଅଖ୍ତର ଆର୍ ସଙ୍ଗୀତର ସୁର ଦେଇଛନ୍ ଯତୀନ ଲଲିତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଅଭିଜିତ ଆର୍ ଅଲକା ଆଗ୍ନିକର କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ। ସଙ୍ଗୀତ ଦେଇଛନ୍ ଯତୀନ ଲଲିତ, ଗୀତକେ ଲେଖିଛନ୍ ଜାଭେଦ ଅଖତର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ବୀରେନ୍ଦ୍ରନାଥ ନାଗ ଗାଇଥିବାର ଇ ଗୀତକେ ଶୁଣୁନ୍। ଗୀତକେ ଲେଖିଛନ୍ ଧର୍ମୁ ଦଂସେନା।

ଆକାଶବାଣୀ ସମ୍ବଲପୁର ଏହା ଦେଶୁନ୍ମା କେତେଟା ହିନ୍ଦୀ ସିନେମାର ଗୀତ ମୂଲ କର୍ମା ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଖୁଲା ଝରକା କାର୍ଯ୍ୟକ୍ରମର ପହେଲା ଗୀତକେ ଶୁଣୁନ୍। କିସି କା ଭାଇ କିସି କି ଜାନୁ ଗୀତକେ ଗାଇଛନ୍ କମଲ ଖାନ ଆର୍ ପଲଖ ମୁଚ୍ଛଲ। ଗୀତକେ ଲେଖିଛନ୍ ସବିର ଅହମ୍ମଦ। ସଙ୍ଗୀତ ଦେଇଛନ୍ ହେମେଶ ରେଶମିଆ।

ଏ ବର୍ଷା ଦିନେ ଯଦି ପାଣିର ଶୁଦ୍ଧତା ବାବଦେ ଆପଣଙ୍କୁ ଟିକେ ବି ସନ୍ଦେହ ହେଲା, ହେଲେ ତାକେ ଫୁଟେଇ କରି କି ସେଠି ହେଲୋଜେନ୍ ବଟିକା ଗୋଟେ ଲିଟର ପାଏନ୍ଥି ଗୋଟେ ବଟିକା ପକେଇ କରି ଅଧା ଘଣ୍ଟା ପରେ ସେ ତାକେ ପିଉନ୍। ଶୌଚ ଲାଗି ଖାଲି ପାଇଖାନା ବ୍ୟବହାର କରୁନ୍। ବାହାରେ ଶୌଚ ହେଲେ ପାଏନ୍ର ଜଳ ଉତ୍ସ ସଂକ୍ରମିତ ହେବାର ଆଶଙ୍କା ରହିଥିସି। ଖାଇବାର ଆଘନୁ ଆର୍ ଶୌଚ ହେଲା ପରେ ହାତକେ ସାବୁନ୍ ଥି ଭଲ୍ କରି ଧୁନ୍। ଇହାଦେ ସୁନ୍ମା ସୁନ୍ ସିନେମା କୋଇ ଆପ୍ ସାନୁ ଇ ଗୀତକେ ଗୀତକେ ଗାଇଛନ୍ ସାନ୍ ସୁନିଧି ଚୌହାନ୍, ଗୀତକେ ଲେଖିଛନ୍ ସମୀର, ସଙ୍ଗୀତ ଦେଇଛନ୍ ହିମେଶ ରେଶମିଆ।

ସନମରେ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ଅମାଲ ମଲ୍ଲିକ, ଅରମାନ ମଲ୍ଲିକ ଏବଂ ପଲକ ମୁଚ୍ଛଲ। ଗୀତ ରଚନା ମନୋଜ ୟାଦବ, ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ।

ନମସ୍ତେ ଇଂଲଣ୍ଡ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ଆତିଫ୍ ଅସ୍ଲାମ ଏବଂ ଆକାଂକ୍ଷା ଭଣ୍ଡାରୀ, ସଙ୍ଗୀତ ନିର୍ଦ୍ଦେଶନା ମନନ ସାହା।

କମଲ ଖାନ ଏବଂ ସୁନିତା ରାଓଙ୍କ ମିଳିତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ରାଜେଶ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ, କଥାଚିତ୍ର କହିଁ ପ୍ୟାର ନା ହୋ ଯାଏ।

ଆପଣମାନେ ଇହାଦେ ଶୁଣୁଥିଲେ ସିନେମା ଏୟାରଲିଫ୍ଟ ନୁ ଏ ଗୀତକେ ଅମାଲ ମଲ୍ଲିକ ଅରିଜିତ ସିଂ ଆର୍ ତୁଲସୀ କୁମାରକର କଣ୍ଠନୁ ଏହାଦେ ଶୁଣୁନ୍ ଟ୍ୟୁବ୍ଲାଇଟ୍ ସିନେମାନୁ କାର୍ଯ୍ୟକ୍ରମର ଶେଷ ଗୀତକେ କଣ୍ଠ ଦେଇଛନ୍ତି ଆତିଫ ଅସଲମ ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆଜି ଶୁଣିବେ ଏହାର 1332 ଭାଗ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଜିତେନ୍ଦ୍ର ହରିପାଲ ଏବଂ ରୀନା ଦାସଙ୍କ ମିଳିତ କଣ୍ଠରେ ଶୁଣନ୍ତୁ ଏହି ଗୀତଟି ରଜନୀ ଭୂଇଙ୍କ ଲେଖାରୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରଭୁଦତ୍ତ ପ୍ରଧାନ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ହରିପାଲ ଏବଂ ରୀନା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ କର ସଂସାର କାର୍ଯ୍ୟକ୍ରମ।

ନୀଳାଚଳ ନାଥ ବିଶ୍ୱର ବନ୍ଧୁ ଭକ୍ତ ବତ୍ସଳ ଶ୍ରୀଜଗନ୍ନାଥ ସେ କେବଳ ପୁରୀର ଦେବତା ନୁହନ୍ତି, ସମଗ୍ର ମାନବ ଜାତିର ଆସ୍ଥା ଆଶା ଏବଂ ଆଦର୍ଶର ପ୍ରତୀକ। ବର୍ଷର ବିଭିନ୍ନ ନୀତିକାନ୍ତି ମଧ୍ୟରୁ ରଥଯାତ୍ରା ଏକ ଏଭଳି ଅଦ୍ଭୁତ ମହୋତ୍ସବ ଯେଉଁଠି ଈଶ୍ୱର ନିଜେ ମନ୍ଦିର ଛାଡ଼ି ଭକ୍ତଙ୍କ ପାଖକୁ ଆସନ୍ତି। ଆଜି ଆମର ଲାଇଭ୍ ଫୋନ୍ ଇନ୍ର ବିଷୟ ରହିଛି କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ। ଏହା କେବଳ ଏକ ପ୍ରଶ୍ନ ନୁହେଁ, ଭକ୍ତ ହୃଦୟର ଆକୁଳ ଡାକ। ଆଜିର ଆମର ସ୍ୱତନ୍ତ୍ର ଲାଇଭ୍ ଫୋନ୍ ଇନ୍ ମାଧ୍ୟମରେ ଆମେ ଆଲୋଚନା କରିବା ଜଗନ୍ନାଥଙ୍କର ଏହି ଅନନ୍ୟ ଭାବଧାରା ଏବଂ ପରମ୍ପରାକୁ ନେଇ। ଆପଣମାନେ ଯୋଡ଼ି ହୁଅନ୍ତୁ।

0: ବାଣ୍ଟନ୍ତୁ ଆପଣଙ୍କ ଅନୁଭୂତି ଏବଂ ଭକ୍ତିର ଏହି ମଧୁର ଆସରକୁ କରନ୍ତୁ ଆହୁରି ସମୃଦ୍ଧ। ଆମର ଫୋନ୍ ନମ୍ବର ଦୁଇଟି ହେଲା 0663241123 ଏବଂ 0663241120। ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଘର ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି।
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କେମିତି ଅଛନ୍ତି ମ୍ୟାଡାମ?
1: ମ୍ୟାଡାମ ମୁଁ ବରଗଡ଼ କଟାପାଲିରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଆଜ୍ଞା, ବହୁତ ଦିନ ପରେ ଆପଣଙ୍କ ସାଙ୍ଗେ କଥା ହେଲି ମ୍ୟାଡାମ। ଭଲ ଅଛନ୍ତି?
1: ହଁ ମୁଁ ଭଲ ଅଛି ମ୍ୟାଡାମ, ଆପଣ ମାନେ ସମସ୍ତେ ଭଲ ଥିବେ ବୋଲି ମୁଁ ଆଶା କରୁଛି।
0: ସମସ୍ତେ ଠିକ ଅଛୁ। ଆପଣଙ୍କର କେମିତି ଯାଉଛି ସେପଟେ ରଥଯାତ୍ରା, କେମିତି ହେଲା, କଣ କେମିତି ଠାକୁରଙ୍କୁ ଦର୍ଶନ କଲେ କୁହନ୍ତୁ।
1: ହଁ ନିଶ୍ଚିତ ମ୍ୟାମ, ଆମର ରଥଯାତ୍ରା ତ ଆମ ଗାଁରେ ବହୁତ ବଢିଆ ବଢିଆ ଭାବରେ ଆମେ ଭଲ ଭାବରେ ପାଳନ କଲୁ। କାରଣ ରଥଯାତ୍ରା ଦିନ ଯେମିତି କି ରଥଯାତ୍ରା ଦିନ ଆମ ବଡ ଗାଁ 19 ୱାର୍ଡ ଅଛି ବଡ ଗାଁ, ତ ଆମ ବଡ ମନ୍ଦିର ବି ତ ଜଗନ୍ନାଥ ମନ୍ଦିରରେ ଆମର 12 ମାସରେ 13 ପର୍ବ, ସବୁଠି 12 ମାସରେ 13 ପର୍ବ ହଉଛି। ତ ଆମର ଜଗନ୍ନାଥ ମନ୍ଦିରରେ ବି ଜଗନ୍ନାଥ ମହାପ୍ରଭୁ ଅଛନ୍ତି, ଶ୍ରୀରାମ ଲକ୍ଷ୍ମଣ ସୀତା ମାତା ହନୁମାନଗିରି ମହାଦେବ ପାର୍ବତୀ ମା ସମସ୍ତ ଦେବାଦେବୀ ସେଇଠି ଗୋଟେ ମନ୍ଦିରରେ ଅଲଗା ଅଲଗା ଜାଗାରେ ଅଛନ୍ତି। ତ ବହୁତ ବଢିଆ ସ୍ନାନ ଯାତ୍ରା, ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଜଗନ୍ନାଥଙ୍କର ଯାହା ବି ଅଛି ନୀତିକାନ୍ତି ସବୁ ଭଲ ଭାବରେ ପାଳନ ହେଲା ମ୍ୟାଡାମ। ଆଉ ଆମ ମନ୍ଦିର ଦେବ ସ୍ନାନ ପୂର୍ଣ୍ଣିମାରେ ଯାହା ବି ଦେବ ତାଙ୍କର ସ୍ନାନ ପୂର୍ଣ୍ଣିମା ଯାହା ଥିଲା ତ ସେଇଟା ବି ସବୁ ରୀତିନୀତିରେ ପାଳନ କଲେ। ତାପରେ ଅଣସରଘରେ ପ୍ରଭୁ ରହିଲେ, ତାପରେ ଏକାଦଶୀ ଦିନ, ତାପରେ ନବଯୌବନ ବେଶ
0: ଦର୍ଶନ କଲେ ଠାକୁରଙ୍କର।
1: ହଁ ସେଇଟା ବି ସବୁ ବଢିଆ ଭାବେ ପାଳନ କଲା ହେଲା। ଆମେ ସବୁଥିରେ ଯୋଗଦାନ କରିଛୁ, ଆମେ ସବୁବେଳେ ମନ୍ଦିର ଯାଉଛୁ, ତ ଆମେ ସବୁ ସେଟା ଭଲ ଭାବରେ ପାଳନ ହେଲା, ଆମେ ବି ଯାଇଥିଲୁ। ତ ଏବେ ଯୋଉ ରଥଯାତ୍ରା ହେଲା ମ୍ୟାଡମ କି ରଥଯାତ୍ରା ତ ବଢିଆ ହେଲା, ଆମେ ସମସ୍ତେ ଯାଇଥିଲୁ ଭଜନ କୀର୍ତ୍ତନ, ଆମେ ତ ଭଜନ କୀର୍ତ୍ତନ ପାର୍ଟି ଅଛୁ ମ୍ୟାଡମ କି ଆମେ ମୁଁ ବି ସେଇ ଭଜନ କୀର୍ତ୍ତନରେ ମୁଁ ବି ମିଶିକି ଆମେ ଗୋଟେ ମହିଳାମାନେ ସଂକୀର୍ତ୍ତନ ଦଳ କରିଛୁ। ତ ସେଇଠି ଆମକୁ ସୁଯୋଗ ମିଳିଲା ମହାପ୍ରଭୁଙ୍କର ଯେତେବେଳେ ପହଣ୍ଡି ବିଜେ ହେଲା ରଥଯାତ୍ରାରେ, ତ ଆମେ ସମସ୍ତେ ମିଶିକି ଲେଡିଜ ଜେଣ୍ଟ ମାନେ ସମସ୍ତେ ପୁରା କୀର୍ତ୍ତନ କଲୁ ପହଣ୍ଡି ବିଜେରେ, ଯୋଉ ମା ଜଗନ୍ନାଥଙ୍କୁ ଯୋଉ ପହଣ୍ଡି ବିଜେ କରିକି ରଥ ଉପରକୁ ନିଆଯାଏ, ତ ଆମେ କୀର୍ତ୍ତନ ଭଜନ କରିକି ବହୁତ ଆନନ୍ଦରେ ବହୁତ ଖୁସିରେ ଆମେ ପର୍ବ ପାଳନ କଲୁ। ପୁରା ଆତ୍ମବିଭୋରେ ଏବେ ଭଗବାନଙ୍କ ଠାରେ ତାଙ୍କର ଯୋଉ ପଦ୍ମ ପଦ୍ମରେ ତାଙ୍କ ଆସ୍ଥା କରିକରି ଶ୍ରୀ ଜଗନ୍ନାଥଙ୍କର ଭଜନ କୀର୍ତ୍ତନ ଯେତେବେଳେ ହୁଏ ପୁରା ଆମକୁ ବିଭୋର ହେଇଯାଉ କି ତାଙ୍କ ଆମେ ପୁରା ଭାବାବେଗ ହେଇଯାଉ କି ବିହୁଳ ହେଇଯାଉ ତାଙ୍କ ଭକ୍ତିରେ ଭକ୍ତି ରସ। ମହାପ୍ରଭୁଙ୍କର ଏମିତି ଗୋଟେ ଅଛି କି ତାଙ୍କର ଚକାଚକା ଆଖି ତ ସମସ୍ତେ ଜାଣୁଛୁ, ସେ ଚକାଚକା ଆଖିରେ ସମସ୍ତଙ୍କୁ ଟାଣି ନିଅନ୍ତି।
0: ଆଉ ବର୍ଷରେ ଥରେ ସେ ଆମ ପାଖକୁ ଆସନ୍ତି, ବର୍ଷ ସାରା ତ ଆମେ ଯାଉ ତାଙ୍କ ପାଖକୁ, କିନ୍ତୁ ବର୍ଷରେ ଥରେ ସେ ଭକ୍ତମାନଙ୍କ ପାଖକୁ ଦୌଡି ଆସନ୍ତି।
1: ହଁ ସେ କିନ୍ତୁ ରଥଯାତ୍ରାରେ ବର୍ଷକ ଥରେ ସେ ବାହାରନ୍ତି, ତାଙ୍କ ମନ୍ଦିରରୁ ବାହାରନ୍ତି, ସମସ୍ତ ଭକ୍ତମାନଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସେ ଦର୍ଶନ ଦିଅନ୍ତି, ସମସ୍ତଙ୍କର ଦୁଃଖ ବୁଝନ୍ତି। ସେ କାଳିଆ ଠାକୁର, ସେ ଜଗତର ନାଥ ଜଗନ୍ନାଥ, କୋଟି ହୃଦୟର ମୌଳମଣି ସେ ଜଗନ୍ନାଥ, ଆମର ଜଗନ୍ନାଥ ସଂସ୍କୃତି ଆମର ପରମ୍ପରା ଯାହା ଅଛି ସେଇଟା ନିଶ୍ଚିତ ଆମ ପାଇଁ ଗର୍ବ ଗୌରବର ବିଷୟ। ଆମ ଓଡ଼ିଶା ମାଟିରେ ଜଗନ୍ନାଥ ସଂସ୍କୃତି ଯାହା ଅଛି ଆମେ ନିଶ୍ଚିତ ଆମେ ପର୍ବ ପାଳନ କରିବା, ସେ ଜଗନ୍ନାଥଙ୍କର ଯାହା ପରମ୍ପରା ଅଛି ରୀତିନୀତି ସେ ବିଷୟରେ ଅବଗତ ହେବା, ଆମେ ସେଥିରେ ସାମିଲ ହେବା। ଆଉ ପ୍ରତ୍ୟେକ ପର୍ବପର୍ବାଣି ଆମେ ନିଜକୁ ସେଇଠି ସାମିଲ ହେଇକରି ଆମେ ଖୁସି ଅନୁଭବ ଆନନ୍ଦ ଅନୁଭବ କରିବା, ତାପରେ ଆମର ଯାହା ଅନୁଭୂତି ଅଛି ଆମେ ବାଣ୍ଟି ପାରିବା ଅନ୍ୟ ପାଖରେ। ତ ଏମିତି ତାଙ୍କର ଲୀଳା ସବୁ ଅଛି ମ୍ୟାଡମ।
0: ଆଉ
1: ଜଗନ୍ନାଥ ଯୋଉ ପ୍ରସଙ୍ଗଟି ଅଛି ପ୍ରଭୁକୁ କିଏ କେହି ଯିବ, ସେ ତ ଜଗନ୍ନାଥ, ସେ ସମସ୍ତଙ୍କର ନାଥ, ତାଙ୍କୁ କିଏ ନେଇପାରିବ। ସେ ଯୋଉଠି ଥିଲେ ବି ସେ ଯେତେବେଳେ ଆମର ସେଇଠି ଯୋଉ ଲୁଚେଇଥିଲେ ପାତାଳି ଶ୍ରୀକ୍ଷେତ୍ରରେ ଯେତେବେଳେ ଜଗନ୍ ମାନେ ଆକ୍ରମଣ କଲେ ଲୁଚେଇଥିଲେ ପ୍ରଭୁଙ୍କୁ, ତ ସେଇଠି ସେ ଗୋଟେ ସ୍ଥାନରେ ରହିବେ କି ମହାପ୍ରଭୁ? ସେ ତ ଗୋଟେ ବ୍ରହ୍ମାଣ୍ଡର ନାଥ, ସବୁଆଡେ ସେ ଅଛନ୍ତି, ତ ସେ କେନେ ଘେନି କେହି ଘେନି ଯାଇପାରିବେ ନାହିଁ ସେ ଜଗନ୍ନାଥଙ୍କୁ, ସମସ୍ତଙ୍କ ହୃଦୟରେ ଅଛନ୍ତି। ଯିଏ ନେଇଥିଲେ ବି ସେ ତୁରନ୍ତ ପଳେଇ ଆସିବେ ଭକ୍ତମାନଙ୍କ ପାଖକୁ, ତାଙ୍କର
0: ନିଶ୍ଚିତ
1: ଡ୍ୟୁଟି
0: ଭାବରେ
1: ଲାଗିଛି।
0: ପୁଣି
1: ତ
0: ବାହୁଡ଼ାକୁ
1: ନିଶ୍ଚିତ
0: ଅପେକ୍ଷା,
1: ଆମେ
0: ବାହୁଡ଼ା ସରିଲେ ପୁଣି ଲୋକମାନେ ବର୍ଷ ଯାକ ଅପେକ୍ଷା କରନ୍ତି ପୁଣି କେତେବେଳେ ଠାକୁର ତାଙ୍କ ପାଖକୁ ଆସିବେ ବୋଲି।
1: ହଁ
0: ନିଶ୍ଚିତ ଭାବରେ ଆଶା କରୁଛୁ ଆପଣ ରଥ ବହୁତ ଭଲରେ ଯାଇଥିବ, ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ସବୁବେଳେ ରହୁ।
1: ନିଶ୍ଚିତ ମ୍ୟାମ, ଆଉ ଆଗାମୀ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସମସ୍ତଙ୍କୁ, ଆପଣମାନଙ୍କୁ ସମସ୍ତଙ୍କୁ, ସମସ୍ତ ଶ୍ରୋତା ଭାଇ ଭଉଣୀ, ଅଗଣିତ ଶ୍ରୋତା ବନ୍ଧୁଙ୍କୁ ମୋର ଆଗାମୀ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ଆଉ ସମସ୍ତେ ମହାପ୍ରଭୁଙ୍କର ଏଇ ଯାତ୍ରାରେ ଯାହା ବି ହଉଛି ନିଜ ଗାଁରେ, କି ଯିଏ ଅନ୍ୟ ଜାଗାକୁ ଯାଇ ବି ପାରୁଛି, କିଏ ପୁରୀ ବି ଯାଇପାରୁଛି, ପୁରୀ ଯାଇ ନ ପାରିଲେ ବି ଆମର ନିଜ ଗାଁରେ ଯୋଉ ଠାକୁର ଅଛନ୍ତି, ଯାହା ପର୍ବ ହଉଛି ସେଥିରେ ନିଶ୍ଚିତ ସାମିଲ ହୁଅନ୍ତୁ, ଯୋଗଦାନ କରନ୍ତୁ, ପ୍ରଭୁଙ୍କର ଭକ୍ତି ରସରେ ସମସ୍ତେ ନିମଜ୍ଜିତ ହୁଅନ୍ତୁ। ସିଏ ଜଗତର ନାଥ ଜଗନ୍ନାଥ, ସମସ୍ତଙ୍କୁ କଲ୍ୟାଣ କରିବେ, ସମସ୍ତଙ୍କର ସେ ମଙ୍ଗଳ କରିବେ।
0: ନିଶ୍ଚିତ ଭାବରେ ବହୁତ ବହୁତ ଧନ୍ୟବାଦ, ବହୁତ ଭଲ
1: ଭଲରେ
0: ଲାଗିଲା
1: ରହନ୍ତୁ
0: ଆପଣଙ୍କ ସାଙ୍ଗେ
1: ମ୍ୟାଡ଼ାମ।
0: କଥା ହେଇକି, ପୁଣି କଥା ହେବା। ଆଜ୍ଞା ରହୁଛି, ନମସ୍କାର ମ୍ୟାଡ଼ାମ।
1: ନମସ୍କାର,
0: ହ୍ୟାଲୋ।
2: ହ୍ୟାଲୋ,
0: ଆଜ୍ଞା ନମସ୍କାର ସାର।
2: ନମସ୍କାର, ମୁଁ ଅରୁଣାଞ୍ଚଳ କହୁଛି, ବଲାଙ୍ଗୀର ଜିଲ୍ଲାର।
0: ଆଜ୍ଞା ନମସ୍କାର ସାର, ମ୍ୟାଡ଼ାମ ନାହାନ୍ତି ପାଖରେ?
2: ତୁମ ନାହାନ୍ତି
0: କହିଲି ସାର, ମ୍ୟାଡ଼ାମ ନାହାନ୍ତି, ଘର ସଂସାର କାର୍ଯ୍ୟକ୍ରମ, ଆମେ ନିହାତି ଭାବରେ ଇଚ୍ଛା କରିବୁ ମ୍ୟାଡ଼ାମଙ୍କ ସାଙ୍ଗରେ ଥରେ କଥା ହେବା ପାଇଁ।
2: ତୁମ ନାହାନ୍ତି
0: ହ୍ୟାଲୋ, ଘର ସଂସାର କାର୍ଯ୍ୟକ୍ରମ।
2: ହ୍ୟାଲୋ,
0: ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା, ମୁଁ ମଙ୍ଗଳପୁର ଜିଲ୍ଲା ସୁନ୍ଦରଗଡ଼ରୁ କହୁଥିଲି।
0: ଆଜ୍ଞା ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ। ସାର୍ ଆପଣ ଘର ସଂସାର କାର୍ଯ୍ୟକ୍ରମ ଶୁଣୁଛନ୍ତି ସବୁବେଳେ?
2: ହଁ ଆଜ୍ଞା, ହଁ ମ୍ୟାଡ଼ାମ, ମୁଁ ସବୁବେଳେ ଶୁଣେ।
0: ସାର୍ ତାହେଲେ ଏଇଟା ଆମେ ମୁଖ୍ୟତଃ ରଖିଛୁ ଗୃହିଣୀ ମାନଙ୍କ ସାଙ୍ଗରେ, ମା ଭଉଣୀ ମାନଙ୍କ ସାଙ୍ଗରେ କଥା ହେବା ପାଇଁ। ଆପଣ ଫୋନ କଲେ ବହୁତ ଖୁସି ଲାଗିଲା, ଆପଣଙ୍କ ସାଙ୍ଗରେ ବି ନିହାତି କଥା ହେବୁ, କିନ୍ତୁ ପାଖରେ ଯଦି କିଏ ଅଛନ୍ତି ତାହେଲେ କଥା ହେବା ତାଙ୍କ ସହିତ।
2: ନାଇଁ କେହି ନାହାନ୍ତି ମ୍ୟାଡମ।
0: ଆଚ୍ଛା ତାହେଲେ କୁହନ୍ତୁ ସାର୍, କେମିତି ଗଲା ରଥ ଆପଣଙ୍କର?
2: ଆମ ଗାଁରେ ବହୁତ ସୁନ୍ଦର ହେଲା ରଥଯାତ୍ରା, ଆମ ଦ୍ୱିତୀୟ ଦିନ ହୁଏ ରଥଯାତ୍ରା, ଆଉ ଦଶମୀ ଦିନ ହବ ବାହୁଡ଼ା ଯାତ୍ରା।
0: ଆଜ୍ଞା ସମସ୍ତଙ୍କୁ ସେଇଟା ଅପେକ୍ଷା ରଥର, ଘରେ ନିହାତି ଭାବରେ ଯାତ୍ରାରେ ଲୋକଙ୍କର ଗହଳି ହେଇଥିବ, ଆଶା କରୁଛୁ ଆପଣ ଖୁବ୍ ସୁନ୍ଦର ଭାବରେ ଉପଭୋଗ କରିଥିବେ ଯାତ୍ରାଟିକୁ।
2: ହଁ ମ୍ୟାଡମ
0: ନିହାତି। ସାର୍ ପୁଣି କଥା ହେବା, ବହୁତ ବହୁତ ଧନ୍ୟବାଦ ଫୋନ କରିଥିବାରୁ।
2: ନମସ୍କାର ମ୍ୟାଡମ।
0: ହ୍ୟାଲୋ, ଘର ସଂସାର କାର୍ଯ୍ୟକ୍ରମ।
3: ମ୍ୟାଡମ ନମସ୍କାର।
0: ନମସ୍କାର ମ୍ୟାଡମ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ଟିକେ ପରିଚୟ ଦେଇଦେବେ ଆମ ଶ୍ରୋତା ଭଉଣୀ ମାନଙ୍କୁ।
3: ସବିତା କହୁଥିଲି ଜଗତସିଂହପୁରରୁ।
0: ଆଜ୍ଞା ବହୁତ ବହୁତ ସ୍ୱାଗତ ଆପଣଙ୍କୁ,
3: ଧନ୍ୟବାଦ ମ୍ୟାଡମ।
0: କୁହନ୍ତୁ ସେପଟେ ରଥ ଆପଣଙ୍କର କେମିତି ଗଲା, ପାଗ କେମିତି ରହିଲା, ଠାକୁରଙ୍କୁ କେମିତି ଦର୍ଶନ କଲେ, ତାଙ୍କର କେମିତି ଆପଣଙ୍କର ଅନୁଭୂତି କେମିତି ରହିଲା?
3: ମ୍ୟାଡମ ପୁରୀରେ ଯେମିତି ବର୍ଷା ଜୋରସୋରରେ ହଉଥିଲା, ଠାକୁର ବାହିକି ଯାଉଥିଲେ,
0: ଆଜ୍ଞା
3: ଆମର ଏପଟେ ବି ସେମିତି ଜୋରସୋର ବର୍ଷାରେ ଠାକୁର ବାହିକି ଯାଇଛନ୍ତି, ଆଉ ସମସ୍ତେ ଯେତେ ଭକ୍ତ ଥିଲେ ସମସ୍ତେ ବି ବାହିଛନ୍ତି।
0: ଆଚ୍ଛା ତାହେଲେ ବର୍ଷାରେ ଠାକୁର ବାହାରିଛନ୍ତି, ସିଏ ଭିଜିଛନ୍ତି ମାନେ ଭକ୍ତ ମାନେ ବି ଭିଜିବେ?
3: ସିଏ ଭିଜିଛନ୍ତି ମାନେ ଭକ୍ତ ମାନେ ମନକୁ ମନ ଭିଜିବେ, ମୋତେ ରହିପାରିବେନି, ଭଗବାନଙ୍କ ପ୍ରତି ଏତେ ଆସକ୍ତି ଆମ ଲୋକମାନଙ୍କର, ସେମାନେ ଦେଖିଲେ ଭଗବାନ ଭିଜିଛନ୍ତି ମାନେ ସିଏ ବି ଭିଜିବେ, ତେଣୁ ସମସ୍ତେ ଭିଜି ଭିଜିକି ରଥ ଟଣା ହେଇଛି ଏ ବର୍ଷ।
0: ରଥ ଟଣା ହେଇଛି କିନ୍ତୁ ଭକ୍ତ ମାନଙ୍କ ଭିଡରେ କୌଣସି ଅଭାବ ନଥିବ?
3: ନା ଭିଡରେ ଅଭାବ ନାହିଁ, ତତେ ଗାଡି ମଟର ସବୁ ବନ୍ଦ, ଟ୍ରାଫିକ ନା, ତେଣୁ ଗାଡି ମଟର ସବୁ ବନ୍ଦ ଏପଟ ସେପଟ, ଯେତେ ସମୟ ରଥ ଯାଇଛନ୍ତି ପୁରା 2 ଘଣ୍ଟା।
0: ଆପଣଙ୍କ ରଥରେ କେମିତି କିଛି ଅନୁଭୂତି ଅଛି ଯାହା ଆପଣ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କ ସାଥିରେ ବାଣ୍ଟିବା ପାଇଁ ଚାହିଁବେ ମ୍ୟାଡମ?
3: ଆଜ୍ଞା,
0: ମୁଁ କହିଲି ଆପଣଙ୍କର ରଥରେ ଏତେ ବର୍ଷ ହେଲାଣି ରଥ ଦେଖୁଛନ୍ତି, ସେମିତି କିଛି ଛୋଟ ଦିନରୁ ଏ ଯାଏ କିଛି ଏମିତି ଅନୁଭୂତି ଅଛି କି ଯାହା ଆପଣ ବାଣ୍ଟିବା ପାଇଁ ଚାହିଁବେ?
3: ନାଇଁ ମ୍ୟାଡମ ସେମିତି କିଛି ନାହିଁ, ସେମିତି କହିଲେ ବହୁତ ଅଛି, ସେମିତି କହିଲା ଭଳିଆ କିଛି ନାହିଁ, ସବୁ ବର୍ଷ ତ ରଥ ବାହାରନ୍ତି, ଆମେ ଦର୍ଶନ କରୁ ଆଉ ଭଲ ଲାଗେ ଦେଖିବାକୁ, ଯେତେ ସମୟ ଠାକୁର ଆସନ୍ତି ମାନେ ଆମକୁ ପାସ୍ କରିଯାଆନ୍ତି ସେତେ ସମୟ ଆମେ ଦେଖୁ, ବାହୁଡ଼ାରେ ସେଇଆ ଗୁଣ୍ଡିଚାରେ ବି ସେଇଆ, ଆଉ ଅନୁଭୂତି କଣ, ଏଇ ତ ଜଗନ୍ନାଥଙ୍କୁ ଦେଖିଲେ ତ ଖୁସି ହେଇଯାଏ, ମନ ରୋମ ଫୋମ ଟାଙ୍କିରେ ଗୋଟେ ଆଖିରେ ଲୁହ ବାହାରି ଯାଏ, ଏଇଟା ହଉଛି ଅନୁଭୂତି।
0: ତାଙ୍କୁ ଦେଖିଲା ମାନେ ଆଖିରୁ ଧାର ଧାର ଲୁହ ସେମିତି ବାହାରି ଯିବ।
3: ମ୍ୟାଡାମ ରଥେ ତୁ ବାମନାଂ ଦୁଷ୍ଟ ପୁନର୍ଜନ୍ମ ନ ଲଭତେ, ଏଇଟା ଅଛି ଆମ ମାନେ ଆମର ଗୋଟେ ବିଶ୍ୱାସ ଅଛି। ରଥରେ ଯଦି ଆମେ ଦେଖିବା ତ ଆମର ପୁନର୍ଜନ୍ମ ନାହିଁ, କିଛି ନାହିଁ। ପୁନର୍ଜନ୍ମ ହଉ କି ନ ହଉ, ଜଗନ୍ନାଥ ଯେହେତୁ ଆମେ ଠାକୁରଙ୍କୁ ଦର୍ଶନ କରିବାକୁ ଯାଉଛୁ, ଜଗନ୍ନାଥଙ୍କୁ ଦେଖନ୍ତୁ, ସିଏ ଆମକୁ ଦର୍ଶନ ଦେବେ ବୋଲି ବାହାରକୁ ଆସୁଛନ୍ତି ମନ୍ଦିରରୁ, ତେଣୁ ଏଇଟା ବେଶୀ ଭଲ ଲାଗେ।
0: ତାହେଲେ ଆପଣ ଏଥିରେ ତ ଜାଗା ଜାଗାରେ ରଥ ଯୋଉ ହୁଏ, ରଥର ବାହୁଡା ଭିତରେ ଯୋଉ ସମୟଟା ଥାଏ ତା ଭିତରେ ଅନେକ ଜାଗାରେ ଭଜନ ସନ୍ଧ୍ୟା ହୁଏ, କିମ୍ବା ସେମିତି କୌଣସି ମାନେ ଭକ୍ତିର ଆସର ଜମେ,
3: ଆପଣ ଠାକୁରଙ୍କର ରଥ ଗଢା ହେଲା ବେଳୁ ଯାହାଙ୍କର ରଥ ଅଛି ସେମାନେ ରିପେୟାରିଂ କରୁଛନ୍ତି, କିନ୍ତୁ ରଥ ହବ ମାନେ ସମସ୍ତେ ଉତ୍ସୁକ ଚାହିଁଛୁ ତ କେମିତି ଜଗନ୍ନାଥ ବଳଭଦ୍ରଙ୍କୁ ଆମେ ଦେଖିବୁ ବରଦାନ କରି,
0: ଆପଣ କେବେ ଯାଇଛନ୍ତି ମ୍ୟାଡମ ପୁରୀ ଆଡେ ଯାଇଛନ୍ତି ଦେଖିବା ପାଇଁ ରଥ?
3: ରଥ କେବେ ବି ଯାଇନି, ଭିଡ ସକାଶେ କେବେ ବି ଯାଇନି, ଟେଲିଭିଜନରେ ଦର୍ଶନ କରେ।
0: ସେଇ ଏକା ନୁହଁ, ସେଠି ପଛେ କାଳିଆ ଦର୍ଶନ ହେଇପାରିବନି, କିନ୍ତୁ ଟିଭିରୁ ଲାଗେ ପୁରା ବହୁତ ପାଖରୁ ଦେଖୁଛି କାଳିଆକୁ, ସତରେ
3: ପରିଷ୍କାର ଭାବରେ ଆମେ ଦେଖୁଛେ, ସେ ଯାହା ଅଛି ରୀତିନୀତି ସବୁ ଆମେ ପରିଷ୍କାର ଭାବରେ ଟେଲିଭିଜନରେ ଦେଖୁଛେ। ଆଉ ସେଠି ଗଲେ ଦଳା ଚକ୍ତାରେ ଦେଖନ୍ତୁ କେମିତି ମାନେ କେମିତି ସବୁ ହଉଛନ୍ତି, ଆଉ ସମସ୍ତେ କଣ ଯାଇପାରିବେ ସେମିତି ସାହସ ନ ହବ ଥବ, ସେମାନେ ପୁରୀ ଯାଇ ଦର୍ଶନ କରିକିରି ଆସିବେ, ଭଗବାନଙ୍କ କୃପା ଯାହା ଉପରେ ଥିବ ସେମାନେ ଯାଇ ପୁରୀରେ ଦର୍ଶନ କରିକିରି ଆସିବେ। ଆମେ ଏମିତି ଦର୍ଶନ କରୁଛୁ ଟେଲିଭିଜନ,
0: ଟେଲିଭିଜନ ଦର୍ଶନ ବି ସେ ଠାକୁରଙ୍କ ହିଁ କୃପା, ସେଇଆ ହିଁ ଦେଖୁଛୁ ଯାହା ସେଠି ହଉଛି ପୁରା ଲାଇଭ ଦେଖିବାଟା, ସେଇଟା ତାଙ୍କର ତାଙ୍କର ହିଁ କୃପା ବୋଲି ଭାବିବା ନିଶ୍ଚିତ।
3: ସେମାନେ ଭଗବାନ ନ ଚାହିଁଲେ ଆମେ କେବେ ହେଲେ ସେଠିକି ଯାଇପାରିବାନି କି ଦର୍ଶନ କରିପାରିବା
0: କେବେ ନୁହଁ। ଠିକ ଅଛି ମ୍ୟାଡମ, ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି,
3: ନମସ୍କାର
0: ନମସ୍କାର। ହ୍ୟାଲୋ ହ୍ୟାଲୋ ଘର ସଂସାର କାର୍ଯ୍ୟକ୍ରମ, ନମସ୍କାର ଆପଣଙ୍କୁ ଘର ସଂସାର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ହ୍ୟାଲୋ ନମସ୍କାର, ଆପଣଙ୍କୁ ସ୍ୱାଗତ ଜଣାଉଛି ସାର କାର୍ଯ୍ୟକ୍ରମକୁ। ଆଜ୍ଞା ସ୍ୱାଗତ, ରଥଯାତ୍ରାରେ ଠାକୁରଙ୍କୁ ଦର୍ଶନ କରିଲେ ସାର? ଆଚ୍ଛା, ବର୍ଷା ହେଲେ ମଧ୍ୟ ଠାକୁର ଭିଜୁଛନ୍ତି, ଆଜ୍ଞା ଆଶା କରୁଛୁ ଠାକୁର ସେମିତି ଆପଣଙ୍କ ଉପରେ କୃପା କରିଥାନ୍ତୁ, ସମସ୍ତଙ୍କ ଉପରେ ସେମିତି କୃପା କରିଥାନ୍ତୁ, ଭଲରେ ଥାନ୍ତୁ। ସାର୍ ପୁଣି କଥା ହେବା, ବହୁତ ବହୁତ ଧନ୍ୟବାଦ ଫୋନ୍ କରିଥିବାରୁ।

0: ଯାଇଥିଲେ ପୁରୀ ଆଉ ବହୁତ ଆଗରୁ, ଆଉ ପୁରୀରେ ସେ ଦେଖିକରି ଆସିଥିଲି ରଥଯାତ୍ରା। ତାପରେ ତାଙ୍କୁ ଇଚ୍ଛା ହେଲା କୁମାରୀରେ ରଥଯାତ୍ରା କରିବାର ଲାଗି, ବେଲେ ସେ କାଣା କଲେ ଆମର ଗାଁରେ ଜଗନ୍ନାଥ ମନ୍ଦିର ବି ନଥାଏ କିମ୍ବା ଜଗନ୍ନାଥ ମହାପ୍ରଭୁ ବି ନଥିଲେ, ତ ସେ କାଣା କଲେ ଆମର ଗାଁରେ କାଳେଶ୍ୱର ବାବାଙ୍କୁ ନେଇକିରି ରଥ ଟଣା କାର୍ଯ୍ୟ ସେ କରିଥିଲେ। ଆଉ ଏହାଦେ କାଣ ହେଇଛେ ଆମର ତିନିଟା ରଥ କରା ହେଇଛେ, ଆଉ ତିନି ରଥରେ ତିନି ଭଗବାନଙ୍କ ସାଙ୍ଗେ ସୁଦର୍ଶନ ମହାପ୍ରଭୁ ଆଉ ଆମର କାଳେଶ୍ୱର ବାବା ବି ରଥରେ ଯାତ୍ରା ହେସି। ହରିହର ବେଦ ତାମାନେ ଆମର ଗାଁରେ ରଥଯାତ୍ରା ବି ଆଉ ହରିହର ବେଦ ବି। ତାପରେ ଦୋଳ ପୂର୍ଣ୍ଣିମାରେ ତ ହରିହର ବେଦ ହୁଏ, ବାକି ରଥଯାତ୍ରାରେ ବି ଭଗବାନ କାଳେଶ୍ୱର ବାବାଙ୍କୁ ଶୋଭାଯାତ୍ରାରେ ଉଣେଇ ହେସି ଆଉ ରଥରେ ବସା ହେସି।
1: ଆଚ୍ଛା, ଆପଣଙ୍କର ଯେନ୍ ଷ୍ଟାର୍ଟ ହେଇଛି କହୁଛନ୍, ଯେନ୍ ମୂଲ ହେଇଥିଲା ପହିଲା, ଏଇଟା କେତେ ବରଷ ହେଲାନ ଏଇଟା ରଥ ଆପଣଙ୍କର ନେ ସେନେ ମୂଲ ହେଇଛି? ଆଚ୍ଛା, ବେଲେ ହେନ୍ତା ରଥଯାତ୍ରା ହେସି, ଭକ୍ତ ମାନେ ରଥ ଟାଣିକିରି ନେସନ୍ ଆଉ ମାଉସୀ ମା ମନ୍ଦିର ଯାକର ଯାଇସି ରଥ?
0: ହଁ, ଅବତାର ମାନେ ଚାଲିଛେ।
1: ଆଚ୍ଛା,
0: ଭଜନ ପ୍ରୋଗ୍ରାମ ଭାଗବତ ପ୍ରୋଗ୍ରାମ ମାନେ ବି ହଉଛେ।
1: ଆଚ୍ଛା, ସେ ଅବତାରରେ କାଣା କାଣା ହେସି ମ୍ୟାଡମ, କିଛି ମାନେ ହେସି ହେନା କାର୍ଯ୍ୟକ୍ରମ କିଛି କରାଯାଏସି?
0: ହଁ ଆଜ୍ଞା, କାର୍ଯ୍ୟକ୍ରମ ଆମର କରା ହେସି ସବୁଦିନ ସନ୍ଧ୍ୟାରେ 7 ରୁ 9। ଆମର କୁମାରୀ ଗୋଟେ ଲୋକକଳାରେ ଆମର ମାନ୍ୟତା ପାଇଛେ, ମାନେ ଆମର କୁମାରୀରେ ସମସ୍ତେ ପ୍ରାୟ କହିବାକେ ଗଲେ ସମସ୍ତେ କଳାକାର। ବେଲେ ଆମର ଗାଁରେ କାଣା ହଉଛି, ସେ ଗୋଟେ ଗୋଟେ ପଡ଼ା ବାଲକୁ ଦିନେ ଦିନେ କୁହା ହେସି ଯେ ତୁମେ ଏକା ଭଜନ କରବ, ଆଉ କାହାକେ କୁହାଯିବ ଭାଗବତ କରବ, କାହିଁକି କୀର୍ତ୍ତନ କରବ, ବୋଲେ ସେମାନେ କରିଯାଏସନ୍। ଆମର ପଡ଼ାର ପରଦିନ ଥିଲା ଆରୁ ମୁଇଁ ବି ଯୋଗଦାନ ଦେଇଥିଲି।
1: ବେଲେ ଆପଣ ମାନେ ଆଗରୁ ଶିଖସନ୍ ସେ ଜିନିଷଟାକେ ଆର୍ ଏନ୍ତା ଇଏ ବେଲକେ ପରିବେଷଣ କରସନ୍ ସମସ୍ତେ?
0: ଆମର ଗାଁରେ ସବୁଦିନ ହେ ଶିଖାଶିଖି କାର୍ଯ୍ୟକ୍ରମ ସବୁ ପଡ଼ାରେ ଆଖଡ଼ା ମାନେ ଅଛି।
1: ଆଚ୍ଛା, ବେଲେ ଆପଣ ମାନଙ୍କନୁ ଆପଣଙ୍କର ପରବର୍ତ୍ତୀ ପିଢ଼ି, ଆପଣଙ୍କର ଛୁଆ ପିଲାମାନେ ବି ବଢିଆ କରି ସେ ଜିନିଷଟା ଆମର ଜଗନ୍ନାଥ ସଂସ୍କୃତି କେ ହଉ କି ଆମର କଳା ସଂସ୍କୃତି କେ ହଉ, ସେମାନେ ଶିଖି ପାରୁଛନ୍ ସେ ଜିନିଷ କେ? ନାଇଁ
0: ହଁ, ଶିଖୁଛନ୍ ବି ବର୍ତ୍ତମାନ ଶବ୍ଦ ନୃତ୍ୟ ତ ବହୁତ ଛୋଟ ଛୋଟ ପିଲାମାନଙ୍କୁ ବି ଶିଖା ଯାଉଛି, ଆଗରୁ ତ ଝିଅମାନଙ୍କୁ ଶିଖା ଯାଉଥିଲା, ବହୁତ ଆଗରୁ ପୁଅମାନେ ଶିଖୁଥିଲେ, ଏବେ ଝିଅମାନଙ୍କୁ ଶିଖା ହେଲା ଆଉ ଇଆଡ଼େ ପିଲାମାନଙ୍କୁ ବି ଶିଖା, ପୁଅ ପିଲାମାନଙ୍କୁ ବି ଶିଖା ଯାଉଛି।
1: ଆଚ୍ଛା, ବେଲେ ଆପଣଙ୍କର ଗାଁର ଛୁଆନୁ ବୁଢ଼ାନୁ ସମସ୍ତେ ଆପଣ ମାନେ ସମସ୍ତେ ମିଶିକରି ଯେନ୍ ରଥଯାତ୍ରାରେ ଯେତିକି ସବୁ ନୀତିକାନ୍ତି ହେସି ସମସ୍ତେ ଦେଖୁଥିବେ, ଯାତ୍ରାରେ ହେନ୍ତା ଦିନେ ଆପଣ ଯେନ୍ତା କହୁଛନ୍ କାର୍ଯ୍ୟକ୍ରମ ମାନେ ହଉଛେ, ବେଲେ ଘରକେ କୁହ୍ନୁଆ ପାତି ବି ଆସୁଥିବେ? ନାଇଁ
0: ଆମର ଗାଁରେ ରଥଯାତ୍ରା ଖାଲି ତ ବାକି 12 ମାସ 13 ଯାତ୍ରା ସବୁ କୁମାରୀରେ ଦେଖମାନ ସବୁଦିନ ଯାତ୍ରା ଲାଗିଛି, ପର୍ବପର୍ବାଣି ଲାଗିଛି, ବେଲେ ଯାହାର ଇଚ୍ଛା ଯେନ୍ ପର୍ବ ଦେଖବାର ସେମାନେ ଆସବେ, ଆଉ ସବୁଦିନ ତ ସମ୍ଭବ।
1: ଠିକ କହିଲେ, କିନ୍ତୁ ବହୁତ ବଢିଆ କଥାଟି କହିଲେ ହେଟା, କି ଘରେ ଘରେ କଳାକାର ଅଛନ୍ ସେ ଜାଗାନେ। ନାଇଁ
0: ହଁ, ଯେ ଏନ୍ତା କି ତାମାନେ ସେ ଯେନ୍ ମାନେ ବଜାଉଥିବେ ସେମାନେ ଗାଇ ବି ଜାଣୁଥିବେ, ଆର୍ ଗାଇଲା ଲୋକ ବଜେଇ ବି ଜାଣୁଥିବେ, ମାନେ କିଛି ଏନ୍ତା କମି ନାଇଁ, ମାନେ ସମସ୍ତେ ଗୁଟେ କଳାରେ ସୀମିତ ନାଇଁ, ମାନେ ଆହୁରି ଅନେକ କଳାରେ ବି ସୀମିତ ଅଛନ୍ ତାମାନେ।
1: ନିଶ୍ଚିତ, ବହୁତ ବହୁତ ଭଲ ଲାଗିଲା ମ୍ୟାଡମ
0: ଜାଣିକରି। ଆପଣ କାଣା ଅଛି କି ଅଲଗା ଗାଁ ଲୋକେ ବି ଜାଗା ତମେ କହି ଆସନ୍ ଯେ ଆମକୁ ହେଲେ ଚାନ୍ସ ଦିଅ, ତ ମାନେ ତାହାକୁ ବି କେବେ କେବେ ଚାନ୍ସ ଦିଆଯାଏ।
1: ନିଜେ ଯେତେବେଳେ କର୍ମା ନିଜେ ଗୋଟେ ଜିନିଷ ଭଲ ହେବାରଟା ଦେଖିଲେ ଆଉ ଚାର ଲୋକ ସେତାକେ ଶିଖିକେ ବି ମନ କରସନ୍। ଯା ହଉ, ବହୁତ ଭଲ କଥା ଆପଣ ମାନେ ତ କରୁଛନ୍, ତାର ସାଙ୍ଗେ ଆଉ 4ଟା ଲୋକକେ ବି ତହକ ଦଉଛନ୍ ସେଥିଲାଗି। ବହୁତ ବହୁତ ଧନ୍ୟବାଦ, ବହୁତ ଭଲ ଲାଗିଲା ମ୍ୟାଡମ ଆପଣଙ୍କ ସାଙ୍ଗେ କଥା ଲାଗି।
0: ଆଉ ରଥଯାତ୍ରା କମିଟି ଆମର ଅଛନ୍, ସେ ରଥଯାତ୍ରା କମିଟିରେ ଆମର ସବୁ ରିଟାୟାରମେଣ୍ଟ ଟିଚର ମାନେ ସବୁ ଅଛନ୍, ଆଉ ଗାଁର ଗଣତିଆ ଆଉ ଭଦ୍ର ବ୍ୟକ୍ତି ମାନେ ସେ ରଥଯାତ୍ରା କମିଟିରେ ସେମାନେ ଅଛନ୍,
1: ସବୁ ସଦସ୍ୟ ହେଇକିରି ଅଛନ୍।
0: ଆଉ କାଣ ହଉଛି କି ଆମର ତମେ ଜଗନ୍ନାଥ ମନ୍ଦିର ନୁ ମାଉସୀ ମନ୍ଦିର ତ ସେପାରେଟ ନା ହେଇ, ରାମ ମନ୍ଦିରରେ ଆଗରୁ ମାଉସୀ ମନ୍ଦିର ରଖା ହେଇଥିଲା, ତ ରାମ ମନ୍ଦିରରେ ସେ ଭଗବାନଙ୍କୁ ରଖାଯାଇଛି, ମାନେ ସେଟା କାଣ ହେବା 400 ମିଟର ହେଇଯିବା ଆଜ୍ଞା, ବୋଲେ 400 ମିଟର ଘିଚିଲା ବେଲକେ ଭଲ ଲାଗ୍ସି। ବାକି ସୁଭଦ୍ରାଙ୍କ ରଥକେ ମହିଳାମାନେ ନାଇଁ ଛାଡ଼ନ୍, ସେମାନେ ଘିଚବେ ସେଟା,
1: ସୁଭଦ୍ରାଙ୍କ ରଥ

ଏଇଠି ଶେଷ କରୁଛୁ ଆମର ଘର ସଂସାର କାର୍ଯ୍ୟକ୍ରମର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ପ୍ରତି ମଙ୍ଗଳବାର ଆପଣମାନେ ଫୋନ୍ କରି ଆମ ସହିତ ଆପଣଙ୍କର ଅନୁଭୂତି ବାଣ୍ଟିପାରିବେ। ଆମର ଫୋନ୍ ନମ୍ଘର ଦୁଇଟି ହେଲା 0663241123 ଏବଂ 0663241120।

0: ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମ୍ରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି 9 ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି ସକାଳ 11 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12 ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ 12 ଗୃହ ଏକତ୍ର ହେବା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ।

0: ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃୟାରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହୋଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର ଦୁଇଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ ଜନଶୁଣାଣୀ .odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମଣ୍ଡପ ସ୍ଥିତ ମହାପ୍ରଭୁ ସାତ ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧରଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧରଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20 କାରାଗାରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 613.5 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା ମେହବୁବ, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ହର୍ ଦିଲ୍ ଜୋ ପ୍ୟାର୍ କରେଗା କଥାଚିତ୍ରରୁ କଣ୍ଠ ଦେଇଛନ୍ତି ପିଙ୍କି, ପ୍ରୀତି ଏବଂ ପ୍ରଶାନ୍ତ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଖାକିରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷାଲ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ରାମ ସମ୍ପଥ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆମର ପର୍ଯ୍ୟବେସିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାକାପୁପୁ ଝକାଝକା କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍ଗ
1: ଶୁଣନ୍ତୁ ଏକ ବିଶେଷ ସୂଚନା ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur

info@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241961। ସୂଚନାଟି ଏତିକିରେ ଶେଷ ହେଲା।

ମାକ୍କା ପୁପୁ ଝକାଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଆକୁନ୍ ନାମ ଗୀତ ପଦେ ମେନତ ଇ ଗୀତ ବନ ତାମ ନିଜେ ପାଡ଼କାନାର ଅଶୋକ ଛତ୍ରୀ ଆଜ୍ଞା ଘର ଆରୁଣ୍ଟା କଥା ଯେ ତାମ ଗୀତ ତ ପାଡ଼କାନାର ତାଙ୍କେ ସାଙ୍ଗେନ ସାଙ୍ଗେନ୍ ତାମ ବଇଁସି ବି ଆଚକାନାର ଆରୁ ଇନ୍ନୁ ଯେନ୍ ହେଲୁ ଆଚକାନାର ଆଜ୍ଞା ଘର ମାନନାର ଦେବାରଚନ୍ କିଷାନ ଆଉ ଝୁମକା ଛୁମ୍ ଛୁମ୍ ଯେନ୍ ଆଚକାନାର ଆର୍ ମାନନାର ସୁମତୀ ବାଗ ବୁହଣୀ ଘର ତା ବାରା ଏ ଗୀତ ପଦେନ୍ ମେନତ।

ତେଙ୍ଗା ଖାତିର କିଛି ଯେ ଆଲାର ଗୁଠି ସାମାଜିକ ପ୍ରାଣୀ ବୁଲିକିରି ଅଣ୍ଟା ପରିବାରଗେ ଆର ଉଣ୍ଟା ପରିବାରଗେ କାନେ ସମ୍ପର୍କ ରହି ଇ ପାଦ୍ଦାନ୍ତାର ହାପାଦ୍ଦାଗେ କାନାର ତେଙ୍ଗନା କଥା ମଞ୍ଜା ଯେ ନାମ ଅଣ୍ଟା କଠାନୁ ରାଗେ ଭଲ ଆଖଦାତ ଆଉ ନାମେ ଭିତରେ ଅଣ୍ଟା ଭଲ ସମ୍ପର୍କ ରହି ନାମ ଭଲ ମନ୍ଦ ବିଚାର କାମାଙ୍ଗଦାତ ବୁଲିକିରି ନାମ ସମାଜନୁ ରାଦାତ ନେଖେ ସୁବିଧା ଅସୁବିଧା ମଞ୍ଜା ହେଲେ ନାମ କାଦାତ ବାରଦାତ ଆରୁ ଅସୁବିଧା ବନ ସୁବିଧା ଭିଲ ନାନ୍ଦାତ ଆର ଉଣ୍ଟା କଥାତ ଯେ ନାମେ ଅଣ୍ଟା ବିଶ୍ୱାସ ଆତିଲି ଯେ ଭବିଷ୍ୟତ ବଂଶଧର ଏକାନିକିରି ବାଢ଼ର ଆଉ ପରିବାର ବୋଧ ଏକାନିକିରି ହନ୍ନେ ଏତେ ତିଲକ ପିଢ଼ିନ୍ତି ପିଢ଼ି ଆ କଥାନ୍ ଭି ନାମ ଚିନ୍ତା କାମଦାତ ହେଲେ ଯେତେବେଳେ ନାମେ ପରିବାର ନ ହାଦୁ ବଚ ମାନ୍ନାର ନାମ ପାଳନ ପୋଷଣ ନାନ୍ଦାତ ଆରୁ ବାଡ଼କା କାମଦାତ ଆର ତାଙ୍ଗାନ ଅଣ୍ଟା ଭଲ ଆଲାସ ହିସାବେ ଗଢ଼ଧାତ ହେଲେ କଥା ମାଞ୍ଜା ଯେ ଯେତେବେଳେ କୁକୁସ ଅଣ୍ଟା ହଉ କା କୁକା ଅଣ୍ଟା ହଉ ପୁନାକିରି ଜନମ ମାନାଲି ହେଲେ ତାଙ୍କେ ଯତନ ହନା ବୋଧ ବାଢ଼ିଟି କଥାଦୁ ଯତନ ତା ନାମ ହୁଆଲ ଦାତ ହେଲେ ଆରୁଣ୍ଟା ବାଢ଼ିଟି କଥା ଦ୍ରାଚା ଯେ ମା ଗି ଗୁରସ ହାପ୍ତାନା କଥା ବୋଧ ନାମ ଗୁଠି ନେ ପାଦାନୁ ରାଲ ଦାତ ଭିନ୍ ଭିନ୍ ନାମେ ବିଶ୍ୱାସ ଆତିଲି ଆ ବିଶ୍ୱାସ ହିସାବ ନୁ ବି ଆଦାନ ନାମ ଚାଲାବାଲ ଦାତ ନେ ନେ ବାନାର ଯେ ପହଲା ଗୁରସ ବନ ନିନ୍ ଆମକି ହାପ୍ତା ନେ ନେ ବାଲନାର ଯେ ପହଲା ଗୁରସ ବନ ହାପ୍ତାନା କଥା ଆରୁ ନେଖେ ନେଖେ ଇନ୍ନେ ଭି ଅଣ୍ଟା ମନ୍ନୁ ଆତିଲି ଯେ ଏନ୍ ଯଦି ହାଦୁଗେ ଗୁରସ ହାପ୍ତନ ସବୁବେଳେ ହେଲେ ହୁଏତ ଏନ୍ ଯେନ୍ତା ଏଥରାଲେନ୍ ହନ୍ନେ ଭବିଷ୍ୟତନୁ ଭାଲ ମାଲା ଏଥରେନ୍ ବୁଲିକିରି ଗୁରସ ଭି ଘାଏ ଘାଏ ମାଲ ହାପ୍ତାନାର ଆଧାର ଘାଏ ଘାଏ ଇନ୍ନେ ଭାବନାର ଯେ ଆକୁନ୍ତା ଗୁଠି

0: ତାଙ୍କ ଜଡ଼େ ମିଲ୍ ବନ୍ ଅନା ଅଲଗା ଯେନ୍ତା ହାଦୁସ ଅଣ୍ଟା ଆଉ ତାଙ୍ଗା ଅଣ୍ଟା ବୋଲିକିରି ଡବଲ୍ ମିଲ୍ ଯାଙ୍ଗ ତାଙ୍ଗା ଗେଚି ଅଲଗା ଅଲଗା ଆକୁନ୍ ହିଁ ତାଙ୍ଗା ଏନ୍ଦ୍ର କାମ ଅଲଗା ତା ଡେଲିଭରି ମାଞ୍ଚ କିଛି ହେଲେ ତାଙ୍ଗା ଏ ଖାଲି ଅଣ୍ଡକୁ ତା ମା ମାନେ ତାଙ୍ଗା ହେଇଥିସନ୍ ତା ହାଦୁସ ଗୁରସ୍ ହାପାଲ ଗିରସ୍ ହେଲେ ହାଦୁସ ଲାଗନ୍ ବୋଲିକିରି ତାଙ୍ଗା ହିଁ ଡବଲ୍ ମିଲ୍ ଚା ଖାତରତ୍ ହେଲେ ଖାଲି ମା ଗେ ଖାଲି ଅନା ବହନା ଧ୍ୟାନ ଚିନା କଥା ଖାଲି ମାଣ୍ଡି ଖାଲି ଅନ୍ଥାଡ଼ି ଚର୍ ଲାଗର୍ ଆଢ଼ା ଆଢ଼ୁ ଏନ୍ଧେରି ମା ଚର୍ ହେଲେ ମା ଦାରୁ ଏସ୍କେ ମାଣ୍ଡି ଖାଲି ଅନଦ ମାଣ୍ଡି ଖାଲି ଅଣ୍ଡୁକୁନ୍ ଖାଲି ତାହା କୁଲୁ ଖାଲି କାନ ଉଡ଼ଦ ହେଲେ ତାହା ପୁଷ୍ଟିକର ଖାଦ୍ୟ ସାନ୍ ଆକାଶ ନା ଖଦ ହେଲେ ଆ ତାହା ସାଙ୍ଗେ ଆଢ଼ା ଚାହିଁଲା ହି ଚିଆ ଖାତରିତ ହେଲେ ତାମ ଯଦି ସବୁ ହେନେ ମାଣ୍ଡି ସାଙ୍ଗେ ଆଢ଼ା ଚାହିଁଲା ସବୁ ଚର୍ ଆରୁ ଅନର୍ ମୋହର ହେଲେ ତାହା ତାମାନେ ଗୁରସ୍ ବି ଠିକ୍ ମାନର ହେଲେ ଅଣ୍ଟା ଅଣ୍ଟା ଆନ୍ଧେରେ କାମନାର ଡେଲିଭରି ମାଞ୍ଚା ହେଲେ ଆକୁନ୍ ମାନଙ୍କର ପାଏରି ଡେଲିଭରି ମାଞ୍ଚିଛି ଆର ଅନ୍ଦୁଲ ପାଏରି ବାକେ ମାଣ୍ଡି ଚର୍ ଆ ମା ଯିଏ ଡେଲିଭରି ମାଞ୍ଚକୁ ଯେନ୍ତା କିଡ଼ା ଲାଗି ଆ ମା ହିଁ ଆହିତ ଆ ତାହା କୁଲୁ ଅଦ ପୁରା ଖାଲି ମାଞ୍ଚକି ରଦ ଯେତେ ତାଙ୍କୁ ଅଣ୍ଡୁକୁନ୍ ହିଁ ଆଠ ଦିନ ତାକର ମା ଘି ଝାଡ଼ା ମା ମାନି ଏକାତ୍ରା ମାଣ୍ଡି ଏତକତ୍କ ଅନିଦ ମୁହିଦ ଏକାତ୍ରା କାଇ ଯେ ଆ ମା ହିଁ ଆହିତ କିନ୍ତୁ ମା ଗେ ଅଣ୍ଟା ଅଣ୍ଟା ତାଲାର ଯେ ଅନ୍ବିଡ଼ି ଖାଲି ଅନାଗେ ଚିନାର ବେଡ଼ାଗେ ଖାଲି ଚର୍ ମାଣ୍ଡି ଜଡ଼େ ଆର ଆଢ଼ା ଆଡ଼ୁ ଯାହା ତାହା ଚିନା କଥା ଚର୍ କିନ୍ତୁ ପାଏରି ବିଡ଼ି ଏକାସନ ଶାଗୁ କାଟେ କାମର ଚର୍ ଆରୁ ବିଡ଼ପୁତନା କା ମା ହବାକେ ତାହାଗେ ପାରୁଟି ଗୁରସ୍ ମାଲା ହେଲେ ରୁଟି ପଟେ ଦିପଟ ଚର୍ ହେଲେ ମା ଦେନ୍ଦେର ବୋଧ ଏଗା ତ ବେଡ଼ାଗେ ଥରେ ଖାଲି ମାଣ୍ଡି ଚାଲନାର ଆରୁ ଦୁଇ ବେଡ୍ ତ ଖାଲି କୁଲୁନୁ ରାହଲେନ୍ ବୋଧ ଆରୁ ଏନ୍ଦ୍ରେ କାମ ବେଡ଼ାଗେ ଅନ୍ନା ବାକେନ୍ ବେଶିକିରି ଅନଚତ୍ ହେ ତାହା କୁଲୁ ତାହା ପୁରା ହଜମ କାମା ବାଗ୍ୟ ଅନଚତ୍ ହଜମ କାମା ପଲ୍ଲୀ ଦିନ ହେଲେ ଏଡ଼ପାନୁ ଯାହା ରର୍ ତେଙ୍ଗର୍ ଗାଁ ହଁ ହାଦୁ ଆକୁ ଛୋଟେଟ ଆସିଲି ଆର୍ ଅନା ଚାଲିଛେ ଚହ ଚହ ଆରୁ ହଜମ କାମ ଅଙ୍ଗତ୍ ବୋଧ ହେଲେ ଆ ମାତ କାନ ହାଲି ଦେଶ ତାଙ୍କ କିଡ଼ା ଲଗାଲି ଯେ ତାଙ୍କାଗେ ଯଦି ତିନି ବଡ଼ ଚର୍ ନେ ଆଉ ଜଡ଼େ ଜଡ଼େ ଅନୁ ଆଉ ଥରେ ଏକା ସାଙ୍ଗେ ଏନେକିରି ଅନଇ ଜଡ଼େ ଜଡ଼େ ଅନୁବର ତେଙ୍ଗର୍ ନେ ହେଲେ ଆ ମାଗେ ଏନ୍ଦେରକେ ଅନ୍ଦା ଅସୁବିଧା ମାନଦ ନେ ହେଲେ ତାଙ୍କାଗେ ଅନ୍ବିଡ଼ି ଖାଲି ଅନାଗେ ଚର୍ ତିନି ବେଳେ ଯଦି କମ୍ କମ୍ କିରି ଅନଦ ଆଉ ଗୁରସ୍ ହାଦୁଗେ ଠିକ୍ ମାନନ୍ ଅନାଗୁ ମାଛିଚକୁନ୍ ଗୁରସ୍ ଏକା ତାତି ମାନନ୍ଦ ଗୁରସ୍ ମାନନାଗି ଲାଗାନ୍ ତାଙ୍କାଗେ ସବୁ ପ୍ରକାର ଜିନିଷ ଅନା ମହନାଗେ ଖାତରଦ ଆଉ ହାଦୁଗେ ଛଅ ମାସ ଯାଏ କେବଲ ମା ଗୁରସ୍ ଛଅ ମାସ ଯାଏ ଯଦି ମା ଗୁରସ୍ ହାପକିର ହେଲେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗନୁ ମୁକ୍ତି ହାଖରତ ରୋଗ ପ୍ରତିରୋଧ ଶକ୍ତି ତାମାନେ ଛଅ ମାସ ପର୍ଯ୍ୟନ୍ତ ତାହା ଭରପୁର ରାଇତ ଆନ୍ତି ମା ଯଦି ଛଅ ମାସ ପର୍ଯ୍ୟନ୍ତ ଯଦି ଠିକ୍ ଭାବରେ ତାହା ହାଦୁସ୍କେ ଲାଲନ ପାଲନ କାମ ଆରୁ ଗୁରସ୍ ଠିକ୍ ସମୟରେ ଏକାବାକେନ୍ ହିଁ ତାନ୍ ଠିକ୍ ଦୁଇ ଦୁଇ ଘଣ୍ଟାନୁ ଯଦି ଗୁରସ୍ ହାପତତ୍ ଆର୍ ଠିକ୍ କିରି ଉଇଦ ହେଲେ ଛଅ ମାସ ପର୍ଯ୍ୟନ୍ତ ହାଦୁସ୍କେ କୌଣସି ରୋଗ ପ୍ରତି ରୋଗ ବାଗ ମା ମାନିତ ଥଣ୍ଡା କାଶ ସର୍ଦି ଇସବୁ ମା ମାନିତ ଇସବୁ ଯଦି ଯେତେ ମା ଗୁଠିଆ ଯଦି ନିଜର ମା ଘି ଗୁରସ୍ ବନ୍ ହାପତର୍ ଆରୁ ନିଜର ହାଦୁସ୍କେ ଲାଲନ ପାଲନ କାବର୍ ସ୍ନେହ ମମତା ହି ମା ଘି ତାହା ମୁହିଁ ବନ୍ ଏରସ୍ ହାଦୁସ୍ ଆରୁ ହାଦୁସ୍ ଘି ମୁହଁ ବନ୍ ମା ଦେରଦ ହେଲେ ତାହା ମା ଆରୁ ହାଦୁସ୍ ଘି ଦୁଇ ଜଣଙ୍କର ସ୍ନେହ ମମତା ବଢ଼ରଦ ତା ମା ଧି ତାହା ନେରରୁ ତାହା ଯେତ୍କି ଥକା ଯେତ୍କି ତାହା ଲାଗାଲକିର ଆଧିନ ଯେତେ ତା ମଦର ଚଦ ମା ଧି ଯେତ୍କି ଦୁଃଖ ରାଜକୁନ୍ ହିଁ ହାଦୁସି ନେରଦାରୁ ମଦର ଚଦ ମାନ୍ତି ହି ନେଧି ବଡ଼କା ମାଲକାରୀ
1: ଆକୁନ୍ତ ମେଞ୍ଜକାତ ଯେ ଆୟାଙ୍ଗେ ଗୁରସ୍ ବଦେକାନେ ହାଦୁ ବଚୁରଗେ ଲାଗାନ ଅମୃତ ଆ କଥାନ୍ ବିଶେଷ ଭାବରେ ଆଲୋଚନା ନାଞ୍ଜାର ଇ ନାମେ ଦେବେପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୁ ଯେନ୍ ନାଲଖୁନା ନାଲନାର ସ୍ୱାସ୍ଥ୍ୟ ସୁପରଭାଇଜର କନ୍ଦ ବାଘ ଆର୍ସ୍ତିନ ହେଲେ ଆକୁନବାରା ଗୀତୁ ପଦୀ ମେନତ୍ ଏ ଗୀତୁ ବନ୍ ପାଡ଼କାନାର ଶୁଭାରାମ ପ୍ରଧାନ ଆଉ ତମେ ସାଥୀ ଗୁଠିଆର ତା ମେନତ୍

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆମର ପର୍ଯ୍ୟବେସିତ କିଷାନ ଭାଷାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାକାପୁପୁ ଛକାଛକା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ କଥାଚିତ୍ର ଫନାରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ, ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଥାଚିତ୍ର କଭି ଅଲବିଦା ନା କେହନାରୁ କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନି। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ। ଅଲକା ୟାଗ୍ନିକ ଏବଂ ସାନ୍ଙ୍କ କଣ୍ଠରେ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ, କଥାଚିତ୍ର କଲ୍ ହୋ ନା ହୋ।

0: ସୁବେଦାର ସାହେବ, ସୁବେଦାର ସାହେବ, ଆପଣଙ୍କୁ ଓସି ସାହେବ ସାଲାମ ଦେଇଛନ୍ତି।
1: ଯଶବନ୍ତ, ତୁ ଆଉ ଡିସୋଜା ପଛରେ ଆସ, ମୁଁ ଓସି ସାହେବଙ୍କୁ ଦେଖା କରିଫେରେ। ଚାଲ ରଣ ଧୋଚ।
2: ଭାଇ ଯଶୁ, ଗଲା 3 ବର୍ଷ ଧରି ଆମେ 3 ଜଣ, ମାନେ ତୁ, ମୁଁ ଆଉ କେଶବ, ଏକାଠି ରହିଛେ। ଆମ ଭିତରେ ବନ୍ଧୁତା ଅଛି। ତେବେ ବି ମୁଁ ଏପର୍ଯ୍ୟନ୍ତ ଜାଣିପାରିଲିନି କେଶବ ଏମିତି ସବୁବେଳେ ମନମରା ହେଇଥାଏ କାହିଁକି।
3: ସେ କଥା ମୁଁ ବି ଜାଣିନି, ଯେତେବେଳେ ଦେଖୁଛି ସେ ଉଦାସ ହେଇ ବୁଲୁଛି, ମୋ ସବୁବେଳେ ଶୁଖିଲା।
2: ମୋର କ'ଣ ମନେ ହେଉଛି ଜାଣୁ? ହୁଏତ ତା ଛାତି ଭିତରେ ଅତୀତର ଏଭଳି କୌଣସି କ୍ଷତ ରହିଛି ଯାହାକୁ ସମୟ ବି ଶୁଖାଇ ପାରିନି। ତୁ ତ ଜାଣୁ ଏ କେଶବ କେଡ଼େ ସରଳ ଓ ଭଦ୍ର, ଅଳ୍ପ ସମୟ ଭିତରେ ପରକୁ ଆପଣାର କରିନେବ, କିନ୍ତୁ ଦିନକୁ ଦିନ ତାର ତିକ୍ତତା ବଢ଼ୁଛି। ସେ କେମିତି ଚିଡ଼ାଚିଡ଼ା ହେଇଯାଉଛି ଦେଖୁଛୁ ତ?
3: ହୁଏତ ତୁ ଠିକ୍ ଅଛୁ ଡିସୋଜା, କେଶବ ମୋତେ ଏ ଭିତରେ କେତେଥର କହିସାରିଲାଣି ଜୀବନ ପ୍ରତି ତାର କୌଣସି ମୋହ ନାହିଁ।
2: ତୁ ତାକୁ କେବେ ଏହାର କାରଣ ପଚାରୁନୁ?
3: ଥରେ ନୁହେଁ, ଅନେକ ଥର ପଚାରିଛି, ତେବେ ସବୁଥର ସେ କେମିତି ଏଡ଼ାଇ ଯାଇଛି।
2: ତୋର ସେ ଘଟଣା ମନେ ଅଛି ନା?
3: କେଉଁ ଘଟଣା?
2: କେତେ ବର୍ଷ ପୂର୍ବରୁ କେଶବ ନିଜ ରିଭଲଭର୍ରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା।
3: କ'ଣ ଡିସୋଜା, ମନେ ପଡ଼ିଲା? ଆରେ ଭାଇ, ସେଦିନ ଯଦି ତୁ ମୋତେ ପାଟି କରି ଡାକିନଥାନ୍ତୁ ତେବେ ନିଶ୍ଚୟ 12 ଭିତରେ ଗୋଟେ ରକ୍ତାକ୍ତ କାଣ୍ଡ ହେଇଯାଇଥାନ୍ତା।
2: ସେଦିନ ରାତିରେ ବିଛଣାରେ ଶୋଇ କେଶବ ବହୁତ ବେଳେ ଯାଇ ଏପଟ ସେପଟ ହଉଥିଲା, ଭାବିଲି ଡେରିରେ ଶୋଇବା ତାର ଅଭ୍ୟାସ। ଏହା ଭିତରେ କେତେବେଳେ ମୋତେ ନିଦ ହେଇଯାଇଛି, ହଠାତ୍ ନିଦ ଭାଙ୍ଗିଗଲା, ଦେଖିଲା ବେଳକୁ କେଶବ ନିଜ ରିଭଲଭର୍ରୁ କାନ ପାଖକୁ ନେଉଛି। ମୋର ତ ହଲକ ଶୁଖିଗଲା, ସାଙ୍ଗେ ସାଙ୍ଗେ ତା ହାତରୁ ରିଭଲଭର୍ଟା ଛଡ଼ାଇବାକୁ ଚେଷ୍ଟା କଲି। ତୁ କ'ଣ କରୁଛୁ କେଶବ, ପାଗଳ ହେଇଗଲୁ ନା କ'ଣ?
3: କ'ଣ ହେଇଛି ଡିସୋଜା?
2: ଶୀଘ୍ର ଆ ଯଶୁ, କେଶବ ହାତରୁ ରିଭଲଭର୍ଟା ଛଡ଼ାଇନେ।
3: ଡିସୋଜା ମୋ ଛାଡ଼, ଛାଡ଼ ମୋତେ। ଓ ସାବଧାନ ଡିସୋଜା, ଗୁଳି ଚାଲି ଯାଇପାରେ। କେଶବ, କେଶବ, ଏ କ'ଣ ହେଉଛି କେଶବ, ପାଗଳ ହେଇ ବନ୍ଦ କର।
1: ଯଶୁ, ଯଶବନ୍ତ,
3: ମୁଁ ଠିକ୍ ଅଛି, ଡିସୋଜାକୁ ଦେଖ।
1: ଡିସୋଜା, ଆର ତୋର କିଛି ହେଇନି ତ?
2: ନା, ମୁଁ ଠିକ୍ ଅଛି, କାହାରି କିଛି ହେଇନି।
1: ଉଃ, ତିନି ଜଣ ଯାକ ଭଲ ଅଛି ତେବେ।
2: ଥ୍ୟାଙ୍କ ଗଡ୍, ତୋର ଏଇ ପାଗଳିମ ପାଇଁ ଆମ 3 ଜଣଙ୍କ ଭିତରୁ ଆଜି କାହାର ହେଲେ ଜୀବନ ଚାଲିଯାଇଥାନ୍ତା।
3: ଏଇ ଦେଖ, ବୁଲେଟ୍ ଯାଇ କାନ୍ଥରେ ଲାଗିଛି। ଯଦି କମାଣ୍ଡିଂ ଅଫିସର ଏ କଥା ଜାଣିପାରନ୍ତି ତେବେ ତୋ ଅବସ୍ଥା କ'ଣ ହେବ ଜାଣିଛୁ?
1: ଜାଣେ, କୋର୍ଟ ମାର୍ଶାଲ ହେବ। ମୁଁ କାଲି ସକାଳେ ମିସ୍ତ୍ରୀ ଡକି ଏ କାନ୍ଥ ମରାମତ କରିଦେବି। ଏଥର ମୋତେ ଟିକେ ଶୋଇବାକୁ ଦିଅ। ଗୁଡ୍ ନାଇଟ୍।
2: ଇଡିଅଟ୍, କେଡ଼େ ସହଜରେ କହିଦେଲା ଗୁଡ୍ ନାଇଟ୍! ଦେଖୁ ଯଶୁ, କମ୍ବଳରେ ମୁହଁ ଘୋଡ଼େଇ ଏମିତି ବାହାନା କରୁଛି ଯେମିତି କିଛି କରିନି।
4: କିଏ? ମୁଁ ସାହେବ ଗାର୍ଡ ସାହେବ। ଗୁଳିର ଆବାଜ ଶୁଣିଲି।
3: ଗୁଳି କେଉଁଠି?
4: ଏଇଠୁ ସେଇଠୁ ଯେମିତି ଶୁଣାଗଲା ସାହେବ।
3: ଭୁଲ ଶୁଣିଛ, କାହିଁ? ମୁଁ ତ ସେମିତି ଆବାଜ ଶୁଣିନି।
4: ଠିକ୍ ଅଛି ସାହେବ।
3: ଆତ୍ମହତ୍ୟା କରିବାକୁ ତୁ କାହିଁକି ଚେଷ୍ଟା କରୁଥିଲୁ କେଶବ?
1: ନା, ସେମିତି କୌଣସି ଚେଷ୍ଟା ମୁଁ କରିନି।
3: ତେବେ ରିଭଲଭର୍ଟା ହାତରେ ନେଇ କ'ଣ କରୁଥିଲୁ?
2: କହୁନୁ କାହିଁକି,
3: ତୋର ଏମିତି କ'ଣ ଦୁଃଖ ଯେ ଶେଷରେ ଆତ୍ମହତ୍ୟା କରି ବାହାରି ପଡ଼ିଲୁ?
2: ଜବାବ ଦେ କେଶବ।
1: ଓଃ, ୱିଲ୍ ୟୁ ପ୍ଲିଜ୍ ସଟ୍ ଅପ୍ ୟୋର୍ ମାଉଥ୍।
2: ବୁଝିଲୁ ଯଶବନ୍ତ, ସେ ଘଟଣା ଏବେ ବି କେହି ଜାଣନ୍ତିନି। ଭଗବାନଙ୍କୁ ଧନ୍ୟବାଦ, ତାପରେ କେଶବ ଆଉ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିନି।
3: କରିଥିଲା ଆଉ ଥରେ, ତେବେ ସେ ଘଟଣା ତା ପାଇଁ ସାପେବର ଭଳି ସାବ୍ୟସ୍ତ ହୋଇଛି।
2: କରିଥିଲା କେବେ, କେଉଁଠି?
3: କହୁଛି ଶୁଣ, ଆରେ ଅଫିସ ବେଳ ହେଇଗଲାଣି, ଚାଲ ବାଟରେ କଥାବାର୍ତ୍ତା ହେଇଯିବା।
2: ଆଚ୍ଛା ଚାଲ, ଏଥର କହ କେଶବ କ'ଣ କଲା?
3: ତୋର 1971 ଭାରତ ପାକିସ୍ତାନ ଯୁଦ୍ଧ କଥା ମନେ ଅଛି?
2: ଭଲ ଭାଇ ମନେ ଅଛି।
3: ସେଇ ଲଢ଼େଇରେ କେଶବ ଶତ୍ରୁ ମେସିନ୍ ଗନ୍ ପୋଷ୍ଟକୁ ଗ୍ରେନେଡ଼୍ରେ ଉଡ଼ାଇ ଦେବାକୁ ଏକୁଟିଆ ବାହାରି ପଡ଼ିଥିଲା। ଏହାକୁ ଆତ୍ମହତ୍ୟା ନ କହି ଆଉ କ'ଣ କୁହାଯିବ? ୱେଟ୍ ଏ ମିନିଟ୍ ଡିସୋଜା, ଅଫିସରେ ହାଜିରଟା ଦେଇଦିଏ। ରଣଧୋଷ
0: ଜି ସାହେବ,
3: କେଶବ ସାହେବ ଫେରିନାହାନ୍ତି?
0: ନା ସାର୍, ସେ ତ ଓସି ସାହେବଙ୍କ ସାଙ୍ଗରେ ବାହାରକୁ ଯାଇଛନ୍ତି।
3: ଠିକ୍ ଅଛି, ତମେ ଥରେ ଯାଇପାର।
0: ଜି ସାର୍।
3: ଡିସୋଜା ଶୁଣ, ବ ହଁ, ଗୋଟିଏ ହାତରେ କୁକୁର ନେଇ କେଶବ ଏକୁଟିଆ ଦୁଶ୍ମନ ଉପରେ ଚଢ଼ାଉ କଲା, ମୋର ଏବେ ବି ମନେ ଅଛି। ଆଗରେ ଦୁଶ୍ମନ ପୋଷ୍ଟରୁ ବର୍ଷାର ଧାରା ଭଳି ଗୁଳି ବର୍ଷୁଥାଏ।
1: ଯଶବନ୍ତ, ଯେପର୍ଯ୍ୟନ୍ତ ଦୁଶ୍ମନର ମେସିନ୍ ଗନ୍କୁ ନଷ୍ଟ କରି ଦିଆନଯାଇଛି ସେ ପର୍ଯ୍ୟନ୍ତ ଆମେ ଆଉ ଆଗେଇ ପାରିବାନି।
3: କ'ଣ କରିବା, ଆମେ ତ ଟ୍ରେନ୍ସରୁ ମୁଣ୍ଡ ବି କାଢ଼ିପାରୁନୁ।
1: ଚିନ୍ତା କରନା, ମୁଁ ସିଧା ଆକ୍ରମଣ କରି ଦୁଶ୍ମନର ପୋଷ୍ଟକୁ ଗ୍ରେନେଡ଼୍ରେ ଉଡ଼େଇଦେବି। ଆଚ୍ଛା, ମୁଁ ତେବେ ଚାଲିଲି, ବିଦାୟ।
3: ରହ କେଶବ। ଆରେ, ଏଇଠି ପାଗଳ ମୁଁ, ଏକୁଟିଆ ଶତ୍ରୁ ଇଲାକାରେ ପାଦ ଦେବାର ପରିଣାମ ଦିଅନ୍ତୁ।
5: ସେଟା ସୁଇସାଇଡ୍। ମୁଁ କହୁଛି ଆଗକୁ ଆଗା ନା କେଶବ କେଶବ।
1: ମୃତ୍ୟୁକୁ ମୋର ଭୟ ନାହିଁ ରେ ଯଶୁ, କେତେ କାଳରୁ ମୁଁ ଏହି ମୁହୂର୍ତ୍ତର ପ୍ରତୀକ୍ଷା କରୁଥିଲି। ଅନ୍ତତଃ ମୋର ଯନ୍ତ୍ରଣା ତ ଶେଷ ହେଇଯିବ, ଏ ଅଲୋଡ଼ା ଜୀବନ ସହିଦ ହେବାର ଗୋଟେ ସୁଯୋଗ ତ ପାଇବ, ମୁଁ ସେଇଆ ଚାହେଁ।
6: ସେତେବେଳେ ମୁଁ କେଶବକୁ ବାଧା ଦେଇ ପାରିନଥିଲି। କିଛି ସମୟ ପରେ ଦେଖିଲି ଶତ୍ରୁ ଦିଦିଟା ମେସିନ୍ ଗନ୍ ପୋଷ୍ଟ ଧ୍ୱଂସ କରି ସେ ବୀର ଭାବରେ ଲଢ଼ି ଚାଲିଛି। ସତ ଯେମିତି ମହାଭାରତର ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କରିବା ଲାଗି ବଦ୍ଧପରିକର। ହଠାତ୍ ତା ବାହୁରେ ଗୁଳି ଲାଗିଲା, ସେଥିରେ ବି ସେ ଦବିଗଲାନି, ହାତରେ ଖୋଲା କୁକରି ନେଇ ଶତ୍ରୁର ବଙ୍କର ଭିତରକୁ ଢୋକିଗଲା। ଯେତେବେଳେ ମୁଁ ସେଠି ପହଞ୍ଚିଲି, କେଶବ ରକ୍ତାକ୍ତ ଅବସ୍ଥାରେ ବେହୋସ ହୋଇ ପଡ଼ିଥିଲା, ଆଗରେ ତାର ମୁଣ୍ଡହୀନ ଦୁଇଟି ଶତ୍ରୁର ଶବ। ମୁଁ ତାକୁ ଗୁଳି ବର୍ଷା ଭିତରୁ ଉଦ୍ଧାର କରି ରେଡ୍କ୍ରସ୍ କ୍ୟାମ୍ପରେ ପହଞ୍ଚାଇଥିଲି।
2: ହଁ, ଏକଥା ମୋର ମନେ ଅଛି ଯଶୁ, ତୁ ତାର ଜୀବନ ବଞ୍ଚାଇ ସରକାରଙ୍କଠାରୁ ବୀରଚକ୍ର ଉପାଧି ପାଇଛୁ,
6: ଆଉ କେଶବର ଅପୂର୍ବ ବୀରତ୍ୱ ପାଇଁ ସେ ବି ତ ପାଇଛି ମହାବୀର ଚକ୍ର।
2: ହଁ ଭାଇ,
6: ଗୋଟାଏ କଥା କିନ୍ତୁ ଏତେ ଦିନ ପର୍ଯ୍ୟନ୍ତ ବୁଝିପାରିଲିନି, ସେଦିନ କେଶବ ଜାଣିଶୁଣି ଶହୀଦ ହେବାକୁ ଚାହିଁଥିଲା କାହିଁକି, କାହିଁକି ସେ ଏମିତି ନିଜକୁ ନିଜେ ଶେଷ କରିଦେବାକୁ ଚାହୁଁଥିଲା, ଏ କ'ଣ ଆତ୍ମହତ୍ୟା ନୁହେଁ?
2: ହୁଏତ ତୋ କଥା ଠିକ୍।
6: କେଶବ, ଆମେ ତୋର ବନ୍ଧୁ, ତୋର ଏତେ ସନ୍ଦେହ ଅଛି?
5: ଆରେ ସନ୍ଦେହ ନା ତ,
6: ଆମ କଥା ତୁ ତ ଜାଣୁ, ହେଲେ ତୋ କଥା ଆମକୁ ଏପର୍ଯ୍ୟନ୍ତ କହିନୁ କାହିଁକି?
5: କେଉଁ କଥା କହିନି? ଆରେ ସବୁ ତ କହିଛି, ମୁଁ ଏକାକୀ, ସମ୍ପୂର୍ଣ୍ଣ ନିଃସଙ୍ଗ, ଆତ୍ମୀୟ ସ୍ୱଜନ କେହି ନାହାନ୍ତି। ଦାର୍ଜିଲିଂ ଜିଲ୍ଲାର ତିସ୍ତା ବଜାରରେ ମୋର ଗୋଟିଏ ପୁରୁଣା ଘର ଅଛି, ଆଉ ବାପା ଚାଲିଗଲା ପରେ ସେ ବି ଏମିତି ବନ୍ଦ ହୋଇ ପଡ଼ିଛି, ବାସ୍ ଆଉ କ'ଣ କହିବାର ଅଛି?
6: କେଶବ, ମୋର ମନେ ହେଉଛି ତୁ ଅତୀତରେ କୌଣସି ଦୁଃଖଦ ଘଟଣାର ସ୍ମୃତି ଏବେ ବି ତୁ ଛାତି ଭିତରେ ଲୁଚାଇ ରଖିଛୁ। ଆରେ ଆମେ ତୋର ଭଲ ଚାହୁଁ, ତତେ ସୁଖୀ କରିବାକୁ ଚାହୁଁ, ଏମିତି କି ଘଟଣା ଯାହା ତୁ ଆମ ପାଖରେ ଲୁଚାଇ ରଖିଛୁ?
2: ଯେପର୍ଯ୍ୟନ୍ତ ବର୍ଷା ହୋଇ ଆକାଶ ସଫା ନ ହୋଇଯାଇଛି, ସେ ପର୍ଯ୍ୟନ୍ତ ଅନନ୍ତ ଆକାଶର ନୀଳିମା କାହା ଆଖିରେ ଭାପଡ଼େ? କେଶବ, ମୁଁ ତୋର ହାତ ଯୋଡ଼ୁଛି, ତୋର ଦୁଃଖ ତୁ ଆମ ପାଖରେ ପ୍ରକାଶ କର, ହୁଏତ ତାରି ଭିତରୁ ତୁ ପାଇବୁ ବଞ୍ଚିବାର ନୂଆ ଖୋରାକ।
5: ଆରେ ନା ଭାଇ, ମୋର ସେମିତି କିଛି ଦୁଃଖ ନାହିଁ।
2: ଭଲ କଥା, ମୋର ଗୋଟେ ପ୍ରସ୍ତାବ, ତୁ ଏଥର ବାହା ହୋଇପଡ଼, ଏ ଜୀବନକୁ ତୁ ଯଦି ନିୟନ୍ତ୍ରଣ ନ ରଖୁ ତେବେ ଛିଣ୍ଡା ଗୁଡ଼ି ଭଳି ସେ ଯାଇକି କେଉଁଠି ଲାଗିବ ତା କହିହବନି।
5: ବିବାହ ତା ମୁଁ କରିପାରିବିନି।
2: କରିପାରିବୁ ନାହିଁ କାହିଁକି? ଏ ତୋର କ'ଣ କିଛି ଶାରୀରିକ ତ୍ରୁଟି?
5: ସେସବୁ କିଛି ନୁହେଁ ରେ ଭାଇ, ମୁଁ ସୁସ୍ଥ ସବଳ, ବିପଦ ମୁକ୍ତ, ମୋତେ ଭୁଲ ବୁଝନି, କିନ୍ତୁ ମୁଁ ଶପଥ ନେଇଛି।
6: ଶପଥ?
2: କି ଶପଥ? ତୁ କାହା ପାଖରେ ଶପଥ କରିଛୁ?
5: ପୁଷ୍ପା ପାଖରେ।
2: ପୁଷ୍ପା?
6: ସେ କି?
5: ତା କଥା କହିବାକୁ ହେଲେ ମୋର ଅତୀତକୁ ନେଇ ତମ ପାଖରେ ଖୋଲିଦେବାକୁ ପଡ଼ିବ।
2: ଅସୁବିଧା କ'ଣ? ଆମେ ତ ତୋର ବନ୍ଧୁ।
5: ଶୁଣିବ ତେବେ, ଠିକ୍ ଅଛି। ହିମାଳୟ ବକ୍ଷରୁ ବାହାରିଛି ଦୁଇଟି ନଦୀ, ତିସ୍ତା ଆଉ ରଙ୍ଗିତ, ନାଚି ନାଚି ଡେଇଁ କୁଦି ଏହି ଦୁଇ ନଦୀ ଆସି ମିଳିତ ହୋଇଛନ୍ତି ଯେଶୋକ ଅରଣ୍ୟ ଭିତରେ। ସେଇଠୁ କିଛି ଦୂର ତିସ୍ତା ନଦୀ କୂଳରେ ତିସ୍ତା ବଜାର, କାଲିମପଙ୍ଗ ବା ସିକିମ୍ ଗଲାବେଳେ ଏଇ ବାଟ ଦେଇ ଯିବାକୁ ହୁଏ। ପୁଷ୍ପା ସାଙ୍ଗରେ ମୁଁ ମୋ ଜୀବନର କେତୋଟି ମଧୁର ମୁହୂର୍ତ୍ତ ଏଇଠି କଟାଇ ଦେଇଥିଲି। ସମୟର ସ୍ରୋତରେ ମା ଆମେ ବି ଦିନେ ବଡ଼ ହେଲୁ, ତାର ବୟସ ହେଲା 18 ଆଉ ମୋର 19। ମନରେ ପ୍ରାରଣେ ଆମେ ଥିଲୁ ଏକ, ଆଉ ଏକ ସ୍ୱପ୍ନ ବି ଦେଖିବାକୁ ଆରମ୍ଭ କରିଥିଲୁ। ପୁଷ୍ପା, କ'ଣ ଭାବୁଛୁ?
7: ତଳ ଆଡ଼କୁ ଅନାଥ ପାହାଡ଼ର ଖାଇ ଭିତରେ ଦେଇ ବହିଯାଉଥିବା ଏ ଦୁଇ ନଦୀର ସଙ୍ଗମ କି ଚମତ୍କାର ନୁହେଁ?
5: ଖୁବ୍ ଚମତ୍କାର।
7: କେଜାଣି କାହିଁକି ଏ ଦୃଶ୍ୟ ମୋତେ ବାରମ୍ବାର ରୋମାଞ୍ଚିତ କରିଦିଏ, ମନେ ହୁଏ ସବୁବେଳେ ଏ ଦୃଶ୍ୟ ଏମିତି ଦେଖୁଥାନ୍ତି କି।
5: ଆଉ ମୋ ମନ କଥା ଜାଣିଛୁ?
7: କ'ଣ?
5: ମୋର ମନେ ହୁଏ ଅନନ୍ତ କାଳ ପର୍ଯ୍ୟନ୍ତ ତୁ ଆଉ ମୁଁ ହାତ ଧରାଧରି ହେଇ ପାହାଡ଼ରୁ ପାହାଡ଼କୁ, ଅରଣ୍ୟରୁ ଅରଣ୍ୟକୁ, ପତଳା କୁହୁଳିର ଆବରଣ ଭିତର ଦେଇ ଏମିତି ଧାଇଁ ବୁଲୁଥାନ୍ତି ଏଇ ନଦୀ ସହିତ।
7: ଚାଲ ତେବେ ଦୌଡ଼ିବା।
5: ଠିକ୍ ଅଛି, ଚାଲ।
7: ଆଗରେ ସେ ଯୋଉ ପଥର ଦେଖୁଛୁ ନା, ଠିକ୍ ଗୋଟେ ଚଟାଣ ଭଳି, କିଏ ଯାଇ ଆଗ ତାକୁ ଛୁଇଁବ ଦେଖିବା। ଆଉ ମୁଁ ଏପଟୁ ଯାଉଛି, ଆଉ ତୁ ସେପଟୁ ଆସ।
5: ଠିକ୍ ଅଛି, ଆରମ୍ଭ ହଉ।
7: ରେଡି, 1, 2, 3। ଦେଖ କେଶବ, ପ୍ରଥମେ ମୁଁ ପହଞ୍ଚିଲି ନା।
5: ତୁ ଯେ ଜିତିବୁ ଏକଥା ମୁଁ ଆଗରୁ ଜାଣିଥିଲି।
7: ଜାଣିଥିଲୁ କେମିତି?
5: तिस्ता आउ रंगीत से भी दिने एमती जशोक जंगल को लक्ष्य कर दौड़ आरंभ करथिले प्रथमे किंतु पहुंचला तिस्ता
7: तू केमते जानलु
5: एठिकार लोक कथारु बहुत दिन तलर कथा तिस्ता आउ रंगीत को भीतर हैला प्रगाढ़ प्रेम एमाने जशोकर दीर्घ अरण्य भितरे विवाह करी बोली स्थिर कले गोटे साप तिस्ता को आ गोटे डाप पक्षी रंगीत को जशोक पर्यंत बाट देखिबार दायित्व नेले तबे तिस्ता ही प्रथमे आसी पहुंची गला पुष्पा तू मोर से तिस्ता मु होची रंगीत
7: तापुरे तापुरे कौन हैला
5: तिस्ता रंगीत रो प्रतीक्षा करबाकु लागिला सुनसान निर्जन अरण्य ताकु बहुत डर लागुथाय अनेक विलंबरे रंगीत जेतेबेले सेठी आसी पहुंचला तिस्ता रागी जाई ता सहित कथाबार्ता भी कलानी रंगीत के ताकु बुझेबाकु बहुत चेष्टा कला मात्र सब व्यर्थ
7: तापुरे
5: हारी जाई शेषे रंगीत हिमालय आड़ को फेरबाकु आरंभ कला तार प्रचंड बेगरे अतड़ा मान खसिबाकु लागिला वन उपवन जनपद सब रंगीत गर्भरे डूबिबाकु लागिले तार प्रलयंकरी रूप देखि तिस्ता नम्र ही गला आउ रंगीत को क्षमा मागिला
7: क्षमा पाइला तो
5: पाइला प्रेमिक जुगलंकर पुनर्मिलन हला आउ उभय एकत्र अनंत यात्रा रे बाहरिले कौन भाबुचु
7: भाबुची संसार तो समस्त प्रेमिक प्रेमिका को पाई एमाने होचंती प्रेरणार उत्स आ केशव
5: कुआडे
7: माँ तिस्ता को मंदिर को
5: चल
7: माँ आज तोरी मंदिर रे तथे साखी रखी मु ए शपथ नौची जीवन रे केवल जणे पुरुष केवल ए केशव को मोर मन आ हृदय समर्पण करी मालो केशवर सहधर्मिणी हेबी एतिकी मात्र मोर कामना केशव तू भी किछि कह
5: हे मां तिस्ता तोते साखी रखी आ पुष्पार हाथ धरी मु एही शपथ करूची मो जीवन रे केवल जणे मात्र नारी एही पुष्पा हेबो मोर सहधर्मिणी ता छोड़ा मु आउ कौनसी नारी की मो हृदय स्थान देबी नहीं पुष्पा तीन दिन ही गला मूसलधार रे वर्षा चली बाटघाट भी देखा जाऊनि तोर मार अवस्था बेलू बेल खराब होबार लगी मु तोते आगुरु कही माँ को कालिम्पोंग हॉस्पिटल नहीं जीवा तू तो मो कथा शुणिलुनि ये गुणी गारेडी झड़ापुंगारे कौन रोग भल हम
7: गुणिया कका तो गाँव सब लोग मानती औषधे माँ देह आम के भल हो दिन में दी थर लेखा सी झड़ापुंगा कर दी जाऊँ घर भी पाखरे म पेल बेल डाकिदे आसी पहुँची जाऊँच खाली राति पिका नई कूले कूले थोड़ाए बाट जाए जहाँ डाकवाक पड़ो ये जहाँ असुविधा
5: आहा मो कथा भल कर शुण पुष्पा माँ को जब हस्पिटाल नहीं जाते
8: अरे पुओ मु मोटे से हस्पताल जीवनी मरबार घरे मरबी
5: नाई माँ हस्पिटाल रोग भल चिकित्सा हुए एक्सरे रक्त परीक्षा द्वारा रोग को सहजरे चिन्ह हुए अनुसार औषध भी दि जाए
8: नाई रे बापा मु मोटे से ठीक जीवी ना गुणिया पुअर औषधे मुते दूर भल हो गली
5: हौ तुम इच्छा माँ ए पुष्पा नौटा बाजिले मु तेब एथर आसे माँ को जदि किसी कष्ट बढ़े तो मत डाकबू माँ मु तेब जाऊँ राति हो गला पुष्पा मु जाऊँ
7: अच्छा मो आड़ को एमती अन कौन देखुची माँ
5: देखुची
7: दिन सारा तो देखुची
5: देखुची सीना मन बुझुची कौटी
7: बाहर पर आगे बस दिन सारा देखु थी माँ अरे ये कौन करता खोलुन तीनते जाऊ
5: तीनते ମୋ ପାଇଁ ଚିନ୍ତା କରିବାକୁ ତ ତୁ ଅଛୁ।
9: ମା ଆମ କଥାବାର୍ତ୍ତା ଶୁଣୁଛି, ଏଥର ଟିକେ ଚୁପ୍ ହେଇକି ଘରକୁ ଯା।
7: ରାସ୍ତା ଖସଡ଼ା ହେଇଛି, ହୁସିଆରେ ଯିବୁ।
5: ଆଗ ତୁ ପ୍ରଥମେ କବାଟ ଦେ।
7: ଓହୋ, ଦଉଛି ରେ ବାବା, ଦଉଛି, ତୁ ଯା ନା।
5: ଯେତେବେଳେ ଯାଏ ତୁ ଏଠି ଠିଆ ହେଇଥିବୁ ନା, ମୁଁ ଜମା ଯିବିନି।
7: ଆହା, ହଉ କବାଟ ବନ୍ଦ କଲି।
8: କ'ଣ ହେଲା, ପୁଣି କବାଟ ଖୋଲୁଛୁ କାହିଁକି?
10: କିଛି ନାହିଁ ମା, ଏମିତି ଦେଖୁଥିଲି କେଶବ ଗଲା କି ଠିଆ ହୋଇଛି। ନା ଗଲା।
5: ଓଃ, ସାରା ପୃଥିବୀଟା ଆଜି ଧ୍ୱଂସ ପାଇବ ନା କ'ଣ? ତିସ୍ତାରା ଏଭଳି ଭୀଷଣ ଗର୍ଜନ ତ ଆଗରୁ କେବେ ଶୁଣିନଥିଲି। ମନ ଭିତରଟା କମ୍ପି ଯାଉଛି, କ'ଣ ହେବ କେଜାଣି। ଏମିତି ରାତିରେ ବିଚାରା ପୁଷ୍ପା ତା ରୋଗିଣୀ ମାଆକୁ ନେଇ କ'ଣ କରୁଥିବ। ଓଃ, କାହାର କଣ୍ଠସ୍ୱର, କେମିତି ଚିତ୍କାର କଲା, ସ୍ୱର ତ ଚିହ୍ନା ଚିହ୍ନା ଭଳିଆ ଲାଗିଲା। ତେବେ କ'ଣ ପୁଷ୍ପା? ନା ନା, ଇଏ କେବେ ପୁଷ୍ପା ହେଇନପାରେ।

0: କାନ୍ଦନା କେସୁ ତୁ ନିହ
1: କେସୁ କହ କେସୁ, ତାପରେ କ'ଣ ହେଲା? ପୁଷ୍ପା ମିଳିଲା
2: ନା? ସେ ରାତିରେ ପାଗଳ ଭଳି ମୁଁ ତାକୁ କେତେ ଖୋଜିଲି, ଶେଷରେ ଚେତା ହରାଇ ନଈକୂଳରେ ପଡ଼ିଗଲି। ଚେତା ଆସିଲା ବେଳକୁ ଦେହରେ ନିଆଁ ଜଳୁଛି, ରାତି ସାରା ବର୍ଷାରେ ତିନିଥିବା ଫଳରେ ଜ୍ୱର ଆସିଯାଇଛି, ଜଣାଗଲା ଟାଇଫଏଡ୍। 20-25 ଦିନ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଲି। ଏହାରି ଭିତରେ ଝିଅକୁ ଝୁରି ଝୁରି ପୁଷ୍ପାର ମା ଆଖି ବୁଝିଦେଲା। ଭଲ ହୋଇ ପୁଣି ପାଗଳ ଭଳି ତିସ୍ତାର କୂଳେ କୂଳେ ପୁଷ୍ପାକୁ ଖୋଜି ବୁଲିଲି, କିନ୍ତୁ କାହିଁ ପୁଷ୍ପା? ଗୋଟିଏ 10 ବର୍ଷର ମୁକ ଝିଅ କମଳା, ସେଇ ମୋତେ ଯାହା ସାନ୍ତ୍ୱନା ଦେଉଥିଲା। ପୁଷ୍ପା ଏଇ ଝିଅକୁ ଅତି ଭଲ ପାଉଥିଲା। ମୁଁ ଏକୁଟିଆ କାନ୍ଦିବାକୁ ବସିଲେ କମଳା ତାର ଛୋଟ ଛୋଟ ହାତରେ ମୁଁ ଲୁହ ପୋଛି ଦେଉଥିଲା। ଏହା ଭିତରେ ତାର ତ ବିବାହ ବୋଧ ହୋଇଯାଇଥିବ।
1: ବାସ୍ତବିକ କେଶବ, ତୋ କାହାଣୀ ଖୁବ୍ ଦୁଃଖଦାୟକ। ତୁ ତେବେ ଆର୍ମିରେ ଭର୍ତ୍ତି ହେଲୁ କେମିତି?
2: ପୁଷ୍ପା ତ ଗଲା, ଏମିତି ଏକା ଏକା ଏଠି ସେଠି ବୁଲୁଥାଏ। ଦିନେ କାଲିମପଙ୍ଗ ଯାଇଥାଏ, ସେଠି ଜାଣିଲି ଆର୍ମି ପାଇଁ ଯବାନ ରିକ୍ରୁଟ କରାଯାଉଛି। ଭାବିଲି ମୁଁ ବି ଭର୍ତ୍ତି ହୋଇଯାଏ। ପୁଷ୍ପାର ତ କୌଣସି କାମରେ ଲାଗିପାରିଲିନି, ଦେଖେ ଏଥର ଦେଶର କାମରେ ଯଦି ଲାଗିପାରେ, ଏଇଆ ଭାବି ଆର୍ମିରେ ଭର୍ତ୍ତି ହୋଇଗଲି। ଆଉ ସେଇଦିନଠୁ ତ ଅଛି।

0: କେଶବ,
1: ଆରେ ମୁଁ ଏଇଠି ଅଛି, ଗରମ ପାଣି ଟିକେ ହାତଟା ସେକୁଛି। ଆରେ ହାତ କ'ଣ ହେଲା କେଜାଣି, ଦେଖୁନୁ ବାହାମୂଳଟା କେମିତି ଫୁଲି ଯାଇଛି, କେବେ କେଉଁଠି ବାଜିଥିଲା ନା କ'ଣ? ଆରେ ମନେ ତ କିଛି ପଡ଼ୁନି, ଡାକ୍ତରଙ୍କୁ ଦେଖିଛୁ? ହଁ, ସାଙ୍ଗେ ସାଙ୍ଗେ ଡକ୍ଟର ସାକ୍ସେନାଙ୍କ ପାଖରୁ ଆସୁଛି। କେଶୁ, ଆମ ଘରୁ ଚିଠି ଆସିଛି।
2: ଆଚ୍ଛା,
1: ଆରେ ସମସ୍ତେ ଭଲ ଅଛନ୍ତି ତ?
2: ମୁଁ ମୋ ମା ଆଉ ଭଉଣୀ ପାଖକୁ ତୋର ସବୁ କଥା ଲେଖିଥିଲି, ତାକୁ ପଢ଼ି ସେମାନେ ତୋ ବିଷୟରେ ଯାହା ଲେଖିଛନ୍ତି ମୁଁ ପଢ଼ି ଶୁଣାଉଛି। ମା ତୋତେ ବହୁତ ଆଶୀର୍ବାଦ ପଠେଇଛି।
1: ଯଶୁ, ଆରେ ମୋତେ ତ ପଞ୍ଜାବୀ ଭାଷା ଲେଖି ପଢ଼ି ଆସେନି, ଯେତେବେଳେ ତୁ ଉତ୍ତର ଦେବୁ ନା ସେତେବେଳେ ମାଙ୍କୁ ମୋର ପ୍ରଣାମ ଜଣାଇବୁ। ଆଉ ଭଉଣୀ କ'ଣ ଲେଖିଛି?
2: ଲେଖିଛି, କେଶୁ ଭାଇ ଭଉଣୀର ପ୍ରଣାମ ନେବ, ତମର କରୁଣା କାହାଣୀ ଶୁଣି ମନ ମୋର ଭାରି ହେଇଗଲା। ହେଲେ ଭାଇ, କେତେଦିନ ଏମିତି ଦୁଃଖର ପାହାଡ଼ ମୁଣ୍ଡରେ ଲଦି ବୁଲିବ, ସେଥିରେ ଲାଭ ବା କ'ଣ ହେବ? ମନେ କରିନିଅ, ଅତୀତ ଗୋଟିଏ ଦୁଃଖପୂର୍ଣ୍ଣ ସ୍ୱପ୍ନ, ଏଥର ନୂଆ ଜୀବନକୁ ନୂଆ ବାଟରେ ଚଳାଇବାକୁ ଉଦ୍ୟମ କର, ନୂଆ ଅଧ୍ୟାୟଟି ଆରମ୍ଭ ହେଉ, ସେଥିରେ ତୁମେ ବହୁ କଥା ଜାଣିବାକୁ ପାଇବ। ତୁମର ସୁସ୍ୱାସ୍ଥ୍ୟ ଆଉ ଦୀର୍ଘାୟୁ କାମନା କରି ରହିଲି। ଇତି ତୁମର ଭଉଣୀ ମନବିତର।
1: ଏଥର ମୁଁ ଭଉଣୀ ପାଖକୁ ନିଜ ହାତରେ ଚିଠି ଲେଖିବି। ମୋ ହାତ ଫୁଲି ଯାଇ ଭାରି ଭାରି ଲାଗୁଛି। ଆଚ୍ଛା, ଏ ଚିଠି ତୋର ଘରୁ କେବେ ଆସିଛି, ତାରିଖଟା ଦେଖିଲୁ?
2: 5 ତାରିଖରେ ଲେଖା ହେଇଛି, ଆଜି 16 ତାରିଖ।
1: ଆରେ ତାମାନେ ୟା ଭିତରେ ପୁରା 11 ଦିନ ବିତିଗଲାଣି। ଆରେ ଲାଗୁଛି ତୋ ଚିଠି ପଞ୍ଜାବରୁ ଏଠି ଗୁରୁଣ୍ଡି ଗୁରୁଣ୍ଡି ଆସିଛି ନା କ'ଣ?
3: ସୁବେଦାର ସାର୍, ଆପଣଙ୍କ ଟେଲିଗ୍ରାମ।
2: ଟେଲିଗ୍ରାମ?
1: ଆରେ ଘରେ ସମସ୍ତେ ଭଲ ଅଛନ୍ତି ତ?
2: ଏଇନେ ପୁରା ଚିଠିରୁ ସବୁ ଶୁଣିଲୁ।
1: ଆରେ ବୋକା, ସେ ଚିଠି ପୁରା 11 ଦିନ ତଳର।
3: ସାର୍, ରସିଦରେ ଦସ୍ତଖତ କରନ୍ତୁ।
2: ଆଣ।
4: ହେ ଭଗବାନ, ହେ ଭଗବାନ, ଏ କ'ଣ କଲ?
1: କ'ଣ ହେଲା, କ'ଣ ହେଲା ଯଶୁ, ମୋତେ ଦେଖେଇଲୁ? ଆତଙ୍କବାଦୀମାନଙ୍କ ହାତରେ ମା ଆଉ ଭଉଣୀ ମୃତ, ଶୀଘ୍ର ଆସ ବାପା।
2: ହେ ଆତଙ୍କବାଦୀମାନେ କ'ଣ ମଣିଷ ନୁହନ୍ତି? ମୋ ନିରୀହ ମା ଆଉ ଫୁଲ ପରି ଭଉଣୀକୁ ମାରି ଏମାନେ କ'ଣ ପାଇଲେ? ଯେତେବେଳେ ଦିନ ଦୁଇ ପରେ ନିର୍ଦ୍ଦୋଷ ଅବଳାଙ୍କୁ ହତ୍ୟା କରାଯାଉଥିଲା, ସେତେବେଳେ କ'ଣ କରୁଥିଲେ ପୋଲିସ ମାନେ?
1: ନିଜକୁ ସମ୍ଭାଳି ନେ ଯଶୁ, ଧୈର୍ଯ୍ୟ ଧର।
2: ଯେଉଁ ଭୀରୁ ଗୁଡ଼ାକ ମୋ ମା ଆଉ ଭଉଣୀକୁ ହତ୍ୟା କରିଛନ୍ତି, ଥରେ ଯଦି ସେମାନଙ୍କୁ ପାଆନ୍ତି ତେବେ ସେମାନଙ୍କ ରକ୍ତ ପିଇ ଯାଆନ୍ତି।
1: ଯଶୁ, ଏମାନେ ହତ୍ୟାକାରୀ, ଏମାନଙ୍କ ଆଖିରେ ନରନାରୀ ସବୁ ସମାନ, ନିଜ ସ୍ୱାର୍ଥ ପାଇଁ ଏମାନେ ହସି ହସି ଅନ୍ୟ ଗଳାରେ ଛୁରୀ ଦେଇପାରନ୍ତି, କେତେ ଯେ ନିରୀହ ଲୋକ ଏମାନଙ୍କର ଶିକାର ହେଲାଣି।
5: ସରକାର ତ ଆତଙ୍କବାଦୀ ଦୂର କରିବା ପାଇଁ ବଦ୍ଧପରିକର, ଏତିକି ବେଳେ ଜନତା ସାହସ ଆଉ ଧୈର୍ଯ୍ୟ ହରାଇଲେ ଚଳିବ?
1: ସାହସର ସହିତ ପରିସ୍ଥିତିର ମୁକାବିଲା କରିବାକୁ ହେବ।
2: ଜଣେ ନୈରାଶ୍ୟବାଜୀ ବନ୍ଧୁ ଆଜି ମୋତେ ଧୈର୍ଯ୍ୟର କଥା ଶୁଣାଉଛି, ଆଶ୍ଚର୍ଯ୍ୟ।
1: ମରୁଭୂମିର ଉତ୍ତପ୍ତ ବାଲୁକା ରାଶିରେ ବି କାକ୍ଟସ୍ ଫୁଲ ଫୁଟେ ବନ୍ଧୁ, ନୂଆ ଜୀବନ ପାଇଁ ମୋ ଭିତରେ କ'ଣ ଆକାଂକ୍ଷା ସୃଷ୍ଟି ହେବା ଏତେ ବଡ଼ କଥା?
2: ଛାଡ଼,
1: ତୁ 2 ମାସ ଛୁଟି ନେଇ ଶୀଘ୍ର ଘରକୁ ଯା,
2: ଦେଖେ

0: ହ୍ୟାଲୋ କେଶବ, ଏ କେମିତି ଅଛୁ?
1: ଭଲ ଅଛି ଡିସୋଜା।
0: ଯଶୋବନ୍ତର କିଛି ଖବର ମିଳିଲା?
1: ଆରେ ନା, ସେ ଘରକୁ ଯିବାର 15 ଦିନ ହେଇଗଲା, ଚିଠି ଖଣ୍ଡେ ବି ଦେଇନି।
0: ତୁ ହସ୍ପିଟାଲ ଅଛୁ ବୋଲି ତାକୁ ଲେଖିଛୁ ତ?
1: ଆରେ ଡାହାଣ ହାତ ତ ଉଠେଇ ପାରୁନି, ଆପଣ ଲେଖନ୍ତି କେମିତି? ତୁ ଲେଖିଦେ, 15 ଦିନ ପରେ ମୋ ହାତରେ ଅପରେସନ।
0: ତୁ ଚିନ୍ତା କରନା, ଚିଠି ଲେଖି ମୁଁ ଯଶୋବନ୍ତ ତୋ ଖବର ସବୁ ଜଣାଇଦେବି। ପ୍ରଭୁ ଯୀଶୁଙ୍କ ପାଖରେ ତୋ ପାଇଁ ପ୍ରାର୍ଥନା ବି କରିବି।
1: ଧନ୍ୟବାଦ ବନ୍ଧୁ, ପ୍ରକୃତ ବନ୍ଧୁଠାରୁ ଏତିକି ତ ଆଶା କରାଯାଏ।
0: ମୁଁ ତେବେ ଯାଉଛି ହସ୍ପିଟାଲରୁ, ଯେଉଁଦିନ ରିଲିଭ୍ ହେବୁ ସେଦିନ ତୋତେ ନେବାକୁ ଆସିବି।

0: ନମସ୍କାର ଡକ୍ଟର।
1: ଆସ ମିଷ୍ଟର କେଶବ, ବସ। ତମେ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଆଜି ହସ୍ପିଟାଲରୁ ତମକୁ ରିଲିଭ କରାଯାଉଛି। ମନେ ରଖିବ, ଏ ହାତରେ କିଛି ଭାରି ଜିନିଷ ଉଠେଇବ ନାହିଁ।
0: ଧନ୍ୟବାଦ ଡକ୍ଟର। ହ୍ୟାଲୋ ହ୍ୟାଲୋ ଡିସୁଜା, ଏ କିଏ ରଣଧୋଜ? ଡିସୁଜା ସାହେବ ଏପର୍ଯ୍ୟନ୍ତ ଫେରିନାହାନ୍ତି କ'ଣ? ହଁ ହଁ, ଓ ନୋ, ଆରେ କେମିତି? ହଁ ହଁ, ଆଉ ତା ନିଜ ଲୋକ କିଏ କିଏ ଆସିଥିଲେ? ବଡ଼ ଭାଇ? ଆରେ ମୋତେ ଟିକେ ଖବର ଦେଲନି? ନା ମୁଁ ଜାଣିନି, ମୁଁ ଆସୁଛି ମୁଁ ଆସୁଛି।
1: କ'ଣ ହେଲା ମିଷ୍ଟର କେଶବ?
0: ଡକ୍ଟର,
1: ତମ ଆଖିରେ ଲୁହ।
0: ଡକ୍ଟର, ମୋ ବନ୍ଧୁ ଡିସୋଜା, ଯିଏ କେତେ ଦିନ ପୂର୍ବେ ଅହମ୍ମଦାବାଦର ଦଙ୍ଗାଗ୍ରସ୍ତ ଇଲାକାକୁ ଯାଇଥିଲା।
1: କ'ଣ ହେଲା ତାଙ୍କର?
0: ବମ୍ ଫାଟି ତାର ମୃତ୍ୟୁ ହୋଇଯାଇଛି।
1: ଓ ଗଡ୍,
0: ମୁଁ ଏତେ ଅଭାଗା ଯେ ମୋ ବନ୍ଧୁର ଶେଷ ଦର୍ଶନ ବି କରିପାରିଲିନି। ଏବେ ମୁଁ ପ୍ରଥମେ ତା ସମାଧି ପାଖକୁ ଯିବି। ଜୟ ହିନ୍ଦ।
1: ଜୟ ହିନ୍ଦ।

0: ବିଶୋଜା, ତୁ ମୋତେ କଥା ଦେଇଥିଲୁ ହସ୍ପିଟାଲରୁ ଘରକୁ ନେଇଯିବୁ ବୋଲି, ଆରେ କଥା ରଖିଲୁନି କାହିଁକି? ଯଦି ମୋର କିଛି ଭୁଲ ହେଇଥାଏ ତେବେ ମୋତେ କ୍ଷମା କରିଦେବୁ। ବନ୍ଧୁ, ତୋ ଆତ୍ମା ଶାନ୍ତି ପାଉ। ବିଦାୟ ବନ୍ଧୁ, ବିଦାୟ।
1: ସୁବେଦାର ସାର୍, ଆପଣଙ୍କର ଆପ୍ଲିକେସନ ସିଓଙ୍କ ପାଖକୁ ପଠାଇ ଦେଇଛନ୍ତି। ମୁଁ ଆପଣଙ୍କର ମେଡ଼ିକାଲ ରିପୋର୍ଟ ବି ଦେଖିଛି, ତଥାପି ଯଦି ଆପଣ ଚାହାନ୍ତି ତେବେ ମୁଁ ଆପଣଙ୍କ ପାଇଁ।
0: ସାର୍, ମୁଁ ମାନସିକ ଆଉ ଶାରୀରିକ ଉଭୟ ଦୃଷ୍ଟିରୁ ଭାରି କ୍ଳାନ୍ତ, ଆଉ ଚାକିରି କରିବାର ଇଚ୍ଛା ନାହିଁ, ଏଥର ଘରକୁ ଯିବି।
1: ତଥାପି ଆଉ ଥରେ ବିଚାର କରି ଦେଖନ୍ତୁ।
0: ଏ ମୋର ଶେଷ ବିଚାର ସାର୍, ଆପଣ ଯଦି ମୋର ଆପ୍ଲିକେସନଟା ଫରୱାର୍ଡ଼ କରିଦିଅନ୍ତି ତେବେ ଭାରି ଖୁସି ହେବି।
1: ଠିକ୍ ଅଛି, ଫରୱାର୍ଡ଼ କରିଦେଉଛି।
0: ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ଭେରି ମଚ୍।

ଏଇ ମୋ ଘର କେତେ ପୁରୁଣା ଆଉ ଉଜୁଡ଼ା ଦେଖାଯାଉଛି। କେହି କୁଆଡ଼େ ନାହାନ୍ତି, ଚାରିଆଡ଼େ ଶୂନଶାନ। ଏ ଘର ଆଉ ମୋ ଜୀବନ ଦୁଇଙ୍କ ଭିତରେ କେତେ ସାମଞ୍ଜସ୍ୟ। ଚାରିଆଡ଼େ ଧୂଳିରେ ଭର୍ତ୍ତି, କାନ୍ଥ ସାରା ବୁଢ଼ିଆଣୀ ଜାଲ, ସବୁ ମୋତେ ସଫା କରିବାକୁ ହେବ। ପ୍ରଥମେ ନଦୀରେ ଭଲ କରି ଗାଧୋଇ ପଡ଼େ, କ୍ଳାନ୍ତି ଦୂର ହେବ। ଏ କ'ଣ ପୁଷ୍ପା ଘର ଜାଗାରେ କାହାର କୋଠା ତିଆରି ହୋଇଗଲାଣି? ଗୁଣିଆର ଘର ବି କେଉଁଠି ଦେଖାଯାଉନି, ସେଠି ପଣ ହୋଇଗଲାଣି। ନଈଆର ପାରିରେ ଜଙ୍ଗଲ କେତେ ପତଳା ହୋଇଗଲାଣି, ଆଖି ବୁଜା ଜଙ୍ଗଲ କଟାର ଫଳ ଇଏ। କେତେ ସୁନ୍ଦର ପାହାଡ଼ କିଭଳି ନଣ୍ଡା ଦେଖାଯାଉଛି, ଚାରିଆଡ଼େ ସବୁ ବଦଳି ଗଲାଣି।

0: ଆରେ ଆରେ ଏ ଘର କିଏ ସଫା କଲା? ଜିନିଷପତ୍ରକୁ ଏମିତି ସଜାଡ଼ି କିଏ ରଖିଲା କି ଜଣାପଡ଼ୁନି? ଏସବୁ କୌଣସି ସ୍ତ୍ରୀ ଲୋକର ନିଶ୍ଚୟ କାମ। ଏଠିକି ସ୍ତ୍ରୀଟି ଆସିବ କୁଆଡ଼ୁ? ଆଉ କ'ଣ ପୁଷ୍ପା? ନା ନା, ସେ ବା ଆସିବ କେମିତି? ତେବେ ଏ କାମ କଲା କିଏ? କିଛି ତ ବୁଝାଯାଉନି। କିଏ? ଆରେ ଏ ତ ସ୍ତ୍ରୀ ଲୋକଟିଏ, କବାଟ ଖୋଲି କେମିତି ସ୍ୱଚ୍ଛନ୍ଦରେ ଭିତରକୁ ଚାଲିଗଲା? ସେ କିଏ? ଆଜି ନିଶ୍ଚୟ ଜାଣିବାକୁ ହେବ କାହିଁକି ସେ ମୋ ଘରର ସବୁ କାମ ଏମିତି କରିଯାଉଛି। ତମେ କିଏ? କିଏ ତମେ? ଆରେ କାହିଁକି ଏଠିକି ଆସୁଛ? ଆରେ ପ୍ରଥମ ଦିନ ତ ଘର ସଫା କଲ, ଦ୍ୱିତୀୟ ଦିନ ଲୁଗାପଟା ସଫା କରିଦେଲ, ମୁଁ ନଥିବା ବେଳେ ଏସବୁ କାମ କାହିଁକି କରୁଛ? କୁହ, ଜବାବ ଦିଅ। ଆରେ କି ଆଶ୍ଚର୍ଯ୍ୟ! ଆରେ କାନ୍ଦୁଛ କାହିଁକି? ଆଚ୍ଛା ଆଚ୍ଛା, ବୋଧେ ମୁଁ ଜୋରରେ ତୁମ ହାତକୁ ଟାଣିଦେଲି। ଆଚ୍ଛା ଆଚ୍ଛା, ମୋର ଦୋଷ ହେଇଛି, ଏଥର ଲୁହ ପୋଛି ପକା। ହଁ, ଏଥର ତୁମ ନାଁ କୁହ। ଆରେ ମୁଁ ତ ତୁମକୁ ଚିହ୍ନି ପାରିଲିନି। ଆରେ ରେ, ଇଏ କ'ଣ ପଳଉଛ କାହିଁକି? ଆରେ ଶୁଣ ଶୁଣ,
1: କ'ଣ ହେଇଛି ଆଜ୍ଞା?
0: ଏଇ ସଙ୍ଗେ ସଙ୍ଗେ ମୋ ଘରୁ ଜଣେ ସ୍ତ୍ରୀ ଲୋକ ବାହାରିଗଲେ, ତମେ କ'ଣ ତାକୁ ଚିହ୍ନ?
1: ହଁ, ସେ ତ କମଳା।
0: କମଳା? ଏଇ ତେବେ କମଳା? ଏତେ ଟିକେ ପିଲା ଥିଲା, କଥାବାର୍ତ୍ତା କହିପାରୁନଥିଲା, ସବୁବେଳେ ପୁଷ୍ପା ସାଙ୍ଗରେ ଖେଳୁଥିଲା, ସେ ଏବେ ଏତେ ବଡ଼ ହେଇଗଲାଣି?

0: ଖୁବ୍ ଭଲ କଥା ଶୁଣିଲୁ, ତୁ ଏଠି ସମାଜସେବା ଲାଗି ଜାଣି ମୁଁ ଖୁବ୍ ଖୁସି।
1: ଗୋଟେ କଥା ଜାଣିଲେ ତୁ ଆହୁରି ଖୁସି ହବୁ।
0: କି କଥା
1: ମନେ ଅଛି ମୋ କଥା? ମୁଁ ଯେତେବେଳେ କହୁଥିଲି ତୁମମାନଙ୍କୁ, ସେତେବେଳେ 10 ବର୍ଷର ଗୋଟେ ମୁକ ଝିଅ କଥା କହିଥିଲି,
0: ମନେ ଅଛି?
1: ଏଠି ସେଇ କମଳାକୁ ଭେଟିଲି। ପ୍ରଥମେ ମୁଁ ଯେଉଁଦିନ ଆସିଲି ସେଦିନ ସେ ଲୁଚି ଲୁଚି ମୋ ଘରଦ୍ୱାର ସଫା କରିଦେଲା। ଶୁଣିଲି ସେ କମଳା, ଯୁବତୀ ରୂପରେ ତାକୁ ଦେଖି ମୁଁ ଅବାକ ହେଇଗଲି।
0: କାହିଁ ଏଠି ତ ସେ ଦେଖାଯାଉନି।
1: ଆରେ ଆସୁଥିବ, ମୋତେ ଦେଖି ଲାଜିରେ ଦୂରକୁ ପଳାଉଛି। ଜାଣୁ ତା ଦେହରେ ମୋ ପୁଷ୍ପାର ସୁଗନ୍ଧ ରହିଛି, ତା ଆଖି ଭିତରୁ ଯେମିତି ପୁଷ୍ପାର ସେଇ ମମତାପୂର୍ଣ୍ଣ ଚାହାଣି ମୋ ଆଡ଼କୁ ଅନାଇ ରହିଛି। କମଳା କଥାବାର୍ତ୍ତା କରିପାରେନି, ପାର୍ଥକ୍ୟ କେବଳ ଏତିକି।
0: ସେ କ'ଣ ଏବେ ମୋତେ ଅବିବାହିତା?
1: ହଁ।
0: ତାହେଲେ ଭାବୁଛୁ କ'ଣ? ଶୀଘ୍ର ତାକୁ ବାହାରି ପଡ଼।
1: ଏତେ ସହଜ ନୁହେଁ ବନ୍ଧୁ।
0: ଅସୁବିଧା କ'ଣ?
1: ଆରେ କମଳା ବ୍ରାହ୍ମଣ, ଆଉ ମୁଁ ତାଠାରୁ ଛୋଟ ଜାତିର। ତା ବାପା ଆମ ଘରେ ପୁରୋହିତ ଥିଲେ, ତାଙ୍କ ପାଖରେ ମୁଁ କେମିତି ପ୍ରସ୍ତାବ ବାଢ଼ିବି?
0: ଆରେ ପିଲାଙ୍କ ପରି କଥା କ'ଣ କହୁଛୁ? ତମେ ଉଭୟ ପ୍ରାପ୍ତବୟସ୍କ।
1: ନା ଯଶୁ, ଏ ସମାଜ ମୋତେ ଯେଉଁ ଶ୍ରଦ୍ଧା ସମ୍ମାନ ଦେଇଛି ସେଠି ସାମାନ୍ୟ ଘୂର୍ଣ୍ଣିଟିଏ ସୃଷ୍ଟି କରିବାକୁ ମୋତେ ଖୁବ୍ ବାଧିବ।
0: ଆରେ ଗୋଟିଏ ମୁକ ଝିଅକୁ କୁଡ଼ରେ ଲଗାଇ ତୁ ବରୁ ସମାଜର ମହାନ ଉପକାର କରିଛୁ, ଏଥିରେ ଘୂର୍ଣ୍ଣିର ପ୍ରଶ୍ନ ଉଠୁଛୁ କୁଆଡ଼ୁ? ତୁ ଗୋଟେ କାମ କର, ତମର ସାମାଜିକ ପ୍ରଥା ଅନୁସାରେ ଯାହା ଜିନିଷପତ୍ର ନେବା କଥା ନେଇ ମୋ ସାଙ୍ଗରେ ଆସ, କମଳା ଘରକୁ ଯିବା।

0: ପଣ୍ଡିତ ମହାଶୟ, ପଣ୍ଡିତ ମହାଶୟ, ଏ ଆପଣଙ୍କ ପାଖକୁ ଗୋଟେ ଜରୁରୀ କାମରେ ଆସିଛି।
1: କହ ପୁଅ।
0: ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହେଁ।
1: ତୁ ତ କମଳା ବିଷୟରେ ଜାଣୁ ବାବୁ, ଈଶ୍ୱର ସିନା ତାକୁ ରୂପ ଦେଇଛନ୍ତି, ହେଲେ ଭାଗ୍ୟ ଦେଇନାହାନ୍ତି।
2: ଆପଣଙ୍କ ଝିଅ ଯଦି ଭାଗ୍ୟବତୀ ହେଇନଥାନ୍ତା ତେବେ ଆମେ ଏଠାକୁ ଆସିନଥାନ୍ତୁ। ଇଏ ତ ତାର ଭାଗ୍ୟ ଯେ କେଶବ ତାକୁ ବିବାହ କରିବାକୁ ଚାହେଁ। ଆପଣ ଆପଣ ମନା କରନ୍ତୁନି।
1: ମୁଁ ମନା କରୁନି। କେତେ କେତେ ବ୍ରାହ୍ମଣ ଗୋସିତ ଆକୁ ଦେଖି ମୁହଁ ଆଡ଼ି ଚାଲିଗଲେ। ତା ଭାଗ୍ୟରେ ଯଦି କେଶବ ଭଳି ସ୍ୱାମୀ ପାଇବା ପାଇଁ ଲେଖା ଥାଏ, ହେ ତେବେ ମୁଁ ମନା କରିବାକୁ କିଏ। ହେ ତୁମେମାନେ ବ୍ୟବହାର ବ୍ୟବସ୍ଥା କର, ଝିଅର ସୁଖରେ ମୁଁ ସୁଖୀ।

0: କେଶୁ, ବିବାହ ଏଭଳି ଏକ ମୋଡ଼ ଯେଉଁଠି ସବୁ ଖୋଲା ରାସ୍ତା ଶେଷ ହୋଇଯାଏ, ସେଇଠି ଆରମ୍ଭ ହୁଏ ଏକ ନୂଆ ରାସ୍ତା। ଭାରସାମ୍ୟ ହରାଇଥିବା ମଣିଷ ସେଠି ପଡ଼ିଯାଏ, ମୋର ଏଇ କଥାଟି ମନେ ରଖିଥିବୁ।
1: ଆରେ କମଳା, ଯଦି କଥାବାର୍ତ୍ତା କରିପାରୁଥାନ୍ତା ତେବେ କେଜାଣି ହବା ମୋ ଗୋଡ଼ ଖସି ଯାଇଥାନ୍ତା।
0: ଆଜି ଯଦି ଡିସୋଜା ଥାନ୍ତା ତେବେ ତୋର ଏଇ ଖୁସି ଦେଖି ସେ ନିଜେ କେତେ ଖୁସି ହୋଇଥାନ୍ତା କହିହେବନି।
1: ଯଦି ତୁ କେବେ ଡିସୋଜାର ସମାଧି ପାଖକୁ ଯାଉ, ତାକୁ ମୋର ବିବାହ କଥା ନିଶ୍ଚୟ ଜଣାଇଦେବୁ।
0: ଆଚ୍ଛା କେଶବ, ଆଜି ମୁଁ କେତେ ଖୁସି ହୋଇ ଫେରୁଛି ତାହା ମୁଁ କହିପାରିବିନି। ଦେଖ ଭାଇ, କମଳକୁ ପୁଷ୍ପାର ପ୍ରତିରୂପ ମନେ କରି ତାକୁ ସବୁବେଳେ ଖୁସି ରଖିବୁ। ଥା ଭଉଣୀ କମଳା, ଆଶୀର୍ବାଦ କରୁଛି ତମେ ଦୁହେଁ ସୁଖୀ ହୁଅ।

ଶୁଣୁଥିଲେ ନାଟକ ଆତ୍ମଦାହ, ଓଡ଼ିଆରେ ଅନୁବାଦ କରିଥିଲେ ଡକ୍ଟର ହେମନ୍ତ କୁମାର ଦାସ, ମୂଳ ନେପାଳୀ ଭାଷାରେ ରଚନା ପୂର୍ଣ୍ଣ ଗୁରୁଙ୍ଗ, ପ୍ରଯୋଜନା କରିଥିଲେ ହିମାଂଶୁ ଭୂଷଣ ସାବତ, ବିଭିନ୍ନ ଭୂମିକାରେ ଥିଲେ କେଶବ ରବି ମିଶ୍ର, ଯଶୋବନ୍ତ ଭୂମିକାରେ ରଘୁନାଥ ବେହେରା, ଡିସୋଜା ଭୂମିକାରେ ବାସୁଦେବ ସାମଲ,

0: ରଣଧ୍ୱଜ ଭୂମିକାରେ ଦାମୋଦର ମହାପାତ୍ର, ଡାକ୍ତର ଭୂମିକାରେ ବ୍ରହ୍ମାନନ୍ଦ ପଣ୍ଡା, ସୈନିକ ଭୂମିକାରେ ରାଜକିଶୋର ଶତପଥୀ, ପୁଷ୍ପା ଶୋଭନା ମିଶ୍ର, ପୁଷ୍ପାରମ୍ମା ଭାରତୀ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ। ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ବିରୋଧୀ ଦଳମାନଙ୍କ ତରଫରୁ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋହଲ୍ଲା ଲାଗି ସଂସଦର ଦୁଇ ଗୃହ ଆଇବା କାଲି ତକ ହେଲା ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ଯେନ୍ତା କେବେ ଲିକ୍ ନାଇଁ ହୁଏ ସେଥିଲାଗି ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ସିକିମ୍ନ ତିଆରି ହେଉଥିବା ଗୋଟିଏ ଟନେଲ୍ ଭାଙ୍ଗିଯିବାରୁ 9 ଜଣଙ୍କର ଗଲା ଜୀବନ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ବାବଦ ଆଇବା ଅକ୍ଟୋବର 26 ତାରିଖରୁ ମୂଲ ହେବା ଘରକେ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକେ ବରକସ କରବାର୍ ଲାଗି ଗଠନ ହେବା ପରିଚାଳନା କମିଟି। ଶ୍ରୀଜୀଉମାନଙ୍କର ଶ୍ରୀମନ୍ଦିର ଫେରିବାର୍ ଲାଗି ଆଇଜ ଦକ୍ଷିଣ ମୋଡ଼ ହେଲା ତିନି ରଥ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା 27 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ କରିବେ ଜନ ଅଭିଯୋଗ ଶୁଣାଣି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଥି ଆଇଜ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିରେ ହେଲା ଉଚ୍ଚସ୍ତରୀୟ ବୈଠକ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତା ଥି ଆଇଜ କାରାଗାର ବିକାଶ ବୋର୍ଡର ହେଲା 4 ନମ୍ବର ସମୀକ୍ଷା ବୈଠକ। ଭାରତରେ ପହିଲା ଥର ଲାଗି ଡେଙ୍ଗୁ ଟିକାକେ ଅନୁମୋଦନ ପ୍ରଦାନ କଲା କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ହେବାର୍କେ ଥିବା ରାଜ୍ୟଗୋଷ୍ଠୀ ଖେଲ୍ ପ୍ରତିଯୋଗିତାର ଲାଗି 26 ଜଣିଆ ଭାରତୀୟ ପାରା ଖେଳାଳି ଦଳ ହେଲା ଘୋଷଣା। ଆଉ ଓଡ଼ିଶା ସହିତ ଅଲଗା କେତେଟା ରାଜ୍ୟନ ଆଇବା ତିନି ଦିନ ହୋଇପାରେ ଜବର ବର୍ଷା, ଅନୁମାନ କଲା ପାଣିପାଗ ବିଭାଗ। ଏଛିନ୍ ମୁଖ୍ୟ ଖବର ନେ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଗାନ୍ଧି ଚର୍ଚ୍ଚା, ଗାନ୍ଧିଜୀଙ୍କ ଜୀବନ ଓ ଦର୍ଶନ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଶ୍ରୀକାନ୍ତ ଦାସ।

ଗାନ୍ଧୀଜୀ ମୋହନଦାସ କରମଚାନ୍ଦର ମହାତ୍ମା ଏବଂ ବାପୁଜୀ ହେଲେ କିପରି? ଏପରି ଏକ ପ୍ରଶ୍ନର ଉତ୍ତର ପାଇବାକୁ ଅନେକ ସମୟରେ ମନରେ ଅନୁସନ୍ଧିତ୍ସା ଜାଗେ। ଜନ୍ମ ପରେ ମୋହନଦାସ କରମଚାନ୍ଦ ରୂପେ ନାମିତ ଶିଶୁର ବଡ଼ ହୋଇ ମୃତ୍ୟୁ ହେବା ପରେ ସମଗ୍ର ବିଶ୍ୱ ଜଣେ ମହାତ୍ମାଙ୍କୁ ହରାଇ ବସେ କିପରି? ତାଙ୍କ ମୃତ୍ୟୁର କିଛି ଦିନ ପରେ ନ୍ୟୁୟର୍କ ନଗରୀରେ କୌଣସି ଏକ ଟ୍ୟାକ୍ସି ଭିତରେ ବସିଥିବା ଜଣେ ସ୍କୁଲ ଶିକ୍ଷକ କହିଲେ, ଗାନ୍ଧୀ ମରିଯାଇଛନ୍ତି। ଦୁଃଖରେ ମ୍ରିୟମାଣ ହୋଇ ଗାଡ଼ି ଚାଳକ କହିଲେ, ଶେଷରେ ସେହି ନିରୀହ ଲୋକଟାକୁ ମଧ୍ୟ ମାରିବାର ଥିଲା। ଜଗତର ଯେଉଁ କୋଣରେ ଥାଇ ଲୋକେ ମୋହନଦାସଙ୍କୁ ଆଣ୍ଠୁ ଲୁଚୁନଥିବା ଖଦି ବସ୍ତ୍ର ପରିହିତ ଧୂସର ମଣିଷଟିଏ ବୋଲି କହୁଥିଲେ, ତାଙ୍କ ମୃତ୍ୟୁ ପରେ ପରେ ସେହି ଲୋକେ ସ୍ୱୀକାର କଲେ ଯେ ତାଙ୍କ ଚେତନା ଭିତରକୁ ଗାନ୍ଧୀ ଯଥେଷ୍ଟ ଭାବରେ ପ୍ରବେଶ କରିସାରିଛନ୍ତି। ପୋରବନ୍ଦରରେ ଜନ୍ମିତ ଏକ ଶିଶୁର ଜୀବନ ନିଜର ନିର୍ବାପନ ବେଳେ ଦେଇଗଲା ଏକ ଅଭୂତପୂର୍ବ ଏବଂ ଅଶ୍ରୁତପୂର୍ବ ଦର୍ଶନ। ଓଲ୍ ଡ୍ୟୁରାଣ୍ଟଙ୍କ ବର୍ଣ୍ଣନା ଅନୁସାରେ ଏହି ଅଧଲଙ୍ଗଳା ବୁଣାକାର ବା ନେକେଡ୍ ୱିଭର 32 କୋଟି ଭାରତୀୟଙ୍କ ଆତ୍ମିକ ଏବଂ ରାଜନୈତିକ ପ୍ରତିନିଧି ଥିଲେ। ସେ ଯେତେବେଳେ ଜନ

ସାଙ୍ଗରେ ମିଶୁଥିଲି, ଭିଡ଼ ଭିତରୁ ପ୍ରତ୍ୟେକ ତାଙ୍କର ଦେହର ଲୁଗାକୁ ବା ପାଦ ଦୁଇଟିକୁ ଛୁଇଁବାକୁ ଯେପରି ଧୈର୍ଯ୍ୟହୀନ ହୋଇ ଉଠୁଥିଲେ, ଗୌତମ ବୁଦ୍ଧଙ୍କ ପରି ଆଉ କୌଣସି ବ୍ୟକ୍ତିଙ୍କୁ ବୋଧହୁଏ ଭାରତବାସୀ ଏପରି ସମ୍ମାନ ଦେଇନାହାନ୍ତି। ପ୍ରତ୍ୟେକ ବ୍ୟକ୍ତିର ଏକ ଜୀବନ ଏବଂ ଦର୍ଶନ ଥାଏ, କାରଣ ଜୀବନର ଅନ୍ୟ ନାମ ଦର୍ଶନ। ଜୀବନର ପ୍ରତ୍ୟେକଟି ଆଘାତ ପ୍ରତିଘାତ, ହସ କାନ୍ଦ, ଉଠାଣି ଗଡ଼ାଣି, ସଫଳତା ବିଫଳତା, ମାନ ଅଭିମାନ ଅପମାନ, ତା ନିଜ ଦର୍ଶନର ଏକ ଏକ ଅବିଚ୍ଛେଦ୍ୟ ଏବଂ ନିଷ୍ଠୁର ଉପାଦାନ ହୋଇ ରହିଯାଏ। ତେଣୁ ଜୀବନ ବିହୀନ ଏକ ଦର୍ଶନର ଯେପରି କଳ୍ପନା କରାଯାଇ ନପାରେ, ଠିକ୍ ସେପରି ଏକ ଦର୍ଶନହୀନ ଜୀବନର ସ୍ଥିତି ମଧ୍ୟ ଅସମ୍ଭବ। ଏପରି ସଂଜ୍ଞାକୁ ଭିତ୍ତି ରୂପେ ଗ୍ରହଣ କରି ଗାନ୍ଧୀଜୀଙ୍କ ଜୀବନ ଓ ଦର୍ଶନ ବିଷୟରେ କିଛି ଆଲୋଚନା କରିବା। ମୋହନଦାସ ଗୋଟିଏ ରାତିରେ ମହାତ୍ମା ହୋଇଯାଇ ନାହାନ୍ତି, ତାରି ଭିତରେ ରହିଯାଇଛି ଅନେକ ବାଟ, ଅନେକ ବର୍ଷ। ମୋହନଦାସ ଜନ୍ମ ହୁଅନ୍ତି ଏକ ସାଧାରଣ ପରିବାରରେ ଏବଂ ତାଙ୍କର ପ୍ରତିପାଳନରେ ମଧ୍ୟ ସେପରି କିଛି ଅସାଧାରଣତା ନାହିଁ। ଅନ୍ୟ ଶିଶୁଙ୍କ ଭଳି ତାଙ୍କ ଶୈଶବରେ ମଧ୍ୟ ସେ ପିତାମାତାଙ୍କ ଆଦର୍ଶ ଦ୍ୱାରା ପ୍ରଭାବିତ ହୁଅନ୍ତି। ବିଶେଷତଃ ମା ଧର୍ମପ୍ରାଣ ଥିବାରୁ ତାଙ୍କ ଧର୍ମ ପରାୟଣତା ଏବଂ ଭଗବତ ବିଶ୍ୱାସ ଶିଶୁର ଜୀବନରେ ଗଭୀର ଭାବରେ ରେଖାପାତ କରେ। ଶୈଶବାବସ୍ଥାରୁ ବିଭିନ୍ନ ଗଳ୍ପ ଓ ଲୋକକଥା, ଧର୍ମଶାସ୍ତ୍ର, ବିଶେଷତଃ ଭଗବତ ଗୀତା ଆଦି ପାଠ କରି ଶୁଣାଇ ତାଙ୍କ ମନରେ ଏହି ବିଶ୍ୱାସ, ଯାହା ପରବର୍ତ୍ତୀ କାଳରେ ଆସ୍ଥାରେ ପରିଣତ ହୋଇଥିଲା, ଜନ୍ମାଇ ଦିଆଯାଇଥିଲା କି ଭଗବାନ ଅଛନ୍ତି, ସେ ସର୍ବଜ୍ଞତା ଜୀବନ୍ତ ଶକ୍ତି। ବୟକ୍ରମେ ମୋହନ ଦାସ ବୌଦ୍ଧ ଧର୍ମ ଗ୍ରନ୍ଥ, ଟଲଷ୍ଟୟଙ୍କ ଜୀବନୀ ଏବଂ ରଚନାବଳୀ ପଢ଼ି ଏବଂ ରାୟଚାନ୍ଦ ଭାଇଙ୍କ ସଂସ୍ପର୍ଶରେ ଆସି ଏପରି ଏକ ଧାରଣାକୁ ଦୃଢ଼ୀଭୂତ କରିଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଭଗବାନ ଦୟାଳୁ ଏବଂ ଭକ୍ତର ପ୍ରାର୍ଥନା ଶୁଣି ତାର ମନୋବାଂଛା ପୂର୍ଣ୍ଣ କରନ୍ତି। ତାଙ୍କ ନିଜ ଭାଷାରେ, ଆଇ କ୍ୟାନଟ୍ ରିକଲ୍ ଏ ସିଙ୍ଗିଲ୍ ଇନ୍ଷ୍ଟାନ୍ସ ହ୍ୱେନ୍ ଆଟ୍ ଦ ଇଲେଭେନ୍ଥ ଆୱାର ହି ମିନ୍ସ ଗଡ୍ ହେଜ୍ ଫୋର୍ ସେକେଣ୍ଡ ମି, ଯାହାର ଅର୍ଥ ହେଲା ମୁଁ ଏପରି କୌଣସି ଗୋଟିଏ ମଧ୍ୟ ମୁହୂର୍ତ୍ତ ମନେ ପକାଇ ପାରୁନି ଯେତେବେଳେ ଶେଷ ମୁହୂର୍ତ୍ତରେ ଭଗବାନ ମୋତେ ବିଚଳିତ କରିଛନ୍ତି। ଟଲଷ୍ଟୟଙ୍କ ପରେ ଆଉ ଯଦି କେହି ତାଙ୍କ ରଚନା ମାଧ୍ୟମରେ ଗାନ୍ଧୀଜୀଙ୍କ ଜୀବନରେ ଛାପ ରଖିଥିଲେ, ସେ ହେଉଛନ୍ତି ଥୋରିଓ। ମାତ୍ର ଆଲବର୍ଟ ଆଇନଷ୍ଟାଇନ୍ କହନ୍ତି, ମୁଁ ଭାବେ ଯେ ଗାନ୍ଧୀ, ଥୋରିଓ ଏବଂ ଟଲଷ୍ଟୟଙ୍କ ବିନା ମଧ୍ୟ ଗାନ୍ଧୀ ହୋଇପାରିଥାନ୍ତି। ଗାନ୍ଧୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ସେ କହନ୍ତି, ଭବିଷ୍ୟତର ପିଢ଼ି ସବୁ କ୍ୱଚିତ ବିଶ୍ୱାସ କରିବେ ଯେ ରକ୍ତ ମାଂସରେ ଗଢ଼ା ଏପରି ଜଣେ ବ୍ୟକ୍ତି ଅର୍ଥାତ୍ ଗାନ୍ଧୀଜୀ ପୃଥିବୀ ପୃଷ୍ଠରେ ପଦଚାରଣ କରୁଥିଲେ। ଗାନ୍ଧୀଜୀଙ୍କ ଜୀବନରେ ବା ଗାନ୍ଧୀବାଦରେ କ'ଣ ଏପରି ଅଛି ଯାହାକୁ ତାଙ୍କ ସମସାମୟିକ ସବୁ ନାମ ଭୁଲିଯିବା ବେଳକୁ ଆସନ୍ତା ଶତାବ୍ଦୀ ସବୁ କେବଳ ଗାନ୍ଧୀଙ୍କ ନାମ ହିଁ ସ୍ମରଣ କରିବେ? ଏହି ପ୍ରଶ୍ନର ଉତ୍ତରରେ ଗାନ୍ଧୀଙ୍କ ଜୀବନର କେତେକ କାର୍ଯ୍ୟବଳୀ ଏବଂ ଗାନ୍ଧୀବାଦର କେତେକ ନିର୍ଦ୍ଦିଷ୍ଟ ଉପାଦାନର ଉଦାହରଣ ନିଆଯାଇପାରେ। ପ୍ରଥମତଃ ଇଂଲଣ୍ଡ ପହଞ୍ଚିବାର ଠିକ ଦୁଇ ଦିନ ପରେ ଅର୍ଥାତ୍ 13/9/1931 କଲମ୍ବିଆ ବ୍ରଡ଼କାଷ୍ଟିଂ ସିଷ୍ଟମ୍ସର ଅନୁରୋଧ କ୍ରମେ ଗାନ୍ଧୀଜୀ ଆମେରିକାବାସୀଙ୍କୁ ସମ୍ବୋଧନ ବେଳେ ତାଙ୍କ ଲକ୍ଷ୍ୟ ବିଷୟରେ କହିଥିଲେ ଯେ ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ଏକ ପଞ୍ଚମାଂଶ, ଆଦିମ କାଳରୁ ଏକ ସ୍ୱର୍ଣ୍ଣିମ ସଭ୍ୟତାର ଆଶ୍ରୟ, ଜହିଁରେ ସଂଖ୍ୟାହୀନ ସଂସ୍କୃତି ପରମ୍ପରା ଐତିହ୍ୟର ଅବକ୍ଷୟ ହୋଇନାହିଁ ହଜାର ହଜାର ବର୍ଷର ବ୍ୟବଧାନରେ ମଧ୍ୟ। ତେଣୁ ଭାରତରେ ବର୍ତ୍ତମାନ ଯେଉଁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି ତାର କାରଣ ହେଲା, ଭାରତ ଯଦି ଅତୀତ ଗୌରବର ପୁନରୁଦ୍ଧାର ପାଇଁ ଚେଷ୍ଟା କରେ ତେବେ ତାହା କେବଳ ତାର ସ୍ୱାଧୀନତା ଦ୍ୱାରା ହିଁ ସମ୍ଭବ ହେବ। ତେଣୁ ଭାରତର ସ୍ୱାଧୀନତା ଥିଲା ତାଙ୍କର ସର୍ବପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ସେ ପ୍ରାଥମିକତା ଦେଇଥିଲେ ଦୁଇଟି ପରୀକ୍ଷାଗାରରେ ନିରବଚ୍ଛିନ୍ନ ଭାବେ ଦୀର୍ଘ 55 ବର୍ଷ ଧରି ପରୀକ୍ଷା ନିରୀକ୍ଷା ପରେ, 1893-1914 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଏବଂ 1915-1948 ପର୍ଯ୍ୟନ୍ତ ଭାରତରେ। ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଭାରତୀୟଙ୍କ ଅଧିକାର ପାଇଁ ତାଙ୍କ ସଂଗ୍ରାମ ଭାରତୀୟଙ୍କ ପାଇଁ ଜଣେ ଭାରତୀୟଙ୍କ ନୁହେଁ, କାରଣ ଗାନ୍ଧୀଜୀ କହୁଥିଲେ ମଣିଷ ମାତ୍ରେ ସମସ୍ତେ ସ୍ୱାଧୀନ ଏବଂ ସମାନ। ଏପରି ଏକ ମାନବୀୟ ଆଦର୍ଶର ପ୍ରତିଷ୍ଠା ପାଇଁ ସଂଗ୍ରାମ ଜାରି ରଖିଥିବାରୁ ସିଏଫ୍ ଆଣ୍ଡ୍ରିଉଜ୍ଙ୍କ ଭଳି ଜଣେ ଖ୍ରୀଷ୍ଟିଆନ ଯୋଗୀ ତାଙ୍କ ଶିଷ୍ୟ ଏବଂ ଅନୁଗାମୀ ହୋଇପଡ଼ିଥିଲେ। ଦ୍ୱିତୀୟଟି ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀଙ୍କ କୌଶଳ ବା ଟେକ୍ନିକ୍। ଗାନ୍ଧୀଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ଲକ୍ଷ୍ୟ ଯେତିକି ଉପାଦେୟ, ଲକ୍ଷ୍ୟ ହାସଲର ପନ୍ଥା ମଧ୍ୟ ଠିକ୍ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସମ୍ବୋଧନ ବେଳେ ଗାନ୍ଧୀଜୀ ଆମେରିକାବାସୀଙ୍କୁ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଯଦି ବିଶ୍ୱ ଜନମାନସକୁ ଆକୃଷ୍ଟ କରିଛି

କାରଣ ନୁହେଁ ଯେ ଭାରତୀୟମାନେ ତାଙ୍କ ନିଜ ମୁକ୍ତି ପାଇଁ ସଂଗ୍ରାମ କରିଛନ୍ତି, ତାର କାରଣ ହେଉଛି ଭାରତୀୟଙ୍କ ପାଇଁ ମୁକ୍ତି ପାଇଁ ଅନୁସରଣ କରୁଥିବା ପନ୍ଥା ସତ୍ୟ ଏବଂ ଅହିଂସା, ଯାହା ବିଶ୍ୱବାସୀଙ୍କ ପାଇଁ ଥିଲା ଅଜଣା ଓ ଅଶୁଣା। ତାଙ୍କ ନିଜ ଭାଷାରେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ର ସବୁ ପଶୁଙ୍କ ଭଳି ଯୁଦ୍ଧ କରୁଛନ୍ତି ଏବଂ ପ୍ରତିଶୋଧ ପରାୟଣ ହୋଇ ଶତ୍ରୁ ବୋଲି ଭାବୁଥିବା ପକ୍ଷ ଉପରେ ଅମାନବୀୟ ଅତ୍ୟାଚାର କରୁଛନ୍ତି। ଏପରି ଏକ ପନ୍ଥାର ସମ୍ପୂର୍ଣ୍ଣ ବିପରୀତ ପନ୍ଥା ଗାନ୍ଧୀଜୀ ଅନୁସରଣ କଲେ ଭାରତରେ ସ୍ୱାଧୀନତା ସଂଗ୍ରାମ ବେଳେ। ତାହା ହେଲା, ଦି ମିନ୍ସ ଆଡପ୍ଟେଡ୍ ବାଏ ଆର୍ ନଟ୍ ଭାୟୋଲେନ୍ସ, ନଟ୍ ବ୍ଲଡ୍ସେଡ୍, ନଟ୍ ଡିପ୍ଲୋମେସି, ବଟ୍ ଦେ ଆର୍ ପ୍ୟୋରଲି ଆଣ୍ଡ ସିମ୍ପଲି ଟ୍ରୁଥ୍ ଆଣ୍ଡ ନନ୍ ଭାୟୋଲେନ୍ସ। ଅନ୍ୟତ୍ର କହନ୍ତି, ବ୍ୟକ୍ତିଗତ ଭାବେ ମୁଁ ବରଂ ଭାରତର ସ୍ୱାଧୀନତାକୁ ଯୁଗ ଯୁଗ ଧରି ଅପେକ୍ଷା କରିବି, ମାତ୍ର ତାକୁ ଶୀଘ୍ର ହାସଲ କରିବାକୁ ରକ୍ତପାତର ଆଶ୍ରୟ ନେବି ନାହିଁ। ମୋ ହୃଦୟର ଅବସର ସମୟରେ ମୁଁ ଭାବେ ପୃଥିବୀ ରକ୍ତପାତ ଏବଂ ରକ୍ତ ହୋରି ଭରା ମୃତ୍ୟୁରେ ବିଭକ୍ତ ହୋଇସାରିଛି ଏବଂ ଏଥିରୁ ନିସ୍ତରିବା ପାଇଁ ପଥ ଖୋଜୁଛି। ମୁଁ ଯଦି ବଡ଼େଇ ନ କରେ ଏପରି ଏକ ରକ୍ତ ଏବଂ ମୃତ୍ୟୁରଞ୍ଜିତ କ୍ଷୁଧିତ ବିଶ୍ୱକୁ ଆଦିମତମ ଭୂଖଣ୍ଡର ଭାରତ ହିଁ ମାର୍ଗଦର୍ଶକ ହେବ। ତୃତୀୟତଃ ଗାନ୍ଧୀଜୀଙ୍କ ଧର୍ମ, ଧାର୍ମିକ ଏବଂ ଧାର୍ମିକତା ଉପରେ ତତ୍ପର ଥିଲା ବେଦାନ୍ତ ଏବଂ ଉପନିଷଦର ତତ୍ତ୍ୱ। ତାଙ୍କ ମତରେ ଭଗବାନଙ୍କ ସଂଜ୍ଞା ଅନେକ, କାରଣ ତାଙ୍କ ରୂପ ଏବଂ ଅବତାର ଅନେକ। ମାତ୍ର ମୁଁ ଭଗବାନଙ୍କୁ କେବଳ ସତ୍ୟ ରୂପେ ହିଁ ପୂଜା କରେ। କହିବା ବାହୁଲ୍ୟ, ଗାନ୍ଧୀଜୀଙ୍କ ଏପରି ଧର୍ମ ତତ୍ତ୍ୱ ଧର୍ମକୁ ବିଶ୍ୱଧର୍ମ ରୂପେ ପରିଚିତି ଦେଇଥିଲା ଏବଂ ସେହି ଧର୍ମ ଧ୍ୱଜାର ସ୍ତମ୍ଭକୁ ପୃଥିବୀ ଜନସଂଖ୍ୟାର ଏକ ପଞ୍ଚମାଂଶ ଭାରତବାସୀ ଧରି ରଖିବାକୁ ଏକତ୍ରିତ ହୋଇଥିଲେ। ଚତୁର୍ଥତଃ, ଗାନ୍ଧୀଜୀଙ୍କ ନେତୃତ୍ୱ ଥିଲା ଅନନ୍ୟ। ଭାରତ ସର୍ବଦା ବିଭିନ୍ନ ଭାଷା, ଜାତି, ଧର୍ମ, ଆଞ୍ଚଳିକତା, ଚଳନୀ ଆଦିକୁ ନେଇ ନିଜର ଇତିହାସକୁ ଅନେକ ସମୟରେ ଚଞ୍ଚଳ କରିଛି। ମାତ୍ର ଗାନ୍ଧୀଜୀଙ୍କ ସ୍ୱାଧୀନତା ସଂଗ୍ରାମରେ ଆବିର୍ଭାବ ପରେ ତତ୍କାଳୀନ 32 କୋଟି ଭାରତୀୟ ଯେପରି ଗାନ୍ଧୀ ମନ୍ତ୍ରରେ ଦୀକ୍ଷିତ ହୋଇଗଲେ, ଭାରତବାସୀଙ୍କ ଏକତା ଗାନ୍ଧୀଜୀଙ୍କ ନେତୃତ୍ୱର ଏକ ନିଖୁଣ ନିଦର୍ଶନ। ଗାନ୍ଧୀଜୀଙ୍କ ନେତୃତ୍ୱର ଆଉ ଏକ ଦିଗ ଥିଲା ଅନନ୍ୟ। ସ୍ୱାଧୀନତା ସଂଗ୍ରାମ ବେଳେ ଯେତେବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭା ବସେ, ସେତେବେଳେ ସେ ଏପରି ସଭାରୁ ନିଜକୁ ଦୂରେଇ ରଖନ୍ତି। ସଦସ୍ୟମାନେ ପରସ୍ପର ପ୍ରତି ଅରାଜି ହେବା ଯାଏ ଅପେକ୍ଷା କରନ୍ତି ଏବଂ ଶେଷକୁ ଏକ ସୂତ୍ର ବାହାର କରି ସମସ୍ତଙ୍କୁ ରାଜି କରାଇବାକୁ ଏବଂ ଏକମତ ହେବାକୁ। ଜନ୍ ଗୁଣ୍ଠରଙ୍କ ଭାଷାରେ, ସେତେବେଳେ ଏପରି ଏକ ବିଜ୍ଞାନକୁ ସାରା ଭାରତରେ ମହାତ୍ମା ବିଜ୍ଞାନ ବା ମହାଥମେଟିକ୍ସ ବୋଲି କୁହାଯାଉଥିଲା। ପଞ୍ଚମତଃ, ଗାନ୍ଧୀଜୀ ଭାରତବାସୀଙ୍କୁ କେବଳ ଶିକ୍ଷା ଦେଇନଥିଲେ, ତାଙ୍କ ମନରେ ଜାଗରୂକତା ସୃଷ୍ଟି କରିଥିଲେ କେତେଗୁଡ଼ିଏ ସମାଜ ବ୍ୟବସ୍ଥାର ଅପକାରିତା ବିଷୟରେ। ସେଗୁଡ଼ିକ ଥିଲା ଅସ୍ପୃଶ୍ୟତା, ମନ୍ଦିରଗୁଡ଼ିକରେ ଦେବଦାସୀ ନାମରେ ଚାଲିଥିବା ବ୍ୟଭିଚାର, ବାଲ୍ୟ ବିବାହ, ବିବାହର ଅଧିକାର ହରାଇ ବସିଥିବା ବିଧବା, ନିଶାଦ୍ରବ୍ୟର ବ୍ୟବସାୟ ଇତ୍ୟାଦି। ତେଣୁ ୱିଲ୍ ଡୁରାଣ୍ଟ କହନ୍ତି, ଭାରତବାସୀଙ୍କୁ ଏକ କରିବାର ବ୍ୟକ୍ତି ଜଣକ ଜଣେ ରାଜନୈତିକ ନେତା ହୋଇପାରିବେ ନାହିଁ, ତାଙ୍କୁ ଜଣେ ସନ୍ନ୍ୟାସୀ ହେବାକୁ ପଡ଼ିବ। ପ୍ରାଚ୍ୟ ବା ଭାରତୀୟ ସଂସ୍କୃତିର ପ୍ରବକ୍ତା ମହାତ୍ମା ଗାନ୍ଧୀଙ୍କୁ ପାଶ୍ଚାତ୍ୟ ସଂସ୍କୃତି ବା ସଭ୍ୟତାରୁ କିଛି ଶିଖିବାର ଥିଲା କି? ଏପରି ଏକ ପ୍ରଶ୍ନକୁ ଟିକେ ଅଲଗା ପ୍ରକାରେ ପଚାରିଲେ ହେବ, ଆଜି ଯଦି ଗାନ୍ଧୀଜୀ ବଞ୍ଚିଥାନ୍ତେ ତେବେ ବିଶ୍ୱାୟନ ବା ଜଗତୀକରଣ ଉପରେ କି ପ୍ରକାର ମତ ପୋଷଣ କରନ୍ତି? ପାଶ୍ଚାତ୍ୟ ବିଶେଷତଃ ଆମେରିକା ଉପରେ ଗାନ୍ଧୀଜୀଙ୍କ ମତକୁ ଉଦ୍ଧୃତ କରାଯାଉ। ପାଶ୍ଚାତ୍ୟରୁ ଆସୁଥିବା ଆଲୁଅରୁ ଲାଭ ପାଇବାକୁ ଆମ ପାଇଁ କୌଣସି ବାଧା ନାହିଁ। ଆମେ କେବଳ ଏତିକି ଯତ୍ନ ନେବା ଦରକାର ଯେ ପାଶ୍ଚାତ୍ୟର ଚାକଚକ୍ୟରେ ଆମେ ଯେପରି ନିଜସ୍ୱକୁ ହରାଇ ନ ବସୁ, ଭୁଲ ବଶତଃ ଚାକଚକ୍ୟକୁ ଯେପରି ସତ୍ୟର ଆଲୋକ ବୋଲି ବୁଝି ନ ବସୁ। ଅନ୍ୟତର ଗାନ୍ଧୀଜୀ କହନ୍ତି, ଯେତେବେଳେ ଆମେରିକାବାସୀ ମୋ ପାଖକୁ ଆସନ୍ତି ଏବଂ ପଚାରନ୍ତି ଯେ ସେମାନେ କେମିତି ସାହାଯ୍ୟ କରିପାରିବେ, ମୁଁ କହେ, ତୁମେ ଆମକୁ ତୁମର ଟଙ୍କା ବା ଡଲାର ଦେଖେଇଲେ ଆମକୁ ଭିକ୍ଷକ କରିଦେବ। ମାତ୍ର ଗୋଟିଏ ବିଷୟରେ ମୁଁ ମୋର ଦାରିଦ୍ର୍ୟ ପ୍ରକାଶ କରିବାରେ କୁଣ୍ଠା ରଖିବି ନାହିଁ। ମୁଁ ତୁମର ବୈଜ୍ଞାନିକ ଜ୍ଞାନ ଭିକ୍ଷା କରୁଛି, ଆପଣମାନେ ଆପଣଙ୍କ ଯନ୍ତ୍ରୀ ଏବଂ କୃଷି ବିଶେଷଜ୍ଞମାନଙ୍କୁ ଆମକୁ ସାହାଯ୍ୟ କରିବାକୁ କୁହନ୍ତୁ। ସେମାନେ ଆମ ପାଖକୁ ମାଲିକ ବା ପ୍ରଭୁ ହୋଇ ନ ଆସି ସ୍ୱେଚ୍ଛାସେବୀ ହୋଇ ଆସନ୍ତୁ। ଗାନ୍ଧୀଜୀଙ୍କ ଅର୍ଥନୀତି ମଧ୍ୟ ଥିଲା ଅନନ୍ୟ। ଗ୍ରାମକୁ ଫେରିଚାଲର ଆହ୍ୱାନ ଭିତରେ ଥିଲା ଉଜୁଡ଼ି ଯାଇଥିବା ଗ୍ରାମ୍ୟ ସ୍ୱାବଲମ୍ବନଶୀଳତାର ପୁନରୁଦ୍ଧାର। ତାଙ୍କର ଗ୍ରାମ ସାଧାରଣତନ୍ତ୍ର ବା ଭିଲେଜ୍ ରିପବ୍ଲିକ୍ର ମୂଳରେ ଥିଲା 1900 ମାଇଲ୍ ଲମ୍ବ ଏବଂ 1500 ମାଇଲ୍ ବିସ୍ତୃତ ଭାରତବର୍ଷର
ସାତ ଲକ୍ଷ ଗ୍ରାମରେ ଥିବା ଗ୍ରାମବାସୀ ଯିଏକି ବର୍ଷକୁ 6 ମାସ କାମ ନ ପାଇ ଅର୍ଦ୍ଧବକ୍ଷୁ ହୋଇ ରହିଥିଲେ, କାରଣ ଇଂରେଜ ଶାସନରେ ଗ୍ରାମ୍ୟ ଶିଳ୍ପ ଲୋପ ପାଇଯାଇଥିଲା। କୁଟୀର ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପର ବିଲୟରେ ଖାଦ୍ୟ ଏବଂ ବସ୍ତ୍ରରେ ଏକଦା ସ୍ୱାବଲମ୍ବୀ ଗ୍ରାମ ବୁଭୁକ୍ଷୁ ଏବଂ ଅର୍ଦ୍ଧନଗ୍ନ ଜନତାର ସମାହାର ମାତ୍ର ଥିଲା। ଗ୍ରାମ୍ୟ ମଣିଷର ଏହି 2ଟି ମୌଳିକ ଆବଶ୍ୟକତା ପୂରଣ ହେବ କିପରି? ଗାନ୍ଧୀଜୀ ବୁଝିଥିଲେ ଯେ ଗୁରୁ ବା ଭାରୀ ଶିଳ୍ପର ମଧ୍ୟ ଆବଶ୍ୟକତା ରହିଛି, ମାତ୍ର ସେ ଚାହୁଁଥିଲେ ଗୁରୁ ବା ଭାରୀ ଶିଳ୍ପ ଜାତୀୟକୃତ ହୋଇ ରାଷ୍ଟ୍ର ମାର୍ଫତରେ ରହୁ ଏବଂ ଧନିକ ଗୋଷ୍ଠୀ ସ୍ୱ ଇଚ୍ଛାରେ ଗରିବଙ୍କ ମାର୍ଫତଦାର ହୋଇ ରୁହନ୍ତୁ, ପ୍ରିନ୍ସିପଲ୍ ଅଫ୍ ଟ୍ରଷ୍ଟିସିପ୍। ଠିକ୍ ସେପରି ଚରଖା ଅନ୍ତ୍ୟୋଦୟର ଏକ ମାଧ୍ୟମ ଥିବାବେଳେ ସ୍ୱାବଲମ୍ବନଶୀଳତା ଏବଂ ସ୍ୱାଭିମାନର ମଧ୍ୟ ପ୍ରତୀକ ଥିଲା। ସତ୍ୟ ଏବଂ ଅହିଂସାର ଆଜୀବନ ଉପାସକ ଓ ପୂଜାରୀ ଗାନ୍ଧୀଜୀ ଅସତ୍ୟ ଏବଂ ହିଂସାର ଶିକାର ହୋଇଗଲେ। ତାଙ୍କ ମୃତ୍ୟୁରେ ଆଇନଷ୍ଟାଇନ୍ କହିଥିଲେ, ମୁଁ ଆଜୀବନ ଜଣେ ଶାନ୍ତିକାମୀ ଏବଂ ଗାନ୍ଧୀଙ୍କୁ ଏ ଯୁଗର ଜଣେ ମାତ୍ର ସାର୍ଥକ ବିରାଟ ରାଜନୈତିକ ବ୍ୟକ୍ତିତ୍ୱ ବୋଲି ଜାଣେ। ଜନ୍ ହୋମ୍ସ ଆହୁରି ମର୍ମସ୍ପର୍ଶୀ ଭାଷାରେ କହନ୍ତି, ମୁଁ ଯେତେବେଳେ ଗାନ୍ଧୀଙ୍କ କଥା ଭାବେ ଖ୍ରୀଷ୍ଟଙ୍କୁ ମନେ ପଡ଼େ। ସେ ଜୀବନକୁ ବଞ୍ଚନ୍ତି, କଥା କୁହନ୍ତି, କଷ୍ଟ ସହନ୍ତି, ପୁଣି କର୍ମପ୍ରବଣ ହୁଅନ୍ତି ଏବଂ କୌଣସି ଦିନ ପୃଥିବୀ ପୃଷ୍ଠରେ ସ୍ୱପ୍ନର ପ୍ରାସାଦ ପାଇଁ ପବିତ୍ର ମରଣ ବରଣ କରିବେ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜି ଆଲୋଚନା କରିବା କରାଚୀ ପୂଜା ବିଷୟରେ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିବା ଜଣେ ଗୋଟେ ବାର୍ତ୍ତା ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତାବନ୍ଧୁ, ଆମେ ଯଦି ଜଳବାୟୁ ପରିବର୍ତ୍ତନକୁ ଦେଖିବା, ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠାରୁ ଗମ୍ଭୀର ବିଶ୍ୱସ୍ତରୀୟ ସମସ୍ୟା ମଧ୍ୟରୁ ଗୋଟିଏ। ପୃଥିବୀର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି, ହିମବାହଗୁଡ଼ିକ ତରଳୁଛନ୍ତି, ସମୁଦ୍ର ପତନ ବଢ଼ୁଛି ଏବଂ ବନ୍ୟା, ମରୁଡ଼ି, ଘୂର୍ଣ୍ଣିଝଡ଼, ଅତ୍ୟଧିକ ବର୍ଷା ଓ ଉତ୍ତାପ ପ୍ରଭାବ ଭଳି ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ି ଚାଲିଛି। ଏହା କେବଳ ପରିବେଶ ପାଇଁ ନୁହେଁ, ବରଂ ମଣିଷର ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି, ଜୈବ ବିବିଧତା ଏବଂ ସମଗ୍ର ଜୀବଜଗତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଦୀର୍ଘ ସମୟ ଧରି ପୃଥିବୀର ତାପମାତ୍ରା, ବର୍ଷା, ପବନ ଓ ଅନ୍ୟାନ୍ୟ ପାଣିପାଗୀୟ ପରିସ୍ଥିତିରେ ହେଉଥିବା ସ୍ଥାୟୀ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ଶୁଣିବା ଶତାବ୍ଦୀ ବହିଦାରଙ୍କ ମୁଖରୁ ଏକ ବାର୍ତ୍ତା।
1: ଆଜି ଆମେ ଏପରି ଏକ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛୁ, ଯାହା କେବଳ ବିଜ୍ଞାନର ବିଷୟ ନୁହେଁ, ବରଂ ଆମ ଜୀବନ, ଆମ ପରିବାର, ଆମ ସମାଜ ଏବଂ ସମଗ୍ର ପୃଥିବୀର ଭବିଷ୍ୟତ ସହ ଜଡ଼ିତ। ଆଜିର ଆଲୋଚନାର ବିଷୟ ହେଉଛି ଜଳବାୟୁ ପରିବର୍ତ୍ତନ ଓ ବୈଜ୍ଞାନିକ ସମାଧାନ। ପ୍ରିୟ ବନ୍ଧୁ, ଆମେ ସମସ୍ତେ ଅନୁଭବ କରୁଛୁ ଯେ ଆଜିର ପାଗ ପୂର୍ବଭଳି ରହିନାହିଁ। ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ, ବର୍ଷା ଋତୁରେ ଅନିୟମିତ ବର୍ଷା, କେବେ ଭୟଙ୍କର ବନ୍ୟା ତ କେବେ ଦୀର୍ଘ ମରୁଡ଼ି, ଶୀତ ଋତୁରେ କମ୍ ଶୀତ, ଏସବୁ ଆମକୁ ଗୋଟିଏ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ ପ୍ରକୃତିର ସନ୍ତୁଳନ ଧୀରେ ଧୀରେ ବଦଳୁଛି। ଏହି ପରିବର୍ତ୍ତନକୁ ଆମେ ଜଳବାୟୁ ପରିବର୍ତ୍ତନ ବୋଲି କହୁ। ଆଜି ଏହା କେବଳ କୌଣସି ଗୋଟିଏ ଦେଶର ସମସ୍ୟା ନୁହେଁ, ବରଂ ସମଗ୍ର ବିଶ୍ୱର ସମସ୍ୟା। ପୃଥିବୀରେ ବଢ଼ୁଥିବା ତାପମାତ୍ରା, ଗଳିଯାଉଥିବା ହିମବାହ, ସମୁଦ୍ର ପତନ ବୃଦ୍ଧି, ବାରମ୍ବାର ଘୂର୍ଣ୍ଣିଝଡ଼, ଜଙ୍ଗଲରେ ଅଗ୍ନିକାଣ୍ଡ ଏବଂ ଜୀବ ବିବିଧତାର କ୍ଷୟ, ଏସବୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏହାର ପ୍ରଭାବ କେବଳ ପରିବେଶ ଉପରେ ନୁହେଁ, ବରଂ କୃଷି, ସ୍ୱାସ୍ଥ୍ୟ, ଖାଦ୍ୟ, ସୁରକ୍ଷା, ଜଳ ସମ୍ପଦ ଓ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏହାରୁ ବାଦ ପଡ଼ିନାହିଁ। ବାରମ୍ବାର ଘୂର୍ଣ୍ଣିଝଡ଼, ଅତ୍ୟଧିକ ବର୍ଷା, ବନ୍ୟା, ମରୁଡ଼ି ଏବଂ ଗ୍ରୀଷ୍ମରେ ଅସାଧାରଣ ଉତ୍ତାପ ଆମକୁ ଚିନ୍ତିତ କରୁଛି। ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ଚାଷୀ, ମତ୍ସ୍ୟଜୀବୀ, ଶ୍ରମିକ ଏବଂ ସାଧାରଣ ଲୋକଙ୍କ ଉପରେ। ତେଣୁ ଜଳବାୟୁ ପରିବର୍ତ୍ତନକୁ ବୁଝିବା ଏବଂ ଏହାର ସମାଧାନ ଖୋଜିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱର ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି। ସେମାନେ କହୁଛନ୍ତି ଯେ ଯଦି ଆମେ ଏବେ

ଠାରୁ ସଚେତନ ହେବା, ସ୍ୱଚ୍ଛ ଶକ୍ତି ବ୍ୟବହାର କରିବା, ବନ ସଂରକ୍ଷଣ କରିବା, କାର୍ବନ ନିଷ୍ପରଣ କମାଇବା ଏବଂ ପ୍ରକୃତି ସହ ସନ୍ତୁଳନ ରଖି ଜୀବନଯାପନ କରିବା, ତେବେ ଏହି ବିପଦକୁ ବହୁ ପରିମାଣରେ ନିୟନ୍ତ୍ରଣ କରିହେବ। ଆଜିର ଏହି ରେଡିଓ ଆଲୋଚନାରେ ଆମେ ଜାଣିବା ଜଳବାୟୁ ପରିବର୍ତ୍ତନ କ'ଣ, ଏହାର ପ୍ରମୁଖ କାରଣ କ'ଣ, ଏହାର ପ୍ରଭାବ ଆମ ଜୀବନ ଉପରେ କିପରି ପଡ଼ୁଛି ଏବଂ ବୈଜ୍ଞାନିକମାନେ କେଉଁ କେଉଁ ସମାଧାନ ପ୍ରସ୍ତାବ କରିଛନ୍ତି। ସେହି ସହିତ ଆମେ ଏହା ମଧ୍ୟ ବୁଝିବା ଯେ ଜଣେ ସାଧାରଣ ନାଗରିକ ଭାବରେ ଆମେ କିପରି ନିଜ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପଦକ୍ଷେପ ନେଇ ପରିବେଶ ସୁରକ୍ଷାରେ ଅବଦାନ କରିପାରିବା। ତେବେ ଆସନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା କରିବା। ପୃଥିବୀ ଆମର ଏକମାତ୍ର ବାସସ୍ଥାନ, କିନ୍ତୁ ଆଜି ଏହି ସୁନ୍ଦର ପୃଥିବୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ। ବିଶ୍ୱ ଉଷ୍ମାୟନ, ଅନିୟମିତ ବର୍ଷା, ଘୂର୍ଣ୍ଣିଝଡ଼ର ବୃଦ୍ଧି, ବନ୍ୟା, ମରୁଡ଼ି ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପରି ଘଟଣା ଆଜି ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଛି। ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହେଉଛି ମାନବ କାର୍ଯ୍ୟକଳାପ। କୋଇଲା, ପେଟ୍ରୋଲ ଓ ଡିଜେଲ ପରି ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର, ବନ ଧ୍ୱଂସ, ଶିଳ୍ପାୟନ ଓ ବାୟୁ ପ୍ରଦୂଷଣ ଫଳରେ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍ ଓ ଅନ୍ୟାନ୍ୟ ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ବଢ଼ୁଛି। ଏହି ଗ୍ୟାସ୍ଗୁଡ଼ିକ ପୃଥିବୀର ଉତ୍ତାପକୁ ବାହାରକୁ ଯିବାରେ ବାଧା ଦେଇ ପୃଥିବୀର ତାପମାତ୍ରା ବଢ଼ାଇ ଦେଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ପରିବେଶରେ ସୀମିତ ନୁହେଁ, ଏହା କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ, ଜୈବ ବିବିଧତା ଏବଂ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଚାଷୀମାନେ ଠିକ୍ ସମୟରେ ବର୍ଷା ପାଉନାହାନ୍ତି, ଫସଲ ନଷ୍ଟ ହେଉଛି, ଅତ୍ୟଧିକ ଗରମ ଯୋଗୁଁ ହିଟ୍ ଷ୍ଟ୍ରୋକ୍ ଭଳି ରୋଗ ବଢ଼ୁଛି, ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ ହେଉଛି। ଭାରତ ପରି ଦେଶରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ଦେଖାଯାଉଛି। ଓଡ଼ିଶା ଘୂର୍ଣ୍ଣିଝଡ଼ ପ୍ରବଣ ରାଜ୍ୟ ହୋଇଥିବାରୁ ବାରମ୍ବାର ବାତ୍ୟା, ଅତିବର୍ଷା ଓ ବନ୍ୟାର ସମ୍ମୁଖୀନ ହେଉଛି। ଏହା ଆମକୁ ସଚେତନ କରୁଛି ଯେ ପ୍ରକୃତି ସହ ସନ୍ତୁଳନ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ। ଏବେ ପ୍ରଶ୍ନ ଉଠୁଛି, ଏହାର ସମାଧାନ କ'ଣ? ବିଜ୍ଞାନ ଆଜି ଆମକୁ ଅନେକ ସମାଧାନ ଦେଉଛି। ପ୍ରଥମେ, ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର। ସୌରଶକ୍ତି, ପବନ ଶକ୍ତି ଓ ଜଳବିଦ୍ୟୁତ୍ ପରି ପରିବେଶ ବନ୍ଧବ ଶକ୍ତିର ବ୍ୟବହାର ବଢ଼ାଇଲେ କାର୍ବନ ନିର୍ଗମନ କମିପାରିବ। ଦ୍ୱିତୀୟରେ, ବୃକ୍ଷରୋପଣ। ଗଛ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରି ଅମ୍ଳଜାନ ଛାଡ଼େ, ତେଣୁ ଅଧିକରୁ ଅଧିକ ଗଛ ଲଗାଇବା ଏବଂ ବନ ସଂରକ୍ଷଣ କରିବା ଆବଶ୍ୟକ। ତୃତୀୟରେ, ଶକ୍ତି ସଞ୍ଚୟ। ଆବଶ୍ୟକ ନଥିଲେ ବିଦ୍ୟୁତ୍ ବନ୍ଦ କରିବା, ଶକ୍ତି ସଞ୍ଚୟକାରୀ ଉପକରଣ ବ୍ୟବହାର କରିବା ଏବଂ ସାଧାରଣ ପରିବହନକୁ ପ୍ରାଧାନ୍ୟ ଦେବା ଉଚିତ। ଚତୁର୍ଥରେ, ବୈଜ୍ଞାନିକ କୃଷି। ଜଳସଞ୍ଚୟ ପ୍ରଣାଳୀ, ଡ୍ରିପ୍ ସେଚନ, ଉନ୍ନତ ବିହନ ଏବଂ ପାଣିପାଗ ଆଧାରିତ କୃଷି ପରାମର୍ଶ ଚାଷୀଙ୍କୁ ସାହାଯ୍ୟ କରିପାରିବ। ପଞ୍ଚମରେ, ବର୍ଜ୍ୟବସ୍ତୁ ପରିଚାଳନା। ପ୍ଲାଷ୍ଟିକର ବ୍ୟବହାର କମାଇବା, ପୁନଃ ବ୍ୟବହାର ଓ ପୁନଃ ଚକ୍ରୀକରଣକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଆଜି ବୈଜ୍ଞାନିକମାନେ ଉପଗ୍ରହ, କମ୍ପ୍ୟୁଟର ମଡେଲ ଏବଂ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ପାଣିପାଗର ପୂର୍ବାନୁମାନ କରୁଛନ୍ତି। ଏହାଫଳରେ ବାତ୍ୟା, ବନ୍ୟା କିମ୍ବା ଅତିବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳୁଛି, ଯାହା ଅନେକ ଜୀବନ ରକ୍ଷା କରୁଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା କେବଳ ସରକାର କିମ୍ବା ବୈଜ୍ଞାନିକଙ୍କ କାମ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟ ଦାୟିତ୍ୱ ରହିଛି। ଆମେ ଯଦି ବିଦ୍ୟୁତ୍ ସଞ୍ଚୟ କରିବା, ପାଣି ଅପଚୟ ନ କରିବା, ଗଛ ଲଗାଇବା, ପ୍ଲାଷ୍ଟିକ୍ କମ୍ ବ୍ୟବହାର କରିବା ଏବଂ ପରିବେଶକୁ ସୁରକ୍ଷା କରିବା, ତେବେ

0: ଏହାର ସକାରାତ୍ମକ ପ୍ରଭାବ ନିଶ୍ଚୟ ପଡ଼ିବ। ପ୍ରିୟ ବନ୍ଧୁ, ଆଜି ଆମେ ଜାଣିଲୁ ଯେ ଜଳବାୟୁ ପରିବର୍ତ୍ତନ କେବଳ ଗୋଟିଏ ପରିବେଶଗତ ସମସ୍ୟା ନୁହେଁ, ଏହା ଆମର ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି, ଜଳସମ୍ପଦ ଏବଂ ଆଗାମୀ ପିଢ଼ିର ଭବିଷ୍ୟତ ସହିତ ଜଡ଼ିତ। ବିଜ୍ଞାନ ଆମକୁ ସତର୍କ କରିଛି, ସେ ସହିତ ସମାଧାନର ମାର୍ଗ ମଧ୍ୟ ଦେଖାଇଛି। ଏବେ ସମୟ ଆସିଛି ଯେ ଆମେ ସେହି ବୈଜ୍ଞାନିକ ପରାମର୍ଶକୁ ନିଜ ଜୀବନରେ ପ୍ରୟୋଗ କରିବା। ପରିବେଶକୁ ସୁରକ୍ଷା କରିବା ବେଳେ ସରକାର କିମ୍ବା ବୈଜ୍ଞାନିକଙ୍କ କାମ ନୁହେଁ, ଆମ ପ୍ରତ୍ୟେକଙ୍କ ଛୋଟ ଛୋଟ ପଦକ୍ଷେପ। ଗଛ ଲଗାଇବା, ବିଦ୍ୟୁତ ଓ ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକର ବ୍ୟବହାର କମାଇବା, ସାର୍ବଜନୀନ ପରିବହନ ବ୍ୟବହାର କରିବା ଏବଂ ପ୍ରକୃତି ପ୍ରତି ସମ୍ମାନ ରଖିବା ମିଶିକରି ବଡ଼ ପରିବର୍ତ୍ତନ ଆଣିପାରେ। ଆମେ ମନେ ରଖିବା ଉଚିତ ଯେ ପୃଥିବୀ ଆମ ପୂର୍ବଜଙ୍କଠାରୁ ମିଳିଥିବା ସମ୍ପତ୍ତି ନୁହେଁ, ବରଂ ଆଗାମୀ ପିଢ଼ିଠାରୁ ନିଆଯାଇଥିବା ଏକ ଅମାନତ। ତେଣୁ ଏହାର ସୁରକ୍ଷା କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ଆସନ୍ତୁ ଆଜିଠାରୁ ଏକ ସଂକଳ୍ପ ନେବା, ପ୍ରକୃତିକୁ ଭଲ ପାଇବା, ପରିବେଶକୁ ସୁରକ୍ଷା କରିବା ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁସରଣ କରି ଏକ ସବୁଜ, ସ୍ୱଚ୍ଛ ଓ ସୁରକ୍ଷିତ ପୃଥିବୀ ଗଢ଼ିବା। ଏହି ଆଶା ଓ ବିଶ୍ୱାସ ସହ ଆଜିର କାର୍ଯ୍ୟକ୍ରମକୁ ଏଠାରେ ସମାପ୍ତ କରୁଛି। ଆପଣମାନେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ପରିବେଶର ସୁରକ୍ଷା ପାଇଁ ସଦା ଆଗେଇ ଆସନ୍ତୁ। ଧନ୍ୟବାଦ, ନମସ୍କାର।
1: ଆଶା କରୁଛି ଏହି ବାର୍ତ୍ତାଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା କରାଚୀ ପୂଜା ବିଷୟରେ। କରାଚୀ ପୂଜା ଓଡ଼ିଶାର କେତେକ ଅଞ୍ଚଳରେ ପାଳନ କରାଯାଉଥିବା ଏକ ପାରମ୍ପରିକ ଲୋକପର୍ବ ଅଟେ। ଏହି ପୂଜା ମୁଖ୍ୟତଃ ପରିବାରର ସୁଖ, ସମୃଦ୍ଧି, ଭଲ ଫସଲ, ପଶୁଧନର ସୁରକ୍ଷା ଏବଂ ଗ୍ରାମର ମଙ୍ଗଳ କାମନାରେ ପାଳନ କରାଯାଏ। ଗ୍ରାମୀଣ ସମାଜରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି। ଏହା କେବଳ ଏକ ଧାର୍ମିକ ଆଚାର ନୁହେଁ, ବରଂ ସାମାଜିକ ଏକତା, ଭାଇଚାରା ଓ ସଂସ୍କୃତିର ପ୍ରତୀକ ଅଟେ। ଏହାର ମହତ୍ତ୍ୱ ବିଷୟରେ ଯଦି ଦେଖିବା, କରାଚୀ ପୂଜା ଲୋକମାନଙ୍କ ମନରେ ଭକ୍ତି, ବିଶ୍ୱାସ ଏବଂ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେ। ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ପୂଜା କଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଚାଷବାସ ଭଲ ହେବ ଏବଂ ପ୍ରାକୃତିକ ବିପଦରୁ ସୁରକ୍ଷା ମିଳିବ। ଏହି ପର୍ବ ଲୋକମାନଙ୍କୁ ଏକାଠି କରି ସହଯୋଗ, ସହାନୁଭୂତି ଓ ସମ୍ମିଳିତ ଜୀବନଯାପନର ଶିକ୍ଷା ଦେଇଥାଏ। କରାଚୀ ପୂଜା ଦିନ ସକାଳୁ ଘର ଓ ପୂଜାସ୍ଥଳକୁ ସଫା କରାଯାଏ। ମହିଳାମାନେ ଝୋଟି ଚିତା ଆଙ୍କି ପରିବେଶକୁ ସଜାନ୍ତି। ପୂଜା ପାଇଁ ଫୁଲ, ଫଳ, ନଡ଼ିଆ, ସିନ୍ଦୁର, ଚାଉଳ, ହଳଦୀ ଓ ବିଭିନ୍ନ ପାରମ୍ପରିକ ସାମଗ୍ରୀ ବ୍ୟବହୃତ ହୁଏ। ପୁରୋହିତ କିମ୍ବା ଗ୍ରାମର ବୟସ୍କ ବ୍ୟକ୍ତି ବିଧିବିଧାନ ଅନୁଯାୟୀ ପୂଜା ସମ୍ପନ୍ନ କରନ୍ତି। ପୂଜା ପରେ ପ୍ରସାଦ ବଣ୍ଟନ କରାଯାଏ ଏବଂ ସମସ୍ତେ ମିଶି ଆନନ୍ଦ ଉତ୍ସବ ଭାବରେ ଏହି ପୂଜାକୁ ପାଳନ କରନ୍ତି। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ରାହତ ଫତେ ଅଲ୍ଲି ଖାନ୍ଙ୍କ କଣ୍ଠରୁ ଏକ ଗୀତ। କଥାଚିତ୍ର କାଲିୟୁଗ, ଗୀତିକାର ଅସୀମ ରାଜା।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ, ଆମେ ଯେମିତି ଆଲୋଚନା କରୁଥିଲେ କରାଚି ପୂଜା ବିଷୟରେ, କରାଚି ପୂଜା ସମାଜରେ ଏକତା ଓ ଭାଇଚାରାକୁ ସୁଦୃଢ଼ କରିଥାଏ। ଏହି ଅବସରରେ ଲୋକମାନେ ପରସ୍ପରଙ୍କ ଘରକୁ ଯାଇ ଶୁଭେଚ୍ଛା ବିନିମୟ କରନ୍ତି। ଅନେକ ସ୍ଥାନରେ ଭଜନ, କୀର୍ତ୍ତନ, ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୁଏ। ଶିଶୁ ଓ ଯୁବପିଢ଼ି ଏହି ପର୍ବ ମାଧ୍ୟମରେ ନିଜର ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପାଆନ୍ତି। କରାଚି ପୂଜା ପ୍ରକୃତି ପ୍ରତି କୃତଜ୍ଞତାର ବାର୍ତ୍ତା ଦେଇଥାଏ। କୃଷି, ବୃକ୍ଷ, ପାଣି ଓ ପଶୁଧନର ସୁରକ୍ଷା ଉପରେ ଏହି ପର୍ବରେ ବିଶେଷ ଗୁରୁତ୍ୱ ଦିଆଯାଏ। ଏହା ଲୋକମାନଙ୍କୁ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ଓ ସଂରକ୍ଷଣର ଶିକ୍ଷା ଦେଇଥାଏ। କରାଚି ପୂଜା ଓଡ଼ିଶାର ଲୋକ ପରମ୍ପରା ଓ ସଂସ୍କୃତିର ଏକ ମୂଲ୍ୟବାନ ଅଂଶ ଅଟେ। ଏହା ଧାର୍ମିକ ଭାବନା ସହିତ ସାମାଜିକ ସମ୍ପ୍ରୀତି, ପାରସ୍ପରିକ ସହଯୋଗ ଓ ପ୍ରକୃତି ପ୍ରତି ସମ୍ମାନର ବାର୍ତ୍ତା ପ୍ରଦାନ କରିଥାଏ। ଆଜିର ଆଧୁନିକ ଯୁଗରେ ମଧ୍ୟ ଏହିପରି ପାରମ୍ପରିକ ପର୍ବଗୁଡ଼ିକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ। ଏହି ପର୍ବ ଆମ ସାଂସ୍କୃତିକ ଐତିହ୍ୟକୁ ସଜୀବ ରଖିବା ସହିତ ନୂତନ ପିଢ଼ିକୁ ନିଜର ମୂଳ ପରମ୍ପରା ସହ ଯୋଡ଼ି ରଖିଥାଏ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୋନୁ ନିଗମ, ଅପ୍ତାବ ସାବରୀ ଏବଂ ହସିମ ସାବରୀଙ୍କ କଣ୍ଠରୁ ଆଉ ଏକ ଗୀତ, କଥାଚିତ୍ର ମେ ହୁନା, ଗୀତିକାର ଜାଭେଦ ଅଖ୍ତର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା, ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁବାସ ଖୋଡ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅନିନ୍ଦିତା ବାବୁ। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ରହିଛି ଆଲୋଚନା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଆଲୋଚନା କରିଛନ୍ତି ସରବିନ୍ଦୁ ଭୂଷଣ ହୋତା। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସୀତାର ବାଦନ ଶୁଣିବେ, ପରିବେଷଣ କରିବେ ଉସ୍ତାଦ ସାହିଦ ପରଫିଜ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ କିଶୋରୀ ବେହେରା ଏବଂ ସାଥୀମାନେ। ରାତି 10:00 ଗୀତନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଭାରତୀ କୃଷ୍ଣ ଦାସ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନା ଶିବାନୀ ଲାଲ। ସ୍ୱାସ୍ଥ୍ୟ ସୂଚନା 7:10 ବିଶ୍ୱ ମସ୍ତିଷ୍କ ଦିବସ ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ପରିବେଶ ସୂଚନା 7:30 ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ଏ ସମ୍ପର୍କରେ କହିବେ ଡକ୍ଟର ସମାବିକା ଦାସ। ଉଦ୍ୟାନ୍ତର କାର୍ଯ୍ୟକ୍ରମ ଶୁଣିପାରିବେ 7:00।

ପଇଁତିରିଶ ମିନିଟ୍ରେ କଣ୍ଠଶିଳ୍ପୀ ହେଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦ୍ୱାରା ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ଏହି ଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, କିଶୋର ଅବସ୍ଥା ହେଉଛି ସ୍ୱପ୍ନ ଦେଖିବାର ସମୟ ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପାଦ ବଢ଼ାଇବାର ସମୟ। ଆଉ ଏହି ଯାତ୍ରାରେ ଆମ ସମାଜର ପ୍ରତିଟି ଝିଅ ମଧ୍ୟ ସମାନ ସୁଯୋଗ ପାଇବା ଦରକାର। ଆଜିର ଝିଅମାନେ କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନାହାନ୍ତି, ସେମାନେ ଖେଳ ପଡ଼ିଆଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ସବୁଠି ନିଜର ପରିଚୟ ସୃଷ୍ଟି କରୁଛନ୍ତି। କିନ୍ତୁ ଆଜି ବି ଆମ ସମାଜର କେତେକ ସ୍ଥାନରେ ଝିଅମାନଙ୍କ ପ୍ରତି ପାତର ଅନ୍ତର ଦେଖିବାକୁ ମିଳୁଛି। ତେଣୁକରି ଭାରତ ସରକାର ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରିଛନ୍ତି। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ସଂକଳ୍ପ। ଝିଅମାନଙ୍କୁ ବଞ୍ଚିବା ଅଧିକାର ଦେବା, ସେମାନଙ୍କୁ ସୁରକ୍ଷା ଦେବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ସ୍ୱାବଲମ୍ବୀ କରିବା। ତେବେ ଏହି ଅଭିଯାନ ବିଷୟରେ ତମମାନଙ୍କୁ ମୁଁ କହିବାକୁ ଚାହୁଁଛି, ତମେମାନେ ହେଉଛ ଆସନ୍ତାକାଲିର ଭବିଷ୍ୟତ। ଯଦି ତମେମାନେ କୌଣସି ଝିଅ ଶିକ୍ଷାରୁ ବଞ୍ଚିତ ହେଉଛି ଦେଖୁଛ, କିମ୍ବା ବାଲ୍ୟ ବିବାହ ଭଳି କୁପ୍ରଥାର ଶିକାର ହେଉଛି ଦେଖୁଛ, ତାହେଲେ ଚୁପ୍ ରହନି। ତମ ପରିବାର, ସାଙ୍ଗସାଥି ଏବଂ ପଡ଼ୋଶୀମାନଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଅ। ଝିଅ ପଢ଼ିଲେ ଦେଶ ବଢ଼ିବ। ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତେ ଏହା ଶପଥ ନେବା, ଆମେ ଝିଅମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ପାଠପଢ଼ାରେ ସହଯୋଗ କରିବା ଏବଂ ସମାଜରେ ସମାନତା ଆଣିବା ପାଇଁ ଚେଷ୍ଟା କରିବା। ଏତିକି ମନେ ରଖିବା, ଝିଅଟିଏ ହେଉଛି ସଂସାରର ଆଲୋକ, ତାକୁ ପଢ଼ାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଆସ ମିଳିମିଶି କାମ କରିବା, ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ସଫଳ କରିବା ଏବଂ ଏକ ସୁନ୍ଦର ସମାନ ସମାଜ ଗଠନ କରିବା। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି ଅପା ଶ୍ରୁତି ସାଇ ତ୍ରିପାଠୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଭାସ୍କର ଚନ୍ଦ୍ର ମହାପାତ୍ର।

ଗୀତପଦୀ ତ ଶୁଣିଲ ପିଲାଏ? ପିଲାଏ, ତମେମାନେ ଯେପରି ବର୍ତ୍ତମାନ ଛାତ୍ରଛାତ୍ରୀ, ସେମିତି ଜଣେ ନିଜ ଗଣିତ ଯାଦୁରେ ସାରା ବିଶ୍ୱକୁ ଚକିତ କରିପାରିଛନ୍ତି। ସେ ମହାରାଷ୍ଟ୍ରର ଇଚଲକରଞ୍ଜିଠାରେ ଜନ୍ମଗ୍ରହଣ କରିଥିଲେ। 1950

0: 95 ମସିହାରେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସାରା ଭାରତରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଇଆଇଟି ବମ୍ବେଠାରୁ ପାଠ ପଢ଼ା ସାରି ସେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି କରିଥିଲେ। ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କୁରାଣ୍ଟ ଇନଷ୍ଟିଚ୍ୟୁଟ୍ରେ କମ୍ପ୍ୟୁଟର ବିଜ୍ଞାନର ପ୍ରଫେସର ଅଛନ୍ତି। ସେ ହେଉଛନ୍ତି ଭାରତୀୟ ଆମେରିକୀୟ ଗଣିତଜ୍ଞ ଓ କମ୍ପ୍ୟୁଟର ବିଜ୍ଞାନୀ ସୁଭାଷ ଖୋଟ। ତମେମାନେ ଜାଣିଛ କମ୍ପ୍ୟୁଟର ବୈଜ୍ଞାନିକମାନେ କ'ଣ କରନ୍ତି? ତମେ ଯେଉଁ ଭିଡିଓ ଗେମ୍ ଖେଳୁଛ କିମ୍ବା ଅନଲାଇନ୍‌ରେ ଜିନିଷ କିଣୁଛ, ଏସବୁ ପଛରେ କମ୍ପ୍ୟୁଟରର କୋଡିଂ ଥାଏ। କମ୍ପ୍ୟୁଟର ପାଇଁ କିଛି ସମସ୍ୟାର ସମାଧାନ କରିବା ବହୁତ କଷ୍ଟକର ହୋଇଥାଏ। ସୁଭାଷ ଖୋଟ 2002 ମସିହାରେ ଏକ ଗାଣିତିକ ସୂତ୍ର ଦେଇଥିଲେ ଯାହା ୟୁନିକ୍ ଗେମ୍ସ କଞ୍ଜେକ୍ଚର ନାମରେ ପ୍ରସିଦ୍ଧ। ଏହା କମ୍ପ୍ୟୁଟରକୁ ବୁଝାଏ ଯେ କେଉଁ ସମସ୍ୟାଗୁଡ଼ିକର ସଠିକ୍ ସମାଧାନ କେବେ ହେଲେ ସମ୍ଭବ ନୁହେଁ, ବରଂ ଆମକୁ ତାର ଆଖପାଖ ଉତ୍ତର ଖୋଜିବାକୁ ପଡ଼ିବ। ଏବଂ ଏହି ଆବିଷ୍କାର ଯୋଗୁଁ କମ୍ପ୍ୟୁଟର ନେଟୱର୍କ ଏବଂ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିଛି। ପୁଣି ଯେମିତି କ୍ରିକେଟ ଖେଳରେ ବିଶ୍ୱକପ୍ ଥାଏ, ସେମିତି ଗଣିତ ଦୁନିଆରେ ସବୁଠାରୁ ବଡ଼ ପୁରସ୍କାର ହେଉଛି ନେଭାନଲିନା ପୁରସ୍କାର। ସୁଭାଷ ଖୋଟକୁ 2014 ମସିହାରେ ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା। ଏହା ବ୍ୟତୀତ ସେ ବିଶ୍ୱର ପ୍ରସିଦ୍ଧ ମ୍ୟାକ୍ ଆର୍ଥର ଜିନିୟସ୍ ଗ୍ରାଣ୍ଟ ମଧ୍ୟ ପାଇଛନ୍ତି। ଏକ ସାଧାରଣ ସହରରୁ ବାହାରି ସେ ବିଶ୍ୱର ସବୁଠାରୁ ବଡ଼ ଗଣିତଜ୍ଞ ସାଜିପାରିଛନ୍ତି କେବଳ ନିଜ ଚେଷ୍ଟା ଯୋଗୁଁ। କମ୍ପ୍ୟୁଟର ବିଜ୍ଞାନର ଯେଉଁ ସମସ୍ୟାକୁ କେହି ସମାଧାନ କରିପାରୁନଥିଲେ, ତାହାକୁ ସୁଭାଷ ସହଜ କରି ଦେଖାଇଛନ୍ତି। ତାହେଲେ ପିଲାଏ, ତମ ମନରେ ନିଶ୍ଚିତ ଭାବରେ ତାଙ୍କ ବିଷୟରେ ଜାଣିବା ପାଇଁ କୌତୂହଳ ସୃଷ୍ଟି ହେବଣି। ତାହେଲେ ଆସ ଏଥର ଶୁଣିବା ବଡ଼ ମଣିଷଙ୍କ କଥା କ୍ରମରେ ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁଭାଷ ଖୋଟ ତମ ପାଇଁ ଆଲୋଚନା କରୁଛନ୍ତି ଅପା ଅନିନ୍ଦିତା ବାବୁ।
1: ପିଲାଏ, ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଯେ ଜଣେ ଜୀବନରେ ସଫଳତା ହାସଲ କରିପାରେ, ତାର ଅନେକ ଉଦାହରଣ ଆମେ ବଡ଼ ମଣିଷମାନଙ୍କ ଜୀବନରୁ ପାଇଥାଉ। ସେହିଭଳି ଜଣେ ସଫଳ ବ୍ୟକ୍ତିଙ୍କ ବିଷୟରେ ଆଜି ଆସ ଜାଣିବା। ସେ ହେଉଛନ୍ତି ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନୀ ସୁଭାଷ ଖୋଟ। ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୁରାଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ ସାଇନ୍ସର ଜୁଲିୟସ୍ ସିଲଭର ପ୍ରଫେସର ଅଛନ୍ତି। ସେ କମ୍ପ୍ୟୁଟର ବିଜ୍ଞାନର ଜଟିଳ ସମସ୍ୟା ଉପରେ ଗବେଷଣା କରି ଅନେକ ନୂତନ ତତ୍ତ୍ୱ ପ୍ରଦାନ କରିଛନ୍ତି। ପିଲାମାନେ, ସୁଭାଷ ଖୋଟ 1978 ମସିହା ଜୁନ 10 ତାରିଖରେ ମହାରାଷ୍ଟ୍ରର ଇଚଲକରଞ୍ଜି ସହରରେ ଜନ୍ମଗ୍ରହଣ କରିଥିଲେ। ସେହି ସହରରେ ହିଁ ସେ ତାଙ୍କର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ପିଲାଟି ଦିନରୁ ତାଙ୍କର ଗଣିତ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପିଲାଦିନରୁ ହିଁ ଜାତୀୟ ସ୍ତରୀୟ ଗଣିତ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରତିପାଦନ କରିଥିଲେ। ସେ 1994 ମସିହାରେ ହଂକଂ ଓ 1995 ମସିହାରେ କାନାଡ଼ାରେ ଭାରତର ପ୍ରତିନିଧିତ୍ୱ କରି ଆନ୍ତର୍ଜାତୀୟ ଗଣିତ ଅଲମ୍ପିଆଡ଼ରେ 2 ଥର ରୌପ୍ୟ ପଦକ ହାସଲ କରିଥିଲେ। 1995 ମସିହାରେ ସୁଭାଷ ଖୋଟ ସର୍ବଭାରତୀୟ ସ୍ତରର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ଆଇଆଇଟି JEEରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। 1999 ମସିହାରେ ମୁମ୍ବାଇର ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଡିଗ୍ରୀ ହାସଲ କରିଥିଲେ। ପରେ ପରେ 2003 ମସିହାରେ ସେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରୁ ସଞ୍ଜୀବ ଅରୋଡ଼ାଙ୍କ ମାର୍ଗଦର୍ଶନରେ କମ୍ପ୍ୟୁଟର ସାଇନ୍ସରେ PhD ଡିଗ୍ରୀ ପୂର୍ଣ୍ଣ କରିଥିଲେ। ତାଙ୍କର PhD ଥେସିସ୍ ନ୍ୟୁ ଟେକ୍ନିକ୍ସ ଫର୍ ପ୍ରବାବିଲିଷ୍ଟିକାଲି ଚେକେବଲ୍ ପ୍ରୁଫ୍ସ ଆଣ୍ଡ ଇନ୍ ଆପ୍ରକ୍ସିମେବିଲିଟି ରେଜଲ୍ଟସ୍ ଥିଲା। ସୁଭାଷ ଖୋଟଙ୍କର ଗବେଷଣାର ମୂଳଦୁଆ ହେଉଛି କମ୍ପ୍ୟୁଟେସନାଲ କମ୍ପ୍ଲେକ୍ସିଟି। କମ୍ପ୍ୟୁଟର କେତେ ସମୟ ଏବଂ ସମ୍ବଳ ବ୍ୟବହାର କରି କୌଣସି ଜଟିଳ ସମସ୍ୟାର ସମା

0: କରିପାରିବ ତାହା ଏହି ବିଭାଗରେ ଅଧ୍ୟୟନ କରାଯାଏ। ବୃତ୍ତିଗତ ଜୀବନରେ PhD ପରେ ସୁଭାଷ କିଛି ସମୟ ପାଇଁ ଇନଷ୍ଟିଚ୍ୟୁଟ୍ ଫର୍ ଆଡ଼ଭାନ୍ସ ଷ୍ଟଡିରେ କାର୍ଯ୍ୟ କରିଥିଲେ। ତାପରେ ସେ 2004 2007 ପର୍ଯ୍ୟନ୍ତ ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ। 2007 ମସିହାରେ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କୁରାଣ୍ଟ ଇନଷ୍ଟିଚ୍ୟୁଟ୍ରେ ଯୋଗ ଦେଇଥିଲେ ଏବଂ 2012 ମସିହାରୁ ସେଠାରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଶିକାଗୋ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରିଛନ୍ତି। ତାଙ୍କର ପ୍ରତିଭାକୁ ଦୃଷ୍ଟିରେ ରଖି ସେ IBM ରିସର୍ଚ୍ଚରେ ମଧ୍ୟ ଯୋଗ ଦେଇଥିଲେ। ସୁଭାଷ ଖୋଟ 2002 ମସିହାରେ ଏକ ଗାଣିତିକ ଅବଧାରଣା ୟୁନିକ୍ ଗେମ୍ସ କଞ୍ଜେକ୍ଚର୍ ବା UGC ଉପସ୍ଥାପନ କରିଥିଲେ। ଏହି UGC ତତ୍ତ୍ୱ କମ୍ପ୍ୟୁଟର ସାଇନ୍ସ ଏବଂ ଅପ୍ଟିମାଇଜେସନ୍ ଆଲଗୋରିଦମ୍ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହାର ସାହାଯ୍ୟରେ ବୈଜ୍ଞାନିକମାନେ ଜାଣିପାରୁଛନ୍ତି ଯେ କେଉଁ ସମସ୍ୟାଗୁଡ଼ିକ ସହଜରେ ଆନୁମାନିକ କରାଯାଇପାରିବ ଏବଂ କେଉଁଗୁଡ଼ିକ ମୌଳିକ ଭାବରେ ଅତ୍ୟନ୍ତ କଠିନ। ସୁଭାଷଙ୍କର ଏହି ୟୁନିକ୍ ଗେମ୍ସ କଞ୍ଜେକ୍ଚର୍ ଉପରେ କାର୍ଯ୍ୟ ଗାଣିତିକ ବିଶ୍ଳେଷଣ ଜ୍ୟାମିତି ଏବଂ ସିଦ୍ଧାନ୍ତ ନିରୂପଣ କ୍ଷେତ୍ରକୁ ସମୃଦ୍ଧ କରିଛି। ସେ 2.2 ଗେମ୍ସ ଥିଓରମ୍ ଭଳି ଜଟିଳ ଗାଣିତିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗଣିତ ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ବିଶାଳ ଅବଦାନ ପାଇଁ ସୁଭାଷ ଖୋଟ ଅନେକ ପ୍ରତିଷ୍ଠିତ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। 2005 ମସିହାରେ ସେ ମାଇକ୍ରୋସଫ୍ଟ ରିସର୍ଚ୍ଚ ନୂତନ ଫ୍ୟାକଲ୍ଟି ଫେଲୋସିପ୍ ପାଇଥିଲେ। ନୂତନ ଏବଂ ପ୍ରତିଭାବାନ ପ୍ରଫେସରଙ୍କ ପାଇଁ ଏହା ଏକ ପ୍ରମୁଖ ସମ୍ମାନ। ସେ 2010 ମସିହାରେ L&T ୱାଟରମ୍ୟାନ୍ ଆୱାର୍ଡ ପାଇଥିଲେ, ଯାହାକି ଆମେରିକାର ନ୍ୟାସନାଲ୍ ସାଇନ୍ସ ଫାଉଣ୍ଡେସନ୍ ଦ୍ୱାରା 40 ବର୍ଷରୁ କମ୍ ବୟସ୍କ ବୈଜ୍ଞାନିକମାନଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ। କମ୍ପ୍ୟୁଟର ସାଇନ୍ସର ଗାଣିତିକ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ରଲ୍ଫ ନେଭାନିଲିନା ପୁରସ୍କାର ଆନ୍ତର୍ଜାତୀୟ ଗଣିତ ୟୁନିୟନ୍ ଦ୍ୱାରା 2014 ମସିହାରେ ତାଙ୍କୁ ମିଳିଥିଲା। ଏହି ସମ୍ମାନଟି ଯୁବ ଗଣିତଜ୍ଞଙ୍କ ପାଇଁ ଏକ ବଡ଼ ସମ୍ମାନ ଭାବେ ବିବେଚନା କରାଯାଏ। ସେ 2016 ମସିହାରେ ମ୍ୟାକ୍ ଆର୍ଥର୍ ଫେଲୋସିପ୍ ପାଇଥିଲେ। ଏହି ପୁରସ୍କାରଟି ପ୍ରାୟତଃ ଜିନିୟସ୍ ଗ୍ରାଣ୍ଟ ଭାବରେ ଜଣାଶୁଣା। କେବଳ ସେତିକି ହିଁ ନୁହେଁ ପିଲାମାନେ, 2017 ମସିହାରେ ସେ ବିଜ୍ଞାନ ଜଗତର ପ୍ରାଚୀନ ଏବଂ ସମ୍ମାନଜନକ ସଂସ୍ଥା ରୟାଲ ସୋସାଇଟିର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ। 2023 ମସିହାରେ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସ୍ର ସଦସ୍ୟ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ପିଲାମାନେ, ପୃଥିବୀରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସମସ୍ୟାର ସମାଧାନ କରିପାରନ୍ତି, କିନ୍ତୁ ଏମିତି ଖୁବ୍ କମ୍ ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ କି ଲୋକମାନଙ୍କ ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ମଧ୍ୟ ପରିବର୍ତ୍ତନ କରିଦେଇପାରନ୍ତି। ଆଉ ସୁଭାଷ ଖୋଟ ହେଉଛନ୍ତି ଜଣେ ଏହିଭଳି ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱ। ଖୋଟଙ୍କର ମାତାପିତା ଉଭୟ ପେଶାରେ ଡାକ୍ତର ଥିଲେ। ଦିନେ ସୁଭାଷ ତାଙ୍କ ମାଆଙ୍କୁ କହିଥିଲେ ଯେ ମୁଁ ଜଣେ ଡାକ୍ତର ହେବାକୁ ଚାହୁଁନାହିଁ, ମୁଁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ସର୍ବୋପରି ଗଣିତ ପ୍ରତି ଅତ୍ୟନ୍ତ ଆଗ୍ରହୀ। ମୁଁ ଉପଲବ୍ଧି କରିଛି ଯେ ଗଣିତ ହେଉଛି ସବୁ ବିଷୟର ମୂଳ ଆଧାର, ତେବେ ଗଣିତ କାହିଁକି ପଢ଼ିବି ନାହିଁ। ହାଇସ୍କୁଲ ପଢ଼ିବା ସମୟରେ ତାଙ୍କୁ ସବୁଠାରୁ ବେଶୀ ପ୍ରଭାବିତ କରିଥିଲେ ତାଙ୍କର ଗଣିତ ଶିକ୍ଷକ VG ଗୋଗେଟ୍। ସେ ଥିଲେ ତାଙ୍କର ପିତୃପ୍ରତିମ। ଯେତେବେଳେ ଖୋଟ ନେଭାନଲିନା ପୁରସ୍କାର ଜିତିଲେ, ସେତେବେଳେ ସେ କହିଥିଲେ ଯେ ତାଙ୍କ ଗଣିତ ଶିକ୍ଷକ ଏହି ପୁରସ୍କାର ପାଇବା ଖବର ଶୁଣି ତାଙ୍କ ଠାରୁ ଏପରିକି ତାଙ୍କ ମାଆଙ୍କ ଠାରୁ ମଧ୍ୟ ଅଧିକ ଆନନ୍ଦିତ ହୋଇଥିଲେ। ସୁଭାଷ ଏମିତି ଏକ ସହରରେ ଜନ୍ମ ହୋଇଥିଲେ ଯେଉଁଠିକି କେହି ବି IIT ଅଥବା ଗଣିତ ଅଲମ୍ପିଆଡ଼ ବିଷୟରେ ଶୁଣିନଥିଲେ। ଗଣିତ ଏବଂ ବିଜ୍ଞାନର ଗବେଷଣା ବିଷୟରେ ମଧ୍ୟ କେହି ଜାଣିନଥିଲେ। ବର୍ତ୍ତମାନ ସୁଭାଷ ଖୋଟ ଆଧୁନିକ ତତ୍ତ୍ୱାବଧାରକ କମ୍ପ୍ୟୁଟର ବିଜ୍ଞାନର ଜଣେ ଅଗ୍ରଣୀ ଚିନ୍ତକ। ସେ ବିଶ୍ୱର ସବୁଠାରୁ ଜଟିଳ ପ୍ରଶ୍ନଗୁଡ଼ିକର ସମାଧାନ କରି କମ୍ପ୍ୟୁଟର କ୍ଷମତା ଏବଂ ସୀମାକୁ ବୁଝିବା ପାଇଁ ନିରନ୍ତର ଗବେଷଣା ଜାରି ରଖିଛନ୍ତି। ସେ କେବଳ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ହିଁ ନୁହେଁ, ବରଂ ସମଗ୍ର ବିଶ୍ୱରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକମାନଙ୍କ ପାଇଁ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ତାଙ୍କର ଅନୁସନ୍ଧାନ ସବୁଠାରୁ କଠିନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସଠିକ ପଥ ପ୍ରଦର୍ଶନ କରୁଛନ୍ତି, ଯାହା ବିଭିନ୍ନ ପ୍ରୟୋଗ ଯାତ୍ରା ପରିଚାଳନା ବା ନାଭିଗେସନ୍ ଏବଂ ନେଟୱାର୍କ ସିଷ୍ଟମ ପାଇଁ ଅତ୍ୟନ୍ତ ଉପଯୋଗୀ। ତେବେ ପିଲାମାନେ, ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁଭାଷ ଖୋଟ କିପରି କଠିନ ପରିଶ୍ରମ କରି ଗୋଟିଏ ଛୋଟିଆ ସହରରେ ପାଠ ପଢ଼ି ଆଜି ବିଶ୍ୱସ୍ତରରେ ନିଜର ପ୍ରତିଭାକୁ ପ୍ରମାଣିତ କରିଛନ୍ତି, ସେ ବିଷୟରେ ତ ଅନେକ କଥା ଜାଣିଲ। ତୁମେ ମଧ୍ୟ ନିଜର ଆଗ୍ରହ ଅନୁସାରେ ଅଧ୍ୟବସାୟ ଓ ସାଧନା କରି ସେ ଦିଗରେ ଖୁବ୍ ଉଚ୍ଚକୁ ଯିବା ପାଇଁ ଚେଷ୍ଟା କରିବ।
1: ଶୁଣିଲ ତ ପିଲାଏ ଆଲୋଚନା ବଡ଼ ମଣିଷଙ୍କ କଥାକ୍ରମରେ ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁଭାଷ ଖୋଟ ତମ ପାଇଁ ଆଲୋଚନା କଲେ ଅପା ଅନିନ୍ଦିତା ବାବୁ। ତାହେଲେ ତମମାନଙ୍କୁ କେବଳ ଏତିକି କହିବି ନିଜ ଭିତରେ ଥିବା ଜିଜ୍ଞାସାକୁ ଜେଜେବାପାଙ୍କ କାହାଣୀ ଭଳି ସେମିତି ସାଇତି ନ ରଖି ପ୍ରଶ୍ନ ପଚାରିବା ଶିଖ। କିଏ ଜାଣିଛି ଭବିଷ୍ୟତରେ ତମେ ମଧ୍ୟ ସୁଭାଷ ଖୋଟଙ୍କ ଭଳି ଏକ ବିଶେଷ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବ ଏବଂ ଭାରତକୁ ଗର୍ବ ଆଣିଦେଇପାରିବ। କାର୍ଯ୍ୟକ୍ରମର ଶେଷରେ ଶୁଣିବା ଏହି ଗୀତଟି। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଗୀତ ତ ଶୁଣିଲ ପିଲାଏ, ଆଜି ତ ସମୟ ହୋଇଯାଇଛି ପୁଣି କଥା ହେବା ଏକ ନୂଆ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ହସୁଥାଅ, ପଢ଼ୁଥାଅ ଏବଂ ଆଗକୁ ବଢ଼ୁଥାଅ।

0: ଶେଷ ହେଲା କିଶୋର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ତାପରେ ପରେ ଶୁଣିପାରିବେ। ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: ପ୍ରଧାନମନ୍ତ୍ରୀ ଜୀ ନେ ଅପିଲ ବି କିଆ ହେ କି ଉନକା ଜୋ ସଜା ହେ ଉସକୋ ଶକ୍ତି ସେ ଶକ୍ତି ସଜା କେସେ ଦିଆ ଯାଏ ଉସମେଁ ସାରା ଟପ କ୍ଲାସ କେ ଓକିଲ ଲୋକ ବି ସାଥ ଦେ ତାକି ଜୋ ପେପର ଲିକ୍ ଜେସେ ପାପ କାମ କିଆ ହେ ଉନ ଲୋକୋ କୋ ଘୋର ସଖ୍ତ ସଜା ମିଲେ ଔର ଆଗେ ପେପର ଲିକ୍ ନହିଁ ହୋନେ କେ ଲିଏ ଶକ୍ତି ସେ ଜୋ କଦମ ଉଠାୟା ଗୟା ହେ ଉସକେ ବାରେ ମେଁ ବି ପ୍ରଧାନମନ୍ତ୍ରୀ ଜୀ ନେ ଜାନକାରୀ ଦିଆ।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜିକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ କହିଛନ୍ତି।
2: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
0: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ ଘରକୁ କ୍ରମିକ ନମ୍ଘର, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଏବଂ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା 10 ଫେବୃଆରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଓ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ

0: ଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଉଥିବା ବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ଜନ୍ମବିଧିରେ ଦର୍ଶନ ଦେଉଛନ୍ତି। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ତିନି ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ମହାଲିଂ ଏକ ବୈଠକରେ ଯୋଗଦେଇ ହସ୍ପିଟାଲ ଭିଭିଭୂମିର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଂ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3ଟି ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ତିନି ରଥର ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷକରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା GmbH ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ ଡିଏନ୍ଏ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ମିଲି ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ମାସର ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଦେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ଅଧିକ ଡୋଜ୍ ବଣ୍ଟନ କରାଯାଇ ସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଡେଙ୍ଗୁ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର, ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋହଲ୍ଲା ହେବାରୁ ସଂସଦର ଦୁଇ ଗୃହ ହେଲା ଆଇବା କାଲି ତକ ମୁଲତବୀ। ରାଜ୍ୟ ଏସ୍ଆଇଆର୍ ପ୍ରକ୍ରିୟାଥି ଆଇବା ସେପ୍ଟେମ୍ବର 6 ତାରିଖ ବାହାରବା ଚୂଡ଼ାନ୍ତ ଭୋଟର ତାଲିକା, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ତୃଣମୂଳ ସ୍ତରନ୍ନ ଅଙ୍ଗନବାଡ଼ି ସେବାକେ ବରକସ କରିବା ଲାଗି ଗଠନ ହେବା ପରିଚାଳନା କମିଟି। ଆଉ ପୁରୀନ ବାହୁଡ଼ାଯାତ୍ରା ଲାଗି ମୂଲ ହେଲା ପ୍ରସ୍ତୁତି, ଆଜ୍ଞାମାଳ ପାଇବା ଋତୁରୁ ସୁଭଦ୍ରାଙ୍କ ରଥକେ କରାଇଛେ ଦକ୍ଷିଣ ମୋଡ଼। ଏଥର ପୂରା ଖବର, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଆଉ ଅଲଗା ପ୍ରସଙ୍ଗକେ ନେଇକରି ହୋହଲ୍ଲା ଲାଗି ସଂସଦର ଦୁଇ ଗୃହକେ ଆଇବା କାଲି ତକ ମୁଲତବୀ ରଖାଯାଇଛେ। ଆଜି ମଧ୍ୟାହ୍ନ 12 ବଜେ ପହିଲା ମୁଲତବୀ ଭିତରୁ ଲୋକସଭା ସମ୍ମିଳିତ ହେବା ଋତୁରୁ ହୋହଲ୍ଲା ଭିତରେ ଭିନ୍ ଭିନ୍ କମିଟି ଲାଗି ସଦସ୍ୟ ନିର୍ବାଚନ ଲାଗି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହର ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକେ ଫେରିକରି ଗୃହ କାର୍ଯ୍ୟ ସୁରୁଖୁରୁତି ଚଲାବାରକେ ନିବେଦନ କରିଥିଲେ ଭିଲ୍ ଗୃହର ହୋହଲ୍ଲା ଲାଗି ରହିଥିଲା। ତା'ର ଋତୁରୁ ଗୃହକେ ଦୁଇପହର 2 ବଜେ ତକ ମୁଲତବୀ କରାଯାଇକରି ଗୃହ କାର୍ଯ୍ୟ ଫେର୍ ଘାଏ ମୁଲ ହୋଇଥିଲା ବେଲ୍କେ ସମାନ ପରିସ୍ଥିତି ଦେଖାଦେଇଥିବାରୁ ଆଇବା କାଲି ସକାଳ 11 ବଜେ ତକ ଲୋକସଭାକେ ମୁଲତବୀ ରଖାଯାଇଛେ। ରାଜ୍ୟସଭା ନଭିଲ୍ ସମାନ ସ୍ଥିତି ଦେଖାଯାଇଥିଲା। ପହିଲା ମୁଲତବୀ ଋତୁରୁ ମଧ୍ୟାହ୍ନ 12 ବଜେ ଗୃହ କାର୍ଯ୍ୟ ଫେର୍ ଘାଏ ମୁଲ ହେଲା ଋତୁରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କର ଆସନକେ ଯାଇକରି ସହଯୋଗ କରିବାର ଲାଗି କହିଥିଲେ, ହେଲେ ବିରୋଧୀ ସଦସ୍ୟମାନେ ସେଥି ଧ୍ୟାନ ନାଇଁ ଦେଇଥିଲେ। ତା'ର ଋତୁରୁ ରାଜ୍ୟସଭାକେ ଭିଲ୍ ଆଇବା କାଲି ସକାଳ 11 ବଜେ ତକ ମୁଲତବୀ ରଖାଯାଇଛେ। ଦେଶେ ଭବିଷ୍ୟତ ହେବାର୍କେ ଥିବା ଭିନ୍ ଭିନ୍ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଲିକ୍ ବାଗିର ଘଟଣା ଯେନ୍ତା ଫେର୍ଘାଏ ନାଇଁ ହେବା ସେଥିଲାଗି ସମକର ମିଳିତ ପଦକ୍ଷେପ ବହୁତ ଜରୁରୀ ହେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାଥି ଜଡ଼ିତ ଲୋକମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ଯୁବପିଢ଼ିଙ୍କ ସ୍ୱାର୍ଥ ସୁରକ୍ଷା ଦିଗେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍। ଗଣମାଧ୍ୟମକେ ସମ୍ବୋଧିତ କରିକରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍, ନିଟ୍ ପ୍ରଶ୍ନପତ୍ର ଲିକ୍ ବାବଦେ ଜାଣିବା ଋତୁରୁ କେନ୍ଦ୍ର ସରକାର ତୁର୍ତ୍ତି ପଦକ୍ଷେପ ନେବାର ମୂଲ କରିଛନ୍। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ଋତୁରୁ ଆଇବା ସେପ୍ଟେମ୍ବର 6 ତାରିଖ ଚୂଡ଼ାନ୍ତ ଭୋଟର ତାଲିକା ବାହାରିବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସୂଚନା ଦେଇଛନ୍। ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଏ ବାବଦେ ବିସ୍ତୃତ ସୂଚନା ଦେଇକରି ଶ୍ରୀ ଗୋପାଳନ୍ କହିଛନ୍, ଗଲା ଜୁଲାଇ 5 ତାରିଖ ଚିଠା ଭୋଟର ତାଲିକା ବାହାରିସାରିଛେ। ଜୁଲାଇ 5 ଅଗଷ୍ଟ 4 ତାରିଖ ତକ ଦାବି ଆଉ ଆପତ୍ତି ଦାଖଲ କରାଯିବା, ଜୁଲାଇ 4 ସେପ୍ଟେମ୍ବର 1 ତାରିଖ ତକ ନୋଟିସ୍ ଆଉ ଦାବି ଆପତ୍ତିର ସମାଧାନ କାମ କରାଯିବା, ଆଉ ସେପ୍ଟେମ୍ବର 6 ତାରିଖ ଚୂଡ଼ାନ୍ତ ଭୋଟର ତାଲିକା ବାହାରିବା ବୋଲି ଶ୍ରୀ ଗୋପାଳନ୍ କହିଛନ୍। ମୋଟ 58 ଲକ୍ଷ ଅଧିକା ଲୋକ ନୋଟିସ୍ ଦିଆଯାଇଥିବାର ଥିବା ବେଳେ ଏପତକ 7,93,490 ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ ପାଇଥିବା ଲୋକେ ବ୍ୟକ୍ତିଗତ ଭାବେ ଉପସ୍ଥିତ ନାଇଁ ରହିକରି ଅନ୍ଲାଇନ୍ ପୋର୍ଟାଲ୍ ଜରିଏ ଭି ବିଏଲ୍ଓମାନଙ୍କ ଜରିଏ କାଗଜପତ୍ର ଦାଖଲ କରିପାରିବେ। ରାଇଜେ ଆଇବା ପଞ୍ଚାୟତ ଆଉ ପୌର ନିର୍ବାଚନକେ ନେଇକରି ଭୁବନେଶ୍ୱରନ ରାଜ୍ୟ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟାଳୟନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛେ। ବୈଠକଟି ରାଜ୍ୟ ନିର୍ବାଚନ ଆୟୋଗଙ୍କର ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରିକରି କହିଛନ୍, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ଋତୁରୁ ଆଇବା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର 7 ତାରିଖ ତକ ଘରକେ ଘର ସର୍ଭେ କରାଯାଇକରି ଭୋଟର ତାଲିକା ତିଆରି କରାଯିବା, ଫେବୃୟାରୀ 10 ତାରିଖ ତକ ସବୁ ୱାର୍ଡର ଭୋଟର ତାଲିକା ବାହାରିବା, ଘରକେ ଘର ସର୍ବେକ୍ଷଣ କରାଯିବା ଲାଗି ଏ ମାସର 31 ତାରିଖ ତକ ଗୋଟିଏ ଦଲ ଗଠନ କରାଯିବା। ଏହି ଦଲଥି ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଆଉ ଆଶାକର୍ମୀମାନଙ୍କୁ ସାମିଲ କରାଯିବା ବୋଲି ଶ୍ରୀ ଦାସ କହିଛନ୍।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର୍ ଟୁ ଡୋର୍ ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର୍ ଟୁ ଡୋର୍ ସର୍ଭେ ହୋଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ଲାଗି ପଞ୍ଚାୟତ ଆଉ ପୌର ନିର୍ବାଚନ ଥି ଟିକେ ଡେରି ହେବା, ଜୁନା ବ୍ୟାଲେଟ୍ ବକ୍ସର ମରାମତି, ନୂଆ ବ୍ୟାଲେଟ୍ ବକ୍ସ ଘିନ୍ବାର ବାବଦେ ବୈଠକଟି ନିଷ୍ପତ୍ତି ହୋଇଛେ। ଜନେ ଭୋଟର ଦୁଇଟା ଜାଗାନ ଯେନ୍ତା ଭୋଟ୍ ନାଇଁ ଦେବେ ସେଥିଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କର ସଚିବ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଇବାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା, ଲୋକେ ଜନଶୁଣାଣୀ .odisha.gov.in ପୋର୍ଟାଲ୍ଥି ପଞ୍ଜୀକରଣ କରିପାରିବେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଲଗାୟତ ବର୍ଷା ଲାଗି ହୋଇଥିବା ଫସଲ ନୁକସାନ ଲାଗି ଜିଲ୍ଲା ପ୍ରଶାସନମାନଙ୍କ ନୁ ରିପୋର୍ଟ ମଗାଇଛେ ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇକରି କହିଛନ୍, ବଲାଙ୍ଗୀର ଆଉ କଟକ ଜିଲ୍ଲାପାଳ ନୁକସାନ ବାବଦ ରିପୋର୍ଟ ଦେଇସାରିଛନ୍। ଆଉ ଅଲଗା ଜିଲ୍ଲାମାନଙ୍କ ନୁ ଭିଲ୍ ରିପୋର୍ଟ ଆସିଲା ଉତରୁ ମୂଲ୍ୟାଙ୍କନ କରାଯିବା। ଯେନ୍ ଚାଷୀମାନେ ନୁକସାନ ସହିଛନ୍ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକେ ସିଧାସଳଖ କ୍ଷତିପୂରଣ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନ ପରିଚାଳନା କମିଟି ଗଠନ କରାଯିବା। ଏଥିଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ସବୁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛେ। ତୃଣମୂଳ ସ୍ତରର ଅଙ୍ଗନବାଡ଼ି ସେବାକେ ବରକସ କରବାର ଲାଗି ସକ୍ଷମ ଅଙ୍ଗନବାଡ଼ି ଆଉ ପୋଷଣ ଅଭିଯାନର ଦୁଇ ନମ୍ଘର କ୍ଷେପ୍ତି ଏହି କମିଟି ଗଠନ କରାଯିବା। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନେବାର ସହିତ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ଆଉ ଆବାହକ ରହିବେ ବୋଲି ଚିଠିଟି କୁହାଯାଇଛେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶୀ ଆଇ ଭୁବନେଶ୍ୱରର ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟି ଇଆର୍ପିସିସିର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଓଡ଼ିଶା ପୁଲିସ୍ର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ବିହାର ପଶ୍ଚିମବଙ୍ଗ ଛତିଶଗଡ଼ ଆଉ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଲ୍ ସିଏପିଏଫ୍ କେନ୍ଦ୍ରୀୟ ପୁଲିସ୍ ସଂଗଠନ ସିପିୟୁ ଆଉ ଭିନ୍ ଭିନ୍ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଭାଗ ନେଇଥିଲେ। ଭବିଷ୍ୟତଥି ରାଜ୍ୟମାନଙ୍କ ଭିତରେ ତାଲମେଲକେ ଅୟତ୍କା ବରକସ କରବାର ଲାଗି ନିୟମିତ ଏନ୍ତା ସମନ୍ୱୟ ବୈଠକ ଆୟୋଜନ କରବାରକେ ସ୍ଥିର କରାଯାଇଥିଲା। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚାରି ନମ୍ଘର ସମୀକ୍ଷା ବୈଠକ ହୋଇଯାଇଛି। ଏଥି ମୁଖ୍ୟ ଶାସନ ସଚିବ ରାଇଜେ ଥିବା କାରାଗାରମାନଙ୍କର ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ଆଉ ଅନ୍ତେବାସୀମାନଙ୍କର କଲ୍ୟାଣ ଲାଗି ସରକାରଙ୍କ ତରଫରୁ ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପର ସମୀକ୍ଷା କରିଛନ୍। 20 କାରାଗାରର କୃତ୍ରିମ ବୁଦ୍ଧିମତା ଏଆଇ ଆଧାରିତ ସିସିଟିଭି ଆଉ ଭିଡ଼ିଓ ଏନାଲିଟିକ୍ସ ବ୍ୟବସ୍ଥାର ସ୍ଥାପନା କାରଗାର କାନ୍ଥିର ଉଚ୍ଚତା ବଢ଼ାବାର ସହିତ ଡ୍ରୋନ୍ ବଡି କ୍ୟାମେରା ଆଉ ମୋବାଇଲ୍ ଫୋନ୍ ଚିହ୍ନଟ ଲାଗି ଭିନ୍ ଭିନ୍ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ରଥଯାତ୍ରା ଅବସରରେ ଜନ୍ମବେଦୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍। ଗଲାକାଲି ହେରାପଞ୍ଚମୀ ନୀତି ହେବା ଋତୁରୁ ମହାପୁରୁମାନଙ୍କର ବାହୁଡ଼ଯାତ୍ରା ଲାଗି ପ୍ରସ୍ତୁତି ମୂଲ ହୋଇଛେ। ମହାପୁରୁମାନଙ୍କୁ ଫେରଘାଏ ରତ୍ନବେଦୀକେ ଆଣବାର ଲାଗି ରଥମାନଙ୍କର ଦକ୍ଷିଣ ମୋଡ଼ ମୂଲ ହୋଇଛେ। ଶ୍ରୀଗୁଣ୍ଡିଚା ମନ୍ଦିରର ସକାଳ ଧୂପ ନୀତି ଶେଷ ହେବା ଋତୁରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କର ଅଭିମାନକେ ନଜରଥି ରଖିକରି ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ଦେଇଛନ୍। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରବା ଋତୁରୁ ମା ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଛନ୍। ତା ଋତୁରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିଲା। ଜବର ବର୍ଷା ହେବାନୁ ରଥ ଘିଚା ବନ୍ଦ କରାଯାଇଛି। ବଳଭଦ୍ରଙ୍କର ତାଳଧ୍ୱଜ ଆଉ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଇବାକାଲି ଦକ୍ଷିଣ ମୋଡ଼ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ପ୍ରଭୁ ଦଧିବାମନ ଆଉ ପତିତ ପାବନ ନଅଦିନିଆ ଯାତ୍ରାଥି ମାଉସୀମା ମନ୍ଦିରକେ ଯାଇକରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ସୁନାର ଅଳଙ୍କାରଥି ସଜେଇ ହୋଇକରି ଶ୍ରୀଜଗନ୍ନାଥ ବାମନ ରୂପଥି ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ଜନ୍ମବେଦିନ ବିରାଜମାନ ଅଛନ୍। ନୂଆପଡ଼ା ଜିଲ୍ଲାର ସବୁ ତହସିଲ କାର୍ଯ୍ୟାଳୟ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ମହେଶ୍ୱର ସାହୁ ମୁଖ୍ୟ ସମ୍ବାଦ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ବିଭିନ୍ନ ରାଷ୍ଟ୍ର ସହ ଭାରତର ଦ୍ୱିପାକ୍ଷିକ ରାଜିନାମା ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କରିଛି ସୁଦୃଢ଼ ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା କ୍ରମାଗତ ହଟ୍ଟଗୋଳ ଲାଗି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ସକାଳ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12:00 ଯାଏଁ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12:00 ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। 2:00 ପରେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବାକ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ, ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା। ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍କରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାଭକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଜୈବ ପ୍ରଯୁକ୍ତି, ପର୍ଯ୍ୟଟନ, ଆତିଥ୍ୟ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଛନ୍ତି। ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।
1: ଆର୍ଥିକ ସହଯୋଗ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧ କା ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହମ୍ ଆପଣ ଦ୍ୱିପକ୍ଷୀୟ ବ୍ୟାପାର କୋ ଦୁଗୁନା କରନେ ପର ବି ସହମତ ହୁଏ। ହମନେ ଆଇଟି, କୃଷି, ଫୁଡ୍ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ୍ସ, ଟେକ୍ସଟାଇଲ୍ସ ତଥା ଟୁରିଜିମ, ହସ୍ପିଟାଲିଟି ଅର୍ ଫିଲ୍ମ ମେକିଂ ସହିତ ପ୍ରମୁଖ କ୍ଷେତ୍ର ମେ ସହଯୋଗ ପର ଚର୍ଚ୍ଚା। ହମ୍ ସ୍ୱାସ୍ଥ୍ୟ ସେବା ମେ ସହଯୋଗ ପର ଆପଣ ଦ୍ୱିପକ୍ଷୀୟ ଏଗ୍ରିମେଣ୍ଟ କୋ ଭି ରିନ୍ୟୁଆଲ କର ରହେ ହେଁ।
0: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି। ଆଜି ସଂସଦ ଭବନ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଶ୍ୱାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସିଛନ୍ତି। ସମସ୍ତ ମନ୍ତ୍ରଣାଳୟରେ ସଂସ୍କାର ଅଣାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
2: ଛାତ୍ରୋ କେ ସାଥ ଖଡେ ହେଁ ହମ ଲୋଗ ଯୁବାଓ କେ ସାଥ ଖଡେ ହେଁ ଐସେ ମେ ଔର କୈସେ ହମ ଲୋଗ ମଜବୁତି ସେ ଖଡେ ହୋ ସକେ ୟେ ସୁଝାବ ଆପ ଦିଜିଏ ଅପନାଏଂଗେ ଆପକେ ହର ସୁଝାବ ଜୋ ଆପ ତଥ୍ୟୋ କେ ସାଥ ରଖିଏଗା। ପ୍ରଧାନମନ୍ତ୍ରୀ ଜୀ ନେ କଲ ଅପନେ ସମ୍ବୋଧନ ମେ ପାର୍ଲାମେଣ୍ଟ ଖୋଲନେ ସେ ପହେଲେ ବୋଲା କୋ ତଥ୍ୟୋ କେ ସାଥ ଚର୍ଚ୍ଚା ହୋଗୀ।
0: संसद रे बारंबार उपजुथिबा विश्रंखला पई विरोधी को समालोचना करी श्री पासवान कहिसंती वितर्क तथ्य उपर आधारित भए उचित एवं विरोध परिवर्ते एहा गृह भितरे गठनमूलक आलोचना रे सीमित रहिबा आवश्यक किंतु विरोधी माने एहा नकरी गृह रे बाधा सृष्टि करुछंती एवं संसद बाहरे जनसाधारण को विभ्रांत करुछंती बोली श्री पासवान अभियोग करिसंती। नार्कोटिक्स कंट्रोल ब्यूरो एनसीबी 27 देश सहित द्विपाक्षिक राजीनामा एवं 19 देश सहित बुझामणा पत्र जरिया निशाद्रव्य नियंत्रण क्षेत्र में आंतर्जातिक सहयोग को सुदृढ़ करिछि। लोकसभा एक लिखित प्रश्नर उत्तर दे आज गृह राष्ट्रमंत्री नित्यानंद राय कहते बेआईन निशाद्रव्य कारबार को रोकने सरकार विभिन्न पदक्षेप नहीं बेआईन निशाद्रव्य कारबार और निशाद्रव्य अपव्यवहार मुकाबला गतमास भिजन डॉक्यूमेंट और नार्कोटिक्स कंट्रोल 2026-2029 जारी म्यांमार नेपाल थाईलैंड श्रीलंका इंडोनेशिया सिंगापुर और अमेरिका भली देशगुड़िक सहित भारत निशा कारबार संबंधी प्रसंगे नियमित भाव महानिर्देशक स्तरीय द्विपाक्षिक आलोचना कर एनसीबी को मजबूत करने सारा देश में आंचलिक कार्यालय संख्या को 13-30 को वृद्धि करा बोली मंत्री कहते। भारतीय विमान बंदर प्राधिकरण एएआई एवं स्टील प्राधिकरण लिमिटेड सेल मध्य आज नूआदिल्ली में राउरकेला विमान बंदर संप्रसारित परिकल्पना एवं परिचालना चुक्तिनामा स्वाक्षरित होइछि। आंचलिक विमान संजोग को सुदृढ़ करिबा एवं ओडिशार सामाजिक आर्थिक विकास रे योगदान देबा पई उभय कर्तृपक्षक मिलित प्रतिबद्धता एही राजीनामा रे प्रतिफलित होईछि। भारतीय विमान बंदर प्राधिकरण अध्यक्ष विपिन कुमार को उपस्थित रे एही राजीनामा स्वाक्षरित होईछि। तृणमूल स्तरर डिजिटल नवसृजन को चिन्हट ओ प्रोत्साहन उद्देश्य रे केन्द्र सूचना और प्रसारण मंत्रालय आज जेम्स ऑफ इंडिया चैलेंज रो पायलट प्रोजेक्ट आरंभ करछि। वेब्स ओटीटी अंतर्गत माई वेब्स प्लाटफर्म निमित्त एहि चैलेंज नागरिक मानंकु सेमानक जिल्लार अनन्य कहानी एवं सांस्कृतिक ऐतिह्य को प्रदर्शित करुथिबा क्षुद्र भिडियो तयारी करबाकु मंत्रालय आमंत्रण करछि। अंशग्रहणकारी माने आसंता अगस्त मास 1 तारिखरु 31 तारिख पर्यंत एहि प्लाटफर्म माध्यम रे 1-3 मिनिटर भिडियो दाखल करिपरिबे। एही पदक्षेप देशव्यापी कार्यकारी हेबाकु थिबा बेले पायलट पर्यायर आंडामन एवं निकोबर द्वीपपुंज अरुणाचल प्रदेश चंडीगढ़ दाद्रा एवं नगर हवेली डामनड्यू गोवा एवं लद्दाख को अंतर्भुक्त करा जायछि। एही पदक्षेप रे प्रति जिला पई 20 जन डिजिटल सृजनकर्ता 50,000 टंकार जिला स्तरीय पुरस्कार 2,00,000 टंकार राज्य स्तरीय पुरस्कार एवं देशव्यापी प्रसारण समय 5,00,000 टंकार जातीय पुरस्कार प्रदान करा व्यवस्था करा जायछि। एही पदक्षेपर शुभारंभ करी सूचना एवं प्रसारण मंत्रालय सचिव चंचल कुमार कहते युवपीढ़ी सृजनशीलता को आगक आने मंच प्रोत्साहन जगैब। सामाजिक कर्मी सोनम वांगचो को तुरंत गुरुग्राम सफदरजंग हस्पिटाल मेदांत हस्पिटाल स्थानांतर करने दिल्ली हाइकोर्ट निर्देश देते। सोनम पत्नी गीतांजलि आंगमों द्वारा दाखल होता आवेदन शुणाणी कर मुख्य विचारपति जस्टिस डीके उपाध्याय एवं जस्टिस तेजस कारिया को नहीं गठित खंडपीठ यह निर्देश देते। केन्द्र सरकार पक्ष मामलार शुणाणी बेले सलिसिटर जनरल तुषार मेहटा कहते वांगचो को मेदांत हस्पिटाल स्थानांतर कर सरकार कौन आपत्ति ना तेज डाक्तरी परामर्श विरुद्ध कार्यकर्ता मेदांत डाक्तरखान डिस्चार्ज करने उचित नुहे। मामलार शुणाणी बेले सफदरजंग हस्पिटाल वांगचो चिकित्सा तदारख कर एम्सर डाक्तर खंडपीठ आलोचना करते मेदांत सोनम चिकित्सा उपर दिनराती नजर रखापी एक विशेषज्ञ दल गठन करने को हाइकोर्ट निर्देश देते। एसत गीतांजलि जितेबाला चाहिए डाक्तरखाना सोनम को भेटापी अनुमति दिजाक खंडपीठ निर्देश देते। क्रमागत दशमी दिन ईरान और युक्तराष्ट्र आमेरिका मध्य आक्रमण और प्रतिआक्रमण जारी रही। ईरान हरमुज प्रणाली दे जाउथिबा एक टैंकर उपर आक्रमण करिछि। उभय पक्ष हरमुज प्रणाली रे अवरोध उपर नियंत्रण पई संघर्ष जारी रखिछन्ति। ईरान एवं अमेरिका मध्य भंग होइथिबा मध्यवर्तीकालीन चुक्ति को पुनी थरे आरंभ करबा पई कूटनीतिज्ञ माने आज पाकिस्तान मध्यस्थतार एक बैठक मध्य करथिले। एहा सत्वे उभय राष्ट्र मध्य तिक्तता जारी रहिछि। संवाद शेष पूर्वरु मुख्य संवाद पुणि थरे विभिन्न प्रसंगरे विरोधी सदस्यक हट्टगोल जोगु संसदर उभय गृह आज दिनक पई मुलतवी। द्विपाक्षिक बंधुत्वपूर्ण संपर्क को अधिक सुदृढ़ करने नहीं भारत एवं उत्तर मासिडोनिया सहमत कहले राष्ट्रपति। विभिन्न क्षेत्र रे संस्कार नै गठनमूलक परामर्श आह्वान कले केन्द्र सरकार एवं तृणमूल स्तर रे डिजिटल नवसृजन को प्रोत्साहन प्रदान करबा लक्ष्य नै आरंभ हला जेम्स ऑफ इंडिया चैलेंज संवाद शेष हला
3: आपण माने कार्यक्रम सुनुचंदी आकाशवाणी कटक केन्द्र रो

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲ୍ଲୀ ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
1: ଯଦି ଇନ୍କେ ଯେନ୍ ପଢ଼ିହେଲା ରିଟାର୍ଡ ଟିଚର ମାନେ ଯେନ୍ ପଢ଼ଉଛନ୍, ସେ ଟିଚର ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅ ମାନଙ୍କର ଯେନ୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
0: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
2: ମୁଇଁ May 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏଇ ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢ଼ୁଥିଲା ସମୟରେ ମୁଁ ଟ୍ୟୁସନ୍ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରିଥିଲି। ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏଇ ଭାବନା ଥିଲା।
0: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ରିୟ ବାଗ କହିଛନ୍ତି,
3: କଟାପାଲ୍ଲୀରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକମାନେ ଗୋଟେ ଫ୍ରି ଟ୍ୟୁସନ୍ ଦେବାର ବଢ଼ିଆ ପ୍ରୋଗ୍ରାମଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ ମାନକେ ଯେନ୍ଟା ପଢ଼ା ହଉଛେ ତାଠାରୁ ଇଟାନେ ଡାଉଟ କ୍ଲିୟର ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍, ଘରେ ବି ଭଲ ହିସାବରେ ପଢ଼ି ପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ ତ ଏକଲା ପଢ଼ବା, କିନ୍ତୁ ଇନୁ କାଣା ହେବା ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକ ମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକ ମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞା ମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲ୍ଲୀ ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ୍ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
0: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲ୍ଲୀ ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସହରରେ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
4: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କୃଷି ସଂସ୍କାର କାର୍ଯ୍ୟକ୍ରମ।

0: दादा जुहार।
1: जुहार जुहार इब्बा। नोआल उठे कह रे जा हो पूजा ने।
0: हाँ दादा।
1: आज आमर बहन पहला थर करी बैठक आई जे सब जे बंधे हमता पहला थर दिन मूल से नहीं क्या।
0: हाँ दादा।
1: आगो तार मने आमर माँ बापा मन करते तार दादा मन करते नानी मन करते धीरे धीरे कि आम भी आऊच।
0: हाँ
1: जा हो आमर बैठक की आज नुआ बहन जन आई नुआ सांग जन आई जी सुन तो।
0: हाँ दादा।
1: आमर भारत देश आमर प्रधानमंत्री गोटे अल्प संख्यक मानकर लागि जन 15टा सूत्र करिछन जानिछु।
0: हाँ दादा जानिछ।
1: हाँ हाँ जा
0: किछि किछि जानिछ।
1: हाँ हाँ हाँ हाँ जा हो बढ़िया। बोले मैं कहाँ बोलती हेती कण हूँ सबु जातिर सबु धर्मर लोक मानक शिक्षार पाठ पढ़ाते सबको समान अवसर देवाटा है समस्त सबको सामान प्राथमिक पाठरे है तार उच्च प्राथमिक विद्यालय से सुधार करवाटा तापर से आर्थिक रोजगार के जो हो पार्बा से घर दुआर तमाम सरकारी स्तर से भी के मिल पार्बा समस्त को घर दुआर रहबार समान अवसर मिल पार्बा तापर से पढ़ा लिखा थी तार मैंने जेन्ता आम वृत्ति पाचन जेन्ता स्कलारशिप जेनटा पाचन से ना पाइबे से लगी व्यवस्था कराई आउ से भी केन्ता पुलिस थी आउ अमका थी भल भल जगह नौकरी पाई से सब व्यवस्था भी कराई से तार भी बुझलु तापर फिर से तार मैं इन्सुरेन्स भी करा जाउछि इन्सुरेन्स रो फायदा भी से माने पाई परबे एंता के ना
0: बले सरकार तो हमर लागि केतनी केते योजना करिसन।
1: हां हां सरकार करि जों एटा हमर अल्प संख्यक मानकर लागि भी सब विभिन्न धर्म मानकर लागि भी से मानकर लागि करि जों। आ तुमर चास बास केनता चली छे कहो।
0: चास बास तो बढ़िया चली छे दादा। आ तुमर आड़े जे
1: हमर आड़े बढ़िया चली छे धान दना तार माने एटा बुनाबुनी करुछ केनता अछरा अछरी करुछ बोलथिलि एटा।
0: हां एटा बुनाबुनी तो चली छे दादा एटा वर्षा भी बतर करी छे चास बास लागि
1: सब आड़े हमर भी हमता धान चली छे तापर मुग मुगा भी टिके बुनुछ।
0: हां
1: तापर मुफली भी टिके लगे दिछु। अच्छा जी सुन तो ई चास करबार कथा न मते गुटे कथाटे सुर पड़ला।
0: हां
1: आगो आज काय दिन ना जानछु तो आज होउछे
0: काय दिन है दादा।
1: हां जाने किरी काय दिन है दादा बोलसी आज होउछे हमें जने चासी को भेटमा।
0: हाँ
1: बोले आगो तांगर से कथा लागि दो दादा कथा लागबे हमें सुनम फिर कथा लागमा।
0: हां बोले चलो सिने।
2: आमर बैठक के आसीबार सब चाषी भाई बहन मान को जुआर आम तो जानी चास हिसाब जे भी जिते चाष करुचे चाषी हिसाब जिते जड़े चाष भी करुचे तो से चाष से जनता करुचे तार पहला काम है जे केन्ता करी दुई पैसा अतका आमदनी करी पार्बा आ केन्ता करी निज के टिके पैसा पतर अन करी टिके बिक्री बांजरी करी पार्बा आ निज के आर्थिक हिसाब टिके सुदृढ़ करी पार्बा तो से हिसाब आमर चाषी भाई मैंने सब बेले चेष्टितान तो एंता जदि आम देखबार के गले आमर केते केते नुआ चासी जेन माने व्यवसायिक भावे गोटे गोटे चास करी करी अतका आमदनी करी पारुछन आउर समाज ती निज के गोटे भल चासी हिसाबे ना रखी पेरिछन तो चालुन हेंता चासी जे की छतु चास करी करी निजर ना कमेछन आउ संबलपुर नु रही करी जुजुमुरा झांकरपाली पंचायत डुडुका कूद थाने ताकर फार्म देइछन से छती चाष से जगह करुछन आउ केन्ता करी से छती चाष करुछन आउ आधुनिक पद्धति जेन्टा कि वैज्ञानिक पद्धति रे से छतु चाष केन्ता हिसाब करुछन आउ गोटे अग्रणी चाषी हे पेरछन चालुन ताहाकु आमे पचरामा जे से छती चाष केन्ता करी करुछन आउ केन्ता बिक्री भट्टा करुछन आउ केन्ता दुई पैसा भल हिसाब आमदानी करी पारुछन। तांकर नाँ होचे शुभेन्द्र नंद आपनकु आमर बैठक के स्वागत जनाउछु। आज्ञा जुहार
3: नमस्कार।
2: तो पहला गोटे कथा कहूँ जे छतु चाष छती चाष करबाटा पहला आपन केन्ता करी मन कले आउ इटा के कां करी निजर चाष थी सामिल कले से बाबरे टिके कहुन।
3: आज्ञा छतीस चाषटा हूँ गोटे आजिकाल गोटे लाभदायक चाषटे
2: आज्ञा
3: इटा कम समय अमल दे पारुचे आउ इतार बजार दर बहुत है इतरे टिके खाली मेहनत लगुचे किंतु कम पैसा रे भल चास करी हबा इने भल पैसा भी कमे होचे हेति लागि मु छतु चास के ही बाछली।
2: छती चासटा जेन कम समय भितरे होचे बोलचन तो इटा केते दिन होचे।
3: छतु चास आमे बेट पकाबार 14 दिन भितरे छतु अमल हि जाउचे।
2: आज्ञा
3: 14 दिन भितरे अमल हला परे आमे छतु के सेटा के बिक्री करी करी मार्केट के पठौछु।
2: ତ ଏଟା ତ ବଢିଆ କଥାଟେ କହିଲେ ଯେ 14 ଦିନ ଭିତରେ ଆମେ ଯଦି ଆମର ଯେନ୍ କି ବି ଆମେ ଖର୍ଚ୍ଚ କରିଥିମା ତ 14 ଦିନ ଭିତରେ ସେ ଛତୁ ଚାଷ କରିକରି ତାହାକେ ବିକି କରି ଆମେ ଆମର ଯେନ୍ ଖର୍ଚ୍ଚଟା ବାହାର କରିକରି ଆମେ କେତେ ଲାଭ ପାଇମା ଯେ ଜଣା ପଡ଼ିଯିବା
3: ନିଶ୍ଚିତ।
2: ତ ଆଉ ଗୋଟେ କହୁନ୍ ଯେ ଇ ଯେନ୍ ଛତି ଚାଷଟା ଆପଣ ଯେନ୍ କରୁଛନ୍ ତ ସେ ଛତି ଚାଷ କେନ୍ତା ହିସାବେ କରୁଛନ୍ ସେଟା ଟିକେ କହୁନ।
3: ଛତି ଚାଷ ଲାଗି ଆମେ ପହଲା ଗୋଟେ ସେଟ୍ ବନାବାକେ ପଡ଼ସି
2: ଆଜ୍ଞା।
3: ସେଟ୍ ବନାଲା ପରେ ସେଟା ବାଉନ୍ସରେ ବନୁ କି ଆପଣ ଟିନର ସେଟ୍ ବନେଇ ପାରବେ
2: ଆଜ୍ଞା।
3: ଆମେ ସେ ଆର୍ମାଲି ବାଗିର ସେଟାକେ ବନାବାରକେ ପଡ଼ସି ଯେନ୍ଥିରେ କି ଛତୁ ବ୍ୟାଟ୍ ପଡ଼ି ପାର୍ବା
2: ଆଜ୍ଞା।
3: ପହଲା ଆମେ ସେ ବ୍ୟାଟ୍ ତିଆରି କରମା ସେ ତାରପରେ ଛତୁ ଲାଗି ଆମକେ ନଡ଼ା କାଟବାରକେ ପଡ଼ସି
2: ଆଜ୍ଞା।
3: ପୁଆଲ ନଡ଼ା କାଟବାରକେ ପଡ଼ସି ନଡ଼ା କାଟିକରି ଆମେ 8 ଘଣ୍ଟା ସେତାକେ ଚୁନଥି ଫର୍ମାଲିନ କିନ୍ତୁ ମୁଇଁ ସେ ଫର୍ମାଲିନ କେ ପ୍ରିଫର ନେଇ କରେ
2: ଆଜ୍ଞା।
3: ମୁଇଁ ଚୁନ କେ ଆମର ଯେନ୍ ଆଜିକାଲି ଦେଶୀ ଚୁନ ସେ ଦେଶୀ ଚୁନରେ ସେଟାକେ ବିଶୋଧନ କରାଯାଏସି। ବିଶୋଧନ କଲା ପରେ ସେଟାକେ ଆଣିକରି ବାହାରେ ରଖାଯାଏସି
2: ଆଜ୍ଞା।
3: ବାହାରେ ରଖିଲା ପରେ 2 ଘଣ୍ଟା ଶୁଖାଯାଏସି
2: ଆଜ୍ଞା।
3: ଖାଲି ଉଦା ଦିଶୁଥିବା କିନ୍ତୁ ହାତ ଲଗାଲେ ସେଟା ପାନି ନେଇ ଛୁଇଁ ହଉଥିବା ହେନ୍ତା ରହିଲେ ସେଟା ତାର ମାନେ ବତର ହେଇଥିସି
2: ଆଜ୍ଞା।
3: ସେଟାକେ ଆଣିକରି ଆମେ ବେଟ୍ରେ ପକାବାର ଲାଗି ପ୍ରସ୍ତୁତି ଆରମ୍ଭ କରୁନ
2: ଆଜ୍ଞା।
3: ଯେତେବେଳେ ବେଟ୍ରେ ପକାସୁଁ ଆମେ ଛତି ମଞ୍ଜି ଆଜିକାଲି ତ ବହୁତ ଜାଗାରେ ଛତୁ ମଞ୍ଜିର କଲଚର କରଉଛନ୍
2: ଆଜ୍ଞା।
3: ଆମେ ତାଙ୍କରନୁ ଘିନିକି ଆଣିକରି ରଖସୁଁ ଆଉ ଛତୁ ମଞ୍ଜି ବାହାର କରିକିରି ତାରପରେ ଆମେ ବେଟ୍ ପକାବାର ଆରମ୍ଭ କରସୁଁ
2: ଆଜ୍ଞା।
3: ବେଟ୍ ପକାବାର ଲାଗି ହେଲେ ଛତୁ ଲାଗି ଖାନା ଦରକାର
2: ଆଜ୍ଞା।
3: ସେଥିର୍ଲାଗି ଆମେ ଚୋଖଟ ପଞ୍ଜାବୀ ଚିନି କି ବେସନ ଯେନ୍ଟା ହେଲେ ୟୁଜ୍ କରିପାରମୁ ଯେହେତୁ ଛତୁର ଖାନା ସେଟା। ଆମେ ପହଲା ବେଟ୍ ପକାମୁ ତାର ଉପରେ ଆଉ ଗୋଟେ ଛତୁ ମଞ୍ଜି ଦେଇକରି ତାପରେ ତାର ଉପରେ ସେ ଖାଦ୍ୟ ମାନେ ଦେଇକରି ଫେର ଗୋଟେ ଏମିତି କରି ତିନ ଥାକ ଆମେ ପକାସୁଁ
2: ଆଜ୍ଞା।
3: ଆମେ ଯେନ୍ ନଡ଼ା ପ୍ରସ୍ତୁତ କରସୁ ସେ ନଡ଼ା 18 ଇଞ୍ଚ ହେଇଥିବାର କଥା
2: ଆଜ୍ଞା।
3: 18 ଇଞ୍ଚ ହେଇଥିବାର କଥା ଠିକ କରି ଏୟାର ନଉଥିବାର କଥା
2: ଆଜ୍ଞା।
3: ଆମେ ନଟା ତିନ ତିନ କରି ତିନ ଥର ଆମେ କଲା ପରେ ତାର ଉପରେ ଆଉ ଗୋଟେ ବିଡ଼ାରେ ଢାପି ଦେସୁଁ
2: ଆଜ୍ଞା।
3: ତାର ଉପରେ ପଲିଥିନ ଢାପି ଦେଇକରି ଆମେ ସେଟାକେ ସିଲ୍ କରିଦେସୁଁ
2: ଆଜ୍ଞା।
3: ସିଲ୍ କଲା ପରେ ଆମେ ସେଟାକେ ଏମିତି କରି ଛାଡ଼ି ଦେସୁଁ 5 ରୁ 7 ଦିନ ପରେ ଆମେ ସେ ଜରିକେ ଖୋଲସୁଁ
2: ଆଜ୍ଞା।
3: ଘଣ୍ଟେ କି 2 ଘଣ୍ଟା ଲାଗି ଖୋଲସୁଁ ଯେହେତୁ ଏୟାର ପାସ୍ କରବାର ଲାଗି। ସେତ୍କି ବେଲେ ଦେଖବେ ଝିଲି ମାନେ ହେଇଥିସି ସେନେ
2: ଆଜ୍ଞା।
3: ଆଉ ଛୋଟ ଛୋଟ ସୁର୍ଷ ବାଗିର ଛତୁ ମଞ୍ଜି ଫୁଟିଥିସି
2: ଆଜ୍ଞା।
3: ସେନୁ ତାର ଆଉ ଥୋଡ଼େ ଦିନ ଗଲା ପରେ ସେଟା ବଢ଼ସି। ତାପରେ 14 ଦିନ ଯେନ୍ତା ହେଇଯିବା ଛତୁ ଫୁଟି ବସି। ଏଇଟାକେ ସାଧାରଣତଃ ବର୍ଷା ମାସେ କରାଯାଏସି
2: ଆଜ୍ଞା।
3: ସେଥିର୍ଲାଗି ଇନେ ବେଶୀ ପାଣିର ଦରକାର ନାଇଁ ପଡ଼େ। କିନ୍ତୁ ଆଜିକାଲି ମାର୍ଚ୍ଚ ମାସ ନୁ ଅକ୍ଟୋବର ମାସ ତକ କରାଯାଉଛେ। ଖରା ମାସେ ବି ସେ ଛତୁ ଚାଷ କରାଯାଇ ପାର୍ବା
2: ଆଜ୍ଞା।
3: ସେନେ ତା ଟେମ୍ପରେଚର କେ ଯଦି ମେଣ୍ଟେନ କରାଯିବା
2: ଆଜ୍ଞା
3: ଆଉ ଭଲ ପଇସା କମେଇ ପାର୍ମା
2: ଆଜ୍ଞା। ତ ଏଇଟା ତ ଭଲ କଥାଟେ କହିଲେ ଯେ ଆଉ ଗୋଟେ କଥା ଯେନ୍ ଆମେ ଯେନ୍ ବ୍ୟାଟ୍ ବନାମା ବୋଲି ଯେନ୍ କହିଲେ
3: ଆଜ୍ଞା
2: ଗୋଟେ ଜାଗାରେ ବଉଁସ ଲାଗ୍ବା ବୋଲେ ଆଉ ଗୋଟେ ଜାଗାରେ ଟିନ୍ ଲାଗ୍ବା ବୋଲେ ତ ସେ ଟିନ୍ଟା କେନ୍ତା କରିବେ?
3: ମୁଇଁ ଛୋଟ ଚାଷୀର କଥା କହୁଛେ
2: ଆଜ୍ଞା।
3: ଆଜିକାଲି ସରକାର ବହୁତ ସାହାଯ୍ୟ ଦଉଛେ
2: ଆଜ୍ଞା।
3: ଇଥିର୍ ଲାଗି ଆମେ ଯଦି ହର୍ଟିକଲଚର ଅଫିସରେ ଯୋଗାଯୋଗ କର୍ମା ବୋଲେ ଛତୁ ଚାଷ ଲାଗି ସେମାନେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍। କିନ୍ତୁ ଜଣେ ଛୋଟ ଚାଷୀ ଯଦି ତାର ଚାଷ ଆରମ୍ଭ କରବା ଲାଗି ଚାହିଁବା
2: ଆଜ୍ଞା
3: ବେଲେ ସେ ବାଉଁଶର ବେଟ୍ ବି କରିପାରବା, ତଳେ ବି ପକେଇ ପାରବା, ଇଟା ଦେଇକରି ବି ସେ
2: କରିପାରବା। ତ ଏଇଟା ତ ବଢିଆ କଥାଟେ କହିଲେ ବେଡ୍ ଯେନ୍ ବନାବା ସେହି ସମୟ। ଆଉ ଆମର ଆଜ୍ଞା କହିଲେ ଆଗରୁ ଯେନ୍ ଗୋଟେ ବେଡ୍ରେ ଆମର 10 ବିଡ଼ା ନଡ଼ା ଲାଗ୍ବା ବୋଲି କହିଲେ
3: ଆଜ୍ଞା,
2: 18 ଇଞ୍ଚର ପହଲା 3 ବିଡ଼ା ଦେବେ, ତାର ଉପରେ ଫେର ଛତି ମଞ୍ଜି ଦେଇନେବେ ଆଉ ଛତିର ଖାଦ୍ୟ ଯେନ୍ଟା ଆମେ ବେସନ କହୁଛୁ ଓ ଚୋକଡ କହୁଛୁ ତ ସେଟା ଦେଇକରି ଫେର ଚାପେ ସେଟାକେ ଢାପି ନେବେ, ଫେର 3 ବିଡ଼ା ଥି ଫେର ଚାପେ ଭାଁରେ ଦେଇକରି ଫେର ମଝେ ବି ଦିଆ ଲାଗ୍ସି ତ ସେ ଭାଁରେ ଦେଇକରି ଫେର ଆମର ଫେର ଚାପେ ନଡ଼ା ଦେବେ ଆଉ ତାର ଉପରେ ନେଇକରି ଗୋଟେ ବିଡ଼ା ନଡ଼ାକେ ଆମେ ଢାପି ନେବି। ତ ଏଇ ସମୟ ଆଜ୍ଞା ତାମାନେ ଛତିର ବେଡ୍ ବନାବେ ବୋଲି କହିଲେ। ଆଉ ଗୋଟେ କଥା ଆମର ଚାଷୀ ଭାଇଙ୍କୁ କହୁନ୍ ଯେ ଆପଣ

0: ଆଉ ଯେ ନଡ଼ାକେ ବୁତ ରହୁଛନ୍, ତ ଏଇଟା କେତେ ପେନ୍ଥି ବୁତରାସନ୍ ଓ ସେ କେତେ ପେନ୍ଥି କେତେ ଚୁନ୍ ଦିଆ ହେସି?
1: 150 ଲିଟର ପାଣିରେ ଗୋଟେ ବସ୍ତା ଚୁନ୍ ଦେସୁ।
0: ଆଜ୍ଞା, ଏଇଟା ତ ବଢିଆ କଥା କହିଲେ ଯେ ଆମର ଯେ ନୂଆ ଚାଷୀ ଯେନ୍ମାନେ ବି ଅଛନ୍ ବା ଛୋଟ ଚାଷୀ ଯେନ୍ମାନେ ଆରମ୍ଭ କରବାର୍ ଲାଗି ଚାହୁଁଛନ୍, ତ ସେମାନେ ଯଦି 150 ଲିଟର ପେନ୍ଥି ଆମେ 2 କେଜି ଯଦି ଚୁନ୍ ଦେମା ବେଲେ ସେଟା ଠିକ୍ ହେବା। ତ ଏଇଥି ଆମେ କାଣା ପୁଆଲକେ ବିଶୋଧନ କର୍ମା ପହେଲା 8 ଘଣ୍ଟା ତକ, ତାର ପରେ ଛାଣିକରି ସେଟାକେ ମାନେ ଶୁଖାମା, ଯେନ୍ତାକି ମାନେ ପୁଆଲଟା ରୁ ପାଣିଟା ସବୁ ଖସି ଯିବା, ଆଉ ଛିଇଁଲେ ଖାଲି ତାକେ ଉଦା ଲାଗ୍ବା କିନ୍ତୁ ହାତେ ନ ଲାଗେ, ସେଟା ବତର ହେଲେ ଯେ ଛତୁ ଚାଷ ହେସି ବୋଲି କହିଲି। ତ ଆଉ ଗୋଟେ କଥା କହୁ ଯେ ଗୋଟେ ଛୋଟ ଚାଷୀଟି ଯଦି ଛତୁ ଚାଷ ଆରମ୍ଭ କରବା ବେଲେ ତାହାକେ କାଁ କାଁ ଜିନିଷ ଲାଗ୍ବା, କିମ୍ବା ଛତୁ ଚାଷୀ ଚାଷ କରବାର୍ ଲାଗି ଜଣେ ଆଗ୍ରହୀ ଚାଷୀଟିଏ ବେଲେ ସେ କେନ୍ କେନ୍ ଜିନିଷ ପହେଲା ମାନେ ଠିକ କରିକିରି ଛତି ଚାଷ ଆରମ୍ଭ କରବା?
1: ଆଜିକାଲି ତ ତଲେ ବି କରୁଛନ୍, ଆମର ଆମର ସେ କଟକ ସାଇଡ୍ ଆଡ଼େ ଗଜମୁଲା ବି ଛତୁ ଚାଷ କରୁଛନ୍।
0: ଆଜ୍ଞା, ତ ଛାଇ ଦରକାର,
1: ଛାଇ ଦରକାର,
0: ତ ସେ ଛାଇ ଯେନ୍ କରବା କିମ୍ବା ଛେ ଆମେ ଯେନ୍ କହୁଛୁ ଗଛ ତଲେ ହଉ କିମ୍ବା ଆମର ଘରେ ହଉ, ତ ଯେହେତୁ ସେ ସୁରକ୍ଷିତ ହିସାବରେ କରବାର୍ ଲାଗି ଚାହୁଁଛେ, ତ ଯେନ୍ତା କଲେ ବି ତାହାକେ ତ ଯେକୌଣସି ହଉ ଛାଇଟେ ଦରକାର, ଯେନ୍ତା ଆମେ ମଡୁଆ ମାରୁଛୁ କି ଚାଲ ଘର ଟାଇପ୍ର ବନୁଛୁ, ନଡ଼ା ଛିଉଛୁ କି ଆଜବେଷ୍ଟର କିଏ ଛିଉଛେ, ତ ସେନ୍ତା ସେମାନେ କରୁଛନ୍। ତ ଗୋଟେ ଛୋଟ ଚାଷୀଟେ କେନ୍ତା କରି ତାମାନେ ତାର ଛତୁ ଚାଷଟା ଆରମ୍ଭ କରବା ବୋଲେ ଯେନ୍ ଘରଟା ବନାବା ବା ଯେନ୍ ନଡ଼ା ପୁଆଲ ଦେଇକରି ସେ ଯେନ୍ ଛାଇଟା କରବା ସେଟା ସେ କେନ୍ତା କରି କାଁ କାଣା ଲାଗବା ଲଗାବା ଯେ ଯେନ୍ଟାକି ତାହାକେ ଶସ୍ତା ଥି ସେ କରିପାରବା?
1: ଦେଖ, ଛୋଟ ଚାଷୀମାନେ ସେ ମଡ଼ୁଆ ମାରିକରି ତ ଆପଣ ତ କହିଲେ ମଡ଼ୁଆ ମାରିକରି ସେ ନିଶ୍ଚିତ ରୂପରେ କରିପାରବା, ଆଉ ଆଜିକାଲି ତ ବାଉଁଶ ମିଳୁଛି।
0: ଆଜ୍ଞା,
1: ଆଉ ଯଦି ବି ନାଇଁ ମିଳିଲା କେନ୍ସି ପ୍ରକାରରେ ତଳେ ବି ଆପଣ ଛତୁ ଚାଷ କରିପାରିବେ, ତଳେ ସେ ବେଡ୍ ବନେଇ ଦେଇକରି ଆପଣ ଯଦି ଜରି ଢାପି ଦେବେ ଖାଲି ତଳ ସାଇଡ୍ଟା ନେଇ ବାହାରେ ଛତୁ, କିନ୍ତୁ ସବୁଆଡୁ ତାପରେ ଛତୁ ବାହାରବା।
0: ଆଜ୍ଞା, ତ ଏଇଟା ତ ବଢିଆ କଥାଟେ କହିଲେ ଯେ ଜଣେ ଯଦି ଗଛ ତଳେ ବି କରିପାରବା, ଆଜିର ସମୟ ଜଣେ ଛତି ଚାଷ କରିକରି ତାର ପରିବାରକେ ଭରଣ ପୋଷଣ କରିପାରବା କେ?
1: ହଁ, ନିଶ୍ଚିତ ରୂପରେ କରିପାରବା, ଏଥିଲାଗି କରିପାରବା କହୁଛେ, ଗୋଟେ ଛତୁ ବେଡ୍ ଆମେ ପକାମା ସେନେ ଯଦି ଆମର ଖର୍ଚ୍ଚା ହଉଛେ 50-70 ଟଙ୍କା।
0: ଆଜ୍ଞା,
1: କିନ୍ତୁ ଆମେ ମାର୍କେଟ ଦର ହଉଛେ 300 ଟଙ୍କା।
0: ଆଜ୍ଞା,
1: ଯଦି ଆମର ନୁ ଆସିକରି ବେପାରୀ ନେଇକରି ଗଲା ବେଲେ ଆମେ 200 ଟଙ୍କାରେ ବିକୁଛୁ।
0: ଆଜ୍ଞା,
1: ବେଲେ ଆମେ 150-130 ଟଙ୍କା ଆମେ ପ୍ରଫିଟ ପାଇପାରୁଛୁ।
0: ଆଜ୍ଞା,
1: ଜଣେ ଛୋଟ ଚାଷୀ ହେଲେ ବି ସେ 10ଟା ବେଡ୍ରୁ ଆରମ୍ଭ କରିପାରବା ନିଶ୍ଚିତ ରୂପରେ।
0: ଆଜ୍ଞା,
1: 10ଟା ବେଡ୍ ଲାଗି ତାକେ ଖର୍ଚ୍ଚା ହେନ୍ତା ତ ବେଶୀ ନେଇ ଲାଗେ, ଗୋଟେ ବେଡ୍ ପ୍ରତି ଆମେ ହିସାବ କରମା ଯେ 70 ଟଙ୍କା, 50-70 ଟଙ୍କା ଖର୍ଚ୍ଚା ହେବା।
0: ଆଜ୍ଞା, ବେଲେ 500-700 ଟଙ୍କା ସେ ଖର୍ଚ୍ଚା
1: ବିଲକୁଲ,
0: ତ ସେଥି ସେ କେତେ ଲାଭ ପାଇପାରବା?
1: 500-700 ଖର୍ଚ୍ଚା କଲା ବେଲେ
0: ତ 10 କେଜି କେ 200 ଟଙ୍କା ହିସାବରେ ସେ
1: 2000 ଟଙ୍କା।
0: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମର ଛୋଟ ଚାଷୀ ଯେନ୍ ମାନେ କି ଯାହା ଜମିବାରି ନେନ, ତ ସେମାନେ ଘରର ପଜାଡ଼େ ବି ମାନେ ଜାଗା ଟିକେ ଯଦି ଅଛେ, ତ ତାହାକେ ପୁଆଲ ପୁଲି ନଡ଼ା ନୁଡ଼ି ଛେଇ ଛୁଆ କରି ଯଦି ସେ ସୁବିଧା କରିବେ, ଆଉ ଯହ ନେଇ 20-30ଟା ବେଡ୍ ଯଦି କରିପାରବେ ବେଲେ ବି ନିଜର ଅନ୍ୟ କାମ କରିକରି ବି ତାକେ ଟିକେ ସମୟ ଯଦି ଦେବେ ବେଲେ ବି ହତକା କମାନିଟେ କରିପାରବେ
1: ନିଶ୍ଚେ। ଛତୁ ଚାଷ ଲାଗି ସକାଳେ 2 ଘଣ୍ଟା ଆଉ ସଞ୍ଜବେଳେ 2 ଘଣ୍ଟା ଦରକାର ଯଦି ବେଶୀ ଆକାରରେ କରୁଛନ୍।
0: ଆଜ୍ଞା,
1: ଆଉ ଯଦି ଛୋଟ ଆକାରରେ କରୁଛନ୍ ଘଣ୍ଟେ ସମୟ ଦେଲେ ବି ଆରାମସେ ଆପଣ ପ୍ରଫିଟ କମେଇ ପାରବେ।
0: ଏଇଟା ତ ବଢିଆ କଥାଟେ କହିଲେ ଯେ ଆପଣ କେତେଟା ବେଟ୍ କରୁଛନ୍?
1: ମୁଇଁ ପ୍ରଥମ ଆରମ୍ଭ କରିଥିଲି 20ଟା ବେଟ୍ରୁ।
0: ଆଜ୍ଞା,
1: ତାପରେ ବଢେଇକରି 40ଟା ବେଟ୍ ତକ ଯାଇଛେ।
0: ଆଜ୍ଞା, ବେଲେ ଥରକେ 40ଟା ବେଟ୍?
1: ହଁ, ତ ଗୋଟେ ଦିନେ 40ଟା ବେଟ୍ ରୋଟେସନ୍ ହେସି।
0: ଆଜ୍ଞା,
1: ତାପରେ ମୋର ହେନେ ଅଛେ ଥରକେ 40ଟା ବେଟ୍ ପକାମୁ ବେଲେ ମୁଇଁ 330ଟା ବେଟ୍ ପକଉଛେ।
0: ଆଜ୍ଞା,
1: ମୋର ସେଟ୍ରେ
0: ଆପଣ କେତେ ଦିନ ତକ ଏଟା କଣ୍ଟିନ୍ୟୁ ମାନେ ଚାଲିଛି ଆପଣଙ୍କର ପକାବାରଟା?
1: 300 ମୋର ବେଟ୍ର କେପାସିଟି ହଉଛେ 330-340।
0: ଆଜ୍ଞା, ବେଲେ 330-340 ବେଡ୍ଟା ଯେନ୍ ପକଉଛନ୍ ଆପଣ ସେ ଦିନକ 40ଟା ପକଉଛନ୍, 40ଟା ପକାଲେ କେଲ 40ଟା ପକାଲେ ପରଦିନେ 40ଟା ପକାଲେ ଏନ୍ତା ତାମାନେ ଚାଲିଛେ ସବୁଦିନେ ସେ ଛତି ବାହାରୁଥିବା, ଆଉ ସବୁଦିନେ ଆପଣ ବେଡ୍ ପକା ଯାଉଛନ୍, ଆଉ ତାହାକୁ ସେଇ ହିସାବରେ ଆପଣ ସେଥିରେ କାମ କରି ଯାଉଛନ୍।
1: ଛତୁଟା କାଣ ହେସି, ଥରେ ଫୁଟିଲା ପରେ ସେ ଛତୁ ଯେନ୍ ବେଡ୍ର ଉଠିଥିବା ଗୋଟେ ବେଡ୍ ପହଲା ପକା ହେଇଥିବା, ସେ ଛତୁର ସେ ପୁଆଳକେ ପୁରା ବାହାର କରାଯିବା।
0: ଆଜ୍ଞା,
1: ଆଉ ସେ ତାକେ ଫେର ଚୁନରେ ଘଷି ଘୁଷା କରି ବିଶୋଧନ କରିକିରି ଫେର ଗାଏ ପକାଯାଏସି।
0: ଆଜ୍ଞା, ବେଲେ ସେ ତଲ୍ କେ ବିଶୋଧନ କରାଯାଇଛି କି କାଣା?
1: ସେ ତଲ୍ କେ ବିଶୋଧନ ବି କରାଯାଇଛି, ଆଉ ଯେନ୍ ବେଟ୍ ରେ ସରିଗଲା
0: ଆଜ୍ଞା
1: ସେ ବେଟ୍ ଟାକେ ବି ଉଠେଇ ଦିଆ କରି ବିଶୋଧନ କରାଯାଇଛି, ଫେର୍ ପକାଯାଇଛି, ରୋଟେସନ୍ ଚାଲିଛି
0: ଆଜ୍ଞା।

0: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଜଣେ ଯଦି ବି ସବୁଦିନ ତାର କ୍ଷତି ବାହାରବାର ଲାଗି ଯଦି ଚେଷ୍ଟା କରବା ବେଲେ ତ ତାର ନିକେ ବେପାରୀ ପହଞ୍ଚିବେ। ତ ଆଉ ଗୋଟେ ଯେନ୍ ଆପଣ ଯେନ୍ କରୁଛନ୍ ସବୁଦିନ 40 ଲେଖା ବେଲେ କେଜେ ଲେଖା ବାହାରବା ବୋଲେ 40 ବାହାରୁଥିବା ଆପଣଙ୍କର ସବୁଦିନ 40-50 ଲେଖା ବାହାରୁଥିବା ତ ତାର ବିକ୍ରିଟା କେନ୍ତା କରୁଛ?
1: ବିକ୍ରିଟା ଅଛନ୍ ମୁଁ ତ ସମ୍ବଲପୁରରେ ମାର୍କେଟିଂ ଆମର ମୋର ନିକେ ଆସିକରି ନେଇ ଯାଇସନ୍ ବେପାରୀ ମାନେ।
0: ଆଜ୍ଞା
1: ସାଧାରଣତଃ ବର୍ଷା ମାସେ ଟିକେ କମ ରେଟ୍ ରହିଛି
0: ଆଜ୍ଞା,
1: କିନ୍ତୁ ଆମେ ଖରା ମାସ ନୁ ଆରମ୍ଭ କରୁଛୁ।
0: ଆଜ୍ଞା
1: ଖରା ମାସରେ ମାର୍କେଟ ରେଟ୍ 300 ରହିଛି।
0: ଆଜ୍ଞା
1: ମୁଁ ସେଟା 200 କରୁଛି ଆଉ ବର୍ଷା ମାସ ରେଟ୍ ରହିଛି 200-220 ସେଟା ଆମର ନୁ ବେପାରୀ ମାନେ 150 ଆସିକରି ନେଇଯାଇସ।
0: ଆଜ୍ଞା ତ ଏଇଟା ତ ଭଲ କଥାଟେ କହିଲେ ଯେ ଆଉ ଗୋଟେ ଅଛେ ସରକାରୀ ପ୍ରୋତ୍ସାହନ କଥା। ସରକାର ଏଥିଲାଗି କେନ୍ କେନ୍ ସୁବିଧା ସୁଯୋଗ ଦଉଛନ୍ତି?
1: ମୁଇଁ ପ୍ରଥମେ ଆରମ୍ଭ କଲି, ଆରମ୍ଭ କଲା ପରେ ବର୍ଷେ ପରେ ମୁଇଁ ହର୍ଟିକଲଚର ଡିପାର୍ଟମେଣ୍ଟକେ ଗଲି।
0: ଆଜ୍ଞା
1: ତାଙ୍କର ଅଫିସର ମାନଙ୍କର ସାଙ୍ଗେ କଥା ଲାଗିଲି।
0: ଆଜ୍ଞା
1: ବୋଲେ ସେମାନେ ସେଡ୍ ବନେଇକରି ଆମକୁ 40% ସବସିଡି ଦଉଛନ୍।
0: ଆଜ୍ଞା
1: ଛତୁ ଚାଷ ଲାଗି ତୁମେ ସେଟ୍ ବନାବ, ସେଟ୍ ବନେଇ ଦେଲା ପରେ ସେମାନେ ଦେଖିକି ହେବେ, ଦେଖି ଆଇଲା ପରେ ଛତୁ ଚାଷ ଲାଗି ସେମାନେ ତମକୁ ଯାହା ବି ପଇସା ଦେବେ, ଯେତେ 2 ଲକ୍ଷ ଟଙ୍କାରୁ ଆରମ୍ଭ କରୁଛନ୍ ସେମାନେ।
0: ଆଜ୍ଞା
1: 2 ଲକ୍ଷ ସେନା 40% ସବସିଡି ରହୁଛି।
0: ଆଜ୍ଞା ବେଲେ 2 ଲକ୍ଷ ନୁ ମାନେ ଆମେ 80,000 ସବସିଡି ପାଇମା, ଆଉ ବାକି ଯେନ୍ 20,000 ସୁଝିବାର କେ ପଡବା। ବେଲେ ଏଇଟା ଯେନ୍ କହିଲେ 40% ସବସିଡିଟା, ତ ସେଟା କେନ୍ ହିସାବେ ବ୍ୟାଙ୍କ ଆମକୁ ଦଉଛେ କି ସେ
1: ଆପଣ ଯେନ୍ତା ଚାହିଁବେ, ଆପଣ ଚାହିଁବେ ବ୍ୟାଙ୍କ ଆଡୁ ବୋଲେ ବ୍ୟାଙ୍କ ଆଡୁ ବି ନା, ତ ହର୍ଟିକଲଚର ବାଲେ ବି ସେଟା ଇଏ ପ୍ରୋଭାଇଡ କରୁଛନ୍।
0: ଆଜ୍ଞା ଆଉ ସେ ସୁଝିବାର ଯେନ୍ ପଇସାଟା ଏଟା କେନ୍ତା କରି ସୁଝିବା?
1: ଆପଣ ସୁଝିବାରଟା ଥରକେ ବି ସୁଝି ପାରିବେ ନା, ତ କିସ୍ତି ହିସାବରେ ବି ଦେଇପାରିବେ।
0: ଆଚ୍ଛା କିସ୍ତି ହିସାବରେ ଦେଲେ ଟିକେ ଜବ ପଡ଼ୁଥିବ?
1: ଜବ ପଡ଼ୁଛି ଟିକେ।
0: ଆଜ୍ଞା ତ ଆପଣ କେତେ ଜଣଙ୍କୁ ସେନୁ ଲଗେଇଛନ୍ କାମରେ?
1: ମୁଇଁ ମୋର ତ ଏଛନ୍ 3 ଲାଗିଛନ୍।
0: ଆଜ୍ଞା
1: ତାପରେ ଟାଙ୍କିଟେ ବନା ହେଇଛେ, ବଡ଼ଟେ ଟାଙ୍କି।
0: ଆଜ୍ଞା
1: ତାପରେ ହର୍ଟିକଲଚର ଆରୁ ମୁଇଁ ଡିପ୍ ବୋରିଂଟେ ବି କୁଡ଼େଇଛେ ସେଥିର୍ ଲାଗି।
0: ଆଜ୍ଞା
1: ଡିପ୍ ବୋରିଂ ଥ୍ରୁରୁ ପାଣିର ସୁବିଧା କରାହେଇଛେ।
0: ଆଜ୍ଞା
1: 3 ଡେଲି କାମ କରୁଛନ୍।
0: ହଁ
1: ସେମାନେ ଦିନକ ତାଙ୍କର ଯେନ୍ଟା ଅଛେ 2-2 କାମ କରିବେ, ସେମାନେ ସକାଳୁ ଆସନ୍ବେ, ସେଇ ହିସାବରେ ମୁଁ ସେମାନଙ୍କୁ ତାଙ୍କର ମଜୁରି ଦେସି।
0: ଆଜ୍ଞା ବେଲେ ସେମାନେ ଯେନ୍ ମଜୁରୀ କାମଟା କରୁଛନ୍ ସେଟା ସବୁଦିନ କରୁଥିବେ?
1: ସବୁଦିନ କରୁଛନ୍।
0: ଆଚ୍ଛା ବେଲେ ଆମର ମାସିକିଆ ହିସାବରେ ସେମାନେ ତାଙ୍କର ମଜୁରି ନେଉଥିବେ?
1: ବିଲକୁଲ।
0: ଆଉ ଗୋଟେ କଥା କହୁନ୍ ଯେ ବର୍ଷା ମାସ ଖରା ମାସ ଭିତରେ ଜଣେ ଯଦି କ୍ଷତି ଚାଷ କରବା, ତ ବର୍ଷା ମାସେ ତ ତାପମାତ୍ରାକେ କିଛି କରା ନ ଲାଗେ, ଯେହେତୁ ବର୍ଷା ହେଇଥିସି ତାର ଯେନ୍ ବାୟୁମଣ୍ଡଲ ଥି ଜଳୀୟ ବାଷ୍ପଟା ଆର୍ଦ୍ରତା ଯେନ୍ଟା ଥି ସେଟା ରହିଛି, ଖରା ମାସେ ନାଇଁ ରହେ, ଖରା ମାସେ ତ ବାୟୁ ଶୁଷ୍କ ହେଇଯାଇଥିବା, ତ ସେ ଖରା ମାସେ ଜଳୀୟ ବାଷ୍ପ ବା ଆର୍ଦ୍ରତାକେ ରଖବାର ଲାଗି ଆପଣ କାଣା କରୁଛନ୍?
1: ଛତୁ ଚାଷ ଲାଗି ଆମକୁ ଟେମ୍ପରେଚର ଦରକାର ପଡ଼ସି 35-38 ଭିତରେ ରହିବାର କଥା, ତାର ଉପରକେ ହେଲେ ଛତୁ ଭଲ ନାଇଁ ହୁଏ।
0: ଆଜ୍ଞା
1: ଆଉ ହ୍ୟୁମିଡିଟି ରହିବାର କଥା 60-70 ଭିତରେ।
0: ଆଜ୍ଞା
1: ଖରା ମାସ ଏସବୁ ହେଇନପାରେ ବୋଲିକି ଆମେ କାଁ କରସୁ, ଯେନ୍ ବେଡ୍ ବନାସୁ
0: ଆଜ୍ଞା
1: ସେନେ ବାଲି ପକାସୁ।
0: ଆଜ୍ଞା
1: ବାଲି ପକେଇକରି ସେନେ ପାଣି ସ୍ପ୍ରେ କଲେ ହ୍ୟୁମିଡିଟି କ୍ରିଏଟ୍ କରସି।
0: ଆଜ୍ଞା
1: ଆଉ ଛତୁଟା ହ୍ୟୁମିଡିଟି ରହେସି।
0: ଆଜ୍ଞା
1: ଏଥିର୍ଲାଗି ଆମକୁ ଜଣେ ଯଦି ଖରା ମାସ କରବା ସେଥିର୍ଲାଗି ସେ ତଳେ ବାଲି ପକାବା,
0: ଆଜ୍ଞା
1: ପାଣି ସ୍ପ୍ରେ ଦରକାର।
0: ଆଜ୍ଞା
1: ଖରା ମାସେ ଟିକେ ଯତ୍ନ ବେଶୀ ନେବାର୍କେ ପଡ଼ସି, ସେ ବେଡ୍ ମାନେ ଟେମ୍ପରେଚର କେତେ ରହୁଛି, ବେଡ୍ ମାନେ ଗରମ ହେଲେ ସେଟାକେ ପାଣି ସ୍ପ୍ରେ କରବାର କଥା, ପ୍ରତ୍ୟେକ 2 ଆସିକରି ଦେଖିବାର କଥା, ଯଦି ବେଡ୍ ଗରମ ଅଛେ ବୋଲେ ପାଣି ସ୍ପ୍ରେ କରବାର କଥା, ଏସବୁ ମେଣ୍ଟେନ କରବାର୍କେ ପଡ଼ସି।
0: ତ ଏଇଟା ତ ଭଲ କଥା ଟିକେ କହିଲେ ଯେ ମାନେ ବାୟୁର ଆର୍ଦ୍ରତାକେ ଦେଖିକରି ସେଟାକେ ସବୁବେଳେ ଦେଖବାର୍କେ ପଡ଼ସି, ସେଥିଲାଗି ଆପଣ ମେସିନ୍ ବି ଲଗେଇଥିବେ?
1: ହଁ ନିଶ୍ଚୟ ଫଗର ମେସିନ୍ ଲଗେଇଛେ।
0: ଆଚ୍ଛା ମାନେ ଆର୍ଦ୍ରତା ସେଟା ଜଣା ପଡ଼ୁଥିବା, ଆଉ ସେଥି ଯଦି କମ୍ ଆର୍ଦ୍ରତା ରହିଲା ଆମେ ଛତି ଯେନ୍ଟାକି ନା ଫୁଟି ପାରେ ବୋଲିଆ ଜାଣିଲା ବୋଲେ ସେ ଜାଗାରେ ଆମେ ପେନ୍ ସ୍ପ୍ରେ କରିକି ପେନ୍ ଚିଟି କରି ଏଇଟା ତାର ଆର୍ଦ୍ରତାକେ ବଢ଼େଇକରି ରଖମା, ଆଉ ତଲେ ସବୁଦିନ ସେ ତଲର ପ୍ରସ୍ତି ବେଲ୍ ପକେଇକରି ତାର ଉପରେ ପେନ୍ ଦେମା। ତ ଯାହା ଆମର ବୈଠକିକି ଆସିକରି ଏ ଛତି ଚାଷ ବାବଦ ଆମର ଚାଷୀମାନଙ୍କୁ ଏତିକି ଜିନିଷ କହିଥିବା ଲାଗି ଆପଣଙ୍କୁ ଧନ୍ୟବାଦ। ଆଜ୍ଞା ଜୁହାର
1: ଜୁହାର।
2: ଶୁଣିଲୁ?
3: ହଁ ଦାଦା ବଢିଆ ଲାଗିଲା। ଆଜ୍ଞା ଛତି ଚାଷ ବାବଦେ କେତନି କେତେ କଥା ଆମକୁ କହିଲେ,
2: ଛତି ଚାଷ ବାବଦେ କେତନି କେତେ କଥା କହିଲେ, କେତେଟେ କରୁଛନ୍ ସେ, ଆଉ ତାପରେ 3 ଲୋକ ଲଗେଇଛନ୍, ସେମାନେ ବି ଯେନ୍ 3 ଲୋକ ରଖିଛନ୍ ସେମାନେ ବି କିଛି କିଛି ପଇସା କମଉଛନ୍, ଇ ବି ତାଙ୍କର ଚଲିଛନ୍, ଆଉ ବେପାରୀ ବି ସବୁଠୁ ବଢିଆ କଥା ହଉଛେ ସେ କାଣା ବୋଇଲେ, ଛତିଟା ହଉଛେ ଗୋଟେ ଲାଭଜନକ ଚାଷ, ତାହେଲେ ଆମର ଯେନ୍ତା ଧାନ

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନଙ୍କ ପାଇଁ ଏଠି ଗୋଟିଏ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525757, IFSC ନମ୍ବର SBIN 00000599 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥୀ

0: ବାହିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଲୋଚନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ। ଆଲୋଚନା କରିଛନ୍ତି ଶରଦିନ୍ଦୁ ଭୂଷଣ ହୋତା।
1: ମାନବ ଜୀବନକୁ ଦେଖି ଶୁଣି ବୁଝି ଦ୍ରଷ୍ଟାପୁରୁଷମାନେ ଯେଉଁ ତତ୍ତ୍ୱ ଠଉରେଇଛନ୍ତି ତାକୁ ହିଁ ପ୍ରକାଶ କରି କହିଯାଇଛନ୍ତି ମଣିଷ ଦେହେ ଦିବ୍ୟ ଜ୍ଞାନ। କେବଳ କହିଦେଇ କଥା ସାରିନାହାନ୍ତି, ତା ସାଙ୍ଗରେ ଯୋଡ଼ି ପୁଣି ଆହ୍ୱାନ ଦେଇଛନ୍ତି ଏହି ଦିବ୍ୟ ଜ୍ଞାନର ଉପଲବ୍ଧି ପାଇଁ। ସେଇଠାରେ ହିଁ ମଣିଷ ପାଇଁ ଅସଲ ସମସ୍ୟାଟି ସୃଷ୍ଟି ହୋଇଯାଏ, କାରଣ ଅଭ୍ୟସ୍ତ ଧାରାରେ ଆମ ଭିତରେ ଏକ ଧାରଣା ପୈଟି ଯାଇ ବଦ୍ଧମୂଳ ହୋଇସାରିଥାଏ ଯେ ଦିବ୍ୟତ୍ୱ ବୋଲିବା ଜିନିଷଟି ଏଠୁ ବାହାରି ଯାଇ କୌଣସି ଏକ ନିକାଞ୍ଚନ ବା ନିଷଙ୍ଗ ଲୋକରେ ଚକା ପକାଇ ବସିଯାଇଛି। ତାକୁ ଛୁଇଁବା ବା ପାଇବା ଆମର ସାଧ୍ୟାତୀତ, ସେ ସବୁଦିନ ପାଇଁ ଆମ ହାତ ପାହାନ୍ତାର ବାହାରେ। ତତ୍ତ୍ୱଦ୍ରଷ୍ଟାମାନେ ଏହି ଅଭ୍ୟସ୍ତ ଧାରଣା ଉପରେ ହିଁ ଠୋକର ମାରି ଭାଙ୍ଗି ଦେଇଛନ୍ତି, ସଫା ସଫା ଜଣାଇ ଦେଇଛନ୍ତି ଯେ ଦିବ୍ୟତ୍ୱ ବାହାରେ କେଉଁ ଅପହଞ୍ଚ ଡାଳର ଫଳ ରୂପେ ରହିନାହିଁ, ଖୋଦ୍ ଆମ ଭିତରେ ହିଁ ରହିଛି, ଚାରିପାର୍ଶ୍ୱରେ ବ୍ୟାପ୍ତ ବିରାଜିତ ହୋଇ ରହିଛି। ଭ୍ରାନ୍ତ ଧାରଣା ଆମକୁ ନେଇ ଚେତନାହତ ଅବସ୍ଥାରେ ପକାଇ ଦେଉଥିବାରୁ ତା ସହିତ ଆମର କ୍ଷୀୟ ଛିଣ୍ଡି ଯାଉଛି। ସେହି କାରଣରୁ ଆମେ ଭେଦ ଦେଖୁଛୁ ଓ ତାରି ଆମରି ଭିତରେ ଜାତିବାରି ବଡ଼ ଶୁଚିବାୟୁଗ୍ରସ୍ତ ମାନସିକତାରେ ହିଡ଼ବାଡ଼ ପକାଇ ତଫାତ୍ ସୃଷ୍ଟି କରୁଛୁ। ତେଣୁ ଅସଲ ସମସ୍ୟାଟି ହେଉଛି କ୍ଷୀୟ ଛିଣ୍ଡିଯିବାର ସମସ୍ୟା ଏବଂ ତାରି ପରିଣାମରେ ନାନା ପ୍ରକାରର ଶଙ୍କା ଓ ଆଶଙ୍କାରେ ପଡ଼ିଯିବାର ସମସ୍ୟା। ଆମ ଅସ୍ତିତ୍ୱର ଏହି ହୀନସ୍ଥା ଅବସ୍ଥା ତତ୍ତ୍ୱଦ୍ରଷ୍ଟାମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିନାହିଁ, ସେମାନେ ତାହାର କାର୍ଯ୍ୟକାରଣକୁ ବିଶ୍ଳେଷଣ କରି ନିରାକରଣୀ ବ୍ୟବସ୍ଥା ସ୍ୱରୂପ ସର୍ବପ୍ରଥମେ ଆମର ଚେତନାହତ ଅବସ୍ଥାକୁ ସଜାଡ଼ି ତହିଁରେ ଲୁପ୍ତ ପ୍ରତ୍ୟୟର ପୁନଃପ୍ରତିଷ୍ଠା କରିଛନ୍ତି ଏବଂ ଆମ ପାଇଁ ଅପହୃତ ଦିବ୍ୟତ୍ୱ ବୋଧକୁ ପୁଣି ଗୋଟାମୋଟା ଉପଲବ୍ଧି କରିପାରିବାର ପଥ ପରିଷ୍କାର କରିଦେଇଛନ୍ତି। ସେଭଳି ବେତ୍ତା ପୁରୁଷମାନଙ୍କ ଉଦ୍ବୋଧନରେ ମାନବ ଚେତନା ସାମାନ୍ୟ ସାଷ୍ଟମ ହେବା ପରେ ପୁଣି ଏକ ଜିଜ୍ଞାସା ଉଙ୍କି ମାରେ ଯେ ଯଦି ଦିବ୍ୟତ୍ୱ ଆମରି ଭିତର ବାହାର ଆବରି ଚାରିପାର୍ଶ୍ୱରେ ଏମିତି ସଚରାଚର ବିରାଜିତ, ତେବେ ତାହା ରହିଛି କିଭଳି ଭାବରେ, ତାକୁ ଅନୁଭବି ପାରିବା ପୁଣି କିଭଳି ଭାବରେ ସମ୍ଭବ। ଚେତନାଗତ ଏହି ଦ୍ୱନ୍ଦ୍ୱ ପାଇଁ ଏକ ସମାଧାନୀ ସୂତ୍ର ଉଚ୍ଚାରିତ ହୋଇ କୁହାଯାଏ ସତ୍ତା ସଚ୍ଚିଦାନନ୍ଦମୟ, ଅର୍ଥାତ୍ ମନୁଷ୍ୟ ସତ୍ତାର ମର୍ମ ଦେଶରେ ସତ୍ୟ ଚେତନା ଓ ଆନନ୍ଦ ସ୍ୱ ସ୍ୱ ମହିମାରେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି ଏବଂ ଏହି ପ୍ରଚ୍ଛନ୍ନ ଉପାଦାନ ସମୂହ ହିଁ ତା ଅସ୍ତିତ୍ୱର ଦିବ୍ୟ ଉପାଦାନ। ସେଗୁଡ଼ିକୁ ଆବିଷ୍କାର କରିପାରିବା ଦିବ୍ୟତ୍ୱର ଉପଲବ୍ଧି ପଥରେ ମନୁଷ୍ୟ ପାଇଁ ସର୍ବପ୍ରଥମ ଆବଶ୍ୟକତା। ଅବିକୃତ ଭାବେ ସେଗୁଡ଼ିକୁ ଚିହ୍ନି ତାର ଉପଲବ୍ଧି ପାଇଁ ସକ୍ଷମ ହୋଇପାରିବାରେ ହିଁ ମାନବ ଚେତନାର ସୌନ୍ଦର୍ଯ୍ୟ ଓ ସାର୍ଥକତା। ଦିବ୍ୟତ୍ୱ ଆମ ଭିତର ବାହାର ଆବରି କେଉଁ ସ୍ୱରୂପରେ ବିରାଜିତ ହୋଇ ରହିଛି ସେ କଥା ଜାଣିସାରିବା ପରେ ବି ତ ଅଡ଼ୁଆ ତୁଟି ଯାଉନି, ପୁଣି ଏକ ଗୋଲକଧନ୍ଦାର ସୃଷ୍ଟି ହୋଇଯାଉଛି ଏହି ପ୍ରଶ୍ନକୁ ନେଇ ଯେ କିଭଳି ଭାବରେ ସତ୍ୟ ଚେତନା ଓ ଆନନ୍ଦ ମଧ୍ୟକୁ ବା ଗୋଟିଏ କଥାରେ କହିଲେ ଦିବ୍ୟତ୍ୱ ମଧ୍ୟକୁ ଅଧିଗମନ ସମ୍ଭବ ହେବ। ଏହି କଥାର ଦ୍ୱନ୍ଦ୍ୱରେ ଗୋଳେଇ ଘାଣ୍ଟି ହୋଇ ମଣିଷ ପୁଣି ମହା ବିପାକ ପଥରେ ପଡ଼ିଯାଏ। ଏହି ଅବସ୍ଥାରେ ହାତ ଧରି ଯିଏ ଚଳିବା କାଇଦା କୌଶଳ ବତେଇ ଦିଅନ୍ତି ଏବଂ ଚେତନାଗତ ସଙ୍କଟର ସମାଧାନ ଦେଇ ସଙ୍ଗତିଶୀଳ ଚଳଣୀ ପାଇଁ ପ୍ରଶସ୍ତ ରାଜପଥର ଉନ୍ମୋଚନ କରନ୍ତି ତାଙ୍କୁ ଆମ ଆଧ୍ୟାତ୍ମର ଭାଷାରେ କୁହାଯାଏ ସଦ୍ଗୁରୁ ପୁରୁଷୋତ୍ତମ। ଅସ୍ତିତ୍ୱର ସାର୍ବିକ ସଙ୍କଟକାଳୀନ ମୁହୂର୍ତ୍ତରେ ସିଏ ହିଁ ହୋଇ ଉଠନ୍ତି ମୁମୁକ୍ଷୁ ମାନବତାର ଅନ୍ତରଙ୍ଗତମ ପ୍ରେରଣା ସଙ୍ଗୀ। ସେଇଥିପାଇଁ ଆମ ଆଧ୍ୟାତ୍ମ ଜଗତର ଅଭିପ୍ସୁ ସାଧକ କଣ୍ଠରୁ ସକୃତଜ୍ଞ ଉଚ୍ଚାରିତ ହୋଇଥାଏ, ବିପାକ ପଥରେ ହାତ ଧରି ଯିଏ ଚଳିବା କାଇଦା ଶିଖାଇ ଦିଏ ତାଙ୍କୁ ହିଁ ଜାଣେ ଗୁରୁ ବୋଲି, ପାଇଲେ ତାଙ୍କୁ ଭୟ ନଥାଏ। ଏବେ ପୁଣି ସ୍ୱାଭାବିକ ପ୍ରଶ୍ନ ଉଠିପାରେ, ସଦ୍ଗୁରୁ ପୁରୁଷୋତ୍ତମ ଏମିତି କ'ଣ କରିପକାନ୍ତି ଯେ ତାଙ୍କ ପ୍ରେରଣାରେ ବାଟ ଚାଲିଲେ ଅସ୍ତିତ୍ୱର ସଙ୍କଟ ଟଳିଯିବ ଏବଂ ମଣିଷ ସମ୍ପୂର୍ଣ୍ଣ ନିରୁଦ୍ବିଘ୍ନ ଚିତ୍ତରେ ଯାଇ ତାର ଇପ୍ସିପ୍ତ ଗନ୍ତବ୍ୟରେ ପହଞ୍ଚିଯିବ। ସଦ୍ଗୁରୁ ପୁରୁଷୋତ୍ତମ ଆମ ଦୁର୍ଗତି ଭିତରେ ଥିବା ଅନ୍ଧାରକୁ କେବଳ ଦେଖନ୍ତି ନାହିଁ, କେବଳ ବିଲୁପ୍ତିକୁ ଦେଖନ୍ତି ନାହିଁ, ଅସ୍ତିତ୍ୱକୁ ଘେରି ରହିଥିବା ଯାବତୀୟ ଅନ୍ଧାର ଅଳନ୍ଧୁ ଭିତରୁ ସେ ଆଲୋକ ଉତ୍ତରଣର ପ୍ରତିଶ୍ରୁତିକୁ ଉତ୍ତୋଳନ କରି ଆଣନ୍ତି। ପତିତ ଓ ପାପାହତ ମାନବ ପାଇଁ ବି ଏକ ଦୀପ୍ତ ଭବିଷ୍ୟତ ଉନ୍ମୋଚନ କରିଦିଅନ୍ତି। ପତିତକୁ ଉଦ୍ଧାରର ବାଣୀ ଶୁଣାଇ କହିପାରନ୍ତି ମା ଭୈ ଚରୈବତୀ ଚରୈବତୀ। ଦିବ୍ୟତ୍ୱର ଅଧିଗମନ ପଥରେ ସଂଗ୍ରାମ ଯେତେ କଠୋର ହେଲେ ମଧ୍ୟ ମାନବ ତୋର ଭୟ ନାହିଁ, ଆଗେଇ ଚାଲ ଆଗେଇ ଚାଲ। ପରମ ଭରସାର ସୂଚନା ଦେଇ ସିଏ ହିଁ କହିପାରନ୍ତି, ମାନବ ମୁଁ ଜାଗି ଉଠିଛି, ତୋର ଆଉ ଭୟ ନାହିଁ, ଯାହା କିଛି କଳଙ୍କର ଭାରତ ମୁଣ୍ଡ ଉପରେ ବୋହିଛୁ ସବୁକିଛି ମୋ ମୁଣ୍ଡ ଉପରେ ଦେଇ ଝାଡ଼ିଝୁଡ଼ି ହୋଇ ସଫା ହୋଇଯା। ପୁଣି ପ୍ରେମ ବିଗଳିତକୁ ଆହ୍ୱାନ ଦିଅନ୍ତି, ଅମୃତର ହିଁ ସନ୍ତତି ତୁହି, ଅମୃତ ତୋର ଜୀବନଧାରା, ମରଣ ଭଜି ମରଣ ଖୋଜି ହେବୁରେ କିଆଁ ସର୍ବହରା। ସଦ୍ଗୁରୁ ପୁରୁଷୋତ୍ତମ ଆମକୁ ଆମର ପାପ ତାପ ଜ୍ୱାଳା ଯନ୍ତ୍ରଣା ସବୁକିଛି ମାଗନ୍ତି, ଆମକୁ ଆମର ସାର୍ବିକତା ସହ ଗୋଟାପଣେ ଚାହାନ୍ତି, ମୃତ୍ୟୁ ଓ ମିଥ୍ୟାମୟତା ମଧ୍ୟରୁ ଉଦ୍ଧାର କରି ଗୋଟିଏ ଉଡ଼ାଣରେ ସିଏ ଆମକୁ ଆମରି ଲାଗି ଅପେକ୍ଷା କରି ରହିଥିବା ସମ୍ଭାବନାମୟ ଆହୁରି କେତେ କେତେ ଅନୁପଲବ୍ଧ ଜଗତ ମଧ୍ୟକୁ ନେଇଯାଇପାରନ୍ତି। ସକଳ ପ୍ରକାରର ତୁଚ୍ଛତା କ୍ଷୁଦ୍ରତା ଓ ହୀନମନ୍ୟତାକୁ ଖସାଇ ଆଣି ସିଏ ଏକା ଅମୃତର ସନ୍ତାନ ରୂପେ ଆମକୁ ଆମର ମୂଳ ପରିଚୟ ଫେରାଇ ଦେଇପାରନ୍ତି। ଆମ ପାଇଁ ଆକାଂକ୍ଷିତ ମଙ୍ଗଳର ସଲ ମୁହୂର୍ତ୍ତଟି ଆସିଗଲା ବୋଲି ବିଶ୍ୱାସ ଦେଇଯାଆନ୍ତି। ହସାହତାଶ ଜର୍ଜରିତ ମାନବାତ୍ମା ଭିତରେ ପ୍ରତ୍ୟୟର ଦୀପ ଜାଳି ଇଙ୍ଗିତ ଦେଇଯାଆନ୍ତି ଯେ ମନୁଷ୍ୟ ଭିତରେ ତାର ଦିବ୍ୟତ୍ୱ ବିଦ୍ୟମାନ ରହି ତାର ଶୁଭତମ ଆକାଂକ୍ଷା ରୂପେ ଅଦମ୍ୟ ଓ ଅନପନୀୟ ଭାବରେ ଆପଣାକୁ ଅଭିବ୍ୟକ୍ତ କରିଦେବା ପାଇଁ ସତତ ପ୍ରୟାସଶୀଳ। ଜୀବନର ଯାବତୀୟ କ୍ଷେତ୍ରରେ ଅନ୍ତର ଉତ୍ସାରିତ ସେହି ଦିବ୍ୟ ପ୍ରୟାସ ପ୍ରତି ବିଶ୍ୱସ୍ତ ରହିବା ଏବଂ ତାକୁ ଆପଣାର ସକଳ କୃତ୍ୟକର୍ମ ଭିତରେ ଉକୁଟାଇ ଆଣିବା ହିଁ ମାନବ ଅସ୍ତିତ୍ୱର ଅସଲ ବୁନିଆଦ। ଦିବ୍ୟତ୍ୱ ଜାରି ରଖିଥିବା ପରମ ପ୍ରୟାସର ସଫଳତା ପାଇଁ ତାର ଉପଯୁକ୍ତ ଏକ ମାଧ୍ୟମ ହୋଇପାରିବା ପାଇଁ ସଦ୍ଗୁରୁଙ୍କର ଆହ୍ୱାନ। ତାଙ୍କ ଆହ୍ୱାନ ପ୍ରତି ପ୍ରତିସ୍ପନ୍ଦନ ଜଣାଇ ମାନବ ଯେତେବେଳେ ସକଳ କୁଣ୍ଠା ପରିହାର କରି ଉତ୍ଥାନପାଦ ହୋଇ ଉଦ୍ୟମ ଆରମ୍ଭ କରେ, ତାର ସମସ୍ତ ଦ୍ୱନ୍ଦ୍ୱ ବାଧା ବିଘ୍ନର ଦୂରୀକରଣ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦିଅନ୍ତି। ସଦ୍ଗୁରୁ ପୁରୁଷୋତ୍ତମଙ୍କ ଆହ୍ୱାନ ଓ ପ୍ରତିଶ୍ରୁତି ପ୍ରତି ଆସ୍ଥାଶୀଳ ହେଲେ ଅସ୍ତିତ୍ୱକୁ ଖର୍ବ ଓ ସୀମିତ କରି ରଖୁଥିବା ସକଳ କୁଣ୍ଠାର ମୋଚନ ହୁଏ, ଚେତନାର ସଂକୋଚନ ଦୂରୀଭୂତ ହୁଏ। ଚେତନା ପ୍ରସାରଣର ଫଳଶ୍ରୁତି ରୂପେ ଦିବ୍ୟ ଚେତନାକୁ ଧାରଣ କରିପାରିବାର ଆଧାରଗତ ସାମର୍ଥ୍ୟଟି ମଧ୍ୟ ଆପେ ଆପେ ଉପଲବ୍ଧ ହୋଇଯାଏ। ଦିବ୍ୟ ଚେତନାର ଉପଲବ୍ଧି ଫଳରେ ଅସ୍ତିତ୍ୱ ଭୂମିଟି ତାର ସମସ୍ତ ଉର୍ବରତା ସହିତ ପାଗ ହୋଇଯାଏ। ଉର୍ବର ଓ ଅନୁକୂଳ ଅସ୍ତିତ୍ୱ ଭୂମି ହିଁ ବୀଜାକାରରେ ରହିଥିବା ସମ୍ଭାବନାମୟ ଦିବ୍ୟତ୍ୱର ଅଙ୍କୁରଣ ପଲ୍ଲବନ ଓ ପ୍ରସ୍ଫୁଟନକୁ ସମ୍ଭବ କରାଏ। ଜୀବନର ଯାବତୀୟ ବ୍ୟାପାରକୁ ଏକତ୍ର ସମ୍ଭାଳି ଧରି ଏକ ଆଧ୍ୟାତ୍ମିକ ଦିବ୍ୟ ସତ୍ତାର ଆବିର୍ଭାବ ସ୍ୱତଃ ସମ୍ଭବ ହୋଇଯାଏ। ଦିବ୍ୟ ସମ୍ଭାବନାମୟ ସେଭଳି ଏକ ଆଧ୍ୟାତ୍ମିକ ସତ୍ତା ମଧ୍ୟକୁ ଉତ୍ତୋଳିତ ହୋଇଯିବା ପରେ ମାନବାତ୍ମାକୁ ନିତାନ୍ତ ସଙ୍କୁଚିତ ଓ ପ୍ରବଞ୍ଚିତ କରି ରଖିଥିବା ସୀମାଗୁଡ଼ିକ ଅପସରିଯାଏ। ସୀମାୟିତ ସତ୍ତା ଭୂମାୟିତ ହୁଏ, ସେତେବେଳେ ପ୍ରଚ୍ଛନ୍ନ ରହିଥିବା ଦିବ୍ୟତ୍ୱର ସମ୍ୟକ ଏକ ସାଧନ ରୂପେ ଜୀବନର ରୂପାନ୍ତର ଘଟେ। ଦିବ୍ୟତ୍ୱର ବୋଲମାନି ମଣିଷର ସମଗ୍ର ଜୀବନ ହୋଇଯାଏ ଯୋଗଯୁକ୍ତ ଓ ଯଜ୍ଞମୟ। ଅସ୍ତିତ୍ୱର ଉତ୍ତରଣ ଯାତ୍ରାରେ ସେଇତକ ସମ୍ଭବ ହୋଇଯିବା ପରେ ମନୁଷ୍ୟ ତାର କ୍ଷୟଛିଣ୍ଡା ଜୀବନର ଛତ୍ରଛତ୍ରୀ ଯେପରି ହନ୍ତସନ୍ତ ହେଉଛି, ଦିନେ ନା ଦିନେ ତାର ଅବସାନ ଘଟେ। ଜୀବନର ଉପର ସ୍ତରଟାରେ ଧାଇଁ ବୁଲି ଗଳଦ୍ଘର୍ମ ହେବା ଏବଂ ତାହାକୁ ହିଁ ଜୀବନ ବଞ୍ଚିବା ବୋଲି ଭାବିବାର ଭ୍ରମ ଦୂର ହୋଇଯାଏ। କାମନା ବାସନା ତାଡ଼ିତ ସକଳ ସନ୍ତାପ ଦୂର ହୁଏ। ପାର୍ଥିବ ଜଡ଼ମୟ ତାର ଅର୍ଗଳ ଭାଙ୍ଗି ଅଭିପ୍ସୁ ମାନବାତ୍ମାର ଉତ୍ତରଣ ଯାତ୍ରା ଚୈତ୍ୟସତ୍ତା ମଧ୍ୟକୁ ଉତ୍ତୋଳିତ ହୁଏ। ସଦ୍ଗୁରୁ ଏହିସବୁ ବିଶ୍ୱାସର ସନ୍ତକ, ସେହି ସନ୍ତକର ପ୍ରେରଣାକୁ ଜୀବନର ସତ୍ୟ ରୂପେ ପାଳିପାରିଲେ ଦିବ୍ୟତ୍ୱକୁ ଆଉ ଅପହଞ୍ଚ ଇଲାକାରେ କିଳି ହୋଇ ରହିବାକୁ ପଡ଼ିବ ନାହିଁ। ପାପ ଓ ପତନର ଭୟରେ ନିତ୍ୟ କାତର ହୋଇ ମଣିଷ ଆଉ ନରକ ଭୋଗ କରିବ ନାହିଁ। ବାହାରେ କୌଣସି ବିକଳ୍ପ ରକ୍ଷା କବଚର ସନ୍ଧାନରେ ବାହାରିବାକୁ ପଡ଼ିବ ନାହିଁ। ଆପଣା ଭିତରେ ନିତ୍ୟ ବର୍ତ୍ତମାନ ଦିବ୍ୟତ୍ୱକୁ ଅଣଦେଖା କରି ତାକୁ ଆଉ ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବାକୁ ପଡ଼ିବ ନାହିଁ। ସେତେବେଳେ ମାନବର ଆଧ୍ୟାତ୍ମିକ ନିର୍ବୋଧତା ତୁଟିଯିବ, ଆପଣାକୁ ଖଣ୍ଡିତ ଓ ଆଂଶିକ ଭାବେ ଦେଖିବାର ବାଗ ବଦଳିଯିବ, ସମଗ୍ରତା ମଧ୍ୟରେ ଆପଣାକୁ ଦେଖିବାର ପର୍ବଟି ଆରମ୍ଭ ହୋଇଯିବ। ମନୁଷ୍ୟ ଦିବ୍ୟ ପ୍ରେରଣାରେ ସମର୍ଥ ହେବ, ଅନ୍ଧାର ଭିତରେ ପଶି ଆଲୋକକୁ ଜୟ କରିନେବା ପାଇଁ, ମିଥ୍ୟା ଭିତରେ ପଶି ସତ୍ୟକୁ ଜୟ କରିନେବା ପାଇଁ ଏବଂ ସର୍ବୋପରି ନିଜ ଭିତରେ ପଶି ତାକୁ ଏକ ବିଶ୍ୱାତ୍ମ ଆନ୍ତରିକତା ଓ ଶ୍ରଦ୍ଧାମୟତା ଉଦ୍ଦେଶ୍ୟରେ ଜୟ କରିନେବା ପାଇଁ। ମଣିଷ ଦିବ୍ୟ ସତ୍ତାର ପ୍ରତିଭୂରୂପେ ସତ୍ତା ଉଚ୍ଛେଦକାରୀ ସକଳ ଝଡ଼ଝଞ୍ଜାର ପ୍ରତିପକ୍ଷରେ ଛିଡ଼ା ହେବା ପାଇଁ ସାମର୍ଥ୍ୟ ଅର୍ଜିବ। ସେତେବେଳେ ଯାଇ ମନୁଷ୍ୟ ଓ ମନୁଷ୍ୟତାର ଯଥାର୍ଥ ଘର ବାହୁଡ଼ା ସମ୍ଭବ ହେବ। ଆପଣା ଅସ୍ତିତ୍ୱ ଭାବରେ ଦିବ୍ୟତ୍ୱର ଯଥାଯୋଗ୍ୟ ଅଭିଷେକ ହୋଇଯିବା ପରେ ମାନବାତ୍ମା ଦିନତ ମୁକ୍ତ ହେବ। ସେତେବେଳେ ସେ ଓ ତାର ଦିବ୍ୟତ୍ୱ ପରସ୍ପରଠାରୁ ଆଡ଼େଇ ହୋଇ ରହିବେ ନାହିଁ। ସେତେବେଳେ ମନୁଷ୍ୟ ନିଜ ସମେତ ଏହି ସଂସାରକୁ ପରମ ଦିବ୍ୟତ୍ୱର ସାର୍ବଭୌମ କର୍ତ୍ତୃତ୍ୱ ହାତରେ ବିନା ଆପତ୍ତି ଓଜରରେ ଅଥଚ ପରମ ଆନନ୍ଦରେ ନେଇ ସଅଁପି ଦେବାକୁ ସମର୍ଥ ହେବ। ସେହି ସମ୍ଭାବନାର ପ୍ରତିଶ୍ରୁତି ଦେଇ ବୋଧେ ଋଷିକଣ୍ଠ ଉଚ୍ଚାରିଛି, ଜୀବନଟା ତ କୋଳାହଳ ପଛେ ଧାଏଁ ହଳାହଳ, ଗୋଟାଇ ନେ ତୁ ଅମର ଚଳନ ମଳୟା ନୀଳେ ଭାସି ଚାଲୁ। ଦିବ୍ୟତ୍ୱ ପାଇଁ ଆପଣାକୁ ଭାଜନ କରିବାକୁ ହେଲେ ନିମିତ୍ତ ହୋଇପାରିବା ତେଣୁ ସର୍ବପ୍ରଥମ ଆବଶ୍ୟକତା। ମାତ୍ର ଜୀବନକୁ ଈଶ୍ୱରଙ୍କର ନିମିତ୍ତ ରୂପେ ଗଢ଼ିବାକୁ ଉଦ୍ୟମ କରିବା ମାତ୍ରେ ସର୍ବପ୍ରଥମେ ଏହି କୋଳାହଳ ହିଁ ବାଦ ସାଧେ। ଯେଉଁ ପର୍ଯ୍ୟନ୍ତ କୋଳାହଳ ଆଡ଼କୁ ମନ ରହିଥିବ ସେ ପର୍ଯ୍ୟନ୍ତ ଦିବ୍ୟତ୍ୱର ନିମିତ୍ତ ହୋଇପାରିବାରେ ଯେତେ ଅନୁରାଗ ନଥାଏ, ମୁଁ ନିମିତ୍ତ ହୋଇପାରୁଛି ବୋଲି ସମସ୍ତେ ଦେଖନ୍ତୁ ଓ ଜାଣନ୍ତୁ ବୋଲି ତାଠାରୁ ଅଧିକ ସେହିଭଳି ଏକ ଅଭିମାନର ଆଡ଼ମ୍ବର ରହିଥାଏ। ଦୃଶ୍ୟମାନ ସମସ୍ତ କିଛି ଭେକ ଓ ପ୍ରଦର୍ଶନର ଅନ୍ତରାଳରେ ନିମିତ୍ତ ହୋଇଥିବା ରସଲ ପ୍ରତ୍ୟୟଟି ନିଜ ଭିତରୁ ମିଳେ। ଭିତରେ ସମ୍ମତ ହୋଇପାରିଲେ ଯାଇ ମଣିଷ ନିମିତ୍ତ ହୁଏ। ଅଭିମାନର ଆଡ଼ମ୍ବର ଥିବା ପର୍ଯ୍ୟନ୍ତ ମଣିଷ ଠିକ୍ ଠିକ୍ ନିମିତ୍ତ ହୋଇପାରେ ନାହିଁ। ତେଣୁ ଦିବ୍ୟତ୍ୱ ଉପଲବ୍ଧିର ତାଗିଦରେ ମଣିଷର କୋଳାହଳ ଆପେ ଆପେ ବନ୍ଦ ହୋଇଯାଇ ସମ୍ମତ ହୋଇଯିବାର ପ୍ରହର ଆସିଯାଏ। ଦିବ୍ୟତ୍ୱର ଆହ୍ୱାନରେ ଥରେ ସମ୍ମତ ହୋଇଗଲେ ତେଣିକି ସେ ଅନ୍ୟମାନଙ୍କ ତରାଜରେ ଆପଣାକୁ ପକାଇ କଦାପି ତଉଲିବାକୁ ଯାଏ ନାହିଁ। ଆପଣା ଭିତରୁ ଆପେ ହିଁ ପ୍ରମାଣଟି ପାଇଯାଏ। ତାକୁ ବେଷ୍ଟନ କରି ଆତଜାତ ହେଉଥିବା ପ୍ରତ୍ୟେକ ମଣିଷ ତାକୁ ତାର ସମଧର୍ମ ଜଣେ ଜଣେ ସହଯାତ୍ରୀ ପରି ମନେ ହୁଅନ୍ତି। ସେଇଥିରୁ ସେ ଜୀବନର ଆନନ୍ଦଟିକୁ ଖୋଜି ନେଇପାରେ। ସେ ଆନନ୍ଦ ହିଁ ତା ଜୀବନର ଅସଲ ଉଚ୍ଚାଟକ ବା ପ୍ରେରକ ରୂପେ ରହିଥାଏ। ଆନନ୍ଦାନୁଭବର ହର୍ଷ ପୁଲକିତ ଉଚ୍ଚାଟନରେ ସେ ମଗ୍ନ ବିଭୋର ହୋଇ ରହିଥାଏ। ଜୀବନର ଅସଲ ସାଧନାକୁ ଏକ ବିଶେଷ ଅର୍ଥରେ ନିଜ ଭିତରର କୋଳାହଳକୁ ଶାନ୍ତ କରିବାର ସାଧନା ବୋଲି କୁହାଯାଇପାରିବ। ଭିତର ଶାନ୍ତ ହୋଇଗଲେ ଦିବ୍ୟତ୍ୱର ସ୍ୱର ଶୁଣାଯାଏ। ସେତେବେଳେ ବହିଷ୍ଠର ଚେତନା ଅନ୍ତର୍ମୁଖୀ ହେବା ପାଇଁ ବାଟ ଫିଟିଯାଏ। ଦିବ୍ୟତ୍ୱ ଉପଲବ୍ଧି ପାଇଁ ଆମର ସାଧନାକୁ ଶୁଭମୟ କରି ରଖିବାକୁ ଗଲେ ଆମେ ତେଣୁ ଶାନ୍ତ ହୋଇଯିବାର ପ୍ରକ୍ରିୟାଟିକୁ ସତତ ଥାନ ଦେଇ ରଖିଥିବା। ତାହାପରେ ଯେଉଁ ସ୍ୱରଗୁଡ଼ିକ ଆମକୁ ମୋଟେ ଶୁଭୁନଥିଲା, ଦିବ୍ୟତ୍ୱ ପ୍ରଯୋଜିତ ସେହି ସ୍ୱରଗୁଡ଼ିକ ଅତି ଅବଶ୍ୟ ଶୁଣିପାରିବା ଏବଂ ତାହାରି ଲୟ ଧରି ସୋପାନ ପରେ ସୋପାନ ଅତିକ୍ରମି ଯାଇପାରିବା। ନିଜର ସମସ୍ତ ହିଡ଼ବାଡ଼ ଖାଲଖଣା ଅତିକ୍ରମି ନିର୍ଦ୍ଧାରିତ ଗନ୍ତବ୍ୟରେ ପହଞ୍ଚି ଯାଇପାରିବା। ତାପରେ ମୁଣ୍ଡ ସଡ଼କ କରି ଉଦାତ୍ତ କଣ୍ଠରେ ଉଚ୍ଚାରଣ କରିପାରିବା, ମୁଁ ଅମୃତର ସନ୍ତାନ, ଶକ୍ତିର ତନୟ, ମୋର ଆଉ ଭୀରୁତା ନାହିଁ, ଜଡ଼ତା ନାହିଁ, ଆଲୋକ ଆଡ଼କୁ ପଛ କରି ମୁଁ ଆଉ ଦୌଡ଼ିଯିବି ନାହିଁ ଏବଂ ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବି ନାହିଁ। ଅମୃତରେ ମୋର ଅଧିକାର ନିତ୍ୟ ସିଦ୍ଧ, ମୁଁ ଅମୃତମୟ, ସଚ୍ଚିଦାନନ୍ଦମୟ, ଅହଂ ବ୍ରହ୍ମସ୍ମି।
0: ଶୁଣିଲେ ଆଲୋଚନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ। ଆଲୋଚନା କରିଥିଲେ ଶରଦେନ୍ଦୁ ଭୂଷଣ ହୋତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଇଠି ଆଉ ଥରେ ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ଲୋକଗୀତର କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ କିଶୋରୀ ବେହେରା ଏବଂ ସାଥୀମାନେ, ଏବଂ ରାତି 10:00 ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। ଏହି ଗୀତିନାଟ୍ୟଟିକୁ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ସାହିଦ ପରଭେଶଙ୍କ ଦ୍ୱାରା ପରିବେଷିତ ସୀତାର ବାଦନ। କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଖୁବ୍ ଲୋକପ୍ରିୟ ମଧୁର ଭକ୍ତିପୂର୍ଣ୍ଣ ଏବଂ ଉତ୍ସାହବର୍ଦ୍ଧନକାରୀ ରାଗ ହଂସଧ୍ୱନି। ତବଲା ସଙ୍ଗତ କରିଛନ୍ତି ପଣ୍ଡିତ ଭଜୟ ଘଟେ।

ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି କିଶୋରୀ ବେହେରା ଏବଂ ସାଥୀମାନେ।

ଲୋକଗୀତର କାର୍ଯ୍ୟକ୍ରମରେ ଶୁଣୁଥିଲେ କୃଷ୍ଣଗୁରୁ ଭଜନ ପରିବେଷଣ କଲେ କିଶୋରୀ ବେହେରା ଏବଂ ସାଥୀମାନେ। ସାଥୀମାନେ ହେଲେ ଡୋଳାମଣି ଭୋଇ, ଉକିଆ ଭୋଇ, ସରୋଜିନୀ ଦୀପ ଏବଂ ଶ୍ରେୟା ଭୋଇ।

0: ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ। ପ୍ରଚାର କରୁଛୁ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ମହାରାଜ, ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଡ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବିଧାତା, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏ ଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ ଜନତା। ସେମାନେ ରାଜ୍ୟ ଚାହାନ୍ତିନି, କ୍ଷମତା ଚାହାନ୍ତିନି, ଅର୍ଥ ମଧ୍ୟ ଚାହାନ୍ତିନି, ଚାହାନ୍ତି କେବଳ ହଜିଯିବାକୁ ସେ ଜଗତର ନାଥ ଜଗନ୍ନାଥଙ୍କର ଚରଣାରବିନ୍ଦରେ।
2: ହଁ ମହାରାଜ, ସେଇ ବଳିଆର ଭୁଜ ତ ସମଗ୍ର କଳିଙ୍ଗର ଶାନ୍ତି ପ୍ରଗତିର ପ୍ରାଣକେନ୍ଦ୍ର, କଳିଙ୍ଗବାସୀଙ୍କ ଆତ୍ମା, ତାଙ୍କ ବିନା କଳିଙ୍ଗର ଅସ୍ତିତ୍ୱ କାହିଁ? ଆଉ ସେଇ ଅସ୍ତିତ୍ୱର ସାର୍ବଜନୀନ ପରିପ୍ରକାଶ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବ।
1: ନା ନା ମହାମନ୍ତ୍ରୀ, କଳିଙ୍ଗର ପ୍ରକୃତ କର୍ଣ୍ଣଧାର ତ ସେଇ ଛକା ନୟନ ପତିତ ପାବନ, ତାଙ୍କରି ନିର୍ଦ୍ଦେଶରେ ସବୁ କାର୍ଯ୍ୟ ପରିଚାଳିତ ହେଉଛି, ଗଜପତି ତ କେବଳ ନିମିତ୍ତ ମାତ୍ର।
3: କିନ୍ତୁ
1: କୁହନ୍ତୁ କୁହନ୍ତୁ ସେନାପତି।
3: ମହାରାଜ, ଏତେ ତ୍ୟାଗ ଓ ସାଧନର ପ୍ରତିଦାନରେ ଆମେ ଯେଉଁ ଶାନ୍ତି ଓ ପ୍ରଗତି ପଥରେ ଦ୍ରୁତ ଆଗେଇ ଚାଲିଛୁ, କେହି ଯଦି କେହି ଯଦି ତାର ପଥରୁଦ୍ଧ କରେ, ତାହେଲେ କ'ଣ ଭାତୃତ୍ୱର ନିଗଡ଼ ବନ୍ଧନର ଦୁଆଇ ଦେଇ ଆମେ ଚୁପେଇ ବସି ରହିବା?
2: ସେନାପତିଙ୍କର ଏହି ଆବେଗର ଭାଷା ମୋତେ ଆଉ ପାଦେ ଆଗେଇ ଯିବାକୁ ବାଧ୍ୟ କରୁଛି।
1: କୁହନ୍ତୁ ମହାମନ୍ତ୍ରୀ।
2: ମହାରାଜ, କିଏ ଯଦି ଏହି କଳିଙ୍ଗ ରାଜଶକ୍ତିର ଛତ୍ର ଛାୟା ତଳେ ଗଜପତି ବଂଶର ଦୁଆହି ଦେଇ ବିଦ୍ରୋହ ଘୋଷଣା କରେ, ତୁଚ୍ଛ ସ୍ୱାର୍ଥ ପାଇଁ ରାଜ୍ୟରେ ବ୍ୟଭିଚାର, ଭ୍ରଷ୍ଟାଚାର ଆଉ ଅରାଜକତାର ବୀଜ ବପନ କରେ,
1: ତେବେ ଅଙ୍କୁରୋଦ୍ଗମ ହେବା ପୂର୍ବରୁ ସେହି ବୀଜକୁ ସମୂଳେ ନିଶେଷ କରିବାକୁ ହେବ। ସେହି କାଳଦ୍ରୋହୀ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ, ଆଉ ସେମାନଙ୍କୁ ଦେଖିଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
4: ମୁଁ ଆପଣମାନଙ୍କର ଉକ୍ତିର ମର୍ମ ବୁଝୁଛି ମହାମନ୍ତ୍ରୀ।
3: ମୋର ଧୃଷ୍ଟତା ମାର୍ଜନ କରିବେ ଛାମୁ, ଆପଣଙ୍କ ଭାଇମାନେ ଏହି ମହାର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
1: ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ, ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ, ଆପଣ ମୁନି ଯାଇ ବିଦ୍ରୋହ ଦମନ କରିବାକୁ ଯିବି, ଆଉ ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇଦେବାକୁ ହେବ ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ପକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: କରଗତ କରିଛ। ଆଉ ସେଇଦିନ ଠାରୁ ଅଗ୍ରଜ ବିକ୍ରମଦେବ ଅରାଜକତାର ବୀଜ ବପନ କରିଛି ଏଇ ଉତ୍କଳ ଭୂଖଣ୍ଡରେ।
1: ନାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ପିତା ଆମକୁ ସର୍ବଶାନ୍ତ ଦାଣ୍ଡର ଭିକାରୀ କରିଦେଇ ଯାଇଛନ୍ତି।
2: ହଁ ପଦ୍ମନାଭ, ପିତା ଜାଣିଶୁଣି ସମସ୍ତ ପରମ୍ପରାକୁ ଭଙ୍ଗ କରି ପୁରୁଷୋତ୍ତମକୁ ଉତ୍କଳର ସମ୍ରାଟ ପଦରେ ଅଭିଷିକ୍ତ କରିଛନ୍ତି।
0: ମୁଁ କିନ୍ତୁ ତାକୁ ସେଇ ମହାର୍ଗ ସିଂହାସନ ଉପରୁ ଟାଣି ଆଣିବି କର୍ଦ୍ଦମାର୍ତ୍ତ ପଥ ପ୍ରାନ୍ତକୁ।
3: କିନ୍ତୁ ଭାଇ, ଏତେ କାଳ ବିଦ୍ରୋହ କରି ଆପଣ ପାଇଛନ୍ତି କ'ଣ? କେବଳ ଅଶାନ୍ତି, ଦୁଃଖ, ଯନ୍ତ୍ରଣା। ସମସ୍ୟାର କ'ଣ କେବେ ସମାଧାନ ହୋଇପାରିଛି?
0: ଉତ୍କଳର ରାଜ ସିଂହାସନ ମୋର ଜନ୍ମ ସିଦ୍ଧ ଅଧିକାର, ଆଉ ଏ ଅଧିକାରକୁ ସାବ୍ୟସ୍ତ କରିବାର ଶକ୍ତି ସାମର୍ଥ୍ୟ ମୋର ଅଛି।
4: ପ୍ରଣାମ ରାଜଭ୍ରାତା, ଆପଣ ମୋତେ ସମ୍ବାଦ ଦେଇଥିଲେ ଆସିବାକୁ?
0: ହଁ, ଆମେ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ବିଦ୍ରୋହ କରିଛୁ, ସେଇ ବିଦ୍ରୋହ ଦମନ କରିବା ପାଇଁ ପୁରୁଷୋତ୍ତମ ନିଜେ ଆସୁଛି। ତୁମେ ତୁମର ପାହାଡ଼ି ସୈନ୍ୟଙ୍କ ସହ ଆମକୁ ସହଯୋଗ କରିବା ପାଇଁ ମୁଁ ତୁମକୁ ଆମନ୍ତ୍ରଣ କରିଛି।
4: କ'ଣ କହିଲେ, କ'ଣ କହିଲେ ରାଜଭ୍ରାତା? ଗଜପତି ପୁରୁଷୋତ୍ତମଙ୍କ ବିରୁଦ୍ଧରେ ଅସିଧାରଣ କରିବାକୁ ଆପଣ ଆପଣ ମୋତେ କହୁଛନ୍ତି? ନା, ଅସମ୍ଭବ। ଆପଣମାନଙ୍କ ପରି ଶିକ୍ଷା, ସଭ୍ୟତା, ପାଣ୍ଡିତ୍ୟ ମୋର ନାହିଁ। ବିଜୟ ଚନ୍ଦ୍ରାକ୍ଷ ଏକ ଅନୁନ୍ନତ ପାହାଡ଼ି ରାଜ୍ୟର ଶାସକ, କିନ୍ତୁ ଯେକୌଣସି ମୂଲ୍ୟ ବିନିମୟରେ ଉତ୍କଳ ରାଜ ସିଂହାସନ ପ୍ରତି ବିଶ୍ୱାସଘାତକତା ମୁଁ କରିପାରିବି ନାହିଁ। ଆସୁଛି, ପ୍ରଣାମ।
3: ଧନ୍ୟ ଧନ୍ୟ ବିଜୟ ଚନ୍ଦ୍ରାକ୍ଷ, ଧନ୍ୟ ତୁମର ଦେଶଭକ୍ତି, ଉତ୍କଳର ରାଜ ସିଂହାସନ ପ୍ରତି ଆନୁଗତ୍ୟ ବାସ୍ତବିକ ବାସ୍ତବିକ ପ୍ରଶଂସନୀୟ।
0: ଚୁପ୍ କର,
5: କ୍ରୋଧ ସମ୍ବରଣ କରନ୍ତୁ ମହାରାଜ। ଉତ୍କଳ ସେନା ଚକଡ଼ା ଛାଡ଼ି ସାରିଲେଣି, ଆଗରୁ ସାବଧାନ ନ ରହିଲେ ପରିସ୍ଥିତି ଅଣାୟତ ହୋଇପଡ଼ିବ।

0: ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗମର କାକଳି ଦୂର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ଆକାଶର ନୀଳ ଜଳଦ ରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇ ଯାଇଛନ୍ତି।
1: ହଁ ଯେ ମା, ଆକାଶ ଯୋଉଠି ଧରିତ୍ରୀ ସହିତ ମିଶି ଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦେଶ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖୀ, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମୌଢ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇନି ସଖୀ।
1: ଜେମା ଦେଖିଲ, ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
0: ବା ବୀରପୁରୁଷଟି ସୁପୁରୁଷ, କି କ୍ଷିପ୍ର ଅସି ଚାଳନା, ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ବାରି ଛରି ପଡୁଛି, ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲକ୍ଷ୍ୟ। ଦେଖ ଦେଖ ସଖୀ, ଅରାତି ଛତ୍ରଭଙ୍ଗ ଦେଇଛି, ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି, କିନ୍ତୁ କିନ୍ତୁ କିନ୍ତୁ ଇଏ କ'ଣ ସଖୀ? ସିଂହ ଯେ ଶ୍ରାନ୍ତ, କ୍ଳାନ୍ତ, ଆହତ।
1: ହଁ ହଁ ଜେମା, ରଣକ୍ଳାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି, ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
2: ପାଣି, ପାଣି, ତୃଷାରେ ତୃଷାରେ କଣ୍ଠ ଫାଟି ଯାଉଛି।
0: ଆପଣ ଧୈର୍ଯ୍ୟ ଧରନ୍ତୁ ଭଦ୍ର। ମାୟା,
1: ଜେମା
0: ଯାଅ, ତୁରନ୍ତ ଜଳ ନେଇ ଆସ।
2: ଆପଣଙ୍କୁ ଆପଣଙ୍କୁ କଷ୍ଟ ଦେଲେ ଦେବି, କ୍ଷମା କରିବି।
0: ଏ କ'ଣ କହୁଛନ୍ତି ଆପଣ? ଏହା ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ, ଏଥିରେ କଷ୍ଟର ପ୍ରଶ୍ନ ଉଠୁଛି କୋଉଠୁ?
1: ନିଅନ୍ତୁ ଜେମା ଦେଇ ପାଣି।
2: ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବୀ, କୋଉ ଭାଷାରେ ଯେ କୃତଜ୍ଞତା ଜଣେଇବି ଭାବି ପାରୁନି, କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
2: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍ଗବ, ଆପଣଙ୍କ ପରିଚୟଟା ଜାଣିବାରେ କ'ଣ ବାଧା ଅଛି?
2: ନା ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନି ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
0: ଗଜପତି, ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମୌଢ଼ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅହୋ ଅହୋ ଭାଗ୍ୟ ମୋର! ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
2: ଉତ୍ତମ ସେନାପତି, ଏଇ ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
3: ପ୍ରଣାମ ଦେବୀ।
0: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ, ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
2: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବି। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ, ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ। ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
0: ପ୍ରଣାମ ମହାରାଜ।
2: ପ୍ରଣାମ।
3: ମହାମନ୍ତ୍ରୀ ମହୋଦୟ, ମହାରାଜ କଣ ଅସୁସ୍ଥ?
4: ନା, ସେପରି କିଛି ନୁହେଁ। ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
3: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
5: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
3: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
6: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୁଷ୍ଠ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା,
5: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ୍ବରେ ରୋମାଞ୍ଚ।
3: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
4: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
5: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
4: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା ବୈଦବ ତାଇଲା।

0: ଆସନ୍ତୁ ଆସନ୍ତୁ କାଞ୍ଚି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନା ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା, ଆପଣେ ଯାଦୃଶ୍ୟ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାର ସିଦ୍ଧି ସେପରି ହୁଏ। ମୁଁ ଗାଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସେ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଦାନ ହେଉ ମଣିମା।

0: କଣ ଦେଖୁଛି ମୁଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ଗଣପତିଙ୍କ ଆବିର୍ଭାବ କି ସୁନ୍ଦର ରୂପ ଗଜ ମୁଣ୍ଡ ସୁପକର୍ଣ୍ଣ ସମଗ୍ର କଳେବର ରକ୍ତ ରଞ୍ଜିତ ଚତୁର୍ଭୁଜରେ ପାଶ ଅଙ୍କୁଶ ବରାଭୟ ଶୋଭିତ ହେ ବିଘ୍ନନାଶନ ଗଜାନନ ଗଣପତି ହେ ଅଧମକୁ କ୍ଷମା କରନ୍ତୁ ପ୍ରଭୁ ଅପରାଧ ମାର୍ଜନା କରନ୍ତୁ ଅପରାଧ ମାର୍ଜନା କରନ୍ତୁ
1: ପ୍ରଭୁର ଏ କି ବିଚିତ୍ର ଲୀଳା ପଡ଼ାପଣ୍ଡା ଆପଣେ
2: ମହାରାଜ ପ୍ରଭୁଙ୍କ ଠାରେ ଗଣପତି ରୂପ ନ ଦେଖିଲେ କାନ୍ତି ନରେଶ ପ୍ରସାଦ ସେବନ କରିବେ ନାହିଁ ବୋଲି ଗୁହାରି କରିଥିଲେ ଗୁହାରି ଘେନା ହୋଇଛି ରାଜନଙ୍କର କାମନା ପୂର୍ଣ୍ଣ ହୋଇଛି
1: ପ୍ରଭୁ ଜଗନ୍ନାଥଙ୍କର ଯଦି ଏହା ଇଚ୍ଛା ତେବେ ଆଜିଠାରୁ ମାଦଳା ପାଞ୍ଜିରେ ସନନ୍ଦ ଲିପିବଦ୍ଧ ହେଉ ଶତକୁମ୍ଭ ଅଭିଷେକ ପରେ ପ୍ରଭୁ ଜଗନ୍ନାଥ ଗଣପତି ବେଶରେ ସଜ୍ଜିତ ହେବେ
0: ସାଧୁ ସାଧୁ ଧନ୍ୟ ମହାରାଜ ଆପଣଙ୍କ ଉଦାରତା ସାଧୁତା ପାଣ୍ଡିତ୍ୟ ବିଷୟରେ ଶୁଣିଥିଲି ଆଜି ଦେଖି ମୁଗ୍ଧ ହୋଇଛି ମହାରାଜ ଆଜିର ଏହି ପବିତ୍ର ଦିବସ ସମ୍ମୁଖରେ ପ୍ରଭୁ ଜଗନ୍ନାଥ ଓ ମୋର ଇଷ୍ଟ ଦେବତା ବିଘ୍ନରାଜ ବିଦ୍ୟମାନ ଆପଣଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକୁ ଅର୍ପଣ କରିବାକୁ ମୁଁ ବଚନବଦ୍ଧ ହେଉଛି ଆପଣଙ୍କର ସମ୍ମତି ନିଶ୍ଚୟ ମୋତେ ଆନନ୍ଦିତ କରିବ
1: ରାଜନ ଆପଣଙ୍କ କନ୍ୟା ସର୍ବଗୁଣ ସମ୍ପନ୍ନା ଯେକୌଣସି ରାଜପୁତ୍ର ତାଙ୍କୁ ପାଇଲେ ନିଜକୁ ଭାଗ୍ୟବାନ ମନେ କରିବେ କିନ୍ତୁ ଆପଣ ଯେ ମୋତେ ଯୋଗ୍ୟ ବିବେଚନା କରିଛନ୍ତି ଏହା ତ ମୋର ପରମ ସୌଭାଗ୍ୟ ରାଜନ ପ୍ରଭୁ ଜଗନ୍ନାଥଙ୍କର ନବଦିନ ବ୍ୟାପୀ ପବିତ୍ର ରଥଯାତ୍ରା ଉତ୍ସବ ଦର୍ଶନ କରିବା ନିମିତ୍ତ ଉତ୍କଳ ରାଜଭବନରେ ରହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି
0: ଏହା ହିଁ ମୋର ପରମ ସୌଭାଗ୍ୟ ରାଜନ

0: ମାଣିକ ମାଣିକ ମାଣିକ ଟିକେ ଶୁଣମ। ଆରେ ଅନ୍ତା, ହେଇ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ଦୋହଲି ଦୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ। ଆଉ
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁଡ଼ି ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ବା, ତମ ଦିଟାଙ୍କୁ ତ ମୁଁ ଚିହ୍ନିନି, କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଢିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭେକ ନାହିଁ। ଠକ୍ ଠକ୍ ମଦନ ଗୋସେଇ ଦେମା, ଦେଲୁ ଦହି ମୁନ୍ଦି ଦେ।
2: ନାଗର, ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ, ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
0: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭବ ଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରୀ ଗଞ୍ଜନ, ଆମେ ଅନାଦି ଅନନ୍ତ, ଗତର ଖଟେ ପତର ଗୋଟେ ଉଦର ଭରଣା କରିବୁ, ଆଲୋ ପୁଠି ଠୋକିନା ଫାଟି ଯିବନି।
1: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ। ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପଶ ନା।
2: କଣ କହିଲୁ ରେ ଅଳ ପଇସା ରହିଜଳା, ଅଭିସମ୍ପାଦ ଦବୁ ନା ନିଆଁ ପାଉଁଶ ଦବୁ ମ? ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡୁ ମୂଷାରେ ବୋପାକୁ ମଉସାଟା କି ପଳେଇବୁ। ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ, ଅଗସା ପାଟିରେ ଖାଏ।
1: ଆରେ ଆଦିଆ, ଏ ଆଦିଆ, ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ। ଭାଗବତ କହିନି, ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
0: ହରେ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଛ, ବର୍ତ୍ତମାନ ଜ ପଳାୟତି ସହଜୀବତି ଆପଳେଇ
1: ଚାଲ ପଳେଇ
0: ଆପଳେଇ
1: ଚାଲ ପଳେଇ।
2: ଆରେ ମଉସା, ତମେ ବୁଢା ମଣିଷ, ଏ ତାତିରେ ବାହାରି ନଥିଲେ କଣ ଚଳି ନଥାନ୍ତା?
3: କଣ କରିବି ରେ ମା, ଦୁଃଖୀ ଲୋକ, ସମସ୍ତେ ସିନା ମତେ ଛାଡି ଚାଲିଗଲେ, ଏ ନିଆଁ ନଗା ପେଟ ଚାଖଣ୍ଡ କତ ଅଛି।
2: ହଁ ମଉସା, ସବୁ କପାଳ, କାହା କରମକୁ ଖିରି ଖିରିସା, କାହା କପାଳକୁ ଲଡୁ, କାହା କରମକୁ ଖାରିଆ ଖଡ଼ା ଚୋବେଇ ଚୋବେଇ ମରୁ। ତମେ ଦହି ଟିକେ ପିଇଦିଅ ମଉସା, ଆତ୍ମା ଶାନ୍ତି ହେଇଯିବ।
3: ନାଇଁ ରେ ମା, ପାଖରେ କଉଡ଼ି ନାହିଁ, ଦହି ପିଇବି, ପେଜ ତୋରାଣୀ ସାତ ସପନ, ସେ ପୁଣି କରିବ ପୁରୀ ଭୋଜନ।
2: କଉଡ଼ି ତମକୁ କିଏ ମାଗୁଛି ଯେ ମଉସା, କଉଡ଼ି କଣ ସ୍ୱର୍ଗକୁ ନବ? ତମେ ଦହି ପିଇଲ, ପିଅ ନିଅ।
3: ଓହୋ, ଜୀବନଟା ରହିଗଲା ରେ ମା, ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ, ମୁଁ କଲ୍ୟାଣ କରୁଛି, ତୋ ଇଚ୍ଛା ପୂରଣ ହୋ ମା।
2: କଣ କହିଲ କଣ କହିଲ ମଉସା, ଜଗନ୍ନାଥ ମୋର ଇଚ୍ଛା ପୂରଣ କରିବେ, ସତେ ମୋର ଏଡ଼େ ବଡ଼ ଭାଗ୍ୟ ହବ।

0: ମହାରାଜ, ଦୂତ ଠାରୁ ଏ ଦୁଃସମ୍ବାଦ ଶୁଣି ମୁଁ ବଡ଼ ମର୍ମାହତ ହୋଇଛି ମହାରାଜ। ଏଥିରେ ଭବିଷ୍ୟତର ପାରିବାରିକ ସମ୍ପର୍କ ତୁଟିଯିବାର ସମ୍ଭାବନା ଅଧିକ।
1: କ'ଣ କହିଲେ କ'ଣ କହିଲେ ମହାମନ୍ତ୍ରୀ? ପାରିବାରିକ ସମ୍ପର୍କ, ସେ ସମ୍ପର୍କ ତ ତୁଟିଗଲା ମହାମନ୍ତ୍ରୀ, ଆଉ ସମ୍ଭାବନା କ'ଣ? କିନ୍ତୁ ଏ ସମ୍ପର୍କ ସ୍ଥାପନ କରିବାକୁ ମୁଁ ତ ପ୍ରସ୍ତାବ ଦେଇନଥିଲି। ପଦ୍ମାବତୀଙ୍କର ପାଣି ଗ୍ରହଣ କରିବାକୁ ମୁଁ ତ କାଞ୍ଚି ନରସିଂହଙ୍କ ନିକଟରେ ଭିକ୍ଷା ପ୍ରାର୍ଥନା କରିନଥିଲି।
2: ନା ଛାମୁ, ଅଯାଚିତ ଭାବରେ ସେ ପ୍ରସ୍ତାବକୁ ଉପସ୍ଥାପିତ କରିଥିଲେ, ବଚନବଦ୍ଧ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ।
1: ତେବେ କାହିଁକି ସେ ବଚନ ଭଙ୍ଗ କଲେ? କାହିଁକି ସେ ପୁରୁଷୋତ୍ତମକୁ ହୀନ ବୀର୍ଯ୍ୟ ଦୁର୍ବଳ ବ୍ୟକ୍ତିତ୍ୱ ଭାବରେ ଚିତ୍ରିତ କଲେ? କାହିଁକି କାହିଁକି ତାକୁ ଘୃଣିତ ହୀନ ଚଣ୍ଡାଳ କହି ସର୍ବଜନ ସମକ୍ଷରେ ଅପମାନିତ କଲେ? ସାଲ୍ଲୋ ନରସିଂହ, ତମର ଆସ୍ପର୍ଦ୍ଧା ସୀମା ଲଙ୍ଘନ କରିଛି। ତମେ ଦେଖିବ, ତମର ଗର୍ବୋନ୍ନତ ଉଦ୍ଧତ ଶିରସ୍ତ୍ରାଣକୁ ପଦାନତ କରି ତମର ସମସ୍ତ ବୈଭବକୁ ସାଗରର ଅତଳ ଗର୍ଭରେ ମୁଁ ନିକ୍ଷେପ କରିବି, ଆଉ ତମର କନ୍ୟା ପଦ୍ମାବତୀକୁ ବଳାତ୍କାର ଘେଣିଯିବି ରାଣୀ ହଂସପୁରକୁ।
0: ବଳାତ୍କାରରେ ଅଧିକାର ସାବ୍ୟସ୍ତ ହୁଏ ନା ମଣିମା? ଏହା ଅଧର୍ମ, ଅନ୍ୟାୟ।
1: ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ ମୋ ନିକଟରେ ବର୍ତ୍ତମାନ ମୂଲ୍ୟହୀନ ମହାମନ୍ତ୍ରୀ। କେବଳ ଶବ୍ଦାବଳୀ ପ୍ରୟୋଗ ନ କରି କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ।
2: ଛାମୁ, ଆପଣ ରାଜା, ପ୍ରଜାମାନଙ୍କ ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ। ଆପଣ ଧୈର୍ଯ୍ୟ ଧରନ୍ତୁ, କ୍ରୋଧ ସମ୍ବରଣ କରନ୍ତୁ।
1: ସତେ ତ, ମୁଁ ଯେ ଜଣେ ରାଜା, ମୁଁ କ୍ରୋଧିତ ହେବି ନାହିଁ, ଅଶାନ୍ତ ହେବି ନାହିଁ, ଅଧୈର୍ଯ୍ୟ ହେବି ନାହିଁ। ଜଣେ ଜଣେ ମୋତେ ଅପମାନିତ କରିବ, ହୀନ ଚଣ୍ଡାଳ କହି ତିରସ୍କାର କରିବ, ଆଉ ମୁଁ ସ୍ଥାଣୁ ପଙ୍ଗୁ ପରି ନିଚେଷ୍ଟ ହୋଇ ବସି ରହିବି? ବା ବା, ଚମତ୍କାର ଉପଦେଶ!
3: ନା ନା ସେନାପତି, ପ୍ରଜାମାନଙ୍କ ପରି ରାଜାର ମଧ୍ୟ ଗୋଟେ ମନ ଅଛି। ସେ ରାଜା ହେଲେ ବି ମଣିଷ।
0: ମହାରାଜ, ଯେଉଁ ଠାକୁରର ସେବା କାର୍ଯ୍ୟ ପାଇଁ ଠାକୁର ରାଜା ଆଜି ଲାଞ୍ଛିତ ଅପମାନିତ, ସେ ତ କେବଳ ରାଜାର ଅପମାନ ନୁହେଁ, ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କର ଅପମାନ। ତେଣୁ ତାରି ଉପରେ ଭରସା ରଖି ଧୈର୍ଯ୍ୟ ଧରିବାକୁ ମୁଁ ଅନୁରୋଧ କରୁଛି।
1: ଠାକୁର ଠାକୁର କହି ମୁଁ ମୋର ଶକ୍ତି ସାମର୍ଥ୍ୟ ପୁରୁଷକାରକୁ ଅମର୍ଯ୍ୟାଦା କରିପାରିବି ନାହିଁ ମହାମନ୍ତ୍ରୀ। ମୁଁ ସିଦ୍ଧାନ୍ତ କରିସାରିଛି, ଉପଦେଶ ନୁହେଁ, ଆଦେଶ ପାଳନ ହିଁ ଆପଣମାନଙ୍କର କର୍ତ୍ତବ୍ୟ। ସେନାପତି
2: ମହାରାଜ,
1: ସୈନ୍ୟବାହିନୀଙ୍କୁ ମୋର ଆଦେଶ ଜଣାଇ ଦିଅନ୍ତୁ, କାଲି କାଲି ପ୍ରଭାତରୁ ମୁଁ ଯୁଦ୍ଧ ଯାତ୍ରା କରିବି।
2: ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏଇ କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ, କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ। ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେ ବି ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା ନା ନା ନା ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
0: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ, ମଣିମା ଲଜ୍ଜା ଦିଅନ୍ତୁ ନାହିଁ।
2: ନା ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୁଚ୍ଛ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜା ଭାବରେ ରହିବାର ତାର କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।
3: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
2: ଭାଇ ଭାଇ ରାମଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
3: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡ଼ିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦେଶ ହେଲା ଯେ ଯାଅ, ମୋ ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର।
4: ଜୟ

0: ଆରେ ଜଗନ୍ନାଥ, କାଞ୍ଚି ଯୁଦ୍ଧକୁ ଆମେ ଯେତେବେଳେ ଯାଉଛେ ସେତେବେଳେ ମୋର ମନେ ହୁଏ ପୁରୁଷୋତ୍ତମକୁ ତୁ କ୍ଷମା ଦେଇଥିଲୁ ନା?
1: କ୍ଷମା? ମୁଁ କ୍ଷମା ଦେବାକୁ କିଏ ଭାଇ? ସେ ତାର ଭୁଲର ପ୍ରାୟଶ୍ଚିତ କରୁଛି, ପ୍ରାୟଶ୍ଚିତ ପରେ କ୍ଷମା ତ ତାର ପ୍ରାପ୍ୟ, ଏଥିରେ ମୋର ଦେବା ନ ଦେବାର ପ୍ରଶ୍ନ ଉଠୁଛି କେଉଁଠି?
0: ବାଃ, ସୁନ୍ଦର ସମୀକ୍ଷା! ତାହେଲେ ମାଣିକ ଗୌଡ଼ୁଣୀ, ତାର ପୁଣି କ'ଣ ପ୍ରାପ୍ୟ?
1: ମାତୃତ୍ୱ।
0: ମାତୃତ୍ୱ?
1: ହଁ ଭାଇ, ସବୁ ଜନନୀ ମା ନୁହନ୍ତି, ଆଉ ଜନନୀ ନ ହୋଇ ମା ସେ ତ ତପସ୍ୟା, ସାଧନା। ସତରେ ଭାଇ, ଯଦି ଏ ପୃଥିବୀର ସମସ୍ତ ନାରୀ ଜାତି ମାତୃତ୍ୱର ମମତ୍ୱବୋଧକୁ ନିଜ ଭିତରେ ଉଜ୍ଜୀବିତ କରିପାରନ୍ତେ, ତାହେଲେ ଚାରିତ୍ରିକ ସ୍ଖଳନରୁ ଦ୍ରୁତ ଅବକ୍ଷୟ ହେଉଥିବା ଏହି ସମାଜ ଧ୍ୱଂସର କରାଳ ଦାବାଗ୍ନିରୁ ରକ୍ଷା ପାଇଯାଆନ୍ତା।

0: ଦେଖ ମାଣିକ ଆସୁଛି, ଆସ ଶୀଘ୍ର ଆସ। ଭାରି ଟାଣ ଖରା ହୋଇଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁନ୍ଦେ ପାଣି ଦିଅନ୍ତୁ ନାହିଁ ମା।
1: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
2: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ। ନେ ପୁଅ ନେ,
1: ଦିଅ ଦିଅ ମା, ଦିଅ ଦିଅ ମା, ଦିଅ।
0: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
2: ଆରେ ପୁଅ ତମେ କଣ ଦି ଭାଇ, ତମର କଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
2: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳି ଯାଉଛି।
0: ବା ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
2: କଣ କହିଲୁ କଣ କହିଲୁ ଜଗା, ତମେ ଦୁହେଁ ମୋର ପୁଅ? ସତ କହୁଛୁ ସତ କହୁଛୁ ଜଗା? ଆରେ ବଳିଆ ଜଗା କଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ ମା ବିଲି ଡାକିଲୁ, ଆଉ ଥରେ ମା ବିଲି ଡାକେ।
0: ମା
1: ମା ମା,
0: ଏ ମା କଣ ହେଲା ତୋର, କହିଲୁ?
2: ଏ କଣ କହିଲୁ କଣ କହିଲୁ ଜଗା? ନା ନା ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କଣ ହବ?
0: ମା ମ ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ। ଆମେ ଯାଉଛୁ ମା।
3: ସେନାପତି, ପ୍ରଚଣ୍ଡ ରୌଦ୍ର ତାପରେ ଆମେମାନେ କ୍ଲାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
4: ଯଥା ଆଜ୍ଞା ମହାରାଜ।
2: ଜୁହାର ଛାମୁ, ମୁଁ ମାଣିକ ଦହି ବିକେ, ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ, ଖାଇଲେ ଶାସ୍ତାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
3: କଣ ହେଲା, ଉତ୍କଳର ଦୁଇ ଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି।
2: ହଁ ଛାମୁ, ଜଗା ମତେ କହିଲା ଏ ମୁଦି ମହାରାଜାଙ୍କୁ ଦବୁ, ସିଏ ପରତେ ଯିବେ। ନିଅନ୍ତୁ ଛାମୁ, ଏ ମୁଦି ନିଅନ୍ତୁ।
3: ଏ ସେନାପତି, ସେନାପତି, ଏ ଯେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଙ୍ଗୁରୀୟ। ପ୍ରଭୁ ପ୍ରଭୁ ତେବେ ମୋର କୁହାରି ଶୁଣିଛନ୍ତି ସେନାପତି। ଆଉ ଭୟ ନାହିଁ, ଆଉ ଭୟ ନାହିଁ, ଏଥର କାଞ୍ଚି ବିଜୟ ସୁନିଶ୍ଚିତ। ଧନ୍ୟ ଧନ୍ୟ ତୁ ମାଣିକ, କୋଟି କୋଟି କଳ୍ପ ତପସ୍ୟା କରି ମୁନି ଋଷିମାନେ ଯାହାର ଦର୍ଶନ ପାଇନାହାନ୍ତି, ତୁ ତୁ ତୋର ପୁଣ୍ୟ ବଳରେ ଏହି ଏହି ସୌଭାଗ୍ୟ ପାଇଛୁ ମା, ଜଗତନାଥଙ୍କ ସ୍ୱଚକ୍ଷରେ ଦର୍ଶନ କରିଛୁ।
2: ନାଇଁ ନାଇଁ ଛାମୁ, ସିଏ ଠାକୁର ନୁହନ୍ତି ମ, ସିଏ ପରା ମୋ ପୁଅ ଜଗା ଆଉ ବଳିଆ। ମୋର ଦୁଃଖ ପାସୋରା ରଙ୍କ ରତନ ଏଇ ବାଟେ ପରା ଯାଇଛି, ମୁଁ ଠିକ ଦେଖିପାରୁଛି। ଖରାରେ ଛାଉଁଳି ପଡ଼ିଛି ତା ମୁହଁ, ଧୂଳିରେ ଦିହଟା ଖସରା ଦେଖାଯାଉଛି। ହେଇ ଦେଖୁନାହାନ୍ତି ଦେଖୁନାହାନ୍ତି ଛାମୁ, ତା ପାଦ ଚିହ୍ନ କେମିତି ପଡ଼ି ପଡ଼ି ଯାଇଛି।

0: ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କୌଡି ନବ, ପୁଅର ସିରି ତୁଟି ଯିବନି। ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ ହେଇଛି ତୋର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

0: ଜନଙ୍କ ସମ୍ମୁଖରେ ମୋ ଉତ୍କଳର ମହାମନ୍ତ୍ରୀ ଦେବୀ ପଦ୍ମାବତୀଙ୍କୁ ନିର୍ଦ୍ଦେଶ ଦେଉଛି, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ଗଜପତି ପୁରୁଷୋତ୍ତମଙ୍କୁ ସ୍ୱାମୀ ରୂପରେ ବରଣ କରନ୍ତୁ।
1: ମହାମନ୍ତ୍ରୀ, ମହାମନ୍ତ୍ରୀ, ଆପଣ ଆପଣ ଏ କ'ଣ କହୁଛନ୍ତି? ମହାମନ୍ତ୍ରୀ,
2: ମୋର ଧୃଷ୍ଟତା ମାର୍ଜନା କରିବେ ସ୍ୱାମୀ। ଆପଣଙ୍କର ନିଜର ବିଚାରଧାରାକୁ ଯଦି ଆପଣ ନ ମାନିବେ, ତେବେ ମୋର କିଛି କହିବାର ନାହିଁ ମଣିମା। କିନ୍ତୁ ମୁଁ କହିବି, ଗଜପତି ନିଜେ କ'ଣ ସ୍ୱୀକାର କରିନାହାନ୍ତି ଏହି ସମୟରେ ତାଙ୍କର ଚଣ୍ଡାଳତ୍ୱକୁ? ମହାରାଜ କ'ଣ ମାନି ନେଇନାହାନ୍ତି ଏହା ତାଙ୍କର ଗୌରବ ଓ ପ୍ରତିଷ୍ଠାର ପ୍ରତୀକ ବୋଲି? ତେବେ କୁହନ୍ତୁ ସମ୍ରାଟ, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ମୋ ପାଖରେ ଥାଉ ଥାଉ ମୁଁ ଆଉ କେଉଁ ଚଣ୍ଡାଳ ଖୋଜିବି ଛାମୁ? ଏଥିରେ ଏହି ବୃଦ୍ଧ ସେବକର ଯଦି ଅପରାଧ ହୁଏ, ବିଚାରରେ ତ୍ରୁଟି ଥାଏ, ତେବେ ସର୍ବଜନ ସମ୍ମୁଖରେ ଯେକୌଣସି ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ମହାରାଜ।
1: ଚତୁରତାର ଇନ୍ଦ୍ରଜାଳରେ ମୋର ସମସ୍ତ ପଥ ଅବରୁଦ୍ଧ କରିଦେଲେ ମହାମନ୍ତ୍ରୀ। ମୋର ନିକ୍ଷେପିତ ତୀରକୁ ମୋରି ତୁଣୀରକୁ ପୁଣି ଫେରାଇଦେଲେ। ଆପଣଙ୍କ ଅକାଟ୍ୟ ଯୁକ୍ତି ନିକଟରେ ମୁଁ ପରାଜିତ ମହାମନ୍ତ୍ରୀ।
3: ଆପଣ ଆଉ ନିର୍ବାକ ବୋଲି ଚାହିଁଛନ୍ତି କ'ଣ ବଡ଼ପଣ୍ଡା? ଆପଣ ପ୍ରଭୁ ନିକଟରେ ମାଳା ବଦଳ କରନ୍ତୁ।
4: ଆସନ୍ତୁ ଆସନ୍ତୁ ମହାରାଜ, ଆସନ୍ତୁ ମା, ଅମୃତ ବେଳା ଗଡ଼ି ଯାଉଛି।
5: ଜୟ ଜଗତର ନାଥ ଜଗନ୍ନାଥଙ୍କର, ଜୟ ଜଗତର ନାଥ ଜଗନ୍ନାଥଙ୍କର, ଜୟ ଜଗତର ନାଥ ଜଗନ୍ନାଥ।

0: हंगामे और विपक्ष के कड़े विरोध के बीच ये विधेयक पारित हुआ। वायु गुणवत्ता प्रबंधन आयोग ने राष्ट्रीय राजधानी क्षेत्र में वायु प्रदूषण पर नियंत्रण के लिए लागू प्रवर्तन उपायों की समीक्षा की। प्रवर्तन कार्यबल की बैठक के दौरान आयोग ने बताया कि उसने उड़न दस्तों ने पहली से 13 जुलाई के बीच 175 निरीक्षण किए। इनमें निर्माण और विध्वंस स्थलों, औद्योगिक इकाइयों तथा डीजल जनरेटर सेट से संबंधित गतिविधियों का निरीक्षण शामिल है। युवा कार्य विभाग ने माई भारत पोर्टल पर राष्ट्रीय ध्वज प्रश्नोत्तरी 2026 का शुभारंभ किया है। ये प्रश्नोत्तरी 15 अगस्त तक खुली रहेगी। इससे देशभर के युवाओं को भारत के राष्ट्रीय ध्वज तथा उसके महत्व के बारे में अपनी समझ को बढ़ाने का अवसर मिलेगा। युवा कार्य और खेल मंत्रालय ने कहा है कि इस पहल का उद्देश्य युवाओं में भारत के राष्ट्रीय ध्वज के इतिहास, विकास, महत्व और गरिमा के प्रति जागरूकता बढ़ाना है। राष्ट्रपति द्रौपदी मुर्मू ने कहा है कि भारत और उत्तरी मैसेडोनिया ने साझा लोकतांत्रिक मूल्यों और आपसी सम्मान पर आधारित अपने गहरे और दोस्ताना रिश्तों को फिर से मजबूत किया है। स्कोपिये में राष्ट्रपति गोर्डाना सिल्जानोवस्का दावकोवा के साथ बातचीत के बाद राष्ट्रपति मुर्मू ने कहा कि दोनों पक्षों ने आपसी सहयोग के सभी पहलुओं की समीक्षा की। पश्चिम एशिया में ईरान और अमेरिका के एक दूसरे पर लगातार 10वें दिन हमले जारी रहने से हॉर्मुज जलडमरू मध्य क्षेत्र में तनाव बढ़ गया है। ईरान ने हॉर्मुज जलडमरू मध्य से गुजर रहे एक टैंकर पर हमला किया, तो वहीं अमेरिका ने ईरान के भीतर तक हवाई हमले किए। इस बीच ईरान के एक अधिकारी ने आज पाकिस्तान में मध्यस्थों के साथ बैठकें शुरू की। ईरान और अमेरिका के बीच अंतरिम समझौते को बचाने के राजनयिक प्रयास भी लगातार जारी है। हॉकी इंडिया ने बेल्जियम और नीदरलैंड्स में 15 से 30 अगस्त तक होने वाले हॉकी विश्व कप के लिए 20 सदस्यीय पुरुष टीम की घोषणा कर दी है। टीम की कमान हरमनप्रीत सिंह संभालेंगे। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर सुनंतु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई अतीश कुमार शतपथी। भिन भिन प्रसंग के नेकरी हो अल्ला हेबानु संसदर दुई गृह एबाकालिक तक हेला मुलतवी। द्विपाक्षिक बंधुत्वपूर्ण संपर्क के अत्का मजबूत करबार लगी भारत उत्तर मासिडोनिया सहमत अछन कहले राष्ट्रपति। पूरीन बाहुड़ा यात्रा लगी मूल हेला प्रस्तुति। आज्ञामाल पाइबार उतरु सुभद्राक रथ के कराई दक्षिण मोड़। ଯୁକ୍ତରାଜ୍ୟ ନୂଆ ପ୍ରଧାନମନ୍ତ୍ରୀ ଆଣ୍ଟିବର୍ଣ୍ଣ ହୋମ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଏବା 3 ତାରିଖରୁ 3 ଦିନିଆ ଗସ୍ତ କରିବେ ଓଡ଼ିଶା। ଭବିଷ୍ୟତ ପ୍ରଶ୍ନପତ୍ର ଲିକ୍ ବାଗିର ଘଟଣା ଫେର୍ ନାହିଁ ହେବା ରୁଦ୍ଧେ ସମନ୍ୱିତ ପଦକ୍ଷେପ ଆବଶ୍ୟକତା ଉପରେ ଜୋର୍ ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ଏସ୍ଆଇଆର୍ ପ୍ରକ୍ରିୟାଥି ଏବା 6 ସେପ୍ଟେମ୍ବର ବାହାରିବା ଚୂଡ଼ାନ୍ତ ଭୋଟର ତାଲିକା ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ତୃଣମୂଳ ସ୍ତରୀୟ ଅଙ୍ଗନବାଡ଼ି ସେବାକେ ବରକସ କରିବା ଲାଗି ଗଠନ ହେବା ପରିଚାଳନା କମିଟି। ଭିନ୍ ଭିନ୍ ଦିଗେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ଏବା 27 ତାରିଖ ଏବା କାଲିଠାରୁ ହେବା ପଞ୍ଜୀକରଣ। ରାଜ୍ୟର ଭିନ୍ ଭିନ୍ ଜାଗାର ଲଗାୟତ ବର୍ଷା ଲାଗି ହୋଇଥିବା ନୁକସାନର ରିପୋର୍ଟ ଜିଲ୍ଲା ପ୍ରଶାସନମାନଙ୍କୁ ମଙ୍ଗାଯାଇଛି ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟ ଏବା ପଞ୍ଚାୟତ ଓ ପୌର ନିର୍ବାଚନକେ ନେଇକରି ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କର ହୋଇଛି ପ୍ରସ୍ତୁତି ବୈଠକ। ନୂଆପଡ଼ା ଜିଲ୍ଲାର ସବୁ ତହସିଲ କାର୍ଯ୍ୟାଳୟ ଜାରି ରହିଛି ସ୍ୱତନ୍ତ୍ର ସଘନ ସଂଶୋଧନ। ନୀତି ଆୟୋଗର ଇଣ୍ଟରସେପ୍ଟେଡ୍ ଫ୍ରେଣ୍ଡସିପ୍ ଇଣ୍ଡେକ୍ସ 2026 ଦେଶର ଶିଖା 5 ରାଜ୍ୟ ଭିତରେ ଓଡ଼ିଶା ପହେଲା ଠାନ୍। ଆହୁରି ବରକସ ହେବା ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ କହିଲେ ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରୀୟ ଡିଜିଟାଲ ନବସୃଜନକେ ତହକାବା ରୁଦ୍ଧେ ମୂଲ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ପୂର୍ବାଞ୍ଚଳ ପୁଲିସ ସମନ୍ୱୟ କମିଟି ବୈଠକଟି ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଦିଆଗଲା ଜୋର୍। ଏବା 24 ଘଣ୍ଟା ଭିତରେ ରାଜ୍ୟର 22 ଜିଲ୍ଲାର ବର୍ଷା ହେବାର ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଆଜି ବେଲଭଡ଼ାର 6 ବଜେ ତକ ହୀରାକୁଦ ଜଲଭଣ୍ଡାର 10 ଗେଟ୍ ଦେଇକରି ଛଡ଼ାଯାଉଛି ବୟଡ ପ୍ୟାନ୍। ଆଜିର ମୁଖ୍ୟ ଖବର ଏଣୁ ଶେଷ ହେଲା। ଜୁହାର।
1: ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ସ୍ୱାସ୍ଥ୍ୟ ସୂଚନା 7:10 ବିଶ୍ୱ ମସ୍ତିଷ୍କ ଦିବସ ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ପରିବେଶ ସୂଚନା ସକାଳ 7:30 ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଅଧ୍ୟାନ୍ତର ସକାଳ 7:35 କଣ୍ଠଶିଳ୍ପୀ ହେଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ସୁଗମ ସଙ୍ଗୀତ ସକାଳ 7:50 କଣ୍ଠଶିଳ୍ପୀ ହେଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଦିଲୀପ କୁମାର ମଲ୍ଲିକ। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ବିଷୟ ରହିଛି ମୋଦିରସ୍ତ ସେବା, ବିଶେଷଜ୍ଞ ସୁକଦେବ ମହାନ୍ତି। ସୁଗମ ସଙ୍ଗୀତ ସକାଳ 8:45 କଣ୍ଠଶିଳ୍ପୀ ହେଲେ ଅଶୋକ କୁମାର ସୁନା, ଅଧିରଥ କୁମାର ଚକ୍ରବର୍ତ୍ତୀ। ସକାଳ 9:00 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଯୋଗାନନ୍ଦ ମେହେର, ପୀତାମ୍ବର ପୋଟେଲ ଏବଂ ପଙ୍କଚିନୀ ଗୁରୁ। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ସୁଶାନ୍ତ କୁମାର ନାଥ, ଛନ୍ଦାରାଣୀ ସାହୁ ଏବଂ ରୀତାଞ୍ଜଳି କୁଣ୍ଡୁ। ଦିନ 1:20 ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ଦିନ 3:00 କିଷାନ ଭାଷାର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୁ ଛକା ଛକା। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:09:20। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।